ମନରେ ନୂଆ ଆଶା ସଞ୍ଚାର କରୁଛନ୍ତି। ହଁ ସାଥୀ, ନଦୀ କେବଳ ଜଳର ଧାରା ନୁହେଁ, ଏହା ଆମର ସଭ୍ୟତା, ଆମର ଇତିହାସ ଓ ଆମର ଭାବନାର ପ୍ରତୀକ। ଭାରତର ନଦୀଗୁଡ଼ିକ ପ୍ରାଚୀନ କାଳରୁ ମଣିଷର ଜୀବନ ସହ ଅତୁଟ ସମ୍ପର୍କ ରଖିଆସିଛି। ସିନ୍ଧୁ ସଭ୍ୟତା, ଗଙ୍ଗା ଉପତ୍ୟକା ସଭ୍ୟତା ଏବଂ ଅନେକ ପ୍ରାଚୀନ ନଗର ନଦୀକୂଳରେ ଗଢ଼ି ଉଠିଥିଲା। ତେବେ ସାଥୀ, ଆଗକୁ ଆମେ ଏ ବିଷୟରେ ଢେର ସାରା କଥା ହେବା, କିନ୍ତୁ ବର୍ତ୍ତମାନ ଶୁଣେଇଦେଉଛୁ ଗୋଟେ ସୁନ୍ଦର ଗୀତ। ଏନ୍ଜୟ କରୁଥାନ୍ତୁ, କନେକ୍ଟେଡ଼ ହୋଇ ରହିଥାନ୍ତୁ 100.4 ଆକାଶବାଣୀ FM ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ସହିତ।

ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ ପ୍ରାୟ 60 କୋଟି ଲୋକ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଉପଚାର ପାଇଁ ହୋଇଛନ୍ତି ଯୋଗ୍ୟ ହିତାଧିକାରୀ। ଏପର୍ଯ୍ୟନ୍ତ 12 କୋଟିରୁ ଉର୍ଦ୍ଧ ମାଗଣା ଚିକିତ୍ସା କରାଯାଇଛି, ଯେଉଁଥିରେ ଗରିବ ପରିବାରଙ୍କ ଚିକିତ୍ସା ଖର୍ଚ୍ଚ ପ୍ରାୟ 2 ଲକ୍ଷ କୋଟି ଟଙ୍କା ସଞ୍ଚୟ ହୋଇପାରିଛି। ଆଜି ହିଁ ଆୟୁଷ୍ମାନ ଆପ୍ ଡାଉନ୍ଲୋଡ୍ କରି ଆୟୁଷ୍ମାନ କାର୍ଡ ବନାନ୍ତୁ। ଅଧିକ ସୂଚନା ପାଇଁ 1455 ନମ୍ବରକୁ କଲ୍ କରନ୍ତୁ।

వెల్కమ్ బ్యాక్ వన్ సెకండ్ ట్యూన్ కొచ్చింది 100.4 ఆకాశవాణి ఎఫ్ఎం డెన్ ఒక్కటకు తెలుసు తెలుసు సో చలిచి మోదీసా ହଁ ସାଥୀ ଭାରତର ନଦୀଗୁଡ଼ିକ ମୁଖ୍ୟତଃ ଦୁଇ ଭାଗରେ ବିଭକ୍ତ କରାଯାଏ ଯେମିତିକି ହିମାଳୟ ନଦୀ ଏବଂ ଉପଦ୍ୱୀପୀୟମାନ ଦ୍ୱୀପୀୟ ନଦୀ ଗଙ୍ଗା ଯମୁନା ବ୍ରହ୍ମପୁତ୍ର ସିନ୍ଧୁ ହେଉଛନ୍ତି ହିମାଳୟ ନଦୀ ଏହି ନଦୀଗୁଡ଼ିକ ସାରା ବର୍ଷ ଜଳ ବହନ କରନ୍ତି ଅନ୍ୟପକ୍ଷରେ ମହାନଦୀ ଗୋଦାବରୀ କୃଷ୍ଣା କାବେରୀ ନର୍ମଦା ଓ ତାପ୍ତି ଉପଦ୍ୱୀପୀୟମାନ ନଦୀ ଭାବେ ପରିଚିତ ସାଥୀ ନଦୀ ଆମ କୃଷିର ପ୍ରାଣ ଭାରତ ଏକ କୃଷି ପ୍ରଧାନ ଦେଶ ଏଠାରେ ଅଧିକାଂଶ ଲୋକ କୃଷି ଉପରେ ହିଁ ନିର୍ଭରଶୀଳ ନଦୀର ଜଳ ଚାଷ ଜମିକୁ ସେଚନ କରି ଧାନ ଗହମ ଆଖୁ ପନିପରିବା ବିଭିନ୍ନ ଫସଲ

ଶୁଭ ସକାଳ ଶ୍ରୋତା ବନ୍ଧୁ, ଆପଣମାନେ ଶୁଣୁଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ତେଲସେ ତେଲତକୁ। ଆଜି ହେଉଛି ଇଂରାଜୀ ତାରିଖ 20 ଜୁଲାଇ ମାସ 2026 ମସିହା ସୋମବାର, 1948 ଶତାବ୍ଦ, ମାସ ଆଷାଢ଼ର 29 ଦିନ, ଏବଂ ତା ସହିତ ଆଜି ହେଉଛି ବିଶ୍ୱ ଚେସ୍ ଦିବସ। ଆମର ସମସ୍ତ ଶ୍ରୋତା ବନ୍ଧୁମାନଙ୍କୁ ସ୍ୱାଗତ ଜଣାଇ ଆମେ ଆରମ୍ଭ କରୁଛୁ ଆଜି ସକାଳର ଅଧିବେଶନ କାର୍ଯ୍ୟକ୍ରମ। ଆମ କେନ୍ଦ୍ରରୁ ଶୁଣୁଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ସେ ଦିଲ୍ ତକ୍ରୁ। ସମୟ ବର୍ତ୍ତମାନ ଷ୍ଟୁଡିଓ ଘଡ଼ିରେ 5:57:46।

ଶୁଣୁଛନ୍ତି ଆପଣମାନେ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ୍ଟେଲ୍ ସେଦଲଦାକୁ ସମୟ ବର୍ତ୍ତମାନ ଷ୍ଟୁଡିଓ ଘଡ଼ିରେ 6:55 ଏବଂ ଏଥିସହିତ ଆରମ୍ଭ ହୋଇଯାଇଛି ଭାବଭକ୍ତି ଭରା କାର୍ଯ୍ୟକ୍ରମ ଅର୍ଘ୍ୟଥାଳି। ହଁ, ଆଜି ମୁଁ ଅର୍ଘ୍ୟଥାଳିରେ ଏମିତି ଜଣେ ପ୍ରଭୁଙ୍କ ବିଷୟରେ କହିବାକୁ ଯାଉଛି ଯିଏ ବହୁତ ମନୁଆ, ହେଲେ ନିଜ ଭକ୍ତମାନଙ୍କର ଭାବକୁ ଦେଖିଲେ ସେ କେବେ ଅଟକି ଯାଆନ୍ତି। କେବେ ସିଏ ଝୁଲି ଝୁଲି ଆସନ୍ତି, ତ କେବେ ସିଏ ରତ୍ନ ସିଂହାସନ ଉପରେ ବସି ହସନ୍ତି, କେବେ ସିଏ ସମସ୍ତ ଜଗତକୁ ଦେଖା କରିବା ପାଇଁ ନିଜେ ଶ୍ରୀମନ୍ଦିର ଛାଡ଼ି ଚାଲି ଆସନ୍ତି। ହଁ, ମୁଁ କହୁଛି ସେଇ ଚକାନୟନ, ସେଇ ଚକାଡୋଳା, ସେଇ ବଳିଆର ଭୁଜ, ସେଇ ନୀଳାଚଳ ନିବାସ କଳା ଠାକୁରଙ୍କ ବିଷୟରେ। ହଁ, ଆଖି ଯୋଡ଼ିକ ତ ପାଇଛନ୍ତି ପ୍ରଭୁ,

ଶୁଣୁଛନ୍ତି ଭାବଭକ୍ତିଭର କାର୍ଯ୍ୟକ୍ରମ ଅର୍ଘ୍ୟଥାଳିତ ଏବଂ ମିତ୍ର ସହିତ 100.4 ଆକାଶବାଣୀ ଏବଂ ରେନ୍ବୋ କଟକ ତଲସେଦଲଦାକରେ ହଁ ମହାପ୍ରଭୁ ଭାଇ ଭଉଣୀଙ୍କୁ ଧରି ନିଜ ମାଉସୀ ମାଙ୍କ ଘରକୁ ଯାଇଛନ୍ତି। ହେଲେ ଜଗନ୍ନାଥଙ୍କର ମାଉସୀ ମା କିଏ ସେ ବିଷୟରେ ନିହାତି ଆଜି ଆମେ ଜାଣିବା। ଜଗନ୍ନାଥ ସ୍ୱୟଂ ବ୍ରହ୍ମ ଯାହାଙ୍କର ମାତାପିତା କେହି ହେଲେ ନାହାନ୍ତି, ହେଲେ ତାଙ୍କର ମାଉସୀ କେଉଁଠୁ ଆସିଲେ? ପ୍ରକାରାନ୍ତରେ ଅଦ୍ୱୈତବାଦୀମାନେ କୁହନ୍ତି ଯେ ପୁରୁଷୋତ୍ତମଙ୍କର ପିତା ସବିତୃ ଓ ମାତା ହେଉଛନ୍ତି ରାତ୍ରି, ସେ ସ୍ୱୟଂ କାଳ। ହଁ, ତାହେଲେ ମାଉସୀ ମା ଆସିଲେ କୁଆଡ଼ୁ? ମାତୃଭଗ୍ନୀଙ୍କୁ ଆମେ ମାତୃଶ୍ୱାସା ବା ମାଉସୀ କହିଥାଉ। ଜଗନ୍ନାଥ ପ୍ରଥମେ ସ୍ଥାପିତ ହେଲାବେଳେ ଯଜ୍ଞ ଅନୁଷ୍ଠିତ ହୋଇ ଯଜ୍ଞ ମଧ୍ୟରୁ ପ୍ରକଟ ହେଲେ, ତେଣୁ ସେ ଯଜ୍ଞୋତ୍ସବ ବା ଯଜ୍ଞ ଜଗନ୍ନାଥଙ୍କର କଳ୍ପିତ ଜନକ। ଯଜ୍ଞଙ୍କର ପତ୍ନୀ ହେଉଛନ୍ତି ସ୍ୱାହା ଏବଂ ଯଜ୍ଞଙ୍କର ଶକ୍ତି ଯୁପର ପ୍ରତୀକ ଅଟେ। ଆଉ ଜଗନ୍ନାଥଙ୍କ ଯଜ୍ଞର ପ୍ରତିଷ୍ଠିତ ଯୁପଙ୍କର ନାମ ଅର୍ଦ୍ଧଶୋଷିଣୀ ବା ଅର୍ଦ୍ଧାସିନୀ। ସେଇଠାରେ ଯଜ୍ଞର ଉଦକ ଅର୍ପିତ ହୋଇଥିଲା ବୋଲି ଏହିପରି ନାମ କରାଯାଇଛି। ସେ ଯଜ୍ଞ ପତ୍ନୀ ସୋହାଙ୍କର ପ୍ରତୀକ ବିଗ୍ରହ। ଏହି ରହସ୍ୟମୟ ବିଗ୍ରହଙ୍କ ଉପରୁ ସୁଭଦ୍ରାଙ୍କର ସଦୃଶ୍ୟ ଥିବା ଏବଂ ଶାସ୍ତ୍ରୀୟ ଦେବୀ ମୂର୍ତ୍ତି ପ୍ରସ୍ତର ନିର୍ମିତ ଭାବରେ ଅଛନ୍ତି। ବାସ୍ତବରେ ମହାଯଜ୍ଞର ସହଜାତ ଶକ୍ତି ଲୋକମତରେ ମାଉସୀ ମା ହେଉଛନ୍ତି ଅର୍ଦ୍ଧାସିନୀ। ସେଇଠୁ ହିଁ ମହାପ୍ରଭୁ ପୋଡ଼ପିଠା ଭୋଗ ମୋହଣୀ କରନ୍ତି ବାହୁଡ଼ା ଦଶମୀ ଦିନ। ହଁ, ଇଏ ହେଉଛନ୍ତି ମାଉସୀ ମା। ଏମିତି ଆହୁରି ରୋଚକ କଥା ଆପଣଙ୍କ ସହିତ ବାଣ୍ଟିବି, କିନ୍ତୁ ତା ପୂର୍ବରୁ କିଛିଟି ଭାବଭକ୍ତି ଭରା ଭଜନ ଶୁଣୁଥାନ୍ତୁ ଦେବମିତ୍ରା ସହିତ 100.4 ଆକାଶବାଣୀ ଏବଂ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ରେ।

ସୁଣୁଛନ୍ତି ଭବଭକ୍ତି ଭରା କାର୍ଯ୍ୟକ୍ରମ ଅର୍ଘ୍ୟଥାଳି ଦେବ ମିତ୍ରା ସହାୟତା 100.4 ଆକାଶବାଣୀ ଏବଂ ରେନ୍ବୋ କଟକ ତଲସେ। ଶ୍ରୀ ଜଗନ୍ନାଥ ମହାପ୍ରଭୁ ଯିଏକି ଓଡ଼ିଶାର ଇଷ୍ଟ ଦେବତା, ରାଷ୍ଟ୍ର ଦେବତା, ଗରିଷ୍ଠ ଦେବତା, ବିଶିଷ୍ଟ ଦେବତା, ସେ ହେଉଛନ୍ତି ଅନିବନ୍ଧନ ବାନ୍ଧବ। ସୁଖ ଓ ଦୁଃଖରେ ସେ ଜାତିର ଶେଷ ସହାୟ ଓ ସାଥୀ। ଏ ଜାତି କେବେ ତାଙ୍କୁ ଛାଡ଼ି ନାହିଁ କି ସେ କେବେ ଏ ଜାତିକୁ ଛାଡ଼ି ନାହାନ୍ତି। ରଣାଙ୍ଗନାର ଜୟ ପରାଜୟର ବନ୍ଧୁର ପଥରେ କେବେ କେବେ ପ୍ରାସାଦରେ ବସି ଦିବ୍ୟ ଭୋଜନ କରନ୍ତି ତ କେତେବେଳେ ଶତ୍ରୁସେନା ଆଗରେ ଖଲିପତ୍ରରେ ଫଳ ଖାଇ ସେ ଜାତିର ସଙ୍ଗ ଛାଡ଼ି ନାହାନ୍ତି। ସେଇଥିପାଇଁ ତ ସିଏ ଆମର ବନ୍ଧୁ, ଦିନ ବନ୍ଧୁ, କୃପା ସିନ୍ଧୁ, ଆଉ ଆମ ନିଜର ବନ୍ଧୁ ଜଗବନ୍ଧୁ। ବିବାହ ହେଉ କି ସକଳ ମଙ୍ଗଳ କାର୍ଯ୍ୟରେ ପ୍ରତିଟି ଓଡ଼ିଆ ତାଙ୍କୁ ବନ୍ଧୁ ଭାବରେ ଡାକେ। କିଏ ଗୁଆ ନଡ଼ିଆ ପାନ ବେଡ଼ି ଦେଇ ବ୍ୟକ୍ତିଗତ ନିମନ୍ତ୍ରଣ କରେ ଆଉ କୁହେ, ହେ ପ୍ରଭୁ, ମୁଁ ଏଇ କାର୍ଯ୍ୟଟି ଆୟୋଜନ କରୁଛି, ଆପଣ ସହାୟତା କରିବେ, ଆପଣଙ୍କର ଉପସ୍ଥିତି ନିତ୍ୟାନ୍ତ ଆବଶ୍ୟକ, ବା ସେତିକି, ତାପରେ ସବୁ ଦାୟିତ୍ୱ ତାଙ୍କର। ତେଣୁ ପ୍ରତିଟି ଓଡ଼ିଆଙ୍କର ବ୍ୟକ୍ତିଗତ ଜୀବନରେ ଆଉ ସାମୂହିକ ଜୀବନରେ, ରାଷ୍ଟ୍ରୀୟ ଜୀବନରେ ଯେତେବେଳେ ଜଣେ ଓଡ଼ିଆ ଜିତିଛନ୍ତି ସେତେବେଳେ ସିଏ ଜଗତର ନାଥ ଜଗନ୍ନାଥଙ୍କୁ ସ୍ମରଣ କରିଛନ୍ତି। ହଁ, ସତ କହିବାକୁ ଗଲେ ତୁମେ ଗତି ପ୍ରଭୁ, ତୁମେ ସାକ୍ଷୀ ପ୍ରଭୁ, ତୁମେ ନିବାସ ପ୍ରଭୁ, ତୁମେ ଭର୍ତ୍ତା, ତୁମେ ଶରଣ, ତୁମେ ସୁହୃତ, ତୁମେ ପ୍ରଳୟ, ତୁମେ ପୁଣି ଲୟ, ତୁମେ ନିଧାନ, ତୁମେ ପୁଣି ଅବୟ। ତୁମ ଚରଣରେ କୋଟି କୋଟି ପ୍ରଣାମ ପୂର୍ବକ ଆଜିର ଭାବଭକ୍ତି ଭରା କାର୍ଯ୍ୟକ୍ରମ ଅର୍ଘ୍ୟଥାଳିକୁ ମୁଁ ଏଇଠି ରଖୁଛି ଏବଂ ଆପଣମାନଙ୍କୁ ଶୁଣାଉଛି ଅନୁରାଧା ପଡ଼ୁଆଙ୍କ କଣ୍ଠରେ ଏହି ସୁନ୍ଦର ଭାବଭକ୍ତି ଭରା ଭଜନ।

ଜନ୍ମ ନେଲେ ବୀରଭଦ୍ର। ଶିବଙ୍କ ଆଦେଶରେ ବୀରଭଦ୍ର ଶିବଗଣଙ୍କ ସହିତ ଯଜ୍ଞସ୍ଥଳରେ ପହଞ୍ଚି ଯଜ୍ଞକୁ ନଷ୍ଟ କଲେ ଓ ଦକ୍ଷଙ୍କ ମୁଣ୍ଡ କାଟିଦେଲେ। ଭୃଗୁ ଋଷିଙ୍କ ଆଖି ଫୁଟାଇଦେଲେ। ଦେବତାମାନେ ଭୟରେ ପଳାଇଗଲେ। ଏହାପରେ ବ୍ରହ୍ମା ଦେବତାମାନଙ୍କୁ ସାଙ୍ଗରେ ନେଇ କୈଳାସକୁ ଯାଇ ଦକ୍ଷଙ୍କୁ ପୁନର୍ଜୀବନ, ଭୃଗୁ ଋଷିଙ୍କୁ ଚକ୍ଷୁ ପ୍ରଦାନ ତଥା ଯଜ୍ଞ ସମ୍ପୂର୍ଣ୍ଣ କରିବା ନିମିତ୍ତ ଶିବଙ୍କୁ ସ୍ତୁତି କଲେ।

ଶୁଣୁଥିଲେ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 101ତମ ଭାଗ। କଣ୍ଠଦାନ କରିଥିଲେ ଇନ୍ଦ୍ରାଣୀ ମିଶ୍ର, ସାଗରିକା ମହାନ୍ତି, ଶ୍ରୀକାନ୍ତ ଦାସ, ଆଶା ମୁକୁଲ ବାରିକ ଏବଂ ମନ୍ମଥ ମିଶ୍ର। ବେତାର ସମ୍ପାଦନା ଡକ୍ଟର ବୈଷ୍ଣବ ଚରଣ ସାମଲ, ସଙ୍ଗୀତ ପରିଚାଳନା ଶାନ୍ତନୁ ମହାପାତ୍ର, ବର୍ଣ୍ଣନା ବସନ୍ତ ମହାନ୍ତି ଏବଂ ପ୍ରଯୋଜନା ସୁହାସ ମହାନ୍ତି। ଶ୍ରୋତାବନ୍ଧୁମାନେ।

0: ସାଧାରଣତଃ ଭିଡ଼ ବଢିପାରେ। ବର୍ଷା ହେଲେ ଯାତ୍ରା ପାଇଁ କିଛି ସମୟ ହାତରେ ରଖି ଘରୁ ବାହାରନ୍ତୁ। ଖାଲି ସେତିକି ନୁହଁ, କଟକ ସହରରେ ସଫେଇକୁ ଆହୁରି ସୁଚାର କରିବା ପାଇଁ ହାଇକୋର୍ଟ ସକାଳର ଆବର୍ଜନା ସଂଗ୍ରହ ଗାଡ଼ିର କାର୍ଯ୍ୟ ସମୟକୁ 30 ମିନିଟ୍ ବଢ଼େଇବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। ଏବଂ ଆମେମାନେ ସମସ୍ତେ ମଧ୍ୟ କେମିତି ନିଜ ଆଖପାଖରୁ ଅଳିଆକୁ ସଫା କରିବା ସେ ବିଷୟରେ ମଧ୍ୟ ସମସ୍ତେ ସଚେତନ ହେବା ଦରକାର ଏବଂ ଅଳିଆ ଆବର୍ଜନାକୁ ଏଣେତେଣେ ପକାଇବାଠୁ ନିଜକୁ ଦୂରେଇ ରଖିବା ଦରକାର। ଖାଲି ସେତିକି ନୁହଁ, ଆଜି ହେଉଛି ବିଶ୍ୱ ଚେସ୍ ଦିବସ ଆଉ ଚେସ୍ ଆମକୁ ଶିଖାଏ ଜିତିବା ପୂର୍ବରୁ ଭାବିବା ଦରକାର, ଧୈର୍ଯ୍ୟ ଧରିବା ଦରକାର ଏବଂ ପ୍ରତ୍ୟେକ ପଦକ୍ଷେପର ମୂଲ୍ୟ ବୁଝିବା ଦରକାର। ଜୀବନରେ ମଧ୍ୟ ପ୍ରତ୍ୟେକ ନିଷ୍ପତ୍ତି ପାଇଁ ଗୋଟିଏ ନୂଆ ଚାଲ ଦରକାର। ଏବଂ ତା ସହିତ ଆଜି ସକାଳୁ ସକାଳୁ ଆପଣଙ୍କୁ ପ୍ରେରଣା ଯୋଗାଇବା ପାଇଁ ଏହି କଥାଟି ମୁଁ ନିହାତି ଆପଣଙ୍କ ପାଖରେ ପହଞ୍ଚାଇବି। ସଫଳତା ସବୁବେଳେ ବଡ଼ ବଡ଼ ପଦକ୍ଷେପରେ ଆସେନି, ବରଂ ଅନେକ ସମୟରେ ଭାବିଚିନ୍ତି ନିଆଯାଇଥିବା ଗୋଟିଏ ଛୋଟ ନିଷ୍ପତ୍ତି ହିଁ ଜୀବନକୁ ବଦଳାଇ ଦିଏ। ତାହେଲେ ନିହାତି ଭାବରେ ଆଜିର ସକାଳ ଆପଣ ହସି ହସି ଆରମ୍ଭ କରିବେ। ପ୍ରତିଟି ସମୟରେ ସତର୍କ ରୁହନ୍ତୁ, ଟ୍ରାଫିକ୍ର ପ୍ରତିଟି ରୁଲ୍ ଆଣ୍ଡ ରେଗୁଲେସନ୍ ମାନନ୍ତୁ। ଯେତେବେଳେ ବି ଆପଣ ଘରୁ ଡ୍ରାଇଭ୍ କରୁଛନ୍ତି ସେତେବେଳେ ନିଜର ହେଲମେଟ୍ ନିହାତି ଭାବରେ କ୍ୟାରି କରନ୍ତୁ। ଏବଂ ଫୋର୍ ହ୍ୱିଲର୍ରେ ଯଦି ଆପଣମାନେ ଯାତ୍ରା କରୁଛନ୍ତି ତାହେଲେ ନିଜର ସିଟ୍ ବେଲ୍ଟ ଭିଡ଼ିବାକୁ ବିଲକୁଲ ବି ଭୁଲିବେନି। ସବୁବେଳେ ପାଇଁ ସତର୍କ ରୁହନ୍ତୁ, ସ୍ଲୋଲି ଡ୍ରାଇଭ୍ କରନ୍ତୁ, ଯାହାଦ୍ୱାରା କି ଆପଣ ନିଜକୁ ସୁରକ୍ଷା ଦେବା ସହିତ ନିଜକୁ ଯେଉଁମାନେ ଆପଣଙ୍କୁ ଭଲ ପାଉଛନ୍ତି ସେମାନଙ୍କୁ ମଧ୍ୟ ସୁରକ୍ଷା ଦେଇପାରିବେ। ଆଣ୍ଡ ହଁ, ଯେମିତି ମୁଁ ଆଜି କହୁଥିଲି, ଆଜି ହେଉଛି ବିଶ୍ୱ ଚେସ୍ ଦିବସ, ତ ୟା ଉପରେ ମୁଁ ଗୋଟିଏ କଥା କହିବାକୁ ଚାହୁଁଛି। ଚେସ୍ କେବଳ ରାଜାରାଣୀଙ୍କ ଖେଳ ନୁହଁ, ଏହା ଧୈର୍ଯ୍ୟର ଖେଳ, ଏହା ଚିନ୍ତାଧାରାର ଖେଳ, ନିଷ୍ପତ୍ତି ନେବାର ଖେଳ। ଜୀବନରେ ମଧ୍ୟ ଆମେ ପ୍ରତ୍ୟେକ ଦିନ ଗୋଟିଏ ନୂଆ ଚାଲ ଚଲାଉଛୁ, କେବେ ସେଟା ସଠିକ୍ ହେଇଯାଉଛି ଆଉ କେବେ ଭୁଲ ହେଇଯାଉଛି, କିନ୍ତୁ ଆଗକୁ ବଢ଼ିବା ହିଁ ଜୀବନର ନିୟମ। ଚେସ୍ରେ ପ୍ରତ୍ୟେକ ଗୋଟିର ନିଜସ୍ୱ ମହତ୍ତ୍ୱ ଅଛି। ସେ ରାଜା ହୁଅନ୍ତୁ, ସେ ରାଣୀ ହୁଅନ୍ତୁ, ସେ ଘୋଡ଼ା ହଉ, ହାତୀ ହଉ, ଏମିତିକି ଛୋଟ ଛୋଟ ସୋଲ୍ଜର୍ମାନେ ବି ହୁଅନ୍ତୁ, ଜୀବନ ମଧ୍ୟ ସେମିତି, କେହି ବଡ଼ କେହି ଛୋଟ, କିନ୍ତୁ ପ୍ରତ୍ୟେକଙ୍କର ଅବଦାନ ଅମୂଲ୍ୟ, କାହାକୁ ଛୋଟ ଭାବନ୍ତୁ ନାହିଁ। କାରଣ ଚେସ୍ରେ ମଧ୍ୟ ଶେଷରେ ସୋଲ୍ଜର୍ କୁଇନ୍ ବି ହେଇପାରେ। ସେଥିପାଇଁ ଜୀବନ ଚଲା ବାଟରେ ଯଦି ଆପଣ ଆଜି କିଛି ଛୋଟ କାମ କରୁଛନ୍ତି ବା କୌଣସି ଆପଣଙ୍କ ପରିସ୍ଥିତି ଯୋଗୁଁ ଆପଣ ହାରିଯାଇଛନ୍ତି, ତେବେ ବିଲକୁଲ ବି ଚିନ୍ତା କରନ୍ତୁନି, କାହିଁକି ନା ସେ ସମୟ ବି ଚାଲିଯିବ, କିଏ ଜାଣେ ଆପଣ ବି ଆଗକୁ ରାଜାରାଣୀ ପଦବୀରେ ଆସିପାରନ୍ତି। ହଁ, ଆଉ ଚେସ୍ର ମୂଳ ଭାରତର ପ୍ରାଚୀନ ଚତୁରଙ୍ଗ ଖେଳରୁ ହିଁ ଆସିଥିବା ବୋଲି ବିଶ୍ୱାସ କରାଯାଏ। ଆଉ ଆଜି ଭାରତ ବିଶ୍ୱ ଚେସ୍ରେ ଏକ ଶକ୍ତିଶାଳୀ ଦେଶ, ଯେଉଁଠାରେ ଅନେକ ଗ୍ରାଣ୍ଡ ମାଷ୍ଟର ଉଭାଇଛନ୍ତି।
1: ଆକାଶବାଣୀ ସମ୍ପ୍ରତି ବାର୍ତ୍ତା ଶ୍ରୂୟନ୍ତାମ ପ୍ରବାଚକ ପୁନୀତ ତ୍ରିପାଠୀ। अथ वार्ताः। संसदः प्रावृट् सत्रम् अद्यारभ्य अगस्तमासस्य 13 दिनाङ्कपर्यन्तं प्रचलिष्यति। 25 दिनानां सत्रेऽस्मिन् 21 उपवेशनानि भविष्यन्ति। सत्रे अनेकानि महत्त्वपूर्णानि विधेयकानि चर्चायै अङ्गीकरणाय च उपस्थापितानि भविष्यन्ति इत्यपेक्षते। अद्य लोकसभायां सर्वोच्च न्यायालयस्य न्यायाधीशानां संख्या संशोधन विधेयकं 20-26, राज्यसभायां च राष्ट्रिय सम्मानस्य अपमान निवारणस्य संशोधन विधेयकं 20-26 उपस्थाप्येते। सहैव जन्म मृत्यु पंजीकरण संशोधन विधेयकं, आयकर संशोधन विधेयकं, सूक्ष्म लघु मध्यम उद्यम विकास संशोधन विधेयकं 20-26 चेत्येतानि अपि प्रावृट सत्रेऽस्मिन् उपस्थापितानि भविष्यन्ति। प्रावृट सत्रस्य पूर्वसंध्यायां ह्यः सर्वकारेण संसद भवने सर्वदलीयोपवेशनम् आहूतम्। सम्मेलनस्य अध्यक्षः रक्षामन्त्री राजनाथ सिंहः आसीत्। अस्यां सभायां 40 राजनैतिक दलानां 50 तोप्यधिकाः नेतारः उपस्थिताः आसन्। सभायाः अनन्तरं प्रसारमाध्यमैः सह वार्तालापं कुर्वन् संसदीय कार्यमन्त्री किरेन रिजिजुः

ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ ମକା କପା ଅଦା ମାଣ୍ଡିଆ ଚିନାବାଦାମ ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ ଲ୍ୟାମ୍ପସ ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।

0: ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ ପ୍ରାୟ 60 କୋଟି ଲୋକ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଉପଚାର ପାଇଁ ହୋଇଛନ୍ତି ଯୋଗ୍ୟ ହିତାଧିକାରୀ। ଏପର୍ଯ୍ୟନ୍ତ 12 କୋଟିରୁ ଉର୍ଦ୍ଧ୍ୱ ମାଗଣା ଚିକିତ୍ସା କରାଯାଇଛି, ଯେଉଁଥିରେ ଗରିବ ପରିବାରଙ୍କ ଚିକିତ୍ସା ଖର୍ଚ୍ଚ ପ୍ରାୟ 2 ଲକ୍ଷ କୋଟି ଟଙ୍କା ସଞ୍ଚୟ ହୋଇପାରିଛି। ଆଜି ହିଁ ଆୟୁଷ୍ମାନ ଆପ୍ ଡାଉନଲୋଡ କରି ଆୟୁଷ୍ମାନ କାର୍ଡ ବନାନ୍ତୁ। ଅଧିକ ସୂଚନା ପାଇଁ 1455 ନମ୍ବରକୁ କଲ୍ କରନ୍ତୁ।
1: ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସରିତା ସାହୁ। ପବିତ୍ର ହେରାପଞ୍ଚମୀ ତିଥିରେ ଆଜି ଶ୍ରୀଜୀଉମାନଙ୍କର ଜନ୍ମବିଧିରେ ବିଶେଷ ନୀତିକାନ୍ତି ଆରମ୍ଭ ହୋଇଛି। ମା' ଲକ୍ଷ୍ମୀ ଠାକୁରାଣୀଙ୍କୁ ଛାଡ଼ି ଜଗନ୍ନାଥ ମହାପ୍ରଭୁ ଶ୍ରୀଗୁଣ୍ଡିଚା ଦିନ ବଡ଼ଭାଇ ବଳଭଦ୍ର ଓ ସାନ ଭଉଣୀଙ୍କୁ ସାଙ୍ଗରେ ନେଇ ରଥରେ ଯାତ୍ରା କରିବା ପରେ ଶ୍ରୀମନ୍ଦିରରେ ମହାଲକ୍ଷ୍ମୀ ନିଜକୁ ଅପମାନିତ ଓ ଅବହେଳିତ ମନେ କରିଛନ୍ତି। ଅଭିମାନିନୀ ମା' ମହାଲକ୍ଷ୍ମୀ ନନ୍ଦିଘୋଷ ରଥର କାଠ ଭାଙ୍ଗିବା ସହ ମହାପ୍ରଭୁଙ୍କ ଦର୍ଶନ ନ ପାଇ ଆଜି ଅଧରଚୁମ୍ବିତ ଆଜ୍ଞାମାଳ ପାଇ ରାଗରେ ହେରାଗୌରୀ ସାହିବାଟେ ମନ୍ଦିର ପ୍ରତ୍ୟାବର୍ତ୍ତନ କରିବାର ପରମ୍ପରା ରହିଛି। ଶ୍ରୀଜଗନ୍ନାଥ ମନ୍ଦିର ପରେ ଗୁଣ୍ଡିଚା ମନ୍ଦିରରେ ମଧ୍ୟ ମଙ୍ଗଳ ଆଳତୀ, ମୈଲମ, ତଡ଼ପଲାଗି, ଅବକାଶ ବେଶ, ଗୋପାଳ ବଲ୍ଲଭ ପୂଜା, ସକାଳ ଧୂପ, ଭୋଗମଣ୍ଡପ, ମହାସ୍ନାନ, ବଡ଼ସିଂହାର ବେଶ, ରାତ୍ର ପହୁଡ଼ ଆଦି କରାଯାଉଛି। ଆଜିର ଏହି ନୀତି ଶେଷ ହେବା ପରେ ଆସନ୍ତାକାଲି ସକାଳ ଧୂପ ସରିବା ପରେ ତିନି ରଥର ଦକ୍ଷିଣ ମୋଡ଼ ନେଇ ଆଜ୍ଞାମାଳ ବିଜେ କରାଯିବ। ସଂସଦର ମୌସୁମୀ ଅଧିବେଶନ ଆଜିଠାରୁ ଆରମ୍ଭ ହେଉଛି। ଚଳିତ ଅଧିବେଶନ କାଳରେ ବିଭିନ୍ନ ବିଲ୍ ଉପରେ ଆଲୋଚନା ହେବାର ସମ୍ଭାବନା ରହିଛି। ଆୟକର ସଂଶୋଧନ ବିଲ୍ 2026, ସୁପ୍ରିମକୋର୍ଟ ବିଚାରପତିଙ୍କ ସଂଖ୍ୟା ସଂଶୋଧିତ ବିଲ୍, ଜନ୍ମ ଓ ମୃତ୍ୟୁ ନିବନ୍ଧନ ସଂଶୋଧିତ ବିଲ୍, ଲଘୁ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିକାଶ ବିଲ୍ ଓ ଏଫ୍ସିଆର୍ଏ ଏବଂ ବିକଶିତ ଭାରତ ଶିକ୍ଷା ଅଧିଷ୍ଠାନ ବିଲ୍ ଉପରେ ଆଲୋଚନା ହେବା ନେଇ ସରକାରଙ୍କ ପକ୍ଷରୁ ସୂଚନା ମିଳିଛି। ମୌସୁମୀ ଅଧିବେଶନ ଅଗଷ୍ଟ ମାସ 13 ତାରିଖ ପର୍ଯ୍ୟନ୍ତ ଚାଲିବ। ରାଜ୍ୟରେ ଥିବା ସ୍ନାତକ ମହାବିଦ୍ୟାଳୟଗୁଡ଼ିକରେ ନାମଲେଖା ଲାଗି ଆଜି ଦ୍ୱିତୀୟ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ। ମୋଟ 1055 ସ୍ନାତକ ମହାବିଦ୍ୟାଳୟରେ କଳା, ବିଜ୍ଞାନ, ବାଣିଜ୍ୟ, ସେଲ୍ଫ ଫାଇନାନ୍ସିଂ ଏବଂ ସଂସ୍କୃତ ପାଠ୍ୟକ୍ରମରେ 287,519 ଆସନ ରହିଛି। ପ୍ରଥମ ପର୍ଯ୍ୟାୟରେ 84,384 ଆସନରେ ନାମଲେଖା ଶେଷ ହୋଇଛି।

0: ଉଚ୍ଚଶିକ୍ଷା ବିଭାଗ ପରିଚାଳିତ ସାମ୍ସ ପୋର୍ଟାଲ୍ରୁ ମିଳିଥିବା ତଥ୍ୟ ଅନୁଯାୟୀ କଳାରେ 1,06,880 ଆସନ ଖାଲି ରହିଛି। ମେଧା ତାଲିକା ପ୍ରକାଶ ପରେ ଆସନ୍ତାକାଲିଠାରୁ ଗୁରୁବାର ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ନାମ ଲେଖାଇ ପାରିବେ। ଆସନ୍ତା 29 ତାରିଖରେ ତୃତୀୟ ତଥା ଚୂଡ଼ାନ୍ତ ମେଧା ତାଲିକା ପ୍ରକାଶ ପାଇବ। ନବରଙ୍ଗପୁର ଜିଲ୍ଲାରେ ଚାଲିଥିବା ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍କୁ ଅଧିକ ସ୍ୱଚ୍ଛ ତ୍ରୁଟିଶୂନ୍ୟ କରିବା ଉଦ୍ଦେଶ୍ୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯାଉଛି। ଗତକାଲିଠାରୁ ଜିଲ୍ଲାର 4 ବିଧାନସଭା ନିର୍ବାଚନ ମଣ୍ଡଳୀ ଉମରକୋଟ, ଛରିଗାଁ, ନବରଙ୍ଗପୁର ଏବଂ ଡାବୁଗାଁରେ ଏସ୍ଆଇଆର୍ ସମ୍ପର୍କିତ ବିଭିନ୍ନ ମାମଲାଗୁଡ଼ିକର ଦାବି ଓ ଅଭିଯୋଗ ଶୁଣାଣି ଆରମ୍ଭ ହୋଇଛି। ଭଦ୍ରକ ଜିଲ୍ଲା ଆରଡ଼ିର ବାବା ଆଖଣ୍ଡଳମଣିଙ୍କ ପୀଠରେ କାଉଡ଼ିଆମାନେ ଆଜି ସକାଳୁ ମଣିବାବାଙ୍କଠାରେ ଜଳାଭିଷେକ କରିଛନ୍ତି। ଜିଲ୍ଲା ପ୍ରଶାସନ ଓ ମନ୍ଦିର ପ୍ରଶାସନ ପକ୍ଷରୁ ଶ୍ରଦ୍ଧାଳୁଙ୍କ ଦର୍ଶନ ପାଇଁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ମଣିଷ ପ୍ରଥମେ ଚନ୍ଦ୍ରପୃଷ୍ଠରେ ପାଦ ଥାପିଥିବା ସଫଳତାକୁ ମନେ ପକାଇ ଆଜି ଆନ୍ତର୍ଜାତିକ ଚନ୍ଦ୍ରଯାନ ଦିବସ ପାଳନ କରାଯାଉଛି। 1969 ଆଜିର ଦିନରେ ଚନ୍ଦ୍ରଯାନ ଆପୋଲୋ 11 ଅଭିଯାନ ମାଧ୍ୟମରେ ମଣିଷ ଚନ୍ଦ୍ରପୃଷ୍ଠରେ ଅବତରଣ କରିଥିଲା। ଜାତିସଂଘ ସାଧାରଣ ପରିଷଦ ଦ୍ୱାରା 2021 ଏହି ଦିବସକୁ ସ୍ଥାୟୀ ଭାବରେ ପାଳନ କରାଯାଉଛି। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି, ଏକ ଚନ୍ଦ୍ର, ଏକ ଦୃଷ୍ଟିଭଙ୍ଗୀ ଏବଂ ଏକ ଭବିଷ୍ୟତ। ଏହି ଅଭିଯାନ ମାଧ୍ୟମରେ ମହାକାଶର ଗବେଷଣା ଏବଂ ଆବିଷ୍କାର ସହ ଆନ୍ତର୍ଜାତିକ ସହଯୋଗ ଏବଂ ଶାନ୍ତିପୂର୍ଣ୍ଣ ଚନ୍ଦ୍ରଯାନର ବିଭିନ୍ନ ଦିଗ ଲୋକଲୋଚନକୁ ଆସିପାରିଛି। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ ଚଳିତ ସପ୍ତାହର ଗୁରୁବାର ବେଳକୁ ରାଜ୍ୟର ଉତ୍ତର ଭାଗ ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ପୁଣି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଉପକୂଳ ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ମଧ୍ୟମରୁ ପ୍ରବଳ ବର୍ଷା ହୋଇପାରେ। ସୂଚନା ଅନୁସାରେ ଆନ୍ଧ୍ରପ୍ରଦେଶ, ଉତ୍ତର ଉପକୂଳ ଓ ସଂଲଗ୍ନ ଦକ୍ଷିଣ ଛତିଶଗଡ଼ ଉପରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହାର ପ୍ରଭାବରେ ଆସନ୍ତାକାଲି ସୁଦ୍ଧା ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ଭଲପୁର, ଦେବଗଡ଼, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ, ମାଲକାନଗିରି, କେନ୍ଦୁଝର, ମୟୂରଭଞ୍ଜ ଓ ନୂଆପଡ଼ା ଜିଲ୍ଲାକୁ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ସକାଳ 6 ସୁଦ୍ଧା ହୀରାକୁଦ ଜଳଭଣ୍ଡାର ଜଳସ୍ତର 612.87 ଫୁଟ ରହିଛି। 4 ଗେଟ୍ ଦେଇ ଜଳଭଣ୍ଡାର ମଧ୍ୟକୁ 1,58,491 ଘନଫୁଟ ଜଳ ପ୍ରବେଶ କରୁଥିବାବେଳେ 94,292 ଘନଫୁଟ ଜଳ ନିଷ୍କାସିତ ହେଉଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ସମ୍ବାଦ ଆପଣମାନେ ଶୁଣିପାରିବେ ଦିନ 2:32।
1: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟରେ ଶୁଣନ୍ତୁ ବିଛଣା ଘା ଆଲୋଚନା କରିଛନ୍ତି ଡକ୍ଟର ରାଜେଶ କୁମାର ଦୋରା।
2: ବିଛଣା ଘାକୁ ବେଡ୍ ସୋର୍ କିମ୍ବା ପ୍ରେସର ସୋର୍ ବୋଲି ମଧ୍ୟ କୁହାଯାଏ। ଜଣେ ରୋଗୀ ଦୀର୍ଘ ଦିନ ଧରି ରୋଗକ୍ରାନ୍ତ ହେଲେ ବିଛଣାରେ ବହୁ ଦିନ ଧରି ପଡ଼ି ରହେ, ତେଣୁ ଏହି ପରିସ୍ଥିତିରେ ଦେହର ପ୍ରେସର ପଏଣ୍ଟ ଗୁଡ଼ିକ ସ୍ଥାନରେ ଚମଡ଼ା ଛାଡ଼ିଯାଏ। ଏହି ଘା ଗୁଡ଼ିକ ସମୟକ୍ରମେ ଚର୍ମ ଭିତରକୁ ଭେଦ କରେ ଏବଂ ଚର୍ବି, ମାଂସପେଶୀ ଏବଂ ହାଡ଼ ପର୍ଯ୍ୟନ୍ତ ମଧ୍ୟ ଭେଦ କରେ। ମୁଖ୍ୟତଃ ପଛ ହାଡ଼ ପାଖରେ, ଅଣ୍ଟାର ଦୁଇ ପାର୍ଶ୍ୱରେ ଏବଂ ସାକ୍ରାଲ ରିଜିଅନରେ, ମଳଦ୍ୱାରର ଦୁଇ ପାର୍ଶ୍ୱରେ, ପିଠି ଏବଂ ଡେଣା ପାଖରେ, ଜଙ୍ଘର ପଛ ଭାଗରେ ଏବଂ ପାଦର ତଳପଟେ ଦେଖାଦିଏ। ବିଛଣା ଘା ମୁଖ୍ୟତଃ ରୋଗୀର 7 ପରେ ଆରମ୍ଭ ହୁଏ। ଏହି ଘା ଶୀଘ୍ର ଆରୋଗ୍ୟ ହୁଏ ନାହିଁ, ରୋଗୀ ନିଜେ ଦେଖିପାରେ ନାହିଁ। ଏହା ଆରମ୍ଭରୁ ଯନ୍ତ୍ରଣାଦାୟକ ନ ହେବାରୁ ରୋଗୀ ଏବଂ ତାର ସହଯୋଗୀମାନେ ହେୟଜ୍ଞାନ କରନ୍ତି ଏବଂ ଘା ଆସ୍ତେ ଆସ୍ତେ ମାଡ଼ିବାକୁ ଆରମ୍ଭ କରେ। ମୁଖ୍ୟତଃ ବହୁତ ଦିନ ଧରି ଡାକ୍ତରଖାନା ବେଡ୍ରେ ପଡ଼ିବା ସ୍ନାୟୁ ରୋଗୀ, ମଧୁମେହ ରୋଗୀ ଏବଂ ଏକ୍ସିଡେଣ୍ଟ ରୋଗୀମାନଙ୍କରେ ଏହି ବିଛଣା ଘା ଦେଖାଯାଏ। ବିଛଣା ଘାର ଲକ୍ଷଣ ଗୁଡ଼ିକ ହେଲା, ପ୍ରଥମ ଅବସ୍ଥାରେ ଉପର ମଳି ଚର୍ମ ଛାଡ଼ିଯାଏ। ଏହି ପ୍ରେସର ସୋର୍ରେ ଉପର ଚମଡ଼ା ଏବଂ ତଳର ସବକ୍ୟୁଟାନିୟସ୍ ଟିସୁ, ଚର୍ବି, ମାଂସପେଶୀ ଏବଂ ହାଡ଼ ପର୍ଯ୍ୟନ୍ତ ଇନଫେକ୍ସନ ସ୍ପ୍ରେଡ୍ କରିବାର ସମ୍ଭାବନା ଥାଏ। ପୂଜ ନିଗିଡ଼ି ଆସ୍ତେ ଆସ୍ତେ ତାହା ଗଭୀର କ୍ଷତରେ ପରିଣତ ହୁଏ ଏବଂ ଘା ଶୁଖିବା ପାଇଁ ବହୁତ ଦିନ ଲାଗେ। ରୋଗୀର ରକ୍ତହୀନତା ଏବଂ ରୋଗ ଏହି ଘାକୁ ଶୀଘ୍ର ଶୁଖିବା ପାଇଁ ଦିଏ ନାହିଁ। ବଡ଼।

0: ବଡ ମେଜର ଅପରେସନ ପରେ ଏବଂ ଆଇସିୟୁରେ ରୋଗୀକୁ ବିଛଣା ଘା ହେବାର ସମ୍ଭାବନା ଅଧିକ ଥାଏ। ଏହି ପରିସ୍ଥିତିରେ ରୋଗୀକୁ ଦୈନିକ ଆଇସିୟୁ ନର୍ସ ଏବଂ ଡାକ୍ତର ପୋଛାପୋଛି କରି ଆଣ୍ଟିଫଙ୍ଗାଲ ପାଉଡର ବେକ ପିଠି ଅଣ୍ଟା ଏବଂ ତଳଭାଗରେ ଲଗାଇଲେ ଏ ଘାରୁ ଉପଶମ ମିଳେ। ବେଳେବେଳେ ଏହି ବିଛଣା ଘା ସମୟାନୁକ୍ରମେ ଆପେ ଆପେ ଭଲ ହୋଇଯାଏ। ରୋଗୀକୁ ବାରମ୍ବାର ଶୋଇ ରହିବା ପୋଜିସନ ବଦଳାଇଲେ ଏବଂ ପ୍ରେସର ଜାଗାର ଯତ୍ନ ନେଲେ ଏହି ବେଡସୋରରୁ ଉପଶମ ମିଳେ। ଏହାର ଚିକିତ୍ସା ନିମନ୍ତେ ଆଣ୍ଟିବାୟୋଟିକ୍ ଔଷଧ ଏବଂ ମଲମ ମଧ୍ୟ ଦୈନିକ ବ୍ୟବହାର କଲେ ଏହା ଶୀଘ୍ର ଶୁଖିଯାଏ। ରେଗୁଲାର ଡ୍ରେସିଂ କରାଗଲେ ଏବଂ ଘା ଗୁଡ଼ିକୁ ଘୋଡ଼େଇ ରଖିଲେ ଏହା ଶୁଖିବାକୁ ଆରମ୍ଭ କରେ। ଅତ୍ୟଧିକ ଜାଗାରେ ବିଛଣା ଘା ହେଲେ ନୂତନ ପଦ୍ଧତିରେ ମଧ୍ୟ ପ୍ଲାଷ୍ଟର ସିଟ୍ ବ୍ୟବହାର କଲେ ସେହି ପ୍ରେସର ସ୍ଥାନ ମାନଙ୍କରେ ରୋଗୀର ବିଛଣା ସହିତ ଚର୍ମର କଣ୍ଟାକ୍ଟ ବା ସ୍ପର୍ଶ ହୋଇପାରେ ନାହିଁ ଏବଂ ଏହା ଶୀଘ୍ର ଶୁଖିବାରେ ସକ୍ଷମ ହୁଏ। କେତେକ କ୍ଷେତ୍ରରେ ପ୍ଲାଷ୍ଟିକ ସର୍ଜରୀ କରି ମଧ୍ୟ ଏହି ବିଛଣା ଘାର ଚିକିତ୍ସା କରାଯାଏ। ରୋଗୀ ପାଇଁ ଏକ ସ୍ୱତନ୍ତ୍ର ଧରଣର ବିଛଣା ଯାହାକୁ ଆମେ ଏୟାର ବେଡ୍ ଏବଂ ୱାଟର ବେଡ୍ ବୋଲି କହୁ ଏବେ ଉପଲବ୍ଧ। ଏହି ଏୟାର ବେଡ୍ ଏବଂ ୱାଟର ବେଡ୍ରେ ଏୟାର ପ୍ରେସର ଏବଂ ପାଣିର ପ୍ରେସର ଦେହର କୌଣସି ପ୍ରେସର ପଏଣ୍ଟକୁ ବିଛଣା ସହିତ ଲାଗି ରହିବା ପାଇଁ ଦିଏ ନାହିଁ। ଏହାଦ୍ୱାରା ବିଛଣା ଘାରୁ ଉପଶମ ମିଳେ। ବର୍ତ୍ତମାନ ଉନ୍ନତ ମାନର ବିଛଣା ଯଥା ଫାଉଲର ବେଡ୍ରେ ରୋଗୀର ବିଛଣା ଘା ହେବାର ଦେଖାଯାଏ ନାହିଁ। ବିଛଣା ଘାକୁ ଡାକ୍ତରମାନେ ଗୁରୁତର ସହିତ ଚିକିତ୍ସା କରିବା ସହିତ ରୋଗୀର ପରିଜନମାନଙ୍କୁ ମଧ୍ୟ ନିଜ ରୋଗୀର ଯତ୍ନ ନେବା ପାଇଁ ଉଚିତ ପରାମର୍ଶ ଯଥା ଅଧିକ ପରିମାଣରେ ପ୍ରୋଟିନ୍ ଭିଟାମିନ୍ ଖାଦ୍ୟ ଏହି ରୋଗକୁ ନିବାରଣ କରିବାରେ ସକ୍ଷମ ହୁଏ।
1: ଶେଷ ହେଲା ଆମର ସ୍ୱାସ୍ଥ୍ୟ। ଆଜି ଏଥିରେ ଶୁଣୁଥିଲେ ବିଛଣା ଘା। ଆଲୋଚନା କରିଥିଲେ ଡାକ୍ତର ରାଜେଶ କୁମାର ଦୋରା। ଶ୍ରୋତାବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସମୟ ବର୍ତ୍ତମାନ ସକାଳ 7:15 ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।

ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟ ସମ୍ବାଦ, ଆଜିଠାରୁ ଆରମ୍ଭ ହେବ ସଂସଦର ମୌସୁମୀ ଅଧିବେଶନ। ଲୋକସଭାରେ ଆଜି ସୁପ୍ରିମକୋର୍ଟ ବିଚାରପତି ସଂଖ୍ୟା ସଂଶୋଧନ ବିଧେୟକ ଏବଂ ରାଜ୍ୟସଭାରେ ଆଗତ ହେବ ଜାତୀୟ ସମ୍ମାନ ଅବମାନନା ନିବାରଣ ସଂଶୋଧନ ବିଧେୟକ। କୃଷକମାନଙ୍କୁ ଅଧିକ ସଶକ୍ତ କରିବା ଲାଗି ସମବାୟ ସାମଗ୍ରୀ କ୍ରୟ କରିବା ଉପରେ ସ୍ୱରାଷ୍ଟ୍ରମନ୍ତ୍ରୀଙ୍କ ଗୁରୁତ୍ୱ ପ୍ରଦାନ। ଆସାମରେ ବନ୍ୟା ପରିସ୍ଥିତି ଗମ୍ଭୀର ଏବଂ ଆର୍ଜେଣ୍ଟିନାକୁ 1-0 ଗୋଲ୍ରେ ପରାସ୍ତ କରି ସ୍ପେନ୍ ଫିଫା ବିଶ୍ୱକପ୍ ଚମ୍ପିୟନ। ସଂସଦର ମୌସୁମୀ ଅଧିବେଶନ ଆଜିଠାରୁ ଆରମ୍ଭ ହେବ। ଆସନ୍ତା ମାସ 13 ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି 25-ଦିନିଆ ଅଧିବେଶନ କାଳରେ 19 ବୈଠକ ଅନୁଷ୍ଠିତ ହେବ। ଅଧିବେଶନରେ କେତେକ ଗୁରୁତ୍ୱପୂର୍ଣ୍ଣ ବିଧେୟକ ଆଗତ କରାଯିବା ସହ ଆଲୋଚନା ଏବଂ ପାରିତ ହେବାର ସମ୍ଭାବନା ରହିଛି। ଆଜି ଲୋକସଭାରେ ସୁପ୍ରିମକୋର୍ଟ ବିଚାରପତି ସଂଖ୍ୟା ସଂଶୋଧନ ବିଧେୟକ 2026 ଏବଂ ରାଜ୍ୟସଭାରେ ଜାତୀୟ ସମ୍ମାନ ପ୍ରତି ଅବମାନନା ନିବାରଣ ସଂଶୋଧନ ବିଧେୟକ 2026 ଉପରେ ଆଲୋଚନା ହେବାର କାର୍ଯ୍ୟସୂଚୀ ରହିଛି।

0: ଘଟିଛି। ଏହା ବ୍ୟତୀତ ଜନ୍ମ ମୃତ୍ୟୁ ପଞ୍ଜୀକରଣ, ଆୟକର, ଏମ୍ଏସ୍ଏମ୍ଇ ବିକାଶ ସଂଶୋଧନ ବିଧେୟକଗୁଡ଼ିକ ମୌସୁମୀ ଅଧିବେଶନ କାଳରେ ଆଗତ ହେବାର ସମ୍ଭାବନା ରହିଛି। ଗତକାଲି ମୌସୁମୀ ଅଧିବେଶନ ପୂର୍ବରୁ କେନ୍ଦ୍ର ସରକାର ସଂସଦ ଭବନରେ ସର୍ବଦଳୀୟ ବୈଠକ କରିଥିଲେ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ 40 ରାଜନୈତିକ ଦଳର 50 ଅଧିକ ନେତା ଯୋଗ ଦେଇଥିଲେ। ବୈଠକ ପରେ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍ ରିଜିଜୁ ଗଣମାଧ୍ୟମକୁ କହିଥିଲେ, ସର୍ବଦଳୀୟ ବୈଠକରେ ରାଜନୈତିକ ଦଳଗୁଡ଼ିକୁ ଆଲୋଚନାରେ ଭାଗ ନେବା ସହ ଗୃହ କାର୍ଯ୍ୟ ସୁରୁଖୁରୁରେ ଚଳାଇବା ଲାଗି ସହଯୋଗ କରିବାକୁ ଆଲୋଚନା ହୋଇଛି।
1: कोई पार्टी या कोई मेंबर अपना जो भी बात रखना चाहता है पार्लियामेंट में पूरा रख सकते हैं। मैं विपक्ष के साथियों को कहना चाहता हूं कि पहले में भी पार्लियामेंट को चलाने में दिक्कत आई थी क्योंकि हंगामा बहुत ज्यादा हुआ था। लोग चाहते हैं कि पार्लियामेंट सुचारू रूप से चले, इसलिए मैं फिर से सब पार्टी के नेताओं को मैं अनुरोध करता हूं कि पार्लियामेंट अच्छी तरह से चले, इसमें सब लोग योगदान करें।
0: अन्य पक्ष लोकसभा वाचस्पति ओम बिरला की अध्यक्षता में ଗତକାଲି କାର୍ଯ୍ୟ ପରାମର୍ଶଦାତା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଶ୍ରୀ ବିର୍ଲା ଅଧିବେଶନ ସମୟରେ ଉପସ୍ଥାପନ ହେବାକୁ ଥିବା ବିଧେୟକ ଓ ଅନ୍ୟାନ୍ୟ କାର୍ଯ୍ୟ ସମ୍ପର୍କରେ ସରକାର ଏବଂ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିଙ୍କ ସହ ଆଲୋଚନା କରିଥିଲେ। ଅଧିବେଶନରେ ଗଠନମୂଳକ ଆଲୋଚନା, ଅର୍ଥପୂର୍ଣ୍ଣ ଅଂଶଗ୍ରହଣ ଏବଂ ସଂସଦୀୟ ପରମ୍ପରା ପାଳନ ଉପରେ ଶ୍ରୀ ବିର୍ଲା ଗୁରୁତ୍ୱାରୋପ କରିଥିଲେ। ପଶ୍ଚିମବଙ୍ଗକୁ ଏକ ମହାନ୍ ରାଜ୍ୟ ଭାବେ ଗଢ଼ି ତୋଳିବା ପାଇଁ ବିଜେପି ସରକାର ପ୍ରତିଶ୍ରତିବଦ୍ଧ ବୋଲି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି। ସେ କହିଛନ୍ତି ଦେଶକୁ ବିଭିନ୍ନ କ୍ଷେତ୍ରରେ ଅବଦାନ ଦେଇଥିବା ବେଙ୍ଗଲ ପ୍ରତ୍ୟେକଟି କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଆସିଛି। ଗତକାଲି ହାଓଡ଼ା ଜିଲ୍ଲା ଅନ୍ତର୍ଗତ ସଂକ୍ରେଲ୍ଠାରେ ଆଭାସୀ ଜରିଆରେ ଅମୁଲ ବେଙ୍ଗଲ ଡାଏରୀର ଏକ ଶାଖାର ଭିତ୍ତିପ୍ରସ୍ତର ସ୍ଥାପନ କରିବା ଅବସରରେ ଶ୍ରୀ ଶାହା କହିଛନ୍ତି ଜନସାଧାରଣ ସମବାୟ ସାମଗ୍ରୀ ଅଧିକରୁ ଅଧିକ କ୍ରୟ କରିବା ଆବଶ୍ୟକ, ଫଳରେ କୃଷକମାନଙ୍କୁ ଅଧିକ ସଶକ୍ତ କରାଯାଇପାରିବ। ଏହି ଅବସରରେ ଶ୍ରୀ ଶାହା 9 ଜିଲ୍ଲାରେ 1400 ମେଟ୍ରିକ୍ ଟନ୍ କ୍ଷମତା ବିଶିଷ୍ଟ 10 ଗୋଦାମ ଗୃହର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଶ୍ରୀ ଶାହା କହିଛନ୍ତି କେନ୍ଦ୍ର ସରକାର ଏବଂ ପଶ୍ଚିମବଙ୍ଗ ସରକାରଙ୍କ ମଧ୍ୟରେ ଭାରତ ଟ୍ୟାକ୍ସି ଯୋଜନା ଲାଗୁ କରିବା ନେଇ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଏହି ଯୋଜନାରେ ଟ୍ୟାକ୍ସି ଚାଳକମାନେ ଅଧିକ ସଶକ୍ତ ହେବେ ବୋଲି ସେ କହିଛନ୍ତି।
2: मैं बंगाल की समग्र जनता को भरोसा दिलाने आया हूं। भारतीय जनता पार्टी ने पूरे लंबे चुनाव अभियान के अंदर जो एक एक वादा किया था और सोनार बांग्ला की संकल्पना को बंगाल की जनता के सामने रखा था, वो सोनार बांग्ला की संकल्पना को जमीन पर उतारने का काम मोदी जी के नेतृत्व में भारतीय जनता पार्टी का एक एक कार्यकर्ता करेगा।
0: ଏହା ପୂର୍ବରୁ ଶ୍ରୀ ଶାହା ପଶ୍ଚିମବଙ୍ଗରେ ଆଇନ ଶୃଙ୍ଖଳା ପରିସ୍ଥିତିର ସମୀକ୍ଷା କରିଥିଲେ। ରାଜ୍ୟରେ ନୂଆ ଅପରାଧିକ ଆଇନର କାର୍ଯ୍ୟକାରିତା ଏବଂ ସୀମା ସୁରକ୍ଷା ପ୍ରସଙ୍ଗରେ ଅନୁଷ୍ଠିତ ବୈଠକରେ ସେ ଅଧ୍ୟକ୍ଷତା କରିଥିଲେ। ଆସାମରେ ବନ୍ୟା ପରିସ୍ଥିତି ଗମ୍ଭୀର ରହିଛି। ଗତ କିଛିଦିନ ଧରି ପ୍ରବଳ ବର୍ଷା ହେବା ଫଳରେ 8 ଜିଲ୍ଲା ଅଧିକ ପ୍ରଭାବିତ ହୋଇଛି। ଆସାମ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ 22 ରାଜସ୍ୱ ଅଞ୍ଚଳ ଏବଂ 298 ଗ୍ରାମାଞ୍ଚଳ କ୍ଷତିଗ୍ରସ୍ତ ହୋଇଛି। ଏଥିରେ ପ୍ରାୟ 57,199 ଜଣ ଲୋକ ପ୍ରଭାବିତ ହୋଇଛନ୍ତି। ମୋଟ 3,874 ହେକ୍ଟର ଚାଷଜମି ସମ୍ପୂର୍ଣ୍ଣ ଜଳମଗ୍ନ ହୋଇଛି। ଏପର୍ଯ୍ୟନ୍ତ ଚଳିତ ବନ୍ୟାରେ 5 ଜଣଙ୍କ ମୃତ୍ୟୁ ହୋଇଥିବା ସରକାରୀ ଭାବେ କୁହାଯାଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ 14 ରିଲିଫ୍ କ୍ୟାମ୍ପରେ ପ୍ରଭାବିତ ଲୋକମାନଙ୍କୁ ରଖାଯାଇଛି। ତେବେ ଶିବସାଗର, ଚରେଇଦେଉ ଏବଂ ଜୋରହାଟ ଜିଲ୍ଲାରେ ବନ୍ୟା ସ୍ଥିତି ଅତ୍ୟନ୍ତ ଖରାପ ପରିସ୍ଥିତି ଆଡ଼କୁ ଗତି କରୁଥିବାରୁ ରାଜ୍ୟ ସରକାର, ଭାରତୀୟ ସେନା ଓ ବାୟୁସେନାର ସହଯୋଗ ଲୋଡ଼ିଛନ୍ତି। ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଲୋକମାନଙ୍କ ନିରାପତ୍ତାକୁ ରାଜ୍ୟ ସରକାର ପ୍ରାଥମିକତା ଦେଉଥିବା କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 58ତମ ଆନ୍ତର୍ଜାତିକ ରସାୟନ ବିଜ୍ଞାନ ଅଲିମ୍ପିଆଡ୍ରେ 4 ସ୍ୱର୍ଣ୍ଣପଦକ ହାସଲ କରିଥିବା ଭାରତୀୟ ଦଳକୁ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି ଏହି ସମ୍ମାନଜନକ ବିଶ୍ୱସ୍ତରୀୟ ପ୍ରତିଯୋଗିତାରେ ଭାରତ ଉନ୍ନତ ପ୍ରଦର୍ଶନ କରିଛି। ଅନ୍ୟପକ୍ଷରେ 37ତମ ଆନ୍ତର୍ଜାତିକ ଜୀବ ବିଜ୍ଞାନ ଅଲିମ୍ପିଆଡ୍ରେ ବିଜୟ ଲାଭ କରିଥିବା ଭାରତୀୟ ଦଳର 4 ସଦସ୍ୟଙ୍କ ଉତ୍ସର୍ଗୀକୃତ ମନୋଭାବକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରି କହିଛନ୍ତି ସାରା ଦେଶ ଏହି ସଫଳତା ପାଇଁ ଗର୍ବ ଅନୁଭବ କରୁଛି। ଦକ୍ଷିଣ ଆମେରିକାର ଉତ୍ତର ପୂର୍ବ ଉପକୂଳରେ ଅବସ୍ଥିତ ଗୁଆନାରେ 133 ଜଣ ଯାତ୍ରୀ ଓ କ୍ରୁ ସଦସ୍ୟଙ୍କୁ ନେଇ ଯାଉଥିବା ଏକ ସରକାରୀ ଡଙ୍ଗା ବୁଡ଼ିଯାଇଥିବା ସୂଚନା ମିଳିଛି। ଏପର୍ଯ୍ୟନ୍ତ 67 ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟ ଯାତ୍ରୀମାନେ ନିଖୋଜ ଥିବା ଜଣାପଡ଼ିଛି। ଯୁଦ୍ଧକାଳୀନ ଭିତ୍ତିରେ ନିଖୋଜମାନଙ୍କୁ ଠାବ କରିବା ଲାଗି ଉଦ୍ୟମ ଚାଲିଛି। ଗୁଆନା ପ୍ରଧାନମନ୍ତ୍ରୀ

କହିଛନ୍ତି ଉଦ୍ଧାର ହୋଇଥିବା ଲୋକଙ୍କ ମଧ୍ୟରେ 41 ଜଣ ପୁରୁଷ 11 ଜଣ ମହିଳା ଏବଂ 15 ଜଣ ଶିଶୁ ଅଛନ୍ତି। ନିଖୋଜ ଲୋକମାନଙ୍କୁ ଖୋଜିବା ଲାଗି 1000 ବର୍ଗ ମାଇଲ ଅଞ୍ଚଳରେ ହେଲିକପ୍ଟର ବିମାନ ଓ ମାଛଧରା ଡଙ୍ଗା ନିୟୋଜିତ ହୋଇଛି। ପେରୁରେ 5.5 ସାନ୍ଦ୍ରତା ବିଶିଷ୍ଟ ଭୂକମ୍ପରେ 5 ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ପ୍ରାଥମିକ ସୂଚନା ଅନୁଯାୟୀ 20 ଜଣ ଆହତ ହୋଇଛନ୍ତି। ଗତକାଲି ଏହି ଭୂକମ୍ପ ଅନୁଭୂତ ହୋଇଥିବା ବେଳେ ଏହାର କେନ୍ଦ୍ରସ୍ଥଳ 10 କିଲୋମିଟର ଗଭୀରରେ ଥିବା କୁହାଯାଇଛି। ଅନେକଗୁଡ଼ିଏ କୋଠା ଏଥିରେ ସମ୍ପୂର୍ଣ୍ଣ ଧ୍ୱସ୍ତ ହୋଇଥିବା ବେଳେ ଅନ୍ୟ କେତେକ ଆବାସିକ ଗୃହ କ୍ଷତିଗ୍ରସ୍ତ ହୋଇଛି। ପୂର୍ବରୁ 2007 ମସିହାରେ ପେରୁରେ ଘଟିଥିବା ଭୂକମ୍ପରେ 600ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା। ଫ୍ରାନ୍ସର ଭୂମଧ୍ୟ ସାଗରୀୟ ଉପକୂଳର ଫ୍ରେଜୁସ୍ ନିକଟବର୍ତ୍ତୀ ସହରଗୁଡ଼ିକରେ ଜଙ୍ଗଲ ନିଆଁ ବ୍ୟାପିବାରେ ଲାଗିଛି। ଜଙ୍ଗଲ ନିଆଁ ଜନବସତି ପ୍ରତି ବିପଦ ସୃଷ୍ଟି କରିଥିବା ବେଳେ ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ପ୍ରବଳ ପବନ ଯୋଗୁଁ ନିଆଁ ଦ୍ରୁତଗତିରେ ବ୍ୟାପୁଥିବା ସ୍ଥାନୀୟ ପ୍ରଶାସନ ପକ୍ଷରୁ କୁହାଯାଇଛି। ଗତକାଲି ସନ୍ଧ୍ୟା ସୁଦ୍ଧା ପ୍ରାୟ 445 ଏକର ଅଞ୍ଚଳ ଏହି ନିଆଁରେ ପ୍ରଭାବିତ ହୋଇଛି। ଅଗ୍ନିକାଣ୍ଡ ଯୋଗୁଁ ଭୂମଧ୍ୟସାଗରୀୟ ବନ୍ଦର ସହର ଟୁଲୋନ୍ ଓ ଲେସ୍ ଆକ୍ସ ମଧ୍ୟରେ ଟ୍ରେନ୍ ଚଳାଚଳକୁ ସାମୟିକ ଭାବେ ବନ୍ଦ ରଖାଯାଇଛି। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆଜି ଅତି ପ୍ରବଳ ବର୍ଷା ହେବା ନେଇ ହିମାଚଳ ପ୍ରଦେଶ ଜମ୍ମୁ କାଶ୍ମୀର ଓ ଉତ୍ତରାଖଣ୍ଡକୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି। ଓଡ଼ିଶା ସମେତ ଦିଲ୍ଲୀ ହରିୟାଣା ଚଣ୍ଡିଗଡ଼ ପଞ୍ଜାବ ବିହାର ଓ ଅନ୍ୟ 6 ରାଜ୍ୟକୁ ଆଜି ଓ ଆସନ୍ତାକାଲି ପ୍ରବଳ ବର୍ଷା ହେବା ନେଇ ସତର୍କତା ଜାରି କରାଯାଇଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଥିବା ବିଭାଗୀୟ ସୂଚନାରୁ ଜଣାପଡ଼ିଛି। କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ ବେନିୟମ ଭାବେ ଖନନ ଏବଂ ପରିବହନ ହେଉଥିବା 1700 ମେଟ୍ରିକ୍ ଟନ୍ରୁ ଅଧିକ କୋଇଲା ଜବତ କରିଛି। ଏହାର ଆନୁମାନିକ ମୂଲ୍ୟ 1 କୋଟି ଟଙ୍କାରୁ ଅଧିକ ହେବ ବୋଲି କୁହାଯାଇଛି। ଫିଫା ଫୁଟବଲ ବିଶ୍ୱକପ୍ର ଫାଇନାଲ୍ ମ୍ୟାଚ୍ରେ ସ୍ୱେନ୍ 1-0 ଆର୍ଜେଣ୍ଟିନାକୁ ପରାସ୍ତ କରି ଚମ୍ପିୟନ୍ ହୋଇଛି। ଗତରାତିରେ ନ୍ୟୁୟର୍କର ନ୍ୟୁଜର୍ସି ଷ୍ଟାଡିୟମ୍ରେ ଅନୁଷ୍ଠିତ ଏହି ମ୍ୟାଚ୍ର 106ତମ ମିନିଟ୍ରେ ସ୍ୱେନ୍ର ଖେଳାଳି ଫେରାନ୍ ଟୋରେସ୍ ଗୋଲ୍ କରିଥିଲେ। ପ୍ରଥମ 90 ମିନିଟ୍ର ଖେଳରେ ଉଭୟ ଦଳ ଗୋଲ୍ କରିବାରେ ସକ୍ଷମ ହୋଇନଥିଲେ। ଏହି ବିଜୟ ସହ ସ୍ୱେନ୍ ପୁରୁଷ ବର୍ଗରେ ଦ୍ୱିତୀୟ ଥର ପାଇଁ ଫିଫା ବିଶ୍ୱକପ୍ ହାସଲ କରିଛି। ସୂଚନାଯୋଗ୍ୟ, ଚଳିତ ଫିଫା ବିଶ୍ୱକପ୍ରେ 48ଟି ଦଳ ଭାଗ ନେଇଥିଲେ। ଭାରତ ଇଂଲଣ୍ଡ ଦିନିକିଆ କ୍ରିକେଟ୍ ସିରିଜ୍ରେ ଇଂଲଣ୍ଡ 2-1 ସିରିଜ୍ ବିଜୟୀ ହୋଇଛି। ଗତ ସନ୍ଧ୍ୟାରେ ଲଣ୍ଡନର ଲର୍ଡ୍ସରେ ଆୟୋଜିତ ତୃତୀୟ ଏକଦିବସୀୟ ମ୍ୟାଚ୍ରେ ଇଂଲଣ୍ଡ 27 ରନ୍ରେ ଭାରତକୁ ପରାସ୍ତ କରିଥିଲା। ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ନିର୍ଦ୍ଧାରିତ 50 ଓଭରରେ 3 ୱିକେଟ୍ ବିନିମୟରେ 387 ରନ୍ ସ୍କୋର କରିଥିଲା। ଜବାବରେ ଭାରତୀୟ ଦଳ 50 ଓଭରରେ 7 ୱିକେଟ୍ ବିନିମୟରେ 360 ରନ୍ ସ୍କୋର କରିବାକୁ ସକ୍ଷମ ହୋଇଥିଲା। ମୁଖ୍ୟ ସମ୍ବାଦ ପୁଣିଥରେ। ଆଜିଠାରୁ ଆରମ୍ଭ ହେବ ସଂସଦର ମୌସୁମୀ ଅଧିବେଶନ। ଲୋକସଭାରେ ଆଜି ସୁପ୍ରିମକୋର୍ଟ ବିଚାରପତି ସଂଖ୍ୟା ସଂଶୋଧନ ବିଧେୟକ ଏବଂ ରାଜ୍ୟସଭାରେ ଆଗତ ହେବ ଜାତୀୟ ସମ୍ମାନ ଅବମାନନା ନିବାରଣ ସଂଶୋଧନ ବିଧେୟକ। କୃଷକମାନଙ୍କୁ ଅଧିକ ସଶକ୍ତ କରିବା ଲାଗି ସମବାୟ ସାମଗ୍ରୀ କ୍ରୟ କରିବା ଉପରେ ସ୍ୱରାଷ୍ଟ୍ରମନ୍ତ୍ରୀଙ୍କ ଗୁରୁତ୍ୱ ପ୍ରଦାନ। ଆସାମରେ ବନ୍ୟା ପରିସ୍ଥିତି ଗମ୍ଭୀର ଏବଂ ଆର୍ଜେଣ୍ଟିନାକୁ 1-0 ଗୋଲ୍ରେ ପରାସ୍ତ କରି ସ୍ପେନ୍ ଫିଫା ବିଶ୍ୱକପ୍ ଚମ୍ପିୟନ୍।

ସମାଜରେ ଗୋଟିଏ କଥା ଶୁଣିବାକୁ ମିଳେ, ନିଜ କଥା ଭାବନି, ଅନ୍ୟମାନଙ୍କ କଥା ଭାବ। ଅନ୍ୟମାନଙ୍କ ପାଇଁ ବଞ୍ଚିବା ନିଶ୍ଚୟ ମହାନର କଥା, କିନ୍ତୁ ଯଦି ଆପଣ ନିଜ ଭିତରୁ ଖୁସି ନାହାନ୍ତି ତାହେଲେ ଅନ୍ୟକୁ ଖୁସି କେମିତି କରିବେ, ଅନ୍ୟକୁ ଖୁସି ଆପଣ କେମିତି ବାଣ୍ଟିବେ। ଖାଲି ଗ୍ଲାସ୍ କେବେ ବି ପାଣି ଦେଇପାରେନି। ଠିକ୍ ସେହିପରି ଥକି ଯାଇଥିବା ମନ କେବେ ବି ଭଲ ପାଇବା କି ପ୍ରେମ ବାଣ୍ଟିପାରେନି।

Once again, welcome back. Apna mani tune kar chhundi 100.4 Akashwani FM Rainbow Katak dil se dil tak krite bo mitra aaj apna ko sohita. Yes, mu kaho dili apna ko je onya mani ko bhala paye ba katha. Thik achhe, kintu ta sohita niche ko madhya bhala paye ba katha. Taiko nahi uti choto kahani. Jane mohila thile je sokala chhu rati porjanta samastankar jatna nau thile. Kintu niche pai gote cup cha madhya se santri pi paruna thile. ଗୋଟେ ଦିନ ତାଙ୍କ ଝିଅ ତାକୁ ପଚାରିଲା କି ମା ତୁମର ଫେଭରେଟ୍ କଲର୍ କ'ଣ ମା ଚୁପ୍ ପୁରା ଯେମିତି ସେ ନିଶବ୍ଦ ହେଇଗଲେ କାରଣ ବହୁତ ବର୍ଷ ହେଲା ସେ ନିଜ ପସନ୍ଦକୁ ଭୁଲି ଯାଇଥିଲେ ସେଇଥିପାଇଁ ସାଙ୍ଗମାନେ ଦାୟିତ୍ୱ ପାଳନ କରନ୍ତୁ କିନ୍ତୁ ନିଜ ପରିଚୟକୁ ବିଲକୁଲ ବି ହରାନ୍ତୁ ନାହିଁ ତେବେ ଆଜି ସକାଳୁ ଆପଣଙ୍କ ପାଇଁ ମୋର ଗୋଟେ ପ୍ରଶ୍ନ ଯେ ଆପଣ ନିଜ ପାଇଁ କ'ଣ କରନ୍ତି ଗୋଟେ କପ୍ କଫି ପିଅନ୍ତି ନା କିଛି ଭଲ ବହି ପଢ଼ନ୍ତି ନା କିଛି ଭଲ ମ୍ୟୁଜିକ୍ ଶୁଣନ୍ତି ନା ମର୍ଣ୍ଣିଂ ୱାକ୍ରେ ନିଜ ପାଇଁ ଯାଆନ୍ତି ବା ବର୍ଷାରେ ବାଲକୋନିରେ ବସି ଗରମା ଗରମ ଚା ପିଅନ୍ତି ଆପଣ ଚାହିଁଲେ ନିହାତି ଭାବରେ ମୋତେ ମେସେଜ୍ କରିପାରିବେ ମୁଁ ନିହାତି ଭାବରେ ଆପଣଙ୍କ ମେସେଜ୍କୁ ସ୍ଥାନ ଦେବି ନିହାତି ଭାବରେ ସେୟାର କରନ୍ତୁ ଆଉ ହଁ ବହୁତ ଲୋକ କୁହନ୍ତି ମୁଁ ଯଦି ନିଜ ପାଇଁ ସମୟ ନେବି ତାହେଲେ ଲୋକ କହିବେ ମୁଁ ସ୍ୱାର୍ଥପର ନା ନା ଏହା ସ୍ୱାର୍ଥପରତା ନୁହଁ ସ୍ୱାର୍ଥପରତା ହେଉଛି କେବଳ ନିଜ ଖୁସି ପାଇଁ ଅନ୍ୟକୁ କଷ୍ଟ ଦେବା କିନ୍ତୁ ନିଜର ମାନସିକ ଶାନ୍ତି ପାଇଁ କିଛି ସମୟ ନେବା ନିଜ ସ୍ୱପ୍ନକୁ ପୁଣି ଜୀବନ୍ତ କରିବା ଆଉ ନିଜ ଶରୀରର ଯତ୍ନ ନେବା ତା ସହିତ ନିଜ ମନ କଥା ଶୁଣିବା ଏଇଟା ସେଲ୍ଫିସନେସ୍ ନୁହଁ ବରଂ ଏଇଟା ହେଉଛି ସେଲ୍ଫ ରେସ୍ପେକ୍ଟ ସେଇଥିପାଇଁ ଜୀବନରେ ସମସ୍ତଙ୍କୁ ଭଲ ପାଆନ୍ତୁ କିନ୍ତୁ ନିଜକୁ ଭୁଲି ଯାଆନ୍ତୁ ନାହିଁ କାରଣ ଯେଉଁଦିନ ଆପଣ ନିଜକୁ ଭଲ ପାଇବା ଶିଖିଯିବେ ସେଇଦିନ ଆପଣଙ୍କ ହସ ଆଉ କାହାରି ଅନୁମତି ଉପରେ ନିର୍ଭର କରିବ ନାହିଁ ସେଥିପାଇଁ ମନେ ରଖନ୍ତୁ ନିଜକୁ ଇମ୍ପୋର୍ଟାନ୍ସ ଦେବା ସେଲ୍ଫିସନେସ୍ ନୁହଁ ଏହା ହେଉଛି ନିଜ ଜୀବନକୁ ସମ୍ମାନ ଦେବା ତେବେ ଆଜିର ଏଇ କଥା ସହିତ ମୁଁ ଶୁଭ ସକାଳ ଶୋକୁ ଏଇଠି ରଖୁଛି କିନ୍ତୁ ହଁ ସବୁବେଳ ପାଇଁ ସମସ୍ତଙ୍କୁ ଖୁସିର କାରଣ ସାଜନ୍ତୁ ଆଉ ନିଜ ଖୁସିର କାରଣ ମଧ୍ୟ ହୁଅନ୍ତୁ।

ଚାଲିଛି ଶୁଭ ସକାଳର ୟେସ୍ ଆମେ କଥା ହଉଥିଲେ ଯେ ଆପଣ ନିଜକୁ କେମିତି ଭଲ ପାଆନ୍ତି ସକାଳୁ ସକାଳୁ ଆପଣ ନିଜ ପାଇଁ କଣ କରନ୍ତି ନିଜକୁ ଭଲ ପାଇବା ପାଇଁ ଆମ ପାଖକୁ ଗୋଟେ ଏସ୍ଏମ୍ଏସ୍ ମଧ୍ୟ ଆସିସାରିଛି ନାରାୟଣ ପ୍ରଧାନ ବି ବ୍ରହ୍ମପୁର ବୁଗୁଡାରୁ ଲେଖୁଛନ୍ତି କି ଜୟ ଜଗନ୍ନାଥ ଦେବମିତ୍ର ଅପା ମୁଁ ସକାଳୁ ଉଠିଲେ ରେଡିଓରେ ଭଜନ ଶୁଣିବାକୁ ଭଲ ପାଏ ଏବଂ ଏହି ସମୟ ତକ ମୁଁ ନିଜ ପାଇଁ ଏବଂ ପ୍ରଭୁଙ୍କ ପାଇଁ ଦିଏ ବହୁତ ସୁନ୍ଦର କଥାଟିଏ ଲେଖିଛନ୍ତି ସତ କଥା ନିଜକୁ ଭଲ ପାଇବା ସବୁଠୁ ଇମ୍ପୋର୍ଟାଣ୍ଟ କଥା ଅନ୍ୟମାନଙ୍କୁ ଭଲ ପାଇବା ସହିତ ନିଜକୁ ମଧ୍ୟ ଭଲ ପାଆନ୍ତୁ ଏମିତି ନିଜ ପାଇଁ ସମୟ କାଢ଼ନ୍ତୁ ଏବଂ ନିଜେ ହସିବା ସହିତ ଅନ୍ୟମାନଙ୍କ ହସ ପଛର ସୁନ୍ଦର କାହାଣୀ ସାଜନ୍ତୁ।

ପବିତ୍ର ରଥଯାତ୍ରା ଉପଲକ୍ଷେ ସୁଭଦ୍ରା ଶକ୍ତି ବଜାର ଆପଣଙ୍କୁ ଜଣାଉଛି ଅସୁମାରୀ ଶୁଭେଚ୍ଛା। ଏହି ଶୁଭ ଅବସରରେ ସୁଭଦ୍ରା ଶକ୍ତି ବଜାରରେ ଏସ୍ଏଚ୍ଜି ମା ମାନଙ୍କ ହାତ ତିଆରି ହସ୍ତତନ୍ତ ଓ ହସ୍ତକଳା ସାମଗ୍ରୀ ସହିତ ମିଲେଟ୍ରୁ ପ୍ରସ୍ତୁତ ବିଭିନ୍ନ ଜୈବିକ ସାମଗ୍ରୀର ଅପୂର୍ବ ସମ୍ଭାର। ପବିତ୍ର ଘୋଷଯାତ୍ରା ଉପଲକ୍ଷେ ସୁଭଦ୍ରା ଶକ୍ତି ବଜାରରେ ବିଭିନ୍ନ କ୍ରୟ ଉପରେ ସ୍ୱତନ୍ତ୍ର ରିହାତି। ଆସନ୍ତୁ, ଆପଣଙ୍କ ଅପେକ୍ଷାରେ ସୁଭଦ୍ରା ଶକ୍ତି ବଜାର, ଏସ୍ଆଇଆର୍ଡି କ୍ୟାମ୍ପସ୍, ୟୁନିଟ୍ 8, ଭୁବନେଶ୍ୱର।

ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ ପ୍ରାୟ 60 କୋଟି ଲୋକ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଉପଚାର ପାଇଁ ହୋଇଛନ୍ତି ଯୋଗ୍ୟ ହିତାଧିକାରୀ। ଏପର୍ଯ୍ୟନ୍ତ 12 କୋଟିରୁ ଉର୍ଦ୍ଧ୍ୱ ମାଗଣା ଚିକିତ୍ସା କରାଯାଇଛି, ଯେଉଁଥିରେ ଗରିବ ପରିବାରଙ୍କ ଚିକିତ୍ସା ଖର୍ଚ୍ଚ ପ୍ରାୟ 2 ଲକ୍ଷ କୋଟି ଟଙ୍କା ସଞ୍ଚୟ ହୋଇପାରିଛି। ଆଜି ହିଁ ଆୟୁଷ୍ମାନ ଆପ୍ ଡାଉନଲୋଡ କରି ଆୟୁଷ୍ମାନ କାର୍ଡ ବନାନ୍ତୁ। ଅଧିକ ସୂଚନା ପାଇଁ 1455 ନମ୍ବରକୁ କଲ୍ କରନ୍ତୁ।

ପୁରୁଣା ଗୀତ ଶୁଣୁଥିବା ବ୍ୟକ୍ତି ଜଣକ କିଏ? ଆପଣଙ୍କ ଘରେ ପୁରୁଣା କ୍ଲାସିକାଲ ଗୀତକୁ କିଏ ବେଶୀ ପସନ୍ଦ କରନ୍ତି? ନିହାତି ଭାବରେ ଜଣାନ୍ତୁ, ଜଣାଇବା ପାଇଁ ଡାଏଲ କରନ୍ତୁ, ନମ୍ବର ହେଉଛି 06712303153। କିନ୍ତୁ ଏବେ ଏବେ ମୁଁ ଆପଣଙ୍କୁ ଶୁଣେଇବି ବାଲ ସୁବ୍ରମଣ୍ୟମଙ୍କ କଣ୍ଠରେ ସେଇ ପୁରୁଣା ଦିନର ଗୋଟିଏ ସୁନ୍ଦର ଗୀତ, ଯାହାକୁ ଏବେ ବି ଶୁଣିଲେ ଆତ୍ମାକୁ ଶାନ୍ତି ମିଳେ।

0: ଶୁଣିଛନ୍ତି ଆପଣମାନେ ଦେବମିତ୍ରକୁ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ସିଦ୍ଧାଲ କ୍ରିଶ ଆନନ୍ଦ ଦେଖିବା ଆମର ଆଜିର ଫାର୍ଷ୍ଟ କଲର୍ କିଏ ଅଛନ୍ତି ଏବଂ ସିଏ କଣ କହୁଛନ୍ତି ଆଜିର ଟପିକକୁ ନେଇକି। ହ୍ୟାଲୋ
1: ହ୍ୟାଲୋ, ଗୁଡ୍ ମର୍ଣ୍ଣିଂ ଅପା, ଜୟ ଜଗନ୍ନାଥ।
0: ଗୁଡ୍ ମର୍ଣ୍ଣିଂ ଜୟ ଜଗନ୍ନାଥ, କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
1: ବଳରାମ ବେହେରା ଆଜ୍ଞା କହୁଥିଲି, ଏଜି ଅଫିସ ଷ୍ଟାଫ ଓଡ଼ିଶା ହାଇକୋର୍ଟ କଟକରୁ।
0: କେମିତି ଅଛନ୍ତି ଆପଣ? ଘରେ ପୁରୁଣା ଗୀତ ଶୁଣିବାକୁ କିଏ ସବୁଠୁ ବେଶୀ ଭଲ?
1: ପୁରୁଣା ଗୀତ ଆଜ୍ଞା, ମୁଁ ବେଶୀ ଶୁଣିବା, ବହୁତ ପିଲାଦିନୁ ପୁରୁଣା ଗୀତ ଶୁଣି ଆସେ ଆଜ୍ଞା। ରେଡିଓ ଥିଲା ଆଜ୍ଞା, ଯେତେବେଳେ ରେଡିଓ ଥିଲା ସେତେବେଳେ ଏଫ୍ଏମ୍ ରେଡିଓ ଏବେ ବି ଅଛି, ଆମେ ଫୋନ ମାଧ୍ୟମରେ ଶୁଣିପାରୁଛୁ, କିନ୍ତୁ ମୁଁ ରେଡିଓ ଯେତେବେଳେ ଥିଲା ସେତେବେଳେ ମୁଁ ରାତିରେ ରେଡିଓ ଅନ୍ କରିକି ରାତି ସାରା ବି ଶୁଣୁଥିଲି, ଯେତେବେଳେ ଶୋଇପଡ଼ିବି ରେଡିଓ ବାଲା।

0: ସଂସ୍ଥା ଘରେ ଉଠିକି ଘରେ ବାପା ରେଡିଓ ବନ୍ଦ କରିବେ, କାରଣ ରାତି ସାରା ରେଡିଓ ଶୁଣୁଛି ନା କଣ, ରେଡିଓ ସଂସ୍ଥା ହଉଛି, ଷ୍ଟେସନ ବନ୍ଦ ହେଇଗଲାଣି।
1: ଆଚ୍ଛା, ତାହେଲେ ଆପଣ ବେଶୀ ଶୁଣନ୍ତି ଆଉ ବେଶୀ ସବୁ ଗୀତ ଶୁଣିବାକୁ ଭଲ ପାଆନ୍ତି ନା କଣ?
0: ଆଜ୍ଞା, ମୁଁ ତ ଓଡିଆ ଗୀତ ବି ଓଡିଆ ଗୀତ ଭଲ ପାଏ, ପୁରୁଣା ଗୀତ ଶୁଣିବାକୁ, ହିନ୍ଦୀ ଫିଲ୍ମ ଗୀତ ବହୁତ ଭଲ ପାଏ, ବେଶୀ କିଶୋର କୁମାର, ମହମ୍ମଦ ରଫି, ଲତା ମଙ୍ଗେସକର, ପୁରୁଣା ଗୀତ, 30-40 ବର୍ଷର ଫିଲ୍ମ ଯୋଉ ଗୀତ, ସେଇ ଗୀତ ମତେ ବହୁତ ଭଲ ଲାଗେ। ଆଜ୍ଞା,
1: ବହୁତ ବହୁତ ଧନ୍ୟବାଦ, ଆପଣଙ୍କଠୁ ଶୁଣିକି ବହୁତ ଭଲ ଲାଗିଲା। ମୁଁ ସିଓର ଏଇ ପ୍ରୋଗ୍ରାମ ଭିତରେ ଲତା ମଙ୍ଗେସକରଙ୍କ କଣ୍ଠରେ ଗୋଟେ ସୁନ୍ଦର ଗୀତ ଆପଣଙ୍କ ପାଇଁ ଶୁଣେଇଦେବି।
0: ନମସ୍କାର ଆଜ୍ଞା, ଜୟ ଜଗନ୍ନାଥ।
1: ଜୟ ଜଗନ୍ନାଥ। ଆପଣ ବି କଲ୍ କରିପାରିବେ ଅନ୍ ଦ ନମ୍ବର 0671-230-3153।

0: ସତରେ ବେଳେ ବେଳେ ମୁଁ ଜାଣିପାରେନି ଆପଣମାନଙ୍କ ପ୍ରତି ଏତେ ଭଲ ପାଇବା କାହିଁକି, କାହିଁକି ନା ଆପଣ ହୃଦୟରେ ହିଁ ଅଛନ୍ତି। ଚାଲନ୍ତୁ ଦେଖିବା ହୃଦୟ ପାଖକୁ କିଏ ଆଉ ଜଣେ କଲ୍ କରିଛନ୍ତି ଏବଂ ସେ କଣ କହୁଛନ୍ତି ଆଜିର ଟପିକକୁ ନେଇ। ହ୍ୟାଲୋ
1: ଦେବମିତ୍ର ମ୍ୟାଡାମ, ଜୟ ଜଗନ୍ନାଥ, ନମସ୍କାର।
0: ଜୟ ଜଗନ୍ନାଥ ନମସ୍କାର। ଏନର୍ଜେଟିକ ଭଏସ୍ ରଲି ମ୍ୟାଡାମଙ୍କର ହିଁ କେବଳ ହେଇପାରିବ।
1: ସକାଳୁ ଆପଣଙ୍କ ଚାଲ ବେଶୀ ନୁହେଁ।
0: ଆଚ୍ଛା, ଗୁଡ୍ ମର୍ଣ୍ଣିଂ, କେମିତି ଅଛନ୍ତି ଆପଣ?
1: ମୁଁ ବଢିଆ ଅଛି।
0: ମୁଁ ବି ବଢିଆ ଅଛି। ଆପଣଙ୍କ ଭଏସ୍ ଶୁଣିକି ମତେ ବହୁତ ବଢିଆ ଲାଗେ, ମାନେ ଏନର୍ଜି ଫିଲ୍ ହେଇଯାଏ, ତ ମୁଁ ଭଲ ହେଇଯାଏ, ଭଲ ନଥିଲେ ବି ମୋ ସକାଳ ବଢିଆ ହେଇଯାଏ। ଆଚ୍ଛା କୁହନ୍ତୁ,
1: ଆପଣ ଯୋଉଠି ବସିଛନ୍ତି ନା, ସେ ଜାଗାଟା ମୁଁ ଦେଖିଛି, ସେ ଜାଗାଟା ପୁରା ମୋର ଯେତେବେଳେ କଲ୍ କରେ ରେମ୍ବୋକୁ, ମୁଁ ସେ ଜାଗାଟା କଥା ପୁରା ମୋ ଅନୁଭବ ହେଇଯାଏ।
0: ଆଚ୍ଛା, ଏମିତି ଅନୁଭବ କରୁଥାନ୍ତୁ, ଏମିତି ହୃଦୟର ସହିତ ସମ୍ପର୍କ ଆମ ସହିତ ଗଢିଥାନ୍ତୁ। ଆଚ୍ଛା କୁହନ୍ତୁ, ଆପଣଙ୍କ ଘରେ ଓଡିଆ ହଉ କି ହିନ୍ଦୀ ଚଳଚ୍ଚିତ୍ରର ପୁରୁଣା ଗୀତ ଶୁଣିବାକୁ କିଏ ବେଶୀ ପସନ୍ଦ କରନ୍ତି?
1: ମ୍ୟାଡାମ, ଆମ ପରିବାରର ପୁରୁଣା ଗୀତ ସମସ୍ତେ ଶୁଣିବାକୁ ଭଲ ପାଆନ୍ତି।
0: ସମସ୍ତେ
1: ନିଜେ ଗୋଟେ ଛୋଟବେଳେ ଆମ ନନା ଗୋଟେ ରେଡିଓ ଆଣିଥିଲା, ଆମ ଏରିଆରେ ରେଡିଓ ନଥିଲା, ଆମ ନନା ସେତେବେଳେ ଆଣିଥିଲା, ଆମେ ଛୋଟ ଛୋଟ ଛୁଆ ଛୁଆ ସବୁ ହେଇଥିଲୁ, ଅକ୍ଷୟ ମହାନ୍ତି, ବାଳକୃଷ୍ଣ ଦାସ, ଭିକାରୀ ବଳ, ଚିତ୍ତ ଜେନା, ଲତା ମଙ୍ଗେସ୍କର, ମହମ୍ମଦ ରଫି, କିଶୋର କୁମାର, ଏମାନଙ୍କ ଗୀତ ଯେତେବେଳେ ରେଡିଓରେ ବାଜେ, ଆମ ଗୋଡ଼ ଆପେ ଆପେ ଉଠିଯାଏ, ଆମ ଟିକେ ତାଙ୍କ ସାଙ୍ଗରେ ତାଳ ଦେଇକିରି ବୋଲିଦେଉ। ଆଉ ସେ ଯୋଉ ବାଜା, ସେ ଯୋଉ ଗୀତ, ସେ ଯୋଉ ସ୍ୱର, ସେ ଯୋଉ କଣ୍ଠ, ଏଗୁଡାକ ତ ଶୁଣିଲେ ସବୁ ବଢିଆ ଲାଗେ।
0: ଆପଣ ଯେମିତି କହୁଛନ୍ତି, ମତେ ସମସ୍ତଙ୍କ ଚେହେରା ଗୋଟେ କରି ଗୋଟେ ଆଖି ଆଗରେ ନାଚିଗଲା, ଯୋଉ ବି ଗାୟକ ଆଉ ଗାୟିକାଙ୍କ କଥା ଆପଣ କହିଲେ, ସତରେ ଏମାନଙ୍କର ଗାୟକିରେ ଯେମିତି ଥାଏ ପ୍ରାଣ ଭରିକି ଅଛି, ତ ଠିକ ସେମିତି ଆମେ ସମସ୍ତେ ତାଙ୍କୁ ଅନୁଭବ କରୁ, ଏପର୍ଯ୍ୟନ୍ତ ବି ସେମାନେ କାଳଜୟୀ। ତ ଆପଣଙ୍କ କଥା ଶୁଣି ବହୁତ ଭଲ ଲାଗିଲା, ବହୁତ ବହୁତ ଧନ୍ୟବାଦ କଲ୍ କରିଥିବାରୁ।
1: ଧନ୍ୟବାଦ, ରଖିଲି, ନମସ୍କାର। ଆଉ ଗୋଟେ ଏବେ ତ ଆମକୁ ସବୁ ଛାଡିକି ଚାଲିଗଲେ,
0: ନିହାତି ଭାବରେ ଏଇ ପ୍ରୋଗ୍ରାମ ମାଧ୍ୟମରେ ମୁଁ ଆପଣଙ୍କୁ ଶୁଣେଇଦେବି।
1: ଆଜ୍ଞା, ବହୁତ ବହୁତ ଧନ୍ୟବାଦ, ଜଗନ୍ନାଥ ମଙ୍ଗଳ କରନ୍ତୁ। ରଖିଲି, ଦେବମିତ୍ର ମ୍ୟାଡାମ ଏମିତି ଆସୁଥାନ୍ତୁ, ପ୍ରୋଗ୍ରାମ କରୁଥାନ୍ତୁ।
0: ବହୁତ ବହୁତ ଧନ୍ୟବାଦ, ଏମିତି ଭଲ ପାଇବା ଅଜାଡୁଥାନ୍ତୁ।
1: ଜୟ ଜଗନ୍ନାଥ।
0: ଆପଣ ବି କଲ୍ କରିପାରିବେ ଅନ୍ ଦା ନମ୍ବର 0671230353 ରେ, ଏବଂ ସେୟାର କରିପାରିବେ ଆପଣଙ୍କ କାହାଣୀ ମୋ ସହିତ, କି ଆପଣଙ୍କ ଘରେ କିଏ ଓଲ୍ଡ ମ୍ୟୁଜିକ୍ ଗୋଲ୍ଡ ହିସାବରେ ଶୁଣିବାକୁ ଭଲ ପାଆନ୍ତି, ନିହାତି ଭାବରେ ସେୟାର କରନ୍ତୁ। କିନ୍ତୁ ଏବେ ପାଇଁ ଏଇ ବ୍ୟୁଟିଫୁଲ୍ ସା ଗୀତ ଆପଣ ସମସ୍ତଙ୍କ ପାଇଁ।

0: ଗୀତ ପରି ପୁଣି ସ୍ୱାଗତ। ଆପଣମାନେ ଶୁଣୁଛନ୍ତି ଦେବମିତ୍ରକୁ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ। ତ ସେ ଦିଲ ତାଖରେ ଚାଲନ୍ତୁ ଦେଖିବା ମୋ ନସିବରେ ଏବେ କାହାର କଲ୍ ଅଛି ଏବଂ ସେ କଣ କହୁଛନ୍ତି। ହ୍ୟାଲୋ
1: ହ୍ୟାଲୋ
0: ଗୁଡ୍ ମର୍ଣ୍ଣିଂ, କିଏ କହୁଛନ୍ତି, କୋଉଠୁ କହୁଛନ୍ତି? କେମିତି ଅଛନ୍ତି ଆପଣ? ଆଚ୍ଛା, ଆଜି ଆପଣ ମୁଁ ବି ବହୁତ ବଢିଆ ଅଛି। ଆଜି ବୋଧେ ଆପଣଙ୍କ ସହିତ ମୋର ପ୍ରଥମ କଥାବାର୍ତ୍ତା।
1: ଆଚ୍ଛା,
0: ବହୁତ ବହୁତ ଭଲ କଥା, ଆପଣଙ୍କ କଲ୍ ଲାଗିଯାଇଛି। ଆଚ୍ଛା କୁହନ୍ତୁ, ଆପଣଙ୍କ ଘରେ ମାନେ କ୍ଲାସିକ ଗୀତ, ଓଡିଆ ଗୀତ ଶୁଣିବାକୁ କିଏ ବେଶୀ ପସନ୍ଦ କରନ୍ତି?
1: ବେଙ୍ଗଲୀ ବଟ ମାନେ ମୋ ମା 1968 ରୁ ଆସିକି ଓଡିଶାରେ ଏପର୍ଯ୍ୟନ୍ତ ଅଛନ୍ତି। ସିଏ ଓଡିଆ ଗୀତର ଏଡେ ବଡ ଫ୍ୟାନ୍ ଯାହା କୁହନ୍ତୁନି।
0: ଆଚ୍ଛା,
1: ସିଏ ଆମେ ଛୁଆବେଳେ ଦେଖିଛୁ ପ୍ରଶାନ୍ତ ନନ୍ଦଙ୍କର, ମହେଶଙ୍କର ଏମାନଙ୍କ ଫିଲ୍ମ ଦେଖିବା ପାଇଁ ମୋ ମାନଙ୍କ ସହିତ ଆମେ ଯାଉ, ବାପା ମାନଙ୍କ ସହିତ ଆମେ ଯାଉ। ଆମ ଘରେ ସବୁବେଳେ ରାତିରେ ଆପ୍କି ଫର୍ମାଇସ୍ ହଉ କି କଣ କଣ ସେପ୍ରେନ୍ସ ଥିଲା ସବୁ, ସକାଳେ ଯେମିତି ଆମେ ସ୍କୁଲ ବାହାରୁଥିବୁ ମାଙ୍କର ଓଡିଆ ଗୀତ ଲାଗିଥିବ, ଆମ ପାଇଁ ରୋଷେଇ ଚାଲିଥିବ।
0: ତାହେଲେ
1: ଆମ ମା ହଉଛନ୍ତି ବହୁତ ବଡ ଫ୍ୟାନ୍ ପୁରୁଣା ଗୀତର, ଓଡିଆ ଗୀତ ପୁରୁଣା ଗୀତ, ହିନ୍ଦୀ ଗୀତ ହିନ୍ଦୀର ବି ପୁରୁଣା ଗୀତ। ଆଜିକାଲି ଓଡିଆ ମାନେ ଆଧୁନିକ ଗୀତ ତ ଏତେ ମାନେ ଭଲ ଲାଗୁନି ଏକ୍ଚୁଆଲି ଶୁଣିବା ପାଇଁ, ବଟ ପୁରୁଣା ଗୀତର ଗୋଟେ ମଧୁରତା ଗୋଟେ ଅଲଗା ମ୍ୟାଡମ୍।
0: ତାହେଲେ ଆପଣଙ୍କ ମା ଶୁଣିବାକୁ ଭଲ ପାଆନ୍ତି, ଆପଣଙ୍କ ପୁରା ଫ୍ୟାମିଲିରେ ସମସ୍ତେ ଶୁଣିବାକୁ ଭଲ ପାଆନ୍ତି?
1: ପୁରା ଫ୍ୟାମିଲି, ମୋ ମା ହଉଛନ୍ତି ମେନ୍, ମୋ ମା ହଉଛନ୍ତି ଛୁଆବେଳେ ଗୀତ ଶିଖୁଥିଲେ, ହାରମୋନିୟମ ବଜାଉଥିଲେ, ସୋ ଦ୍ୟାଟ ମୋ ମା ଗୀତ ଫ୍ୟାମିଲିରୁ ଆସୁଛନ୍ତି।
0: ଆଚ୍ଛା, ତାହେଲେ ଯଦି
1: ମ୍ୟୁଜିକ ଫ୍ୟାମିଲିରୁ ଆସୁଛନ୍ତି ତାଙ୍କର ଇଏଟା ବହୁତ ଖୁସି ଯେ ପୁରା ଗୀତ ଶୁଣିବା।
0: ତାହେଲେ
1: ଟ୍ରାଭେଲ କଲେ ବି ଗାଡିରେ ପୁରୁଣା ଗୀତ ହିଁ ବାଜେ ମ୍ୟାଡମ, ନୂଆ ଗୀତ ମାନେ ଆମେ ହିଁ ଆମେ ମାନେ ବି ଅଭ୍ୟସ୍ତ ପୁରୁଣା ଗୀତରେ।
0: ତାହେଲେ ଏମିତି ପୁରୁଣା ଗୀତକୁ ଭଲ ପାଉଥାନ୍ତୁ, କାହିଁକି ନା ମତେ ବି ଲାଗେ କି ପୁରୁଣା ଗୀତରେ ସେଇ ସ୍ୱର ଏପର୍ଯ୍ୟନ୍ତ ବି ବଞ୍ଚି ରହିଛି, ଆଉ ତା ସହିତ ପୁରୁଣା ଗୀତରେ ଯୋଉ ଭାବାର୍ଥ ଅଛି ସେଟା ନୂଆ ଗୀତରେ କୋଉଠି ନା କୋଉଠି ଖୋଜିଲେ ତାର ଟିକେ ଲ୍ୟାକୁନା ରୁହେ।
1: ପୁରୁଣା ଗୀତ ଗୋଟେ ମିନିଂ ଅଛି ମ୍ୟାଡମ୍, ମିନିଂ ଅଛି, ଆଉ ଏବେ ଯୋଉ ଗୀତର ମ୍ୟାଡମ୍ କିଛି ମିନିଂ ନାହିଁ ମ୍ୟାଡମ୍, ଖାଲି ମ୍ୟୁଜିକ୍ରେ ଖାଲି ଲୋକ ନାଚିବା ପାଇଁ ଗୋଟେ ଗୀତ ତିଆରି ହେଇଛି, ବଟ କୌଣସି ଭାବାର୍ଥ ନାହିଁ।
0: ଆଚ୍ଛା ଠିକ ଅଛି, ତ ଆପଣଙ୍କ ମାଙ୍କ ପାଇଁ ମୁଁ ଆଜି ଗୋଟେ ବହୁତ ସୁନ୍ଦର ଗୀତ ଡୋରା ଫିଲ୍ମ ର ଗୋଟେ ଶୁଣେଇ ଦଉଛି। ମୁଁ ତ ଥିଲି ଏକୁଟିଆ ଗୀତଟି, ଆପଣଙ୍କ ମା ପାଇଁ ସ୍ପେଶିଆଲି ଡେଡିକେଟ୍ କରି ମୁଁ ଶୁଣେଇ ଦଉଛି। ବହୁତ ବହୁତ ଧନ୍ୟବାଦ କଲ୍ କରିଥିବାରୁ।
1: ଓକେ ମ୍ୟାଡମ୍, ଥ୍ୟାଙ୍କ ୟୁ।

ଗୀତ ପରେ ପୁଣି ସ୍ୱାଗତ। ଆପଣମାନେ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ। ଦିଲ ତକ ହୃଦେବ ମିତ୍ର ଅଛି ଶୋ ନେଇକି ଡାଲେନ୍ ଲାଇଭ୍ ର ଚାଲନ୍ତୁ ଦେଖିବା ନେକ୍ସଟ କିଏ ଡାଏଲ୍ କରିଛନ୍ତି ଆଉ ସେ କଣ କହୁଛନ୍ତି। କିଛି କଥା ନାହିଁ, କଲ୍ଟି କଟିଯାଇଛି, କିନ୍ତୁ ଆପଣମାନେ ମୋତେ କଲ୍ କରିପାରିବେ ଏବଂ ସେୟାର କରିପାରିବେ ଆପଣଙ୍କ କଥା ମୋ ସହିତ। ସେୟାର କରିବା ପାଇଁ ଡାଏଲ୍ କରନ୍ତୁ, ନମ୍ବର ହେଉଛି 0671230315।

0: ସୁମିତ୍ରା ମ୍ୟାମ ନମସ୍କାର, ମୁଁ ବାମଦେବ ପୃଷ୍ଟି କହୁଥିଲି ଜାଞ୍ଜିରିମଙ୍ଗଳା କଟକରୁ।
1: ନମସ୍କାର, କେମିତି ଅଛନ୍ତି?
0: ହଁ, ବହୁତ ଭଲ ଅଛି।
1: ଆଚ୍ଛା, ତାହେଲେ ପୁରୁଣା ଗୀତ ଶୁଣିବାକୁ କିଏ ବହୁତ ଭଲ ପାଆନ୍ତି ଆପଣଙ୍କ ଘରେ?
0: ଗୀତ ଶୁଣିବାକୁ ମୁଁ ତ ବେଶୀ ଭଲ ପାଏ, ମୁଁ ବେଶୀ ଗୀତ ପ୍ରିୟ। ପ୍ରାୟ ମୁଁ ରେଡିଓରୁ ନୁହଁ, ମୋ ପାଖରେ ବହୁତ କ୍ୟାସେଟ୍ ସିଡି ବି ଅଛି। ଏବେ ତ ଆଉ କ୍ୟାସେଟ୍ ଆଉ ସିଡି ଆଉ ଏତେଟା ଆଉ ଚାଲୁନି, ମାନେ ଚାଲୁନି କଣ, ଧୀରେ ଧୀରେ ତାର ମେସିନ ବି ମାନେ ଆଉ ମିଳୁନି, ସିଡି ର ମେସିନ ବି ମିଳୁନି। ଯାହା ଅଛି ସେଥିରେ ସିଡି ବି ଧୀରେ ଧୀରେ ମୋର ମାନେ କେତେଟା ଚାଲୁଛି କେତେକ ଚାଲୁନି, କିନ୍ତୁ ପ୍ରାୟ ୟୁଟ୍ୟୁବରେ ମୁଁ ଗୀତ ଶୁଣେ, ରେଡିଓରୁ ବି ବହୁତ ପୁରୁଣା ପୁରୁଣା ଗୀତ ଶୁଣେ।
1: ଆଚ୍ଛା, କୋଉ ସିଙ୍ଗରଙ୍କ ଗୀତ ଶୁଣିବାକୁ ଆପଣ ବେଶୀ ଭଲ ପାଆନ୍ତି?
0: ବିଶେଷ କରି ଆମର ଓଡିଆରେ ଅକ୍ଷୟ ମହାନ୍ତିଙ୍କର ଗୀତ ମତେ ବହୁତ ଭଲ ଲାଗେ, ଚିତ୍ତ ଜେନାଙ୍କର ବି ବହୁତ ଗୀତ ଭଲ ଲାଗେ, ପ୍ରଣବ ପଟ୍ଟନାୟକଙ୍କର ଗୀତ ବହୁତ ଭଲ ଲାଗେ। ତା ଛଡା ହିନ୍ଦୀରେ ମଧ୍ୟ ମହମ୍ମଦ ଅଜିଜ, ସୁରେଶ ୱାଡକର, ଅନୁରାଧା ପୋଡୱାଲ, ଲତା ମଙ୍ଗେସକର ଏମାନଙ୍କ ଗୀତ ବି ବହୁତ ଭଲ ଲାଗେ। ବିଶେଷ କରି ମତେ ଓଡିଆ ଗୀତ ହିଁ ମତେ ବହୁତ ପସନ୍ଦ। ମୁଁ ଯେତେବେଳେ ବି ଅନୁରୋଧ କରିଥାଏ ଆପଣଙ୍କ ପାଖକୁ ଏଇ ରେଡିଓରେ ଆମର ରେନ୍ବୋ ହଉ କି ବିବିଧ ଭାରତୀ ହଉ କଟକ ହଉ, ମୁଁ ଓଡିଆ ଗୀତ ହିଁ ବେଶୀ ପ୍ରାଧାନ୍ୟ ଦେଇଥାଏ।
1: ବହୁତ ଭଲ ଲାଗିଲା ଆପଣଙ୍କଠୁ ଶୁଣିକି କି ଆପଣ ସବୁ ତ କାଳଜୟୀ ସ୍ମରଣୀୟ ଆର୍ଟିଷ୍ଟ ମାନଙ୍କର ନାଁ ନେଲେ, ସମସ୍ତଙ୍କ ଗୀତ ଏବେ ବି ଆମ ହୃଦୟରେ ଲୁଚି ରହିଛି, କୋଉଠି ନା କୋଉଠି ଆମେ ଗୁନଗୁନାଉ, ଆପଣ ମଧ୍ୟ ଗୁନଗୁନାଉ।
0: ଚିତ୍ତ ଜେନାଙ୍କର ଗୋଟେ ଗୀତ ଅଛି, ମୋ ପ୍ରିୟା ଠାରୁ କି ଅଧିକ ସୁନ୍ଦର, ସେ ଗୀତଟି ମୋର ସବୁଠାରୁ ବେଶୀ ପ୍ରିୟ। ମୁଁ ଯେତେବେଳେ ବି ମାନେ ଶୁଣେ ସେଇ ଗୀତଟା, ଯେତେବେଳେ ମୋର ବାଜେ ରେଡିଓରେ ବାଜେ କିମ୍ବା ମୁଁ ପ୍ରାୟ ଅଧିକାଂଶ ସମୟ ଏଇ ଗୀତଟା ହିଁ ମୁଁ ଅନୁରୋଧ କରିଥାଏ। ତା ଛଡା ଆପଣଙ୍କ ପୂର୍ବରୁ ଯୋଉ ବଜେଇଥିଲେ, ମୁଁ ତ ଥିଲି ଏକୁଟିଆ ବାଙ୍ଗଳା ପକ୍ଷୀ ଡୋରାର, ସିଏ ହଉଛି ମୋର ଆହୁରି ଅତି ପ୍ରିୟ ଗୀତ, ସମସ୍ତ ଗୀତ ହିଁ ମତେ ବହୁତ ଭଲ ଲାଗେ।
1: ନିହାତି ଭାବରେ, ତାହେଲେ ଆପଣଙ୍କ ରିକ୍ୱେଷ୍ଟରେ ଚିତ୍ତ ଜେନାଙ୍କ କଣ୍ଠରେ ଏଇ ସୁନ୍ଦର ଗୀତଟି ମୁଁ ଆପଣଙ୍କୁ ଶୁଣେଇ ଦଉଛି। ବହୁତ ବହୁତ ଧନ୍ୟବାଦ କଲ୍ କରିଥିବାରୁ।
0: ଧନ୍ୟବାଦ ମ୍ୟାମ୍, ନମସ୍କାର।
1: ନମସ୍କାର।

0: ବହୁତ ବହୁତ ଧନ୍ୟବାଦ ଏତେ ଶୁଭକାମନା ପାଇଁ। ଆଚ୍ଛା କୁହନ୍ତୁ, ଆପଣଙ୍କ ଘରେ କିଏ ସବୁଠୁ ପୁରୁଣା ଗୀତ ଶୁଣିବାକୁ ପସନ୍ଦ କରନ୍ତି?
1: ଆମ ଘରେ ତ ପୁରୁଣା ସଙ୍ଗୀତ କହିଲେ ତ ମୁଁ ବେଶୀ ଶୁଣେ।
0: ଆଚ୍ଛା,
1: ନୂଆ ଗୀତ ପୂର୍ବରୁ ମତେ ପୁରୁଣା ଗୀତ ବହୁତ ବଢିଆ ଲାଗେ।
0: ଆଚ୍ଛା
1: ଆଜ୍ଞା,
0: ତ ଆପଣଙ୍କୁ କିଏ ସବୁଠୁ ପୁରୁଣା ଗୀତ ଅଧିକା ଶୁଣାନ୍ତି ବା ଆପଣଙ୍କୁ ବେଶୀ ଡେଡିକେଟ୍ କରନ୍ତି କିଏ ପୁରୁଣା ଗୀତ?
1: ମତେ ମୋ ସାଙ୍ଗ ଗୋଟେ ଅଛି, ସିଏ ହଉଛନ୍ତି ଆମର ଘର ପାଖ ଅଛନ୍ତି, ସେ ମୋବାଇଲରେ ବେଶୀ ମତେ ଶୁଣାନ୍ତି, ହେଉଛି କାଳନ୍ତି ପାତ୍ର।
0: ଆଚ୍ଛା ଆଚ୍ଛା,
1: ସେ ବହୁତ ଶୁଣାନ୍ତି ଗୀତ।
0: ଆଚ୍ଛା,
1: ବାଇନ ଏଇ ଗୀତଟା ଭଲ ଲାଗୁଛି ମତେ, ଆମ ଗାଁରେ ସବୁ ବାଇନ ଡାକନ୍ତି।
0: ଆଚ୍ଛା,
1: ଆଉ ବାଇନ ଏଇ ଗୀତଟା ଭଲ ଲାଗୁଛି, ହଁ ମତେ ପୁରୁଣା ଗୀତ ସବୁ ଭଲ ଲାଗେ।
0: ତାହେଲେ ଠିକ ଅଛି,
1: ତାପରେ ମୋ ପାଖରେ ତ ଗୋଟେ ମେମୋରି ଅଛି, ସେଥିରେ ସବୁ ପୁରୁଣା ଗୀତ ଅଛି।
0: ଆଚ୍ଛା, ତାହେଲେ କାଳନ୍ଦୀ ଭାଇ ସବୁବେଳେ ବାଇନ ଭାଇଙ୍କୁ ଗୀତ ଶୁଣାନ୍ତି, କିନ୍ତୁ ଆଜି ବାଇନ ଭାଇଙ୍କ ତରଫରୁ ଏଫ୍ଏମ୍ ରେନ୍ବୋରୁ କାଳନ୍ଦୀ ଭାଇଙ୍କ ପାଇଁ ଗୋଟେ ସୁନ୍ଦର ଗୀତଟି ଆମେ ଶୁଣେଇବୁ ଲତା ମଙ୍ଗେସ୍କରଙ୍କ କଣ୍ଠରେ। ପୁରୁଣା ଗୀତ ସେମିତି ସ୍ମୃତି ଭରା ଗୀତ, ଏମିତି ଶୁଣୁଥାନ୍ତୁ ଆଉ ସ୍ମୃତିରେ ଭିଜୁଥାନ୍ତୁ। ବହୁତ ବହୁତ ଧନ୍ୟବାଦ କଲ୍ କରିଥିବାରୁ।
1: ନମସ୍କାର
0: ନମସ୍କାର।

0: ଗୀତ ପରି ପୁଣି ସ୍ୱାଗତ ଆପଣମାନେ ଶୁଣୁଛନ୍ତି ଦେବ ମିତ୍ରକୁ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କନେକ୍ ଦିଲ୍ ସେ ଦିଲ୍ ତକ୍ ରେ ଶୋ ଚାଲିଛି ଡାଏଲ୍ ଇନ୍ ଲାଇଭ୍ ର ଚଳନ୍ତୁ ଦେଖିବା ନେକ୍ସଟ ମତେ କିଏ ଡାଏଲ୍ କରିଛନ୍ତି ଏବଂ ସେ କ'ଣ କହୁଛନ୍ତି। ହ୍ୟାଲୋ ନମସ୍କାର, ରାଜେନ୍ଦ୍ର ନନା କହୁଛନ୍ତି?
1: ହଁ, ରାଜେନ୍ଦ୍ର ନନା କହୁଛନ୍ତି।
0: କୋଉଠୁ କହୁଛୁ?
1: ଗୀତ, ପୁରୁଣା ଗୀତ କଥା ଆପଣ ପଚାରୁନା।

0: ଆଜ୍ଞା ଆଜ୍ଞା
1: ପୁରୁଣା ଗୀତଟା ବଢିଆ ଗୀତ ମତେ ଭଲ ଲାଗେ ଶୁଣିବାକୁ ମୁଁ ବି ସେଇ ଗୀତରେ ସାର୍ଙ୍କ ପାଖରେ ହାରମୋନିୟମ ଶିଖିଥିଲି
0: ଆଚ୍ଛା କୋଉଠି ଶିଖୁଥିଲେ ଆପଣ ହାରମୋନିୟମ
1: ମୁଁ ସେଠି ଭିକାରୀ ସାର୍ଙ୍କର ଷ୍ଟୁଡେଣ୍ଟ ଥିଲି ବା 82 ମସିହାରେ
0: ଆଚ୍ଛା
1: ଭିକାରୀ ସାର୍ଙ୍କ ଷ୍ଟୁଡେଣ୍ଟ ଥିଲି ଭିକାରୀ ସାର୍ ସବୁ ରବିବାର ସେଠିକି ଆସନ୍ତି ଆମେ ସବୁ ଯାଉ ତାଙ୍କ ଷ୍ଟୁଡେଣ୍ଟ ହାରମୋନିୟମ ଶିଖୁ
0: ଆଚ୍ଛା
1: ଆଉ ମାସକୁ 50 ଟଙ୍କା ସେତେବେଳେ
0: ଆଚ୍ଛା ମାସକୁ 50 ଟଙ୍କା ଆପଣ ଦଉଥିଲେ
1: ମାସକୁ 50 ଟଙ୍କା ଆମେ ଦବୁ ଚାରିଥର ଯିବୁ ସାର୍ ସବୁ ଖାତାରେ ଲେଖିକି ଦେବେ ତା କୋର୍ସ ଆମେ କମ୍ପ୍ଲିଟ କରିକି ଯିବୁ ଆମେ କହିବୁ ଆଉ ସାର୍ ଆସନ୍ତି ସବୁ ରବିବାର ସେଠିକି ଅକ୍ଷୟ ଆଉ ଖୋକା ଭାଇ ବି ଥିଲେ ତାଙ୍କ ଷ୍ଟୁଡେଣ୍ଟ ହେଲେ
0: ଆଚ୍ଛା
1: ଆଉ ମୁଁ ଏଇ ଗୀତରେ ଶିଖିଥିଲି ଏଇଟା ବଢିଆ ଗୀତ ଦେ ରେ କାଳିଆ ଦେ ତୁପା ଦେ ଶରଣ ଦେ ରେ କାଳିଆ ଦେ ତୁପା ଦେ ଶରଣ ଦେ ଏଇ ଗୀତଟା ବଢିଆ ଗୀତଟା ସାର୍ଙ୍କର
0: ଆପଣ ସବୁ କାଳଜୟୀ ଆର୍ଟିଷ୍ଟ ମାନଙ୍କ ସହିତ ଗୀତ ଶିଖିଛନ୍ତି ତାଙ୍କ ଗୁରୁ ଭାବରେ ପାଇଛନ୍ତି ତାଙ୍କ ଗହଣରେ ଆଗକୁ ବଢିଛନ୍ତି ଜାଣିକି ବହୁତ ଖୁସି ଲାଗୁଛି ମତେ ତ ବହୁତ ଭଲ ଲାଗୁଛି
1: ଭିକାରୀ ସାର୍ ଖୁକା ଭାଇ ଇଏ କଣ ସାଧାରଣ ଲୋକ ଥିଲେ ଇଏ ପା ଦେବବଂଶୀ ଲୋକ ଜନ୍ମ ହୋଇଥିଲେ ସଙ୍ଗୀତର ବିଶାରଦ ସିଏ ସ୍ୱରର ବିଶାରଦ ଥିଲେ ସିଏ
0: ଆଜ୍ଞା
1: ସେ ଚାଲିଗଲେ ଆଉ ହେବେ ସିଏ ହେଇଥିଲେ ଆଉ ତାଙ୍କର କଣ କମ୍ ଛାତ୍ର ଅଛନ୍ତି ଭିକାରୀ ସାର୍ଙ୍କର ଆଉ ଖୁକା ଭାଇଙ୍କର ବହୁତ ଛାତ୍ର ମୁଁ ତାଙ୍କ ଛାତ୍ର ଥିଲି ହାରମୋନିୟମ ଶିଖିଥିଲି
0: ଆଚ୍ଛା ତାହେଲେ ଏବେ ବି ହାରମୋନିୟମ ବଜେଇଲେ ଆପଣଙ୍କ ସେମାନଙ୍କ କଥା ମନେ ପଡିଯାଏ ନା କଣ
1: ବଜାଉଛି ନା ମୁଁ ନନା ଲୋକ ମୋର ସବୁଥିରେ ବଜାଏ ନା ମୁଁ ସାର୍ଙ୍କ ଠୁ ଶିଖିଥିଲି ସାର୍ ସବୁ ଶିଖେଇଥିଲେ ସ୍କେଲ ଏ ବି ସି ଡି ଚାରିଟା ସ୍କେଲ ସବୁଥିରେ ବାହାରିବ
0: ବହୁତ ଭଲ ଲାଗିଲା ଆପଣଙ୍କ ଠୁ ଏସବୁ କଥା ଜାଣିକି ବହୁତ ବହୁତ ଧନ୍ୟବାଦ କଲ କରିଥିବା ନମସ୍କାର ଆପଣ ବି କଲ୍ କରିପାରିବେ ଅନ୍ ଦ ନମ୍ବର 0671203053 ଏବଂ ସେୟାର କରିପାରିବେ ଆପଣଙ୍କ କାହାଣୀ ମୋ ସହିତ ଚାଲନ୍ତୁ ଦେଖିବା ଆମର ନେକ୍ସଟ କଲର୍ କିଏ ଅଛନ୍ତି ଆଉ ସେ କଣ କହୁଛନ୍ତି ଆଜିର ଟପିକକୁ ନେଇ ହ୍ୟାଲୋ
2: ସମୟ ସମ୍ପତ୍ତି ଆର ଶରୀର ସମଝଦାରୀ ସତ୍ୟ ସମ୍ବନ୍ଧ ହମେଶା ସାଥ ଶୁଭ ସକାଳ
0: ଜୟ ଜଗନ୍ନାଥ ଆଜିର ଟପିକ ଉପରେ କଣ କହିବେ ଆପଣଙ୍କ ଘରେ କିଏ ଗୀତ ଶୁଣିବାକୁ ପୁରୁଣା ଗୀତ ଶୁଣିବାକୁ ବହୁତ ପସନ୍ଦ କରନ୍ତି
2: ମୁଁ ନିଜ କଥା
0: ଆଚ୍ଛା ତାହେଲେ ଆପଣ ଗୀତ ଶୁଣିବାକୁ ପୁରୁଣା ଗୀତ ଶୁଣିବାକୁ ଏଇଭଳି ଗୀତ ଶୁଣିବାକୁ ବହୁତ ଭଲ ପାଇଁ
2: ମୁକେଶ
0: ହଁ ତାଙ୍କର
2: ଜୟ ଜଗନ୍ନାଥ କହିଲି ତା ସମ୍ବନ୍ଧରେ ଦୁଇ ପଟ କହିବି ମ୍ୟାମ୍
0: ଆଜ୍ଞା
2: ମ୍ୟାମ୍ ଆମର ଯୋଉ ମହାପ୍ରସାଦ ରନ୍ଧ ହଉଛି ମାନେ ତିଆରି ହଉଛି ସେ ମହାପ୍ରସାଦ ତିଆରିର ଏତେ ସୁନ୍ଦର ବିଧି ଅଛି ଦେଖନ୍ତୁ ସାତଟା ମାଟି ପାଖରେ ସେ ଯୋଉ ବ୍ୟଞ୍ଜନ ତିଆରି ହୁଏ ଏବଂ ସବା ଉପର ହଉଛି ପାଖରେ ଆଗେ ହିଁ ତିଆରି ହେଇଯାଏ ତ ସଂକ୍ଷେପରେ କହିବି ଏଇ ଯୋଉ ମ୍ୟାନେଜମେଣ୍ଟର ଦାୟିତ୍ୱ ମୁଁ ଭାବୁଛି ମହାଲକ୍ଷ୍ମୀଙ୍କ ଉପରେ ଥାଏ ଆଉ ଆମକୁ ପ୍ରସାରଣ ମାନେ ଆଶୀର୍ବାଦର ରୂପ ଦିଅନ୍ତି ମହାପ୍ରଭୁ ଶ୍ରୀ ଜଗନ୍ନାଥ
0: ଆଜ୍ଞା ବହୁତ ସୁନ୍ଦର କଥା ଟିକେ କହିଲେ ବହୁତ ବହୁତ ଧନ୍ୟବାଦ କଲ କରିଥିବାରୁ
2: ସାତ କଥା ଆଉ ଗୋଟେ ଇଏ ଅଛି ଯେ ଆପଣ ସୋରେ ଆପଣ ଗୀତକୁ ଅଧିକ ପ୍ରାୟୋରିଟି ଦଉଛନ୍ତି ତାଙ୍କ କଲକୁ ଜମା ବି ପ୍ରାୟୋରିଟି ଦଉନାହାନ୍ତି ଆପଣ ଅନୁବାଦରେ ଗୀତ ବି ଲଗାଉଛନ୍ତି ଡାଇନିଂ ଚିତ୍କାର ପ୍ରୋଗ୍ରାମରେ
0: ଆପଣ ବି କଲ୍ କରିପାରିବେ ଅନ୍ ଦ ନମ୍ବର 0671203053 ଏବଂ ସେୟାର କରିପାରିବେ ଆପଣଙ୍କ କଥା ମୋ ସହିତ ନିହାତି ଭାବରେ କଲ୍ କରନ୍ତୁ ଏବଂ ଆପଣଙ୍କ କଥା ଆମ ସହିତ ସେୟାର କରନ୍ତୁ କିନ୍ତୁ ଆପଣଙ୍କ ଘରେ ପୁରୁଣା ଗୀତ ଶୁଣିବାକୁ କିଏ ପସନ୍ଦ କରନ୍ତି ନିହାତି ଭାବରେ ଜଣାନ୍ତୁ ଜଣାଇବା ପାଇଁ ଡାଏଲ୍ କରନ୍ତୁ ଚାଲନ୍ତୁ ଦେଖିବା ନେକ୍ସଟ କିଏ ଡାଏଲ୍ କରିଛନ୍ତି ଏବଂ ସେ କଣ କହୁଛନ୍ତି ହ୍ୟାଲୋ
3: ହ୍ୟାଲୋ ମ୍ୟାମ ନମସ୍କାର ଜୟ ଜଗନ୍ନାଥ
0: ନମସ୍କାର ଜୟ ଜଗନ୍ନାଥ କିଏ କହୁଛନ୍ତି କୋଉଠୁ କହୁଛନ୍ତି
3: ମ୍ୟାମ ମୁଁ ପ୍ରଫୁଲ୍ଲ ପ୍ରଧାନ କହୁଛି କୁଆରପାଳ ମାଣିଆବନ୍ଧ
0: କେମିତି ଅଛନ୍ତି
3: ମ୍ୟାମ ବହୁତ ବଢିଆ ଅଛି
0: ଆଚ୍ଛା କୁହନ୍ତୁ ଆପଣଙ୍କ ଘରେ ପୁରୁଣା ଗୀତ ଶୁଣିବାକୁ କିଏ ପସନ୍ଦ କରନ୍ତି
3: ମ୍ୟାମ ମୁଁ ତ ସଦାବେଳେ ବହୁତ ଭଲ ପାଏ ପୁରୁଣା ଗୀତକୁ ଯୋଉଟାକି ଆମର 80-10 ପର୍ଯ୍ୟନ୍ତ ସବୁ ଗୀତ ମତେ ବହୁତ ବଢିଆ ଲାଗେ କୋଉଦିନ ଏମିତିକି ମୁଁ ନ ଶୁଣେ ତାର ମାନେ ନାହିଁ ଯୋଉଦିନ ବନ୍ଦ ହେଇଥିବ ରେଡିଓ ଆମ ଘରେ ମ୍ୟାଡାମ କହିବା କଣ ଆଜି ବାଜିନି ରେଡିଓ ମୁଁ କହିବି ନା ଆଜି ଭଲ ଗୀତ ନାହିଁ
0: ଆଚ୍ଛା ଆଚ୍ଛା ତାହେଲେ ଭଲ ପୁରୁଣା ଓଡିଆ ଗୀତ ଶୁଣିବାକୁ ଆପଣ ସବୁବେଳେ ପସନ୍ଦ କରନ୍ତି ନା କଣ
3: ଯଦି ପୁରୁଣା ଓଡିଆ ଗୀତ

0: ବାଜିଲା ଦିନ ଆଉ କିଛି ଖିଆଟେ ବୁଲିଯିବାକୁ ହବ ବୋଲେ ଖାଲି ସେଇ ଗୀତରେ ମନ ଥିବ କାମ ଥିବ ଯିଏ ଯାହା କରେ କାହା କଥା ଶୁଣାଶୁଣି ସେଦିନଟା ପୁରା ଦିଲଦାସରେ କଟିଯିବ ସକାଳୁ ସନ୍ଧ୍ୟା ଆଉ।
1: ତାହେଲେ ଆପଣ ଏମିତି ପୁରୁଣା ଗୀତକୁ ଭଲ ପାଉଥାନ୍ତୁ ଏବଂ ରେଡିଓ ସହିତ ସବୁବେଳେ ପୁରୁଣା ଗୀତ ଶୁଣୁଥାନ୍ତୁ, ରେଡିଓ ସହିତ ଯୋଡି ରହୁଥାନ୍ତୁ। ବହୁତ ବହୁତ ଧନ୍ୟବାଦ କଲ୍ କରିଥିବାରୁ।
0: ଧନ୍ୟବାଦ ମ୍ୟାମ୍, ରହିଲି, ନମସ୍କାର।
1: ନମସ୍କାର।

0: ନମସ୍କାର, କେମିତି ଅଛନ୍ତି?
1: ବହୁତ ବଢିଆ ଅଛି।
0: ଆଚ୍ଛା, ଆପଣଙ୍କ ଘରେ ପୁରୁଣା ଗୀତ ଶୁଣିବାକୁ କିଏ ବେଶୀ ପସନ୍ଦ କରନ୍ତି?
1: ଆପଣଙ୍କୁ ମୁଁ ଆଗରୁ କହୁଛି, ମାନେ ଆମେ ମୁଁ ରେଡିଓ ଶୁଣିଲିଣି ଆସିକି 86-87 ମସିହାରେ।
0: ଆଜ୍ଞା।
1: ଆଉ ସେତେବେଳେ ଆମର ଘରେ ଆମର ଷ୍ଟେରିଓ ବାଜେ, ଷ୍ଟେରିଓ ଆପଣ ଜାଣିଛନ୍ତି, ବଡ ରେକର୍ଡ।
0: ଆଜ୍ଞା।
1: ବଡ ରେକର୍ଡ ବାଲା ବାଜିବ।
0: ଆଜ୍ଞା।
1: ଆଉ ସେଥିରେ ସବୁ ମାନେ ହିନ୍ଦୀ ଗୀତ ଥାଏ ଆଉ ଓଡିଆ ଗୀତ ବେଶୀ ଥାଏ।
0: ଆଚ୍ଛା।
1: ହଁ, ଫିଲ୍ମ ଭଳିଆ ସେଥିରେ ରେକର୍ଡିଂ ହେଇକି ଥାଏ।
0: ଆଚ୍ଛା, କିନ୍ତୁ କିଏ ବେଶୀ ଶୁଣିବାକୁ ପସନ୍ଦ କରନ୍ତି, ଆପଣ ନା ବାବା ମା ନା ଆପଣଙ୍କ ଭାଇ ଭଉଣୀ, କିଏ ବେଶୀ ପସନ୍ଦ କରନ୍ତି?
1: ନାଇଁ, ବାପା ଶୁଣନ୍ତି ସେତେବେଳେ, ଆଉ ଭାଇ ବି ଶୁଣନ୍ତି, ମୁଁ ବି ଶୁଣେ ସେତେବେଳକୁ, କିନ୍ତୁ ଷ୍ଟେରିଓ ଶୁଣୁଥିଲି। ଏବେ ଆମର ରାତିରେ ଆମର ମିସେସ୍ ଶୁଣନ୍ତି, ଯୋଉ SMS ପ୍ରୋଗ୍ରାମ ଯୋଉ ହୁଏ ରାତିରେ।
0: ଆଜ୍ଞା।
1: ସେଥିରେ ଓଡିଆ ଗୀତ ବାଜିବ ମାନେ ତାଙ୍କୁ ଖୁସି ଲାଗେ।
0: ଆଚ୍ଛା, ତାହେଲେ ଆପଣ ଓଡିଆ ପୁରୁଣା ଗୀତ ଶୁଣିବାକୁ ବହୁତ ପସନ୍ଦ କରନ୍ତି?
1: ହିନ୍ଦୀ ପୁରୁଣା ହିନ୍ଦୀ ବି ବହୁତ ଭଲ ଲାଗେ। ଆମର ଜି କ୍ଲାସିକ ମୁଁ ସକାଳୁ ଖୋଲି ଦିଏ, ଏବେ ଆଉ ନାହିଁ, ପିଲାଙ୍କ ପରୀକ୍ଷା ସବୁ ଆସିଲେଣି, ତାହେଲେ ଆଗରୁ ଜି କ୍ଲାସିକ ସକାଳୁ।

0: ସାର୍ କହିଲେ ତ ପୁରା ବାଜୁଥିବ ରାତି ସକାଳ 8-9 ଯାଏ ବସ ଖାଲି ଓଡ଼ିଆ ଓଲ୍ଡ ସଙ୍ଗ
1: ଆଚ୍ଛା ବହୁତ ଭଲ ଲାଗିଲା ଆପଣଙ୍କ ସହିତ କଥା ହେଇକି ଏମିତି ପୁରୁଣା ଗୀତକୁ ଭଲ ପାଉଥାନ୍ତୁ ପୁରୁଣା ଗୀତ ସହିତ ଯୋଡ଼ି ହେଇକି ରହୁଥାନ୍ତୁ ବହୁତ ବହୁତ ଧନ୍ୟବାଦ କଲ୍ କରିଥିବାରୁ ସତରେ ପୁରୁଣା ଗୀତରେ ଯେଉଁ ଭାବାର୍ଥ ଥାଏ ସେ କାହିଁକି କେଜାଣି ନୂଆ ଗୀତରେ ଆଉ ଖୋଜିବାକୁ ମିଳୁନି ସେସବୁ ସ୍ମୃତି ଏବେ ସାଉଁଟିବାକୁ ବହୁତ ଖୁସି ଲାଗେ ଏମିତି ଲାଗେ ସେ ଗୀତଗୁଡ଼ା ହୃଦୟ ପାଖରେ ହିଁ ରହିଛି ସେ ଗୀତରେ ଯେଉଁ ଭାବାର୍ଥ ଥାଏ ସେ ଗୀତରେ ଯେଉଁ ସ୍ୱର ଥାଏ ସେ ଗୀତରେ ଯେଉଁ ଲାଳିତ୍ୟ ଥାଏ ସତରେ ମନ ଭିତରେ ନାଚିଯିବାକୁ ଇଚ୍ଛା ହୁଏ ପାଦ ସେତେ ଖୁବ୍ ନାଚିନି କିନ୍ତୁ ମନ ନାଚିଯାଏ ଶୁଣିଲେ ଯେମିତି ଲାଗେ ଆତ୍ମାକୁ ତୃପ୍ତି ମିଳେ ଆଉ ସେ କଣ୍ଠସ୍ୱରରେ ସତରେ ଯାଦୁ ଥାଏ ସେ ମହମ୍ମଦ ରଫି ହୁଅନ୍ତୁ ସେ କିଶୋର କୁମାର ହୁଅନ୍ତୁ ସେ ଲତା ମଙ୍ଗେସ୍କର ହୁଅନ୍ତୁ ସେ ଆଶା ଭୋସ୍ଲେ ହୁଅନ୍ତୁ କି ଅକ୍ଷୟ କୁମାର ହୁଅନ୍ତୁ ଚିତ୍ତରଞ୍ଜନ ଜେନା ହୁଅନ୍ତୁ ସମସ୍ତଙ୍କ କଣ୍ଠରେ ଯେମିତି ଗୋଟେ ଯାଦୁ ଥିଲା ସେ ଯାଦୁରେ ଆମେ ସମସ୍ତେ ସବୁବେଳେ ପାଇଁ ବାନ୍ଧି ହେଇ ରହିବାକୁ ଚାହୁଁ ତେବେ ଆଜି ଏଇ କଥା ସହିତ ଟାଇଲେଣ୍ଟ ଲାଇଭ୍ ଶୋକୁ ମୁଁ ଏଇଠି

ହୁଅନ୍ତୁ, ସେ ଆଶା ଭୋସଲେ ହୁଅନ୍ତୁ, କି ଅକ୍ଷୟ କୁମାର ହୁଅନ୍ତୁ, ଚିତ୍ତରଞ୍ଜନ ଦେଜେନା ହୁଅନ୍ତୁ, ସମସ୍ତଙ୍କ କଣ୍ଠରେ ଯେମିତି ଗୋଟେ ଯାଦୁ ଥିଲା, ସେ ଯାଦୁରେ ଆମେ ସମସ୍ତେ ସବୁବେଳେ ପାଇଁ ବାନ୍ଧି ହେଇ ରହିବାକୁ ଚାହୁଁ। ତେବେ ଆଜି ଏଇ କଥା ସହିତ ଟାଇଲେଣ୍ଟ ଲାଇଭ୍ ଶୋକୁ ମୁଁ ଏଇଠି ରଖୁଛି, କିନ୍ତୁ ଆପଣମାନଙ୍କୁ ଶୁଣାଉଛି କିଶୋର କୁମାର ଏବଂ ଲତା ମଙ୍ଗେସ୍କରଙ୍କ କଣ୍ଠରେ ଏଇ ବ୍ୟୁଟିଫୁଲ୍ ସେ ଟ୍ରାକ୍। ଷ୍ଟେ କନେକ୍ଟେଡ୍ ଆଣ୍ଡ ଷ୍ଟେ ମ୍ୟୁଜିକାଲ୍।

0: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ ମକା କପା ଅଦା ମାଣ୍ଡିଆ ଚିନାବାଦାମ ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ ଲ୍ୟାମ୍ପ ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
1: एक प्रकार से पीएम जय अब गरीबों की जय बन गई है।

ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ ପ୍ରାୟ 60 କୋଟି ଲୋକ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଉପଚାର ପାଇଁ ହୋଇଛନ୍ତି ଯୋଗ୍ୟ ହିତାଧିକାରୀ। ଏପର୍ଯ୍ୟନ୍ତ 12 କୋଟିରୁ ଉର୍ଦ୍ଧ୍ୱ ମାଗଣା ଚିକିତ୍ସା କରାଯାଇଛି, ଯେଉଁଥିରେ ଗରିବ ପରିବାରଙ୍କ ଚିକିତ୍ସା ଖର୍ଚ୍ଚ ପ୍ରାୟ 2 ଲକ୍ଷ କୋଟି ଟଙ୍କା ସଞ୍ଚୟ ହୋଇପାରିଛି। ଆଜି ହିଁ ଆୟୁଷ୍ମାନ ଆପ୍ ଡାଉନ୍ଲୋଡ୍ କରି ଆୟୁଷ୍ମାନ କାର୍ଡ ବନାନ୍ତୁ। ଅଧିକ ସୂଚନା ପାଇଁ 1455 ନମ୍ବରକୁ କଲ୍ କରନ୍ତୁ।

ଶୁଣୁଛନ୍ତି ଆପଣମାନେ ଦେବମିତ୍ରାକୁ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତାକରେ ସମୟ ବର୍ତ୍ତମାନ ଷ୍ଟୁଡିଓ ଘଡ଼ିରେ 10:08:50 ଏବଂ ଏଥିସହିତ ଆରମ୍ଭ ହୋଇଯାଇଛି ଆପଣଙ୍କ ମନପସନ୍ଦର କାର୍ଯ୍ୟକ୍ରମ ହଁ ରେନ୍ବୋ ଏସ୍ଏମ୍ଏସ୍ର କାର୍ଯ୍ୟକ୍ରମ ଯେଉଁଠି ଆପଣମାନେ ନିଜ ମନପସନ୍ଦର ଗୀତ ଶୁଣିଥାନ୍ତି ଏବଂ ନିଜ ଲୋକମାନଙ୍କୁ ଡେଡିକେଟ୍ କରିଥାନ୍ତି ସେଥିପାଇଁ ବାସ୍ ଆପଣଙ୍କୁ ନିଜର ଇନ୍ବକ୍ସକୁ ଯିବାକୁ ପଡ଼ିବ ଟାଇପ୍ କରିବାକୁ ପଡ଼ିବ ଏଫ୍ଏମ୍ଆର୍ସି ସ୍ପେସ୍

ଆପଣଙ୍କୁ ଗୀତ ଶୁଣିବାକୁ ଚାହୁଁଛନ୍ତି, ତାର ନାଁ ଗୀତଟିକୁ ଫିଲ୍ମ ବା ଆଲବମ୍ରୁ ଆସୁଛି, ତାର ନାଁ ଲେଖିବେ ଏବଂ ପରେ ପରେ କାହାକୁ ଡେଡିକେଟ୍ କରିବାକୁ ଚାହୁଁଛନ୍ତି ତାଙ୍କ ନାଁ ଲେଖିବେ, ତାଙ୍କ ପାଇଁ ଯଦି କିଛି ସୁନ୍ଦର ମେସେଜ୍ ଥାଏ ନିହାତି ଭାବରେ ଲେଖନ୍ତୁ ଏବଂ ପରେ ପରେ ନିଜ ନାଁ ଗାଁ ଠିକଣା ଲେଖି ପଠାଇ ଦିଅନ୍ତୁ ଆମ ପାଖକୁ। ପଠାଇବା ପାଇଁ ନମ୍ବର ହେଉଛି 09495963210। ଆପଣମାନେ ଚାହିଁଲେ ଆମକୁ ହ୍ୱାଟ୍ସଆପ୍ ଜରିଆରେ ମଧ୍ୟ ଏସ୍ଏମ୍ଏସ୍ କରିପାରିବେ, ହ୍ୱାଟ୍ସଆପ୍ ନମ୍ବରଟି ହେଉଛି 8895254200। ୟେସ୍, ଆପଣଙ୍କ ଏସ୍ଏମ୍ଏସ୍ ଅପେକ୍ଷାରେ ଦେବ ମିତ୍ରା, ସିଓର ରହିବା। କିନ୍ତୁ ଚାଲନ୍ତୁ ଦେଖିବା ଆମର ଆଜିର ପ୍ରଥମ ଏସ୍ଏମ୍ଏସ୍ କିଏ କୋଉଠୁ ଲେଖିଛନ୍ତି ଏବଂ କଣ ଲେଖିଛନ୍ତି। ଏହି ଏସ୍ଏମ୍ଏସ୍ ଲେଖୁଛନ୍ତି ସୁଚିତ୍ରା ସେନାପତି, ଶହୀଦ ନଗର ଭୁବନେଶ୍ୱରରୁ ଲେଖିଛନ୍ତି। ଗୁଡ୍ ମର୍ଣ୍ଣିଂ ଅପା, ଭେରି ଗୁଡ୍ ମର୍ଣ୍ଣିଂ ଆପଣଙ୍କୁ। ତା ସହିତ ଲେଖୁଛନ୍ତି ଟୁଡେଜ୍ ପ୍ରୋଗ୍ରାମ ଇଜ୍ ଭେରି ନାଇସ୍ ଆଣ୍ଡ ବ୍ୟୁଟିଫୁଲ୍ ସଙ୍ଗସ୍, ଥ୍ୟାଙ୍କ ୟୁ ଅପା, ଥ୍ୟାଙ୍କ ୟୁ ସୋ ମଚ୍ ଏତେ ସୁନ୍ଦର କମେଣ୍ଟ ଦେଇଥିବାରୁ। ଶୁଣିବାକୁ ଚାହିଁଛନ୍ତି ଦିଲ୍ ମେ ହୋ ତୁମ୍ ଗୀତଟିକୁ, ନିହାତି ଭାବରେ ଏ ବ୍ୟୁଟିଫୁଲ୍ ସେ ଗୀତ ମୁଁ ଆପଣଙ୍କୁ ସିଓର ଶୁଣେଇବି। ଚାଲନ୍ତୁ ଦେଖିବା ପରବର୍ତ୍ତୀ ଏସ୍ଏମ୍ଏସ୍ କିଏ କୋଉଠୁ କରୁଛନ୍ତି ଏବଂ ସେ କଣ ଶୁଣିବାକୁ ଚାହିଁଛନ୍ତି। ଏହି ଏସ୍ଏମ୍ଏସ୍ କରୁଛନ୍ତି ଜିତେନ୍ଦ୍ର ନିଆଳି ମାଧବରୁ ଏବଂ ଶୁଣିବାକୁ ଚାହିଁଛନ୍ତି ଦୋସ୍ତିରୁ ଜାନେ ୱାଲୋ ଜରା ମୁଡ୍କେ ଦେଖୋ। ମହମ୍ମଦ ରଫିଙ୍କ କଣ୍ଠରେ ଏହି ସୁନ୍ଦର ଗୀତଟି ନିହାତି ଭାବରେ ମୁଁ ଆପଣ ସମସ୍ତଙ୍କୁ ଶୁଣେଇଦେବି। ତାହେଲେ ଚାଲନ୍ତୁ ବିଲକୁଲ ବି ଲେଟ୍ ନ କରି ଶୁଣି ନେବା ବ୍ୟାକ୍ ଟୁ ବ୍ୟାକ୍ ଏହି ଦୁଇଟି ବ୍ୟୁଟିଫୁଲ୍ ଟ୍ରାକ୍।

0: ଶୁଣୁଛନ୍ତି ଆପଣ ଦେବମିତ୍ରକୁ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ରେ ଚାଲନ୍ତୁ ଦେଖିବା ପରବର୍ତ୍ତୀ ଏସ୍ଏମ୍ଏସ୍ କେଉଁଠୁ ଆମ ପାଖକୁ ପଠାଇଛନ୍ତି ଏବଂ କ'ଣ ଲେଖିଛନ୍ତି। ଏହି ଏସ୍ଏମ୍ଏସ୍ ଆସୁଛି ସୁନାବେଡ଼ାରୁ, କୋରାପୁଟରୁ। ଲେଖି ପଠାଇଛନ୍ତି ରମେଶ ଚନ୍ଦ୍ର ଦାସ, ଚିନ୍ମୟୀ ଦାସ, ରାନୁ ଏବଂ ସୋନାଲି। ଲେଖିଛନ୍ତି ଦେବମିତ୍ରା ମ୍ୟାଡମ୍, ଜୟ ଜଗନ୍ନାଥ ଆପଣଙ୍କୁ ମଧ୍ୟ। ଜୟ ଜଗନ୍ନାଥ ଲେଖିଛନ୍ତି ଆପଣଙ୍କ ଉପସ୍ଥାପନା ଶୈଳୀ ଅତି ଉଚ୍ଚକୋଟର। ଲତା ମଙ୍ଗେସ୍କର ଏବଂ ରଫିଙ୍କର କଣ୍ଠରେ ନବେ ଦଶକର ଗୀତ ଶୁଣେଇଦେବେ ନିହାତି ଭାବରେ। ଆପଣଙ୍କ ଅନୁରୋଧର କ୍ରମେ ମୁଁ ଗୋଟେ ବହୁତ ସୁନ୍ଦର ଗୀତଟିଏ ଶୁଣେଇଦେବି, ଲତା ମଙ୍ଗେସ୍କର ଏବଂ ମହମ୍ମଦ ରଫିଙ୍କ କଣ୍ଠରେ। ପରବର୍ତ୍ତୀ ଏସ୍ଏମ୍ଏସ୍ କିଏ କୋଉଠୁ ପଠାଇଛନ୍ତି ଏବଂ କ'ଣ ଶୁଣିବାକୁ ଚାହିଁଛନ୍ତି, ଏହି ଏସ୍ଏମ୍ଏସ୍ କରୁଛନ୍ତି ପ୍ରଭାତ ବଳିଆର ସିଂ, ଚନ୍ଦନ ଏବଂ ଟୁନି ବାଙ୍କି କଲେଜ ବାଙ୍କିରୁ। ଶୁଣିବାକୁ ଚାହିଁଛନ୍ତି ମତେ ଯିଏ ଯାହା କହୁ ମୋର କି ଯାଏ, ଅମିତ କୁମାରଙ୍କ କଣ୍ଠରେ ସନ୍ଧ୍ୟା ତାରା ଚଳଚ୍ଚିତ୍ରରୁ। ଆପଣଙ୍କ ମନପସନ୍ଦର ଗୀତ ଦେବମିତ୍ର ଆପଣଙ୍କ ପାଖରେ ପହଞ୍ଚୁଛି ଖୁବ୍ ଶୀଘ୍ର। ତାହେଲେ ଚାଲନ୍ତୁ ବିଲକୁଲ ବି ଲେଟ୍ ନ କରି ଶୁଣି ନବ ବ୍ୟାକ୍ ଟୁ ବ୍ୟାକ୍ ଏହି ଦୁଇଟି ବ୍ୟୁଟିଫୁଲ ଟ୍ରାକ୍କୁ।
1: Come on, sir.

ଶୁଣୁଛନ୍ତି ଦେବମିତ୍ରକୁ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ଚାଲନ୍ତୁ ଦେଖିବା ପରବର୍ତ୍ତୀ ଏସ୍ଏମ୍ଏସ୍ କେଉଁ କୋଉଠୁ ପଠାଉଛନ୍ତି ଏବଂ କ'ଣ ଲେଖିଛନ୍ତି। ଏହି ଏସ୍ଏମ୍ଏସ୍ କରୁଛନ୍ତି ପ୍ରଶାନ୍ତ କୁମାର ବିଷୋଇ, ସିରକୁଣୁଆ ଗୋପାଳପୁର କଟକରୁ ଲେଖିଛନ୍ତି ନମସ୍କାର ରେଡିଓ ଆଣ୍ଡ ଦେବମିତ୍ରା ମ୍ୟାମ୍, ଆପଣଙ୍କୁ ମଧ୍ୟ ପ୍ରତି ନମସ୍କାର। ଲେଖୁଛନ୍ତି ରେଡିଓ ମିନ୍ସ ଅଲ୍ ବିଲଙ୍ଗିଙ୍ଗସ୍ ଇନ୍ ଫ୍ରଣ୍ଟ ଆଣ୍ଡ ବ୍ୟାକ୍ ଅଫ୍ ରେଡିଓ। ମୁଁ ଆଜି ଡାଇଲିନ୍ର କ୍ଲାସିକାଲ ସଙ୍ଗର ଟପିକ୍ ଶୁଣୁଥିଲି, ପୁରୁଣା ଦିନର ଆଇଟମ୍ ଆଣ୍ଡ ଟାଇଟଲ୍ ସଙ୍ଗ ବି କ୍ଲାସିକାଲ ରକ୍ ଆଣ୍ଡ ରାପ୍ର ମିଶ୍ରଣରେ ତିଆରି ହୋଇଥିଲା, ସେଥିପାଇଁ ସେଗୁଡ଼ା ଆଜି ବି ଏଭରଗ୍ରୀନ୍ ହୋଇକି ରହିଛି। ଆଉ ଜଣେ କ୍ଲାସିକାଲ ଲିଜେଣ୍ଡ ଥିଲେ ଯିଏ ହେଉଛନ୍ତି ୟଶୁଦାସଜୀ, ୱାଓ ସତରେ ମନେ ପକେଇଦେଲେ ୟଶୁଦାସଜୀଙ୍କୁ, ଏବଂ ଲେଖିଛନ୍ତି ତେଣୁ

ତାଙ୍କରି କଣ୍ଠରେ ଗୋଟିଏ ଓଡ଼ିଆ ଗୀତ ମୁଁ ଶୁଣିବାକୁ ଚାହୁଁଛି ବା ଆଶା କରୁଛି ନିହାତି ଭାବରେ ରିକ୍ୱେଷ୍ଟ ରଖିବେ। ସେ ଶୁଣିବାକୁ ଚାହିଁଛନ୍ତି ବତାସୀ ଝଡ଼ରୁ ମମତାର ବାଲି ଘର ଗୀତଟିକୁ। ଏବଂ ଯେହେତୁ ସେ ୟଶୋଦାସଙ୍କ ବିଷୟରେ କହିଲେ, ଆମ ସମସ୍ତଙ୍କର ପ୍ରିୟର ସ୍ୱର ସମ୍ରାଟ କେ ଜେ ୟଶୋଦାସଙ୍କର ପ୍ରକୃତ ନାମ ହେଉଛି କଟାସେରି ଜୋସେଫ ୟଶୋଦାସ। ଆମେ ସମସ୍ତେ ତାଙ୍କୁ ୟଶୋଦାସ ଜୀ ବୋଲି ଜାଣୁ। ସଙ୍ଗୀତ ଯେମିତି ତାଙ୍କ ରକ୍ତରେ ଥିଲା, ହଁ, କାରଣ ତାଙ୍କ ବାପା ମଧ୍ୟ ଜଣେ ପ୍ରସିଦ୍ଧ ଶାସ୍ତ୍ରୀୟ ସଙ୍ଗୀତଜ୍ଞ ଥିଲେ। ଆଉ ଗୋଟେ ଆଶ୍ଚର୍ଯ୍ୟର କଥା ହେଉଛି, ୟଶୋଦାସ 50,000 ଅଧିକ ଗୀତ ଭାରତର ଅନେକ ଭାଷାରେ ଗାଇଛନ୍ତି। ସେଇଥିପାଇଁ ତାଙ୍କ ସ୍ନେହରେ ଗାନ ଗନ୍ଧର୍ବନ ବୋଲି ଡକାଯାଏ ମଧ୍ୟ। ଆଉ ସବୁଠୁ ସୁନ୍ଦର କଥା ହେଉଛି, ପ୍ରତିବର୍ଷ ନିଜ ଜନ୍ମଦିନରେ ସେ କର୍ଣ୍ଣାଟକର କୋଲ୍ଲୁର ମୁକାମ୍ବିକା ମନ୍ଦିରକୁ ଯାଇ ଦେବୀଙ୍କ ସମ୍ମୁଖରେ ଭକ୍ତିମୟ ସଙ୍ଗୀତ ପରିବେଷଣ କରନ୍ତି। ସତରେ ୟଶୋଦାସ କେବଳ ଜଣେ ଗାୟକ ନୁହଁ, ସେ ହେଉଛନ୍ତି ଭାରତୀୟ ସଙ୍ଗୀତର ଜୀବନ୍ତ ଐତିହ୍ୟ। ଏବଂ ତାଙ୍କ କଣ୍ଠରେ ଗୀତଟିକୁ ଶୁଣିବାକୁ ଚାହିଁଛନ୍ତି ସାର୍, ଆଉ ତାଙ୍କ କଥା ମନେ ପକାଇଦେଲେ ଆମ ସମସ୍ତଙ୍କୁ। ନିହାତି ଭାବରେ ତାଙ୍କ କଣ୍ଠରେ ଗୋଟିଏ ସୁନ୍ଦର ଗୀତ ମୁଁ ଆପଣଙ୍କୁ ସିଓର ଶୁଣେଇବି। ଚାଲନ୍ତୁ ଦେଖିବା ପରବର୍ତ୍ତୀ ଏସ୍ଏମ୍ଏସ୍ ଆଡ଼କୁ ବଢ଼ିବା। ନେକ୍ସଟ ଏସ୍ଏମ୍ଏସ୍ କିଏ ଆଉ କୋଉଠୁ କରିଛନ୍ତି ଏବଂ ସିଏ କ'ଣ ଶୁଣିବାକୁ ଚାହିଁଛନ୍ତି ନିହାତି ଭାବରେ ଜାଣିବା। ଏହି ଏସ୍ଏମ୍ଏସ୍ କରୁଛନ୍ତି ହିତେନ୍ଦ୍ର ଦାସ ଆସାମରୁ, ଲେଖିଛନ୍ତି ଏନି ସଙ୍ଗ ଆର୍ଜେ ମ୍ୟାମ୍। ନିହାତି ଭାବରେ ଗୋଟେ ବ୍ୟୁଟିଫୁଲ ସଙ୍ଗ କୁମାର ସାନୁଙ୍କ କଣ୍ଠରେ ଆପଣଙ୍କ ପାଇଁ ମୁଁ ସିଓର ଶୁଣେଇବି। ତାହେଲେ ଚାଲନ୍ତୁ ବିଲକୁଲ ବି ଲେଟ୍ ନକରି ଶୁଣି ନବା ବ୍ୟାକ୍ ଟୁ ବ୍ୟାକ୍ ଏଇ ଦୁଇଟି ବ୍ୟୁଟିଫୁଲ ଟ୍ରାକ୍ କୁ।

0: ଯୋଜନାରେ ମାତ୍ର 1875 ଟଙ୍କା ଦେଇ ଆଜ୍ଞା ହଁ ମାତ୍ର 1875 ଟଙ୍କାରେ ନିଜ ଛାତ ଉପରେ ସୋଲାର ପ୍ୟାନେଲ ବସାନ୍ତୁ ଏବଂ ବର୍ଷକୁ 5000 ଟଙ୍କା ପର୍ଯ୍ୟନ୍ତ ସଞ୍ଚୟ କରନ୍ତୁ ଆଜି ହିଁ 1800345678 କିମ୍ବା 1912 ରେ ଯୋଗାଯୋଗ କରନ୍ତୁ
1: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ ମକା କପା ଅଦା ମାଣ୍ଡିଆ ଚିନାବାଦାମ ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ ଲ୍ୟାମ୍ପ ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।

0: ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ ପ୍ରାୟ 60 କୋଟି ଲୋକ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଉପଚାର ପାଇଁ ହୋଇଛନ୍ତି ଯୋଗ୍ୟ ହିତାଧିକାରୀ। ଏପର୍ଯ୍ୟନ୍ତ 12 କୋଟିରୁ ଉର୍ଦ୍ଧ ମାଗଣା ଚିକିତ୍ସା କରାଯାଇଛି, ଯେଉଁଥିରେ ଗରିବ ପରିବାରଙ୍କ ଚିକିତ୍ସା ଖର୍ଚ୍ଚ ପ୍ରାୟ 2 ଲକ୍ଷ କୋଟି ଟଙ୍କା ସଞ୍ଚୟ ହୋଇପାରିଛି। ଆଜି ହିଁ ଆୟୁଷ୍ମାନ ଆପ୍ ଡାଉନ୍ଲୋଡ୍ କରି ଆୟୁଷ୍ମାନ କାର୍ଡ ବନାନ୍ତୁ। ଅଧିକ ସୂଚନା ପାଇଁ 1455 ନମ୍ବରକୁ କଲ୍ କରନ୍ତୁ।
1: ଘର ଖର୍ଚ୍ଚ ପାଇଁ ପଇସା ଦିଅ ହଜବେଣ୍ଡ ଜୀ।
2: ଇଏ ସୌଦାର 15,000, ପରିବାର 2,000।
1: ଆଉ ଲାଇଟ ବିଲ୍
2: ଏବେ 0 ପଇସା କେମିତି ଦେବି?
1: ଓହୋ, ଭୁଲି ଯାଇଥିଲି, ଏବେ ତ ସୋଲାର ପ୍ୟାନେଲ ଲାଗି ଯାଇଛି ନା, ତାହେଲେ ଯୋଉ 4,000 ବଞ୍ଚିଲା ସେଥିରେ ସପିଂ କରାଯାଉ।
2: ନିଶ୍ଚୟ, ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା ଯୋଡି ହେବା ପାଇଁ ଭିଜିଟ୍ କରନ୍ତୁ।

0: ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ ପ୍ରାୟ 60 କୋଟି ଲୋକ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଉପଚାର ପାଇଁ ହୋଇଛନ୍ତି ଯୋଗ୍ୟ ହିତାଧିକାରୀ। ଏପର୍ଯ୍ୟନ୍ତ 12 କୋଟିରୁ ଉର୍ଦ୍ଧ୍ୱ ମାଗଣା ଚିକିତ୍ସା କରାଯାଇଛି, ଯେଉଁଥିରେ ଗରିବ ପରିବାରଙ୍କ ଚିକିତ୍ସା ଖର୍ଚ୍ଚ ପ୍ରାୟ 2 ଲକ୍ଷ କୋଟି ଟଙ୍କା ସଞ୍ଚୟ ହୋଇପାରିଛି। ଆଜି ହିଁ ଆୟୁଷ୍ମାନ ଆପ୍ ଡାଉନ୍ଲୋଡ୍ କରି ଆୟୁଷ୍ମାନ କାର୍ଡ ବନାନ୍ତୁ। ଅଧିକ ସୂଚନା ପାଇଁ 1455 ନମ୍ବରକୁ କଲ୍ କରନ୍ତୁ।
1: ମାସକୁ ମାସ ବିଦ୍ୟୁତ ବିଲ୍ ବଢିବାରେ ଲାଗିଛି, ଭାରି ଅସୁବିଧା ହେଲାଣି।
2: ହଁ, ଯେ ହେଲେ କରିବା କଣ, ଘରେ ନାନା କାମ ରହୁଛି, ଗରମ ବି ସମ୍ଭାଳି ହଉନି।
3: ମାମା କଣ ହେଲା, ଏତେ ଚିନ୍ତାରେ କାହିଁକି ଅଛ?
1: କିଛି ନାହିଁ ଲୋ ମା, ଏଇ କରେଣ୍ଟ ବିଲ୍ କଥା ଭାବୁଥିଲି। ଆଉ କହ, ମୋ ମାମାର ପଢାପଢି କେମିତି ଚାଲିଛି?
3: ଭଲ ଚାଲିଛି ବାପା। ଆଜି ସ୍କୁଲରେ ଆମ ସାର୍ PM ସୂର୍ଯ୍ୟ ଘର ଯୋଜନା ବିଷୟରେ କହୁଥିଲେ। ଘରେ ସୋଲାର ପ୍ୟାନେଲ ଲଗାଇଲେ ପ୍ରତି ମାସରେ 300 ୟୁନିଟ୍ ପର୍ଯୟନ୍ତ ବିଦ୍ୟୁତ ବିଲ୍ ବଞ୍ଚାଇ ପାରିବା। ଆଉ ସରକାର ଏଥିରେ 3 କିଲୋ ୱାଟ୍ ପାଇଁ 1,38,000 ଟଙ୍କାର ସବସିଡି ମଧ୍ୟ ଦେଉଛନ୍ତି।
2: ହଁ ସତେ, ଲକ୍ଷେରୁ ଅଧିକ ସବସିଡି।
3: ହଁ ମାମା, ସଞ୍ଚୟ ବି ସୁବିଧା ବି।
1: ଆସୁନ 1800345678 କିମ୍ବା 1912 କଲ୍ କରି ଏହି ଯୋଜନା ବିଷୟରେ ଅଧିକ ବୁଝିବା।

ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ ପ୍ରାୟ 60 କୋଟି ଲୋକ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଉପଚାର ପାଇଁ ହୋଇଛନ୍ତି ଯୋଗ୍ୟ ହିତାଧିକାରୀ। ଏପର୍ଯ୍ୟନ୍ତ 12 କୋଟିରୁ ଉର୍ଦ୍ଧ୍ୱ ମାଗଣା ଚିକିତ୍ସା କରାଯାଇଛି, ଯେଉଁଥିରେ ଗରିବ ପରିବାରଙ୍କ ଚିକିତ୍ସା ଖର୍ଚ୍ଚ ପ୍ରାୟ 2 ଲକ୍ଷ କୋଟି ଟଙ୍କା ସଞ୍ଚୟ ହୋଇପାରିଛି। ଆଜି ହିଁ ଆୟୁଷ୍ମାନ ଆପ୍ ଡାଉନଲୋଡ କରି ଆୟୁଷ୍ମାନ କାର୍ଡ ବନାନ୍ତୁ। ଅଧିକ ସୂଚନା ପାଇଁ 1455 ନମ୍ବରକୁ କଲ୍ କରନ୍ତୁ।

0: ଆକାଶବାଣୀ କଟକ ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଏହି ବିଜ୍ଞାପନ ପରେ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟ ସମ୍ବାଦ, ଆରମ୍ଭ ହେଲା ସଂସଦର ମୌସୁମୀ ଅଧିବେଶନ। ଅଧିବେଶନ ସଫଳ ହେବା ନେଇ ଆଶା ବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ। ପବିତ୍ର ହେରାପଞ୍ଚମୀ ତିଥିରେ ଆଜି ପୁରୀରେ ଅନୁଷ୍ଠିତ ହେଉଛି ଶ୍ରୀଜୀଉଙ୍କ ବିଶେଷ ନୀତିକାନ୍ତି। ମାଲକାନଗିରି ବିମାନ ବନ୍ଦରର ଟ୍ରାଏଲ୍ ରନ୍ ପୂର୍ବରୁ ସୁରକ୍ଷା ସ୍ଥିତି ଅନୁଧ୍ୟାନ କଲେ ଦୁଇଜଣିଆ ଦଳ। ଏବଂ ସ୍ନାତକ ଶ୍ରେଣୀରେ ନାମଲେଖା ପାଇଁ ଆଜି ପ୍ରକାଶ ପାଇଲା ଦ୍ୱିତୀୟ ପର୍ଯ୍ୟାୟ ମେଧା ତାଲିକା। ସଂସଦର ମୌସୁମୀ ଅଧିବେଶନ ଆଜିଠାରୁ ଆରମ୍ଭ ହୋଇଛି। ଅଧିବେଶନ ଆରମ୍ଭ ହେବା ପୂର୍ବରୁ ପ୍ରଧାନମନ୍ତ୍ରୀ ମୌସୁମୀ ଅଧିବେଶନ ସଫଳ ହେବ ବୋଲି ଆଶା ବ୍ୟକ୍ତ କରିଛନ୍ତି। ଶ୍ରୀ ମୋଦି କହିଛନ୍ତି, ଦେଶର ପ୍ରତିଛବିକୁ ବିଶ୍ୱ ଗ୍ରହଣ କରିଛି ଏବଂ ଏହାକୁ ବିଶ୍ୱସ୍ତରୀୟ ସ୍ୱୀକୃତି ମିଳୁଛି। ଦେଶର ଯୁବପିଢ଼ିର କ୍ଷମତା ଏବଂ ଆଶା ମହାକାଶ ଭଳି ଅସୀମ। ମାତ୍ର ଏକମାସ ମଧ୍ୟରେ ଦେଶ ଅନେକ ସଫଳତା ହାସଲ କରିଛି, ଯାହା ପ୍ରତ୍ୟେକ ନାଗରିକଙ୍କୁ ଗୌରବାନ୍ୱିତ କରିଛି। ପ୍ରଧାନମନ୍ତ୍ରୀ କହିଛନ୍ତି, ଜାତୀୟ ସ୍ତରରେ ହେଉ କିମ୍ବା ଆନ୍ତର୍ଜାତିକ ସ୍ତରରେ ଏବଂ ମହାକାଶ କ୍ଷେତ୍ରରେ ମଧ୍ୟ ଭାରତ ପାଇଁ ବାସ୍ତବତାରେ ଗୌରବର ମୁହୂର୍ତ୍ତ ସୃଷ୍ଟି ହୋଇଛି। ଗତବର୍ଷ ମୌସୁମୀ ଅଧିବେଶନ ପୂର୍ବରୁ ଭାରତ ଆନ୍ତର୍ଜାତିକ ମହାକାଶ କେନ୍ଦ୍ରରେ ପହଞ୍ଚିବାରେ ସଫଳ ହୋଇଥିଲା ଏବଂ କିଛିଦିନ ପୂର୍ବରୁ ଜଣେ ଯୁବ ଭାରତୀୟ ଷ୍ଟାର୍ଟଅପ୍ ଐତିହାସିକ ସଫଳତା ହାସଲ କରିଛନ୍ତି। ଭାରତର ଯୁବପିଢ଼ି ମହାକାଶରେ ଏକ ନୂଆ ଯାତ୍ରାର ଶୁଭାରମ୍ଭ କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି କହିଛନ୍ତି।
1: ମନସୁନ ହୋ ୟା ମନସୁନ ସତ୍ର, ଅଗର ଦୋନୋ ପ୍ରୋଆକ୍ଟିଭ ହୋ ତୋ ବହୁତ ହି ପ୍ରୋଡକ୍ଟିଭ ହୋତେ ହୈ ଔର ଦୋନୋ କୋ ପ୍ରୋଡକ୍ଟିଭ ହୋତେ ହୈ ତୋ ଦେଶ କା କଲ୍ୟାଣ ହୋତା ହୈ, ଜୀବ ମାତ୍ର କା କଲ୍ୟାଣ ହୋତା ହୈ। ସାଥିଓ, ପିଛଲେ ଏକ ମହିନେ ମେ ଦେଶ ନେ ଅନେକ ସିଦ୍ଧିୟାଁ ପ୍ରାପ୍ତ କି, ଚାହେ ରାଷ୍ଟ୍ରୀୟ ହୋ ଅନ୍ତରାଷ୍ଟ୍ରୀୟ ହୋ ଔର ଅବ ତୋ ଅନ୍ତରିକ୍ଷ ଭି ହୋ, ଭାରତ କେ ଲିଏ ଗର୍ବ କେ ପଲ ରହେ ହୈ।
0: ପ୍ରଧାନମନ୍ତ୍ରୀ କହିଛନ୍ତି, ପଶ୍ଚିମ ଏସିଆରେ ଜାରି ରହିଥିବା ସଂଘର୍ଷ ଯୋଗୁଁ ଭାରତ ଏହାର ଶକ୍ତି ଆବଶ୍ୟକତା ପୂରଣ ପାଇଁ ଅନ୍ୟ ଦେଶ ଉପରେ ନିର୍ଭର କରିବା ନେଇ ସମସ୍ୟା ସୃଷ୍ଟି ହୋଇଛି। ପେଟ୍ରୋଲ, ଡିଜେଲ, ଏଲ୍ପିଜି, ସାର ଏବଂ ଅନ୍ୟାନ୍ୟ ରାସାୟନିକ ଦ୍ରବ୍ୟକୁ ନେଇ ପ୍ରତିବନ୍ଧକ ମଧ୍ୟ ସୃଷ୍ଟି ହୋଇଛି। ଏହା ସତ୍ତ୍ୱେ ଭାରତର ଅଭିବୃଦ୍ଧି ହାର 7.7% ରହିଛି ଏବଂ ଭାରତ ଆଜି ବିଶ୍ୱରେ ଦ୍ରୁତଗତିରେ ବିକାଶ ସହ ପ୍ରମୁଖ ଅର୍ଥବ୍ୟବସ୍ଥା ଭାବେ ଉଭା ହୋଇଛି ବୋଲି ଶ୍ରୀ ମୋଦି କହିଛନ୍ତି। ମୌସୁମୀ ଅଧିବେଶନ କାଳରେ ବିଭିନ୍ନ ବିଧେୟକ ଉପରେ ଆଲୋଚନା ହେବାର ସମ୍ଭାବନା ରହିଛି। ଆୟକର ସଂଶୋଧନ ବିଧେୟକ 2026, ସୁପ୍ରିମକୋର୍ଟ ବିଚାରପତିଙ୍କ ସଂଖ୍ୟା ସଂଶୋଧିତ ବିଧେୟକ, ଜନ୍ମ ଓ ମୃତ୍ୟୁ ନିବନ୍ଧନ ସଂଶୋଧିତ ବିଧେୟକ, ଲଘୁ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିକାଶ ବିଧେୟକ ଏବଂ ଏଫ୍ସିଆର୍ଏ ଏବଂ ବିକଶିତ ଭାରତ ଶିକ୍ଷା ଅଧିଷ୍ଠାନ ବିଧେୟକ ଉପରେ ଆଲୋଚନା ହେବା ନେଇ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଅଧିବେଶନ ଅଗଷ୍ଟ ମାସ 13 ପର୍ଯ୍ୟନ୍ତ ଚାଲିବ। ପବିତ୍ର ହେରାପଞ୍ଚମୀ ତିଥିରେ ପୁରୀରେ ଆଜି ଶ୍ରୀଜୀଉମାନଙ୍କର ଆଡ଼ପ ମଣ୍ଡପରେ ବିଶେଷ ନୀତିକାନ୍ତି ହେଉଛି। ମା' ଲକ୍ଷ୍ମୀ ଠାକୁରାଣୀଙ୍କୁ ଛାଡ଼ି ମହାପ୍ରଭୁ ଶ୍ରୀଜଗନ୍ନାଥ ଶ୍ରୀଗୁଣ୍ଡିଚା ଦିନ ବଡ଼ଭାଇ ବଳଭଦ୍ର ଓ ସାନ ଭଉଣୀଙ୍କୁ ସାଙ୍ଗରେ ନେଇ ରଥରେ ଯାତ୍ରା କରିବା ପରେ ଶ୍ରୀମନ୍ଦିରରେ ମହାଲକ୍ଷ୍ମୀ ନିଜକୁ ଅପମାନିତ ଓ ଅବହେଳିତ ମନେ କରିଛନ୍ତି। ଅଭିମାନିନୀ ମା' ମହାଲକ୍ଷ୍ମୀ ନନ୍ଦିଘୋଷ ରଥର କାଠ ଭାଙ୍ଗିବା ସହ ମହାପ୍ରଭୁଙ୍କ ଦର୍ଶନ ନ ପାଇ ଆଜି ଅଧର ଚୁମ୍ବିତ ଆଜ୍ଞାମାଳ ପାଇ ରାଗରେ ହେରା ଗୌରୀ ସାହି ବାଟେ ମନ୍ଦିର ପ୍ରତ୍ୟାବର୍ତ୍ତନ କରିବାର ପରମ୍ପରା ରହିଛି। ଶ୍ରୀଜଗନ୍ନାଥ ମନ୍ଦିର ପରି ଗୁଣ୍ଡିଚା ମନ୍ଦିରରେ ମଧ୍ୟ ମଙ୍ଗଳ ଆଳତୀ, ମୈଲମ, ତଡ଼ପ ଲାଗି, ଅବକାଶ, ବେଶ, ଗୋପାଳବଲ୍ଲଭ ପୂଜା, ସକାଳ ଧୂପ, ଭୋଗମଣ୍ଡପ, ମହାସ୍ନାନ, ବଡ଼ସିଂହାର ବେଶ, ରାତ୍ର ପହୁଡ଼ ଆଦି କରାଯାଉଛି। ଆଜିର ଏହି ନୀତି ଶେଷ ହେବା ପରେ ଆସନ୍ତାକାଲି ସକାଳ ଧୂପ ସରିବା ପରେ ତିନି ରଥର

ଦକ୍ଷିଣ ମୋଡ଼ ନେଇ ଆଜ୍ଞାମାଳ ବିଜେ କରାଯିବ। ଦକ୍ଷିଣ ମୋଡ଼ ହେବା ପୂର୍ବରୁ ଆଜି ରଥଗୁଡ଼ିକର ଯାଞ୍ଚ କରାଯାଇଛି। ରଥଯାତ୍ରା ସମୟରେ ପୁରୀ ଆସୁଥିବା ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କ ସୁରକ୍ଷା ପୁଲିସର ସର୍ବୋଚ୍ଚ ପ୍ରାଥମିକତା ବୋଲି ଆରକ୍ଷୀ ଅଧୀକ୍ଷକ ପ୍ରତୀକ ସିଂ କହିଛନ୍ତି। ଚଳିତ ରଥଯାତ୍ରା ସମୟରେ ଗତ ଚାରିଦିନ ମଧ୍ୟରେ ପୁରୀ ପୁଲିସ ଓ ଆଣ୍ଟି ସ୍ନାଚିଂ ଟିମ୍ ପକ୍ଷରୁ 143 ଜଣଙ୍କୁ ମୋବାଇଲ୍, ପର୍ସ, ସୁନା ଅଳଙ୍କାର ଓ ଅନ୍ୟାନ୍ୟ ମୂଲ୍ୟବାନ ସାମଗ୍ରୀ ଲୁଟ୍ ଅଭିଯୋଗରେ ଗିରଫ କରାଯାଇଥିବା ସୂଚନା ମିଳିଛି। ଶ୍ରୀ ସିଂ କହିଛନ୍ତି ଲୁଟେରାମାନଙ୍କଠାରୁ 250ରୁ ଅଧିକ ମୋବାଇଲ୍ ଫୋନ୍ ଜବତ କରାଯାଇଛି। ଚଳିତ ବର୍ଷ ରଥଯାତ୍ରା ସମୟରେ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକମାନଙ୍କ ସୁରକ୍ଷିତ ଦର୍ଶନକୁ ପ୍ରାଥମିକତା ଦିଆଯାଇଥିବା ବେଳେ ସହରର ବିଭିନ୍ନ ଜନଗହଳିପୂର୍ଣ୍ଣ ସ୍ଥାନଗୁଡ଼ିକରେ ସାଧା ପୋଷାକଧାରୀ ପୁଲିସ କର୍ମଚାରୀଙ୍କୁ ନିୟୋଜନ କରାଯାଇଛି। ଅନ୍ୟପକ୍ଷରେ ସିସିଟିଭି ମାଧ୍ୟମରେ ନିରୀକ୍ଷଣ କରାଯାଇ ବିଭିନ୍ନ ସ୍ଥାନରେ ଲୁଟ୍ କରୁଥିବା ଅପରାଧୀଙ୍କୁ ଗିରଫ କରାଯାଉଥିବା ଏସ୍ପି ଶ୍ରୀ ସିଂ କହିଛନ୍ତି। ରଥଯାତ୍ରା ଶେଷ ହେବା ପର୍ଯ୍ୟନ୍ତ ଏହି ଅଭିଯାନ ଜାରି ରହିବ ବୋଲି ସେ କହିଛନ୍ତି। ନବରଙ୍ଗପୁର ଜିଲ୍ଲାର 10 ପାରମ୍ପରିକ ଦୁର୍ଗାମେଢ଼ ପାଇଁ ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ 11 ଲକ୍ଷ ଟଙ୍କା ଅନୁଦାନ ମଞ୍ଜୁର କରାଯାଇଛି। ପାରମ୍ପରିକ ଦଶହରା ମେଢ଼ର ସଂରକ୍ଷଣ ଓ ପ୍ରୋତ୍ସାହନ ଲାଗି ଏହି ଆର୍ଥିକ ସହାୟତା ପ୍ରଦାନ କରାଯାଉଥିବା ଜଣାପଡ଼ିଛି। ନିୟମ ଅନୁଯାୟୀ 100 ବର୍ଷରୁ ଅଧିକ ପୁରୁଣା ମେଢ଼କୁ 1,01,000 ଟଙ୍କା, 70 ବର୍ଷରୁ ଅଧିକ ମେଢ଼କୁ 70,000 ଟଙ୍କା ଏବଂ 50 ବର୍ଷରୁ ଅଧିକ ମେଢ଼କୁ 50,000 ଟଙ୍କା ଲେଖାଏଁ ଅନୁଦାନ ପ୍ରଦାନ କରାଯିବ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକରୁ। ମାଲକାନଗିରି ବିମାନ ବନ୍ଦରରେ ଆସନ୍ତା 22 ତାରିଖରେ ଟ୍ରାଏଲ୍ ରନ୍ ହେବାକୁ ଥିବାବେଳେ ଆଜି ବିମାନ ବନ୍ଦରର ସୁରକ୍ଷା ସ୍ଥିତି ଯାଞ୍ଚ କରାଯାଇଛି। ରାଜ୍ୟ ବେସାମରିକ ବିମାନ ଚଳାଚଳ ସୁରକ୍ଷା ଯାଞ୍ଚ ଦଳର ସହକାରୀ ନିର୍ଦ୍ଦେଶକ ନିରୋଜ କୁମାର ନାୟକ ଏବଂ ସୁରକ୍ଷା ସହକାରୀ ନିର୍ଦ୍ଦେଶକ ମନୋଜ କୁମାର ଦାସ ସମ୍ପୃକ୍ତ ବିମାନ ବନ୍ଦରର ସୁରକ୍ଷା ସ୍ଥିତି ଅନୁଧ୍ୟାନ କରିଛନ୍ତି। ଉଭୟ ଅଧିକାରୀ ବିମାନ ବନ୍ଦର ଭିତ୍ତିଭୂମି, ଟର୍ମିନାଲ, ରନ୍ୱେ, ଟିକେଟ୍ କାଉଣ୍ଟର ଏବଂ ଯାତ୍ରୀଙ୍କ ପ୍ରବେଶ ଓ ପ୍ରସ୍ଥାନ ପଥ ଯାଞ୍ଚ କରିଛନ୍ତି। ଆଜି ମାଲକାନଗିରି ଜିଲ୍ଲାପାଳ, ଆରକ୍ଷୀ ଅଧୀକ୍ଷକ, ଅଗ୍ନିଶମ ଓ ସ୍ୱାସ୍ଥ୍ୟ ଅଧିକାରୀଙ୍କ ସହ ଏହି ଦୁଇଜଣିଆ ଦଳ ବିସ୍ତୃତ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଓ ସମୁଦ୍ରକୂଳକୁ ବିଶ୍ୱସ୍ତରୀୟ ପର୍ଯ୍ୟଟନସ୍ଥଳୀ ଭାବେ ବିକଶିତ କରିବା ଲାଗି ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି। ଏଥିଲାଗି ସଂଶୋଧିତ ବିସ୍ତୃତ ପ୍ରକଳ୍ପ ରିପୋର୍ଟ ଏବଂ ବ୍ୟୟ ଅଟକଳ ଦାଖଲ କରିବାକୁ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଗୋପାଳପୁର ସମୁଦ୍ରକୂଳରେ ଦ୍ୱିତୀୟ ପର୍ଯ୍ୟାୟ ବିକାଶ ପାଇଁ ପ୍ରସ୍ତାବିତ ଜମି ଅଧିଗ୍ରହଣ ବାବଦ ବ୍ୟୟ ଅଟକଳ ଦାଖଲ କରିବା ତଥା ନକ୍ସାରେ ଆବଶ୍ୟକ ସଂଶୋଧନ କରିବା ଲାଗି ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ସଂଶୋଧିତ ରିପୋର୍ଟ ଦାଖଲ ହେବା ପରେ ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ୱିତ କରାଯିବ ବୋଲି ଜଣାପଡ଼ିଛି। ରାଜ୍ୟରେ ଥିବା ସ୍ନାତକ ମହାବିଦ୍ୟାଳୟଗୁଡ଼ିକରେ ନାମଲେଖା ଲାଗି ଆଜି ଦ୍ୱିତୀୟ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇଛି। ମୋଟ 1,055 ସ୍ନାତକ ମହାବିଦ୍ୟାଳୟରେ କଳା, ବିଜ୍ଞାନ, ବାଣିଜ୍ୟ, ସେଲ୍ଫ ଫାଇନାନ୍ସିଂ ଏବଂ ସଂସ୍କୃତ ପାଠ୍ୟକ୍ରମରେ 287,519 ଆସନ ରହିଛି। ପ୍ରଥମ ପର୍ଯ୍ୟାୟରେ 84,384 ଆସନରେ ନାମଲେଖା ଶେଷ ହୋଇଛି। ମେଧା ତାଲିକା ପ୍ରକାଶ ପାଇବା ପରେ ଆସନ୍ତାକାଲିଠାରୁ ଗୁରୁବାର ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ନାମ ଲେଖାଇ ପାରିବେ। ଆସନ୍ତା 29 ତାରିଖରେ ତୃତୀୟ ତଥା ଚୂଡ଼ାନ୍ତ ମେଧା ତାଲିକା ପ୍ରକାଶ ପାଇବ। ଗଞ୍ଜାମ ଜିଲ୍ଲାରେ ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଜାରି ରହିଥିବାରୁ ସମସ୍ତ ପଞ୍ଚାୟତସ୍ତରୀୟ ଅଭିଯୋଗ ଶୁଣାଣିକୁ ସ୍ଥଗିତ ରଖାଯାଇଛି। ଜିଲ୍ଲାପାଳଙ୍କ ପକ୍ଷରୁ ପରବର୍ତ୍ତୀ ନିର୍ଦ୍ଦେଶନାମା ପର୍ଯ୍ୟନ୍ତ ପଞ୍ଚାୟତସ୍ତରୀୟ ଅଭିଯୋଗ ଶୁଣାଣି ନ କରିବା ଲାଗି ସମସ୍ତ ବ୍ଲକ ଉନ୍ନୟନ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ତେବେ ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ମିଳିତ ଜନଶୁଣାଣି ଶିବିର ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁଯାୟୀ ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି। ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀ ବ୍ଲକ ନାମି ମହାବିଦ୍ୟାଳୟରେ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍ ଓ ଶିକ୍ଷାବିତ୍ମାନେ ଯୋଗଦେଇ ପୋକ୍ସୋ, ଘରୋଇ ହିଂସା ଓ ସାମାଜିକ ମୌଳିକ ଅଧିକାର ଆଇନ ସମ୍ପର୍କରେ ଆଲୋଚନା କରିଛନ୍ତି। ରାୟଗଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ଗୁଡ଼ାରୀ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ସଦ୍ଭାବନା ସଭାଗୃହରେ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ ନବୀନ ଚନ୍ଦ୍ର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶୁଣାଣିରେ 49 ଅଭିଯୋଗର ଶୁଣାଣି କରାଯାଇଥିଲା। ରାୟଗଡ଼ା ପୌର ପରିଷଦ ପକ୍ଷରୁ ଜଳ ସଂରକ୍ଷଣ ଓ ବର୍ଷା ଜଳ ସଞ୍ଚୟର ଗୁରୁତ୍ୱ ସମ୍ପର୍କରେ ସହରବାସୀଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ କ୍ୟାଚ୍ ଦ ରେନ୍ ସଚେତନତା ଅଭିଯାନ ଆରମ୍ଭ କରାଯାଇଛି। ସହରର ପ୍ରମୁଖ ସ୍ଥାନଗୁଡ଼ିକରେ ବର୍ଷା ଜଳ ସଞ୍ଚୟ ଏବଂ ସଂରକ୍ଷଣ ସମ୍ପର୍କିତ ହୋର୍ଡିଂ ଓ ବ୍ୟାନର ସ୍ଥାପନ କରାଯାଇଥିବା ବେଳେ ଏହି ଅଭିଯାନକୁ ଜନ ଆନ୍ଦୋଳନରେ ପରିଣତ କରିବା ଲାଗି ଆହ୍ୱାନ ଦିଆଯାଇଛି। ଓଡ଼ିଶାର ଉତ୍ତର ଭାଗ ଏବଂ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଚଳିତ ସପ୍ତାହରେ ପୁଣିଥରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଉପକୂଳ ଓ ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ମଧ୍ୟମରୁ ପ୍ରବଳ ବର୍ଷା ହୋଇପାରେ। ପାଣିପାଗ କେନ୍ଦ୍ର ପକ୍ଷରୁ ଆସନ୍ତା 24 ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ହେବା ନେଇ ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ସୁନ୍ଦରଗଡ଼, ଢେଙ୍କାନାଳ, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲା ପାଇଁ ସତର୍କ ସୂଚନା ଜାରି କରାଯାଇଛି। ଗତ 24 ଘଣ୍ଟା ମଧ୍ୟରେ ଢେଙ୍କାନାଳରେ ସର୍ବାଧିକ 119.6 ମିଲିମିଟର ବର୍ଷା ରେକର୍ଡ କରାଯାଇଛି।

କ୍ରୀଡ଼ା ମାନସିକ ଶକ୍ତି ଓ କଳାର ଉପାଦାନ ମିଶ୍ରିତ ପ୍ରାଚୀନ ସାଂସ୍କୃତିକ ଚେସ୍ ଖେଳକୁ ଅଧିକ ଲୋକପ୍ରିୟ କରିବା ପାଇଁ ଆଜି ଆନ୍ତର୍ଜାତିକ ଚେସ୍ ଦିବସ ପାଳନ କରାଯାଉଛି। ବିଶ୍ୱ ଚେସ୍ ସମୁଦାୟ ତରଫରୁ 1924 ମସିହାରେ ପ୍ରତିଷ୍ଠା କରାଯାଇଥିବା ଫାଇଡର ସ୍କରଣ ଉଦ୍ଦେଶ୍ୟରେ ଏହି ଦିବସକୁ ପାଳନ କରାଯାଇଥାଏ। 2019 ମସିହାରେ ଜାତିସଂଘ ମହାସଭା ଦ୍ୱାରା ଏହି ଦିବସ ପାଳନକୁ ସ୍ୱୀକୃତି ମିଳିଥିଲା। ପ୍ରାୟ 1500 ବର୍ଷର ଏହି ଖେଳ ଭାରତରେ ଚତୁରଙ୍ଗ ନାମରେ ଆରମ୍ଭ ହୋଇଥିଲା ବୋଲି ବିଶ୍ୱାସ କରାଯାଏ। ବିଶ୍ୱନାଥନ ଆନନ୍ଦଙ୍କଠାରୁ ଆରମ୍ଭ କରି ନୂତନ ପିଢ଼ିର ବର୍ତ୍ତମାନର ଖେଳାଳିଙ୍କ ପର୍ଯ୍ୟନ୍ତ ଚେସ୍ ବିଶ୍ୱସ୍ତରରେ ଏକ ସ୍ୱତନ୍ତ୍ର ମର୍ଯ୍ୟାଦା ଏବଂ ଗୌରବ ଆଣିବାରେ ସହାୟକ ହୋଇପାରିଛି। ଚେସ୍ ଦିବସ 2026ର ବାର୍ତ୍ତା ରହିଛି, ଉତ୍ସବ ପାଳନ କରନ୍ତୁ, ସୃଷ୍ଟି କରନ୍ତୁ ଏବଂ ପରିବର୍ତ୍ତନ ଆଣନ୍ତୁ। ମୁଖ୍ୟ ସମ୍ବାଦ ପୁଣିଥରେ। ଆରମ୍ଭ ହେଲା ସଂସଦର ମୌସୁମୀ ଅଧିବେଶନ। ଅଧିବେଶନ ସଫଳ ହେବା ନେଇ ଆଶା ବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ। ପବିତ୍ର ହେରାପଞ୍ଚମୀ ତିଥିରେ ଆଜି ପୁରୀରେ ଅନୁଷ୍ଠିତ ହେଉଛି ଶ୍ରୀଜୀଉଙ୍କ ବିଶେଷ ନୀତିକାନ୍ତି। ମାଲକାନଗିରି ବିମାନ ବନ୍ଦରର ଟ୍ରାଏଲ୍ ରନ୍ ପୂର୍ବରୁ ସୁରକ୍ଷା ସ୍ଥିତି ଅନୁଧ୍ୟାନ କଲେ ଦୁଇଜଣିଆ ଦଳ ଏବଂ ସ୍ନାତକ ଶ୍ରେଣୀରେ ନାମଲେଖା ପାଇଁ ଆଜି ପ୍ରକାଶ ପାଇଲା ଦ୍ୱିତୀୟ ପର୍ଯ୍ୟାୟ ମେଧା ତାଲିକା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ପ୍ରସାରଣ ସନ୍ଧ୍ୟା 6:45ରେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ ପ୍ରାୟ 60 କୋଟି ଲୋକ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଉପଚାର ପାଇଁ ହୋଇଛନ୍ତି ଯୋଗ୍ୟ ହିତାଧିକାରୀ। ଏପର୍ଯ୍ୟନ୍ତ 12 କୋଟିରୁ ଉର୍ଦ୍ଧ ମାଗଣା ଚିକିତ୍ସା କରାଯାଇଛି, ଯେଉଁଥିରେ ଗରିବ ପରିବାରଙ୍କ ଚିକିତ୍ସା ଖର୍ଚ୍ଚ ପ୍ରାୟ 2 ଲକ୍ଷ କୋଟି ଟଙ୍କା ସଞ୍ଚୟ ହୋଇପାରିଛି। ଆଜି ହିଁ ଆୟୁଷ୍ମାନ ଆପ୍ ଡାଉନଲୋଡ କରି ଆୟୁଷ୍ମାନ କାର୍ଡ ବନାନ୍ତୁ। ଅଧିକ ସୂଚନା ପାଇଁ 1455 ନମ୍ବରକୁ କଲ୍ କରନ୍ତୁ।

0: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ ମକା କପା ଅଦା ମାଣ୍ଡିଆ ଚିନାବାଦାମ ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ ଲ୍ୟାମ୍ପସ୍ ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
1: ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍। ଦିଲ୍ ସେ ଦିଲ୍ ତକ୍ରେ ଶୋ ଚାଲିଛି ମୋ ଦେଶ, ହଁ ଆମ ଦେଶ ଭାରତବର୍ଷ। ସେ ଆମର ଜନ୍ମଭୂମି, ଆମର ମାତୃଭୂମି, ଆମ ଶରୀରରେ ବହୁଥିବା ରକ୍ତଧାରା, ସବୁକିଛି ଆମ ମାତୃଭୂମି ପାଇଁ ସମ୍ଭବ। ତାରି ମାଟିରେ ଉଠୁଥିବା ଫୁଲ ଫଳକୁ ଖାଇ ଆମେ ପରିପୁଷ୍ଟ ହୋଇଛେ, ତେଣୁ ତାର ରକ୍ଷା କରିବା, ତାର ସମ୍ମାନକୁ ରକ୍ଷା କରିବା ଆମର କର୍ତ୍ତବ୍ୟ, ଆମର ଦାୟିତ୍ୱ।

हेलो हाय नमस्कार गुड आफ्टरनून ट्यून करिछंती 100.4 आकाशवाणी एफएम रेनबो कटक दिल से दिल तक रे ऑलरेडी ज्योति आसी पहुंचे सारी छी आपनको पाखरे आ आरंभ करबा शो सुरीला आफ्टरनून हां आमो मन भितरे बेले बेले अनेक कथा रही जाए से कथा आमे जिते चिंता करू ସେତେ କଷ୍ଟ ହୁଏ ଆଉ ସେ କଥାକୁ ଆମେ ମନ ଖୋଲି କାହା ଆଗରେ କହିବି ପାରୁନା ବେଳେବେଳେ ଜୀବନରେ ଏମିତି କିଛି ସମୟ ଆସେ ଯେଉଁ ସମୟ ସହିତ ଆମେ ବହୁତ ବେଶୀ ସଂଘର୍ଷ କରିଥାଉ କିନ୍ତୁ ସେଇ କଥା କାହାକୁ କହି ହୁଏନି କାହାକୁ ଦେଖେଇ ହୁଏନି ନିଜ ମନ ଭିତରେ ଚାପି ରଖିବାକୁ ଆମେ ବାଧ୍ୟ ହଉ ହଁ ଏଇ ସଂଘର୍ଷର ଆଉ ଗୋଟେ ନାମ ବି ଜୀବନ ଜୀବନରେ ଯଦି ସଂଘର୍ଷ ନଥାନ୍ତା ଏଇ ଜୀବନଟା ଏତେ ସୁରିଲା ନଥାନ୍ତା ବେଳେବେଳେ କଷ୍ଟ ହୁଏ ସତ କିନ୍ତୁ ସେଇ କଷ୍ଟ ପରେ ଯେଉଁ ଶାନ୍ତି ଆସେ ଯେଉଁ ଖୁସି ଆସେ ସେଇଟା ହିଁ ଆମର ସବୁ ମଧ୍ୟାହ୍ନକୁ ଆହୁରି ସୁନ୍ଦର କରିଦିଏ ସୋ ଫ୍ରେଣ୍ଡ ସୁରିଲା ଆଫ୍ଟରନୁନ୍ରେ ପହଞ୍ଚୁଛି କିଛି ବ୍ୟୁଟିଫୁଲ ଟ୍ରାକ୍ ଆପଣଙ୍କ ପାଇଁ ଷ୍ଟେ ଟ୍ୟୁନ୍ଡ ଆଣ୍ଡ ଏଞ୍ଜୟ

ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ ପ୍ରାୟ 60 କୋଟି ଲୋକ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଉପଚାର ପାଇଁ ହୋଇଛନ୍ତି ଯୋଗ୍ୟ ହିତାଧିକାରୀ। ଏପର୍ଯ୍ୟନ୍ତ 12 କୋଟିରୁ ଉର୍ଦ୍ଧ୍ୱ ମାଗଣା ଚିକିତ୍ସା କରାଯାଇଛି, ଯେଉଁଥିରେ ଗରିବ ପରିବାରଙ୍କ ଚିକିତ୍ସା ଖର୍ଚ୍ଚ ପ୍ରାୟ 2 ଲକ୍ଷ କୋଟି ଟଙ୍କା ସଞ୍ଚୟ ହୋଇପାରିଛି। ଆଜି ହିଁ ଆୟୁଷ୍ମାନ ଆପ୍ ଡାଉନ୍ଲୋଡ୍ କରି ଆୟୁଷ୍ମାନ କାର୍ଡ ବନାନ୍ତୁ। ଅଧିକ ସୂଚନା ପାଇଁ 1455 ନମ୍ବରକୁ କଲ୍ କରନ୍ତୁ।

0: ଘର ଖର୍ଚ୍ଚ ପାଇଁ ପଇସା ଦିଅ ହଜବେଣ୍ଡ ଜୀ।
1: ଇଏ ସୌଦାର 15,000, ପରିବାର 2,000।
0: ଆଉ ଲାଇଟ ବିଲ୍?
1: ଏବେ ଜିରୋ ପଇସା କେମିତି ଦେବି?
0: ଓହୋ, ଭୁଲି ଯାଇଥିଲି, ଏବେ ତ ସୋଲାର ପ୍ୟାନେଲ ଲାଗି ଯାଇଛି ନା, ତାହେଲେ ଯୋଉ 4,000 ବଞ୍ଚିଲା ସେଥିରେ ସପିଂ କରାଯାଉ।
1: ନିଶ୍ଚୟ, ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା ଯୋଡି ହେବା ପାଇଁ ଭିଜିଟ୍ କରନ୍ତୁ pmsuryaghar.gov.in। ଘରେ ଘରେ ସୂର୍ଯ୍ୟ ଘର।
2: म्यूजिकली योर्स 100.4 आकाशवाणी एफएम रेनबो का टक दिल से दिल तक।

ବେଳେବେଳେ ଆମ ପାଖରେ ଏମିତି କିଛି ସମୟ ଆସି ପହଞ୍ଚି ଯେଉଁ ସମୟରେ ଆମେ କ'ଣ କରିବା ଉଚିତ, କ'ଣ କରିବା ଅନୁଚିତ, କାହାକୁ କ'ଣ ଉତ୍ତର ଦେବା, କେଉଁ ଜାଗାରେ ଚୁପ୍ ରହିବା, ଇଚ୍ଛା ଥିଲେ ବି କଥା କହି ହୁଏନି ବେଳେବେଳେ, ବେଳେବେଳେ ଇଚ୍ଛା ନଥାଇ ବି କଥା କହିବାକୁ ପଡ଼େ। ଏମିତି ଅନେକ ସମସ୍ୟା, ଅନେକ ସଂଘର୍ଷ ଆମ ସାମ୍ନାରେ ଆସି ପହଞ୍ଚେ, ଯାହା ଆମକୁ ସବୁବେଳେ କିଂ କର୍ତ୍ତବ୍ୟ ବିମୁଢ କରିଦିଏ। ହଁ, କେଉଁଟା ଠିକ୍, କେଉଁଟା ଭୁଲ, କ'ଣ କଲେ ଆମ ପାଇଁ ଉଚିତ ହେବ, ଏସବୁ କଥା ଆମେ ଚିନ୍ତା କରିପାରୁନି। କିନ୍ତୁ ଠିକ୍ ସେହି ସମୟରେ ଆମେ ଟିକେ କାମ ହେଇଯିବା ନିହାତି ଦରକାର, ମାନେ ଟିକେ ଶାନ୍ତ ହୋଇ ବସି ପଡ଼ିବା, ଟିକିଏ ଚିନ୍ତା କରିବା ନିଜ କଥା, ଟିକିଏ ଚିନ୍ତା କରିବା ଆମକୁ ନେଇ ଯେଉଁମାନେ ଖୁସିରେ ଅଛନ୍ତି ତାଙ୍କ କଥା। ଜୀବନର ମାନେ ସଂଘର୍ଷ, ଗୁଡ଼ାଏ ସିଚୁଏସନ୍ ଆମ ପାଖକୁ ଏମିତି ଆସିବ ଯେଉଁ ସିଚୁଏସନ୍କୁ ହ୍ୟାଣ୍ଡେଲ୍ କରିବା ଆମ ପକ୍ଷେ ବହୁତ ଟଫ୍ ହେଇଯିବ। ଫିର୍ ଭି ଆମକୁ ଆଗକୁ ବଢ଼ିବାକୁ ପଡ଼ିବ, ଜୀବନ ସହିତ ଲଢ଼ିବାକୁ ପଡ଼ିବ, ତାପରେ ହିଁ ଆମେ ଜିତିପାରିବା। ଆଚ୍ଛା, ଲଢ଼େଇ ସମୟରେ ଯଦି ଆମେ ଲଢ଼େଇକୁ ନ ଯାଇ ଗୋଟେ କଣରେ ଲୁଚି

ବସିବା ତାହେଲେ ତ ଆମର ହାରିବା ସୁନିଶ୍ଚିତ ନା। କିନ୍ତୁ ଯଦି ସାମ୍ନାରେ ଲଢ଼େଇ କରି ବା ଯାହା ଅସୁବିଧା ଆସିଛି ଯଦି ତାହାର ସାମ୍ନା ଆମେ କରିବା ତାପରେ ହାରିଯିବା, ନିହାତି ଭାବରେ କିଛି ଶିକ୍ଷା ଆମେ ଶିଖିବା। ହୁଏତ ଲଢ଼ୁ ଲଢ଼ୁ ଜିତି ବି ଯାଇପାରିବା, ତେଣୁ ଚେଷ୍ଟା କରିବା କୌଣସି ବି ପରିସ୍ଥିତିରେ ହାର ନ ମାନି ଆଗକୁ ବଢ଼ିବା ପାଇଁ। ହଁ, ଆମେ ଯେତେ ଆଗକୁ ବଢ଼ିବା ଆମ ପାଖକୁ ସେତେ ସଂଘର୍ଷ ଆସିବ, ଆଉ ଯେତେ ସଂଘର୍ଷ ଆସିବ ମନ ଭିତରେ ସେତେ କଥା ଚାପି ହୋଇ ରହିଯିବ, ଅନେକ କଥା ଅକୁହା ରହିଯିବ। ଆଉ ସେଇ ଅକୁହା କଥାକୁ ବୁଝେଇଦେବ, ସେଇ ଅକୁହା କଥାକୁ ଶୁଣିନେବ କିଛି ସୁନ୍ଦର ସୁନ୍ଦର ଗୀତ। ତେବେ ପହଞ୍ଚୁଛି ଆଉ କିଛି ବ୍ୟୁଟିଫୁଲ ଟ୍ରାକ୍ ଆପଣଙ୍କ ପାଇଁ, ଓନ୍ଲି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ। ଦିଲ୍ ସି ଦିଲ୍ ତକ୍ରେ ଷ୍ଟେ ଟ୍ୟୁନ୍ଡ ଆଣ୍ଡ ଏଞ୍ଜୟ।

ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ ମକା କପା ଅଦା ମାଣ୍ଡିଆ ଚିନାବାଦାମ ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ ଲ୍ୟାମ୍ପସ ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।

ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ ପ୍ରାୟ 60 କୋଟି ଲୋକ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଉପଚାର ପାଇଁ ହୋଇଛନ୍ତି ଯୋଗ୍ୟ ହିତାଧିକାରୀ। ଏପର୍ଯ୍ୟନ୍ତ 12 କୋଟିରୁ ଉର୍ଦ୍ଧ୍ୱ ମାଗଣା ଚିକିତ୍ସା କରାଯାଇଛି, ଯେଉଁଥିରେ ଗରିବ ପରିବାରଙ୍କ ଚିକିତ୍ସା ଖର୍ଚ୍ଚ ପ୍ରାୟ 2 ଲକ୍ଷ କୋଟି ଟଙ୍କା ସଞ୍ଚୟ ହୋଇପାରିଛି। ଆଜି ହିଁ ଆୟୁଷ୍ମାନ ଆପ୍ ଡାଉନଲୋଡ କରି ଆୟୁଷ୍ମାନ କାର୍ଡ ବନାନ୍ତୁ। ଅଧିକ ସୂଚନା ପାଇଁ 1455 ନମ୍ବରକୁ କଲ୍ କରନ୍ତୁ।

କିନ୍ତୁ କିନ୍ତୁ କିନ୍ତୁ ସାଙ୍ଗ, ଏଇଠି ଟିକେ ଆମେ ଚିନ୍ତା କରିବା ଦରକାର। କର୍ମକଷଣ ଦେହ ସହେ ଅରଣ୍ୟ ଅଜଗର ପ୍ରାୟ, ଆମକୁ କଷ୍ଟ କରିବାକୁ ହିଁ ପଡ଼ିବ। ଆମ ଜୀବନର ଅର୍ଥ ହିଁ ସେୟା, କଷ୍ଟ ନ କଲେ କୃଷ୍ଣ ମିଳିବେନି, ମାନେ ବିନା ପରିଶ୍ରମରେ ଆମକୁ କେବେ ବି ଫଳ ମିଳିବନି। ତେଣୁ ପରିଶ୍ରମ କରିବା ପାଇଁ ଯେତେ କଷ୍ଟ ହେଲେ ବି ଫଳ ପାଇବା ପାଇଁ ଅକ୍ଲାନ୍ତ ପରିଶ୍ରମ କରିବାକୁ ପଡ଼ିବ। ସେହି ପରିଶ୍ରମ ପାଇଁ ହିଁ ଆମେ ସୁନ୍ଦର ଫଳ ସବୁ ସାଉଁଟି ପାରିବା ଆମ ଜୀବନ ପାଇଁ।

0: ମାସକୁ ମାସ ବିଦ୍ୟୁତ ବିଲ୍ ବଢିବାରେ ଲାଗିଛି, ଭାରି ଅସୁବିଧା ହେଲାଣି।
1: ହଁ ଯେ ହେଲେ କରିବା କଣ, ଘରେ ନାନା କାମ ରହୁଛି, ଗରମ ବି ସମ୍ଭାଳି ହଉନି।
2: ମାମା କଣ ହେଲା, ଏତେ ଚିନ୍ତାରେ କାହିଁକି ଅଛ?
0: କିଛି ନାହିଁ ଲୋ ମା, ଏଇ କରେଣ୍ଟ ବିଲ୍ କଥା ଭାବୁଥିଲି। ଆଉ କହ, ମୋ ମାମାର ପଢାପଢି କେମିତି ଚାଲିଛି?
2: ଭଲ ଚାଲିଛି ବାପା। ଆଜି ସ୍କୁଲରେ ଆମ ସାର୍ PM ସୂର୍ଯ୍ୟ ଘର ଯୋଜନା ବିଷୟରେ କହୁଥିଲେ। ଘରେ ସୋଲାର ପ୍ୟାନେଲ ଲଗାଇଲେ ପ୍ରତି ମାସରେ 300 ୟୁନିଟ୍ ପର୍ଯ୍ୟନ୍ତ ବିଦ୍ୟୁତ ବିଲ୍ ବଞ୍ଚାଇ ପାରିବା। ଆଉ ସରକାର ଏଥିରେ 3 କିଲୋ ୱାଟ୍ ପାଇଁ 1,38,000 ଟଙ୍କାର ସବସିଡି ମଧ୍ୟ ଦେଉଛନ୍ତି।
1: ହଁ ସତେ, ଲକ୍ଷେରୁ ଅଧିକ ସବସିଡି।
2: ହଁ ମାମା, ସଞ୍ଚୟ ବି ସୁବିଧା ବି।
0: ଆସୁନ 1800-3456-718 କିମ୍ବା 1912 କଲ୍ କରି ଏଇ ଯୋଜନା ବିଷୟରେ ଅଧିକ ବୁଝିବା।

ନମସ୍କାର, ବର୍ତ୍ତମାନ ମୁଖ୍ୟ ସମ୍ବାଦ ସହ ମୁଁ ସତ୍ୟରଞ୍ଜନ ମହାପାତ୍ର। ସଂସଦର ମୌସୁମୀ ଅଧିବେଶନ ଆଜିଠାରୁ ଆରମ୍ଭ। ବିରୋଧୀ ଦଳ ସଦସ୍ୟଙ୍କ ହୋହଲ୍ଲା ଯୋଗୁଁ ସଂସଦର ଉଭୟ ଗୃହ ଦିନକ ପାଇଁ ମୁଲତବୀ। ବୈଶ୍ୱିକ ସମସ୍ୟା ସତ୍ତ୍ୱେ ଦେଶର ଅଭିବୃଦ୍ଧି ହାର 7.7% ରହିଛି, କହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମାଲଡୋଭା ପ୍ରତିପକ୍ଷ ମାଇଆ ସାନ୍ଧୁଙ୍କ ସହ ବିଭିନ୍ନ ପ୍ରସଙ୍ଗରେ କଲେ ଆଲୋଚନା। ବାଣିଜ୍ୟ ଏବଂ ନିବେଶ, କୃଷି, ସ୍ୱାସ୍ଥ୍ୟସେବା, ନବୀକରଣୀୟ ଶକ୍ତି, କୃତ୍ରିମ ବୁଦ୍ଧିମତା ଏବଂ ନବସୃଜନ ସମେତ ବିଭିନ୍ନ କ୍ଷେତ୍ରରେ ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ମଜବୁତ କରିବା ପାଇଁ ହେଲେ ସହମତ। 8 କୋଟିରୁ ଉର୍ଦ୍ଧ୍ୱ ପାଣ୍ଡୁଲିପିକୁ ଜ୍ଞାନ ଭାରତ ଅଭିଯାନ ଅଧୀନରେ ଡିଜିଟାଇଜେସନ କରାଯାଇଛି, କହିଲେ କେନ୍ଦ୍ରମନ୍ତ୍ରୀ ମନସୁଖ ମାଣ୍ଡବ୍ୟ। ଆଇନଗତ ବ୍ୟାପାର ବିଭାଗ ଆଜିଠାରୁ 8ମ ବ୍ରିକ୍ସ ଅଭିଯୋଜନା ସେବା ମୁଖ୍ୟ ବୈଠକ ଆୟୋଜନ କରୁଛି। ପବିତ୍ର ହେରାପଞ୍ଚମୀ ତିଥିରେ ଆଜି ପୁରୀରେ ଅନୁଷ୍ଠିତ ହେଉଛି ଶ୍ରୀଜୀଉଙ୍କ ବିଶେଷ ନୀତିକାନ୍ତି। ମାଲକାନଗିରି ବିମାନ ବନ୍ଦରର ଟ୍ରାଏଲ୍ ରନ୍ ପୂର୍ବରୁ ସୁରକ୍ଷା ସ୍ଥିତି ଅନୁଧ୍ୟାନ କଲେ ଦୁଇଜଣିଆ ଦଳ। ନବରଙ୍ଗପୁର ଜିଲ୍ଲାର 10ଟି ପାରମ୍ପରିକ ଦୁର୍ଗା ମେଢ଼ ପାଇଁ ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ 11 ଲକ୍ଷ ଟଙ୍କା ଅନୁଦାନ ମଞ୍ଜୁର କରାଯାଇଛି। ସ୍ନାତକ ଶ୍ରେଣୀରେ ନାମଲେଖା ପାଇଁ ଆଜି ପ୍ରକାଶ ପାଇଲା ଦ୍ୱିତୀୟ ପର୍ଯ୍ୟାୟ ମେଧା ତାଲିକା। କ୍ରୀଡ଼ା ମାନସିକ ଶକ୍ତି ଓ କଳାର ଉପାଦାନ ମିଶ୍ରିତର ପ୍ରାଚୀନ ସାଂସ୍କୃତିକ ଚେସ୍ ଖେଳକୁ ଅଧିକ ଲୋକପ୍ରିୟ କରିବା ଉଦ୍ଦେଶ୍ୟରେ ଆଜି ପାଳନ କରାଯାଉଛି ଆନ୍ତର୍ଜାତିକ ଚେସ୍ ଦିବସ ଏବଂ ଆସନ୍ତା 24 ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ହେବା ନେଇ ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ସୁନ୍ଦରଗଡ଼, ଢେଙ୍କାନାଳ, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲା ପାଇଁ ସତର୍କ ସୂଚନା ଜାରି। ଗତ 24 ଘଣ୍ଟା ମଧ୍ୟରେ ଢେଙ୍କାନାଳରେ ସର୍ବାଧିକ 119.6 ମିଲିମିଟର ବର୍ଷା ରେକର୍ଡ। ବର୍ତ୍ତମାନ ପାଇଁ ମୁଖ୍ୟ ସମ୍ବାଦ ଏଠାରେ ସମାପ୍ତ କରୁଛୁ। ପରବର୍ତ୍ତୀ ମୁଖ୍ୟ ସମ୍ବାଦ ଶୁଣିପାରିବେ ରାତି 7ଟାରେ।

ଧୀରେ ଧୀରେ ସମୟ ଇଶାରା ଦେଲାଣି ଆପଣଙ୍କର ପ୍ରିୟ ଶୋ ଆରମ୍ଭ କରିବା ଡାଏଲ ଇନ୍ ଲାଇଭ ଚିଟ୍ଚାଟ୍ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ସି ଦିଲ୍ ତାକ୍ ଆଜିକାଲି ତ

0: ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରିନ୍ ବୁକାଟକ୍ ଦେଶୀ ଦିଲ୍ ତକ୍। ଆଜିକାଲି ତ ଇଲେକ୍ଟ୍ରୋନିକ୍ସ ମିଡିଆର ଯୁଗ, ମାନେ କେତେ ପ୍ରକାର କେତେ ସହଜରେ ଆମେ ଆମ ଦୂରରେ ଥିବା ସମ୍ପର୍କୀୟମାନଙ୍କ ସହିତ କଥା ହୋଇପାରୁଛୁ। ଗୋଟିଏ କ୍ଷଣ ଲାଗୁନି ଭିଡ଼ିଓ କଲ୍ ମାଧ୍ୟମରେ ଯାହା କଥା ମନେ ପଡ଼ୁଛି ତାଙ୍କ କଣ୍ଟାକ୍ଟ ନମ୍ବରକୁ ଖାଲି ଡାଏଲ୍ କରିଦେଲେ ପୁଣି ଆଉ ଥରେ କଲ୍ ଲାଗିଯାଉଛି। ସୁନ୍ଦର ଭାବରେ ଦେଖା ବି ହୋଇଯାଉଛି, କଥା ବି ହୋଇଯାଉଛି। କିନ୍ତୁ ଦିନ ଥିଲା ନିଜର ପ୍ରିୟ ଲୋକମାନଙ୍କର ପଦେ କଥା ଶୁଣିବା ପାଇଁ, ତାଙ୍କର ମୁହଁ ଟିକେ ଦେଖିବା ପାଇଁ ଲମ୍ବା ସମୟର ଅପେକ୍ଷା କରିବାକୁ ପଡ଼ୁଥିଲା। ହଁ, ଯେତେବେଳେ ଚାଲିଥିଲା ଚିଠିର ଜମାନା। ପାଠ ପଢ଼ିବା ବେଳେ ଆମେ ଚିଠି କେମିତି ଲେଖାଯାଏ ସେସବୁ ତ ନିହାତି ଶିଖିଛୁ, ପଢ଼ିଛୁ, କିନ୍ତୁ ନିଜ ଜୀବନରେ ପ୍ରଥମ ଚିଠି କାହାକୁ ଲେଖିଥିଲେ? ଆଜି ଡାଏଲ୍ ଇନ୍ ଲାଇଭ୍ ଚିଠିଚାଟରେ ପ୍ରଶ୍ନ ରହିଛି ଏଇଆ ଯେ ଜୀବନରେ ପ୍ରଥମ ଚିଠି କାହା ପାଖକୁ ଲେଖିଥିଲେ? ଏମିତି ହୁଏ ନା, ଆମେ ପାଠ ପଢ଼ିବା ପାଇଁ ବେଳେବେଳେ ବାହାରେ ରହିଛୁ, ଦୂରରେ ରହିଛୁ, ପାଖରେ ସେତେବେଳେ ମୋବାଇଲ୍ ନଥିଲା, ଘର ଲୋକଙ୍କ ସହିତ କମ୍ୟୁନିକେଟ୍ କରିବା ପାଇଁ ଟିକେ କଥା ହେବା ପାଇଁ ଚିଠି ହିଁ ଥିଲା ଏକମାତ୍ର ମାଧ୍ୟମ। ତେବେ ଚିଠି ଘରେ ଯାଇ ପହଞ୍ଚେ, ଘରୁ ଚିଠି ଆମ ପାଖରେ ଆସି ପହଞ୍ଚେ। କେତେ କଥା ମାଙ୍କର, କେତେ କଥା ବାପାଙ୍କର, କେତେ ସୁବିଧା ଅସୁବିଧା ଆମର, ସେଇ ଚିଠି ହିଁ ଦେଖିଛି, ସେଇ ଚିଠି ହିଁ ଜାଣିଛି। ତେବେ ଜୀବନର ପ୍ରଥମ ଚିଠି କାହା ପାଖକୁ ଲେଖିଥିଲେ ସେ ବିଷୟରେ ଆମ ସହିତ ଆଜି ନିଜର ଅନୁଭବ, ନିଜର ସ୍ମୃତି ସେୟାର କରିପାରିବେ। ନମ୍ବରଟି ହେଉଛି 0671230315। ପ୍ରଶ୍ନ କ'ଣ ଜଣା ନ ପଡ଼ୁନୁ, ଆମର ଶ୍ରୋତାମାନେ ଏତେ ବ୍ୟସ୍ତ ଯେ ଅଲରେଡି କଲ୍ ଆସିବା ଷ୍ଟାର୍ଟ ହୋଇଗଲାଣି। ତେବେ ଡେରି ନ କରି କଲ୍ ନେବା ବି ଆରମ୍ଭ କରିଦେବା, ଆଉ ତା ଭିତରେ ଭିତରେ ନିହାତି ଭାବରେ କିଛି ଚିଠିକୁ ନେଇ ସୁନ୍ଦର ସୁନ୍ଦର ଗୀତ ବି ପହଞ୍ଚିବ ଆପଣଙ୍କ ପାଖରେ। ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରିନ୍ ବୁକାଟକ୍ ଦିଲ୍ ସେ ଦିଲ୍ ତକ୍। ହ୍ୟାଲୋ,
1: ହ୍ୟାଲୋ, ନମସ୍କାର, ଗୁଡ୍ ଇଭିନିଂ।
0: ନମସ୍କାର, ଗୁଡ୍ ଇଭିନିଂ, କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
1: ମୁଁ ସତ୍ୟପ୍ରକାଶ କହୁଥିଲି, ଭଦ୍ରକରୁ।
0: କାର୍ଯ୍ୟକ୍ରମକୁ ବହୁତ ବହୁତ ସ୍ୱାଗତ,
1: ଧନ୍ୟବାଦ।
0: କ'ଣ କହିବେ ଆଜିର ଟପିକ ବିଷୟରେ?
1: ମ୍ୟାଡାମ, ଟପିକଟା କ'ଣ କହିବେ, ଟିକେ ସିଗ୍ନାଲଟା ଭଲ ଆସୁନି, ଟିକେ ଶୁଣିପାରିନି, ବର୍ଷା ହଉଛି ତ, ଟିକେ ଆଉ ଥରେ କହିବେ।
0: ଜୀବନରେ ପ୍ରଥମ ଥର ଚିଠି କାହାକୁ ଲେଖିଥିଲେ, କାହା ପାଖକୁ ଲେଖିଥିଲେ?
1: ଆଜ୍ଞା, ଜୀବନ ଥରେ ପ୍ରଥମ କାହାକୁ ଚିଠି ଲେଖିଥିଲି?
0: ଆଜ୍ଞା
1: ଆଜ୍ଞା, ତ ଏମିତି ଗୋଟେ ଟପିକ ଆଣିଥିବାରୁ ବହୁତ ବହୁତ ଧନ୍ୟବାଦ। ମାନେ କାହିଁକି ନା ପୁରୁଣା କଥାକୁ ମାନେ ଆପଣ ମନେ ପକେଇ ଦଉଛନ୍ତି, ମାନେ ଗୋଟେ ପୁରୁଣା କଥାକୁ ଗୋଟେ ଉଜ୍ଜୀବିତ କରିବାର ଗୋଟେ ମାଧ୍ୟମ ଆଜି ଦିନଟିଏ। ଆଉ ମାନେ ଆଜିକାଲି ତ ସବୁ ଡିଜିଟାଲାଇଜେସନ ହେଇଗଲାଣି, ସମସ୍ତେ ଅନଲାଇନକୁ ପ୍ରାଧାନ୍ୟ ଦଉଛନ୍ତି, ଫେସବୁକ୍ ହଉ, ଟ୍ୱିଟର ହଉ, ଇନଷ୍ଟାଗ୍ରାମ ହଉ, ଟେଲିଗ୍ରାମ ହଉ, ଯେତେ ବି ଆମର ସୋସିଆଲ ମିଡିଆ ପ୍ଲାଟଫର୍ମ ଆପ୍ ସବୁ ଅଛି, ମାନେ ସମସ୍ତଙ୍କୁ ମାନେ ନିକଟତର କରିଦେବାରେ ମାନେ ମୁଖ୍ୟ ଭୂମିକା ଗ୍ରହଣ କରୁଛି। ଆପଣ ନିଜେ ମଧ୍ୟ ଜଣେ ଅନୁଭବୀ, ସେଥିରେ କୌଣସି ଆପଣଙ୍କୁ ମାନେ ଅବଗତ କରିବାର କିଛି ଆବଶ୍ୟକ ନାହିଁ, ତଥାପି ମୁଁ ସଂକ୍ଷେପରେ ଯାଇ କହିଲି। କିନ୍ତୁ ମାନେ ମୁଁ ତ ଚିଠି ବୋଧେ ମୋ ଜୀବନରେ କାହାକୁ ଲେଖିନି, କାହିଁକି ନା କିନ୍ତୁ ମାନେ ମୋ ମାନେ ଜେଜେବାପା ଜେଜେମା ମାନେ କୁହନ୍ତି କି ମାନେ ଆଗରୁ ଚିଠି ଲେଖୁଥିଲେ। ମୁଁ କାହାଣୀ ମାନେ ଶୁଣିଛି ଏମିତି ବହୁତ ମାନେ ଚିଠି ଆଗରୁ ସବୁ ଯୋଉ ଟେଲିଫୋନ ନଥିଲା, କମ୍ୟୁନିକେସନ ନଥିଲା, ମାନେ ଯୋଉମାନେ ଚିଠି ଲେଖନ୍ତି ଆଉ କିନ୍ତୁ ଦରକାର ପଡିଲେ ମାନେ ଚିଠିଟା ଯାଇକି 6-7 ଦିନ ମାନେ ଲାଗିବ ମାନେ ପହଞ୍ଚିବା ପାଇଁ, କିନ୍ତୁ ଦରକାର ପଡିଲେ ତା ଭିତରେ ମାନଙ୍କର ବାପାଙ୍କର ଦେହ ଖରାପ ଅଛି, ତା ଭିତରେ ଦରକାର ପଡିଲେ ଚିଠିଟା ପହଞ୍ଚିବା ପୂର୍ବରୁ ଦରକାର ପଡିଲେ ବାପାଙ୍କର ଡେଟ୍ ହେଇଯାଇଥିବ ବା ବାପାଙ୍କର ଆହୁରି କ'ଣ ଅଲଗା ସବୁ ଇସ୍ୟୁ ହେଇଯାଇଥିବ, ଏମିତି ବାପା ମା କୁହନ୍ତି। ଆଉ ସେମିତି ଚିଠି ମୁଁ ଲେଖି ନାହିଁ ବୋଲି କହିପାରିବିନି, ମାନେ ଏମିତି ଜରୁରୀ କାରଣ ପରିସ୍ଥିତିରେ ଯଦି କିଛି ଲେଟର ଗୋଟେ ଯାଏ ପୋଷ୍ଟାଲରେ, ସେମିତି ମାନେ ଯେହେତୁ ମୁଁ ପଢାପଢି କରେ ତ କୋଉଠି କଲେଜକୁ ଯଦି ଆମର କିଛି ଲେଟର କରିବାକୁ ପଡେ ବା ଯଦି କିଛି କଲେକ୍ଟରଙ୍କ ପାଖକୁ ଲେଟର କରିବାକୁ ପଡେ, ସେମିତି ଜରୁରୀକାଳୀନ ପରିସ୍ଥିତିରେ ଲେଟର କରେ, କାହିଁକି ନା ଯେହେତୁ ବର୍ତ୍ତମାନ ସୋସିଆଲ ମିଡିଆ ସବୁ ହେଇଗଲାଣି, ବିଜ୍ଞାନ ଆମକୁ ବହୁତ ହେଲ୍ପ କରୁଛି, ତେଣୁ ବର୍ତ୍ତମାନ ଚିଠିଟା ସେତେଟା ଜରୁରୀ ପଡ଼ୁନି ବୋଲି ଆପଣମାନେ ସମସ୍ତେ ଜାଣିଛନ୍ତି। ଆଉ ଏମିତି ଗୋଟେ ଟପିକ ଆଣିଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ଆଉ ସମସ୍ତେ ଶ୍ରୋତାମାନେ ଯିଏ ଚିଠି ଲେଖିଥିବେ କହିବେ, ମୁଁ ତ ଜୀବନରେ କେବେ ଚିଠି ଲେଖିନି, ଖାଲି ଏମିତି ଜରୁରୀକାଳୀନ ପରିସ୍ଥିତିରେ ମାନେ ଯଦି ଗୁରୁତ୍ୱପୂର୍ଣ୍ଣ କିଛି ମାନେ ସେଇ ବିଭାଗରେ ଯଦି କିଛି ନିୟମ ଥିବ ଲେଟରକୁ ନେଇକି ଦେନ୍ ମୁଁ ଲେଖେ, ନହେଲେ ଆଉ ସେମିତି କିଛି ମାନେ ଏମିତି ଯୋଉ କାର ଅସୁବିଧା ସୁବିଧା ଭଲ ମନ୍ଦ ଇଏ କରିବା ପାଇଁ ସେମିତି ମୁଁ କେବେ ଲେଟର କରିନି, କାହିଁକି ନା ବର୍ତ୍ତମାନ ଯେହେତୁ ସବୁ ଡେଭଲପମେଣ୍ଟ ହେଲାଣି, ତେଣୁ ବର୍ତ୍ତମାନ ସେଥିରେ ଆଉ କିଛି ଆବଶ୍ୟକ ପଡିନି ମୋ ଲାଇଫରେ।
0: ଯାହା ହଉ, ଆପଣ ବୁଝିଛନ୍ତି ଚିଠିର ଗୁରୁତ୍ୱ, ବୁଝିଛନ୍ତି।

0: କିନ୍ତୁ ଯାହା ବି ହଉ, ଯେହେତୁ ଆମେ ଗୋଟେ ସମୟରେ ଆସି ପହଞ୍ଚି ଯାଇଛେ, ଯେତେବେଳେ ଚିଠିର ଆବଶ୍ୟକତା ଧୀରେ ଧୀରେ କମି ଯାଇଛି, ତଥାପି ଆପଣଙ୍କର ଛୋଟ ଛୋଟ କଥା ବହୁତ ଭଲ ଲାଗିଲା, ବହୁତ ବହୁତ ଧନ୍ୟବାଦ ଆମ ସହିତ କନେକ୍ଟ ହେଇଥିବାରୁ।
1: ଆଜ୍ଞା, ମୋର ଚିଠି ପାଇଁ ଗୋଟେ ଗୀତଟିଏ ମନେ ପଡୁଛି, ପ୍ଲିଜ ଗାଇପାରିବି?
0: ନିହାତି ନିହାତି ନିହାତି, କୁହନ୍ତୁ, ଗାଆନ୍ତୁ।
1: ଚିଠି ମୋର ଆସିଲାନି ଆସି।

0: ୱେଲକମ୍ ବ୍ୟାକ୍ ଫ୍ରେଣ୍ଡସ୍, ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ, ଦିଲ୍ ସି ଦିଲ୍ ତକ୍। ଦିଲ୍ ସି ଦିଲ୍ ତକ୍ରେ ଆରମ୍ଭ ହୋଇଯାଇଛି ଶୋ ଡାଏଲ୍ ଇନ୍ ଲାଇଭ୍ ଚିଟ୍ଚାଟ୍। ଆଉ ଆଜି ଚିଟ୍ଚାଟ୍ରେ ଜ୍ୟୋତି ଅଛି ଆପଣଙ୍କ ସହିତ। ପ୍ରଶ୍ନ ରହିଛି, ଜୀବନରେ ପ୍ରଥମେ ଚିଠି କାହାଙ୍କ ପାଖକୁ ଲେଖିଥିଲେ? ନମ୍ବରଟି ହେଉଛି 0671230315। ଡେରି ନ କରି ଆଉ ଜଣେ ସାଥୀଙ୍କୁ ଯୋଡ଼ି ନେବା ଆମ ସହିତ। ହ୍ୟାଲୋ ହ୍ୟାଲୋ,
1: ଶୁଭ ସନ୍ଧ୍ୟା, ବର୍ଷା ବିଜା, ଶୁଭେଚ୍ଛା ମା ଶାରଙ୍କ ପାଖରେ ପ୍ରାର୍ଥନା କରୁଛି। ମା ଶାରଳା ଜ୍ୟୋତି ଭଉଣୀଙ୍କୁ ଭଲରେ ଖୁସିରେ ରଖନ୍ତି ଏତିକି ପ୍ରାର୍ଥନା କରି।
0: ଶୁଭ ସନ୍ଧ୍ୟା,
1: ଜଳସୁ ମେଡିକାଲ କଲୋନୀ ତୁନାଇନା କହୁଛି।
0: କାର୍ଯ୍ୟକ୍ରମକୁ ବହୁତ ବହୁତ ସ୍ୱାଗତ ତୁନା ଭାଇନା।
1: ଆଜ୍ଞା,
0: କଣ କହିବେ ଆଜିର ଟପିକ ବିଷୟରେ? ମୁଁ ଜାଣିଛି।

0: ବହୁତ ଗୁଡ଼ିଏ ଚିଠି ଲେଖିଥିବେ, କିନ୍ତୁ ପ୍ରଥମ ଚିଠି କାହାକୁ ଲେଖିଛନ୍ତି ସେଇଟା କୁହନ୍ତୁ।
1: ଦେଖନ୍ତୁ ମୁଁ ବହୁତ ଚିଠି ଲେଖିଛି, ବହୁତ ଚିଠି ଲେଖିଛି। ମୋ ଯେତେ ଫଙ୍କସନ ହୁଏ ଏବେ ମଧ୍ୟ ଫୋନ କହିଲେ ମଧ୍ୟ ଘରେ ଯାଇ ଦେଲା ମଧ୍ୟ ମୋର ଫଙ୍କସନ ପୋଷ୍ଟ କାର୍ଡରେ ଗୋଟେ ଚିଠି ପଠେ, କାରଣ ପୋଷ୍ଟ କାର୍ଡରେ ଯାଇ ଯୋଉ ଡେଟ୍ ଥିବ ଭୋଜି ଭାତ କି ମିଟିଂ ଫିଟିଂ ଥିବ ତା ଦଶ ପାଞ୍ଚ ଦିନ ମାନେ ସରିବା ପରେ ପହଞ୍ଚୁଛି, କିନ୍ତୁ ମୁଁ ଚିଠି ପଠାଏ ତ ପଠାଏ ବୁଝିଲ। ଆମର ମା ଶାରଳା ଚାରିଟେବୁଲ ଟ୍ରଷ୍ଟ ଅଛି ସ୍ୱେଚ୍ଛାସେବୀ ସଂଗଠନ, ସେଥିରେ ଆମେ ଚିଠି ମାଧ୍ୟମରେ ଆଗ ଜଣେଇ ଦଉ ମାସେ ଆଗରୁ, ଫୋନ କୁହା ହୁଏ ଯାଇକି ନିମନ୍ତ୍ରଣ କରୁ ସବୁ କରୁ, କିନ୍ତୁ ବହୁତ ଚିଠି ଲେଖିଛି। ତା ସହିତ ଯୁବବାଣୀ ମୋ ପସନ୍ଦ ଆକାଶବାଣୀ କଟକର ବହୁତ ଜାଗାକୁ ଚିଠି ଲେଖା ହଉଛି, ରେଡ଼ିଓ ଚକ୍ରି ଲେଖା ହଉଛି, ସାର୍ଥକ ଲେଖା ହଉଛି, ରେଡ଼ିଓ ସଂସ୍କାର ଲେଖା ହଉଛି, ସବୁ ଇଏରେ ଚିଠି ଆଜି ପର୍ଯ୍ୟନ୍ତ ଚାଲିଛି। କିନ୍ତୁ ମୋର ଫାର୍ଷ୍ଟ ଚିଠି ଆସିଥିଲା 1988 ମସିହା, ମୁଁ ଏଇ ଜଗତସିଂହ ମେଡିକାଲରେ ପୋଷ୍ଟିଂ ହେଲି ବୋଲି ଗୋଟେ ଚିଠି ଆସି ପହଞ୍ଚିଲା, ସେଇଟା ମୋର ବହୁତ ଖୁସିର ଦିନ। ଆଉ ଗୋଟେ ଦୁଃଖର ଦିନ ହେଲା ବିଜୟ କଲେଜରେ ମୁଁ ପାଠ ପଢୁଥିଲି ଏକାଠି ବସିକି ବ୍ରହ୍ମପୁର ସାଙ୍ଗଟେ ସେ ଚାଲିଗଲା, ଗୋଟେ ଦୁଃଖର ଦିନ, ସେ ଗୋଟେ ଚିଠି ଆସି ତାଙ୍କ ଘରୁ ଆସି ପହଞ୍ଚିଲା, ସେ ଗୋଟେ ଦୁଃଖର ଦିନ। ତେଣୁ ଖୁସି ଦୁଃଖ ସୁଖ ଲାଗି ରହିଛି, ଯାହା ବହୁତ ଚିଠି ଲେଖିଛି।
0: ତାମାନେ ପ୍ରଥମ ଚିଠି କାହା ପାଖକୁ ଲେଖିଥିଲେ ଭୁଲି ଯାଇଛନ୍ତି?
1: ହଁ ପ୍ରଥମ ଚିଠି ମୁଁ ଲେଖିଛି, ପ୍ରଥମେ ମୋର ଗୋଟେ ସାଙ୍ଗ ଅଛନ୍ତି ତାଙ୍କ ପାଖକୁ ଲେଖିଥିଲି, ତା ନାଁ ରମେଶ ଚୌଧୁରୀ, ତାଙ୍କୁ ଚିଠି ଲେଖିଥିଲି। ସେ ବିଜୟ କଲେଜ ପଢିଲାବେଳେ ସେ ଯାଇଥିଲେ ତାଙ୍କ ଘରର ସମ୍ବଲପୁର, ସେ କାହିଁ ରହିଗଲେ ବୋଲିକି ମୁଁ ଚିଠିଟି ଲେଖିଥିଲି।
0: ଆଚ୍ଛା, ରିପ୍ଲାଇ କିଛି ଆସିଲା, ଉତ୍ତର କିଛି ଆସିଲା?
1: ହଁ ଉତ୍ତର ଆସିଲା ଯେ ମୋ ଦେହ ଖରାପ ହେଇଛି, ସେ ସାଙ୍ଗେ ସାଙ୍ଗେ ଚିଠି ଲେଖିକିରି ସେତେବେଳେ ପଠେଇଦେଲେ, ସେ ଉତ୍ତର ମୋ ଚିଠି ଆସି ପହଞ୍ଚିଲା ଯୋଉ ସେ ଆସିକି ପହଞ୍ଚିଲେ।
0: ଆଚ୍ଛା ଯାହା ହଉ ଯାହା ହଉ, କିନ୍ତୁ ସେତେବେଳେ ଭାରି ବ୍ୟସ୍ତ ଲାଗୁଥିବ, କଣ ହେଲା କାହିଁକି?
1: ଏକାଠି ରହୁଥିଲୁ ତ, ଆମେ ତିନି ଜଣ ସାଙ୍ଗ ଥିଲୁ, ତିନି ଜଣ ଜଣେ ଚାଲିଗଲେ, ଏବେ ଆମେ ଦୁଇ ଜଣ ରହିଛୁ ବିଜୟ କଲେଜ ପଣ୍ଡାଡେ। ଏବେ ବି ଚିଠି ମାତ୍ର ନାଇଁ, ଫୋନ କଲେ ମଧ୍ୟ ଆମେ ବିଭିନ୍ନ ଡାକ ମଧ୍ୟରେ ପଠାଉ।
0: ବହୁତ ବହୁତ ଧନ୍ୟବାଦ ଆମ ସହିତ ଯୋଡି ହେଲେ, ଆପଣଙ୍କର ଏତେ ସୁନ୍ଦର କଥା ଆମ ସହିତ ସେୟାର କଲେ, ରହୁଛୁ ନମସ୍କାର।
1: ଯିବା ଆଗରୁ ଆଉ ଥରେ ମା ଶାରଳାଙ୍କ ପାଖରେ ପ୍ରାର୍ଥନା କରୁଛି, ବର୍ଷା ବିଜୟରେ ଶୁଭେଚ୍ଛା ଦଉଛି, ଏବଂ ମା ଶାରଳାଙ୍କ ପାଖରେ ପ୍ରାର୍ଥନା କରୁଛି, ମା ଶାରଳା ଜ୍ୟୋତି ଭଉଣୀଙ୍କୁ ଭଲରେ ଖୁସିରେ ରଖନ୍ତୁ, ରହିଲି ନମସ୍କାର।
0: ନମସ୍କାର, ବହୁତ ବହୁତ ଧନ୍ୟବାଦ। ତେବେ ଆପଣ ବି ଜଣେଇ ପାରିବେ ଯେ ପ୍ରଥମ ଚିଠି କାହା ପାଖକୁ ଲେଖିଥିଲେ? ତେବେ ନେକ୍ସଟ କଲ୍ ବି ଅଲରେଡି ଆସିବା ଷ୍ଟାର୍ଟ ହେଇଗଲାଣି, ଦେଖିବା କିଏ କରିଛନ୍ତି ଆଉ କ'ଣ କହୁଛନ୍ତି ତାଙ୍କର ସ୍ମୃତି ବିଷୟରେ। ହ୍ୟାଲୋ, ନମସ୍କାର, କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
2: ପ୍ରମୋଦ କୁମାର ବେହେରା, ସଫା କାଙ୍ଗି କଟକରୁ କହୁଛି।
0: କାର୍ଯ୍ୟକ୍ରମକୁ ବହୁତ ବହୁତ ସ୍ୱାଗତ।
2: ଆଜ୍ଞା, ଯେତେବେଳେ ତୃତୀୟରେ ପଢୁଥିଲି ଓଡ଼ିଶାର 500 ମେଧାବୀ ଛାତ୍ରମାନଙ୍କୁ ବିଦେଶରୁ ଛାତ୍ରବୃତ୍ତି ମିଳୁଥିଲା, ଏବଂ ଗିଲ୍ଡ ଅଫ୍ ସର୍ଭିସ୍ ଆପଣ ଦେଖିଥିବେ ଯେଉଁଠି ମାଡ୍ରାସ୍ ହୋଟେଲ ଅଛି ଆମର ଏଠି ହାଇକୋର୍ଟ ପାଖରେ, ସେ ବଢ଼ିରେ ଭାଷା କୌଶଳ ଯେଉଁ ଅଛି ଆର୍ଏନ୍ଡି, ସେଇଠିକୁ ଆମେ ଯାଇଥିଲୁ ତୃତୀୟରେ ପଢିଲା ବେଳେ ଆପଣଙ୍କ ସହିତ। ସେଠି କହିଲେ ଯେ ବିଦେଶରୁ ଯୋଉ ଜିଓଫି ଉଇଲ୍ ପେନ୍ସନ୍ ଆପଣଙ୍କୁ ଦେବେ, ଆପଣଙ୍କୁ ତାଙ୍କୁ ଗୋଟେ ପୋଷ୍ଟ କାର୍ଡରେ ଚିଠି ଲେଖନ୍ତୁ ଓଡ଼ିଆରେ। ତେଣୁ ସେ ଚିଠିଟି ପ୍ରଥମେ ସେଠି ଦିଆଗଲା, କାଳକ୍ରମେ ଯେତେବେଳେ ଡେଭଲପ୍ ହେଲା, ଏବଂ ଆପଣ ବି ଜାଣନ୍ତୁ ଓଡ଼ିଶାର 30 ଜିଲ୍ଲାକୁ ବର୍ତ୍ତମାନ ସୁଦ୍ଧା ବି ମୁଁ ଅନେକ ଚିଠି ପାର୍ସଲ ପଠେଇଛି, କାରଣ ଆପଣ ଜାଣନ୍ତୁ ଯେ ଓଡ଼ିଶାର 30 ଜିଲ୍ଲାକୁ କରୋନା ଠାରୁ ବର୍ତ୍ତମାନ ସୁଦ୍ଧା 30,026 ମଧୁବର୍ଣ୍ଣ ମଧ୍ୟ ମୁଁ ପାର୍ସଲ କରି ଏବଂ ଚିଠି ଲେଖି କାର୍ଡ ଦେଇଛି, ନା ଯୋଉ ଯୋଉ ଶିକ୍ଷକ ବନ୍ଧୁମାନେ ଅଛନ୍ତି, ଯୋଉମାନେ ଡାଏଟ୍ ଲେବୁଲ ଅଛନ୍ତି ତାଙ୍କୁ ମଧ୍ୟ ପ୍ରେରଣ କରାହେଇଛି। ତେଣୁ ଚିଠିଟା ଏହା ମଧ୍ୟ ବି ଯେମିତି ଜଣେ ଭାଇ କହିଲେ, ସେମିତି ମଧ୍ୟ ଆମେ ଯେତେବେଳେ ଆର୍ଏନ୍ଟିରେ ଟ୍ରେନିଂ ନଉଥିଲୁ ସେତେବେଳେ ମଧ୍ୟ ଆମେ ପୋଷ୍ଟ କାର୍ଡରେ ମାଣ୍ଟୁ, କାରଣ ପୋଷ୍ଟ କାର୍ଡର ଆଗ୍ରହଟା ଟିକେ ଅଲଗା ପ୍ରକାର।
0: ଯେତେବେଳେ
2: କଲେଜିଏଟ୍ ସ୍କୁଲରେ ଥିଲୁ ସେ ସାଙ୍ଗ ବନ୍ଧୁମାନେ ଥିଲେ ତାଙ୍କ ପାଖକୁ ମଧ୍ୟ ପଠାଉ, ଏବଂ ହଷ୍ଟେଲରେ ଥିଲା ମଧ୍ୟ ଏମିତି, ତେଣୁ ଚିଠି ସହିତ ଉତ୍ତର ପ୍ରଦେଶ ଜଡିତ ବର୍ତ୍ତମାନ ସୁଦ୍ଧା ବି ଆମେ ଅଛି।
0: ତେଣୁ
2: ଯେତେବେଳେ ଷ୍ଟାର୍ଟିଂରୁ ତୃତୀୟରୁ ବର୍ତ୍ତମାନ ସୁଦ୍ଧା ବି ବିଗତ 40 ହେଇଯିବ କି 35 ହେଇଯିବ, ଚିଠିଟା ସହିତ ଆମେ ଉତ୍ତର ପ୍ରଦେଶ ଜଡିତ ଅଛୁ। ଏବଂ ପ୍ରଭୁଙ୍କ ଦ୍ୱାରା ଗୋଟିଏ କଥା ଆମକୁ ଖୁସି ଲାଗିଲା ଯେ 27 ହେଲା ଆକାଶବାଣୀ ସହିତ ଆମେ ଲିଙ୍କରେ ନଥିଲୁ, କିନ୍ତୁ ବିଗତ ଏଇ 7 ଭିତରେ 3 ଖଣ୍ଡ ଲାଗିଗଲା।
0: ଯାହା ହଉ, ଆପଣମାନଙ୍କର ଭଲ ପାଇବା ବହୁତ ଅଧିକା, ଯୋଉଥିପାଇଁ କି
2: ଆଉ ଆମେ ଜ୍ୟୋତି ମ୍ୟାଡାମଙ୍କୁ ଏକଥା କହିବୁ ଯେ ତାଙ୍କର ଜ୍ୟୋତି ଆହୁରି ବଢୁ ଏବଂ ଆହୁରି ଚମକ ଆସୁ।
0: ବହୁତ ବହୁତ
2: ମା ଶାରଳା ତାଙ୍କ କଣ୍ଠରେ ବିଜୟ କରିଥିଲା ଯୋଉ ଶବ୍ଦ ସଂଯୋଜନା କରୁଛନ୍ତି ବା ଯେଉଁଭଳି ଭାବରେ ଇଏ କରୁଛନ୍ତି, ସେଗୁଡିକ ଆହୁରି ମାନେ ହୃଦୟ ଶ୍ରୋତାମାନଙ୍କୁ ଏବଂ ପରିଶେଷରେ ଶ୍ରୋତାମାନଙ୍କୁ ମଧ୍ୟ ଜ୍ଞାପନ କରୁଛନ୍ତି ଆପଣଙ୍କ ଟୋଟାଲ ଜ୍ଞାପନ କରୁଛି। ପ୍ରମୋଦ କୁମାର ବେହେରା, ସଫା କାଙ୍ଗି।
0: ବହୁତ ବହୁତ ଧନ୍ୟବାଦ, ରହୁଛୁ ନମସ୍କାର।

0: ମ୍ୟାଡାମ
1: ନମସ୍କାର, କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
0: ନମସ୍କାର ଆଜ୍ଞା ମ୍ୟାଡାମ, ମୁଁ ରାଜେନ୍ଦ୍ର ନନା କହୁଛନ୍ତି।
1: କାର୍ଯ୍ୟକ୍ରମକୁ ବହୁତ ବହୁତ ସ୍ୱାଗତ ରାଜେନ୍ଦ୍ର ନନା।
0: ଆଜ୍ଞା ନା, ମୁଁ ଚିଠି ଲେଖିଥିଲି।
1: ହଁ କୁହନ୍ତୁ, କାହା ପାଖକୁ ପ୍ରଥମ ଚିଠି ଲେଖିଥିଲେ?
0: ଲେଖିଥିଲି ଯେତେବେଳେ ପାଠ ପଢୁଥିଲି ଆମ ସାର୍ଙ୍କୁ।
1: ଆଚ୍ଛା, ସାର୍ଙ୍କୁ ଲେଖିଥିଲେ?
0: ରୋଗ ଥାଏ ଆଉ ମୋର ଟିକେ ପାଠ ଚିନ୍ତା ହେଇଯାଇଥିଲା, ମୁଁ ସ୍କୁଲକୁ ଯାଇପାରିଲିନି, ଆମ ସାର୍ଙ୍କୁ ଚିଠି ଲେଖିଥିଲି ସେତେବେଳେ।
1: ସେଇଟା ଚିଠି ଥିଲା କି ଦରଖାସ୍ତ ଥିଲା?
0: ପେପରରେ ଗୋଟେ କାଗଜରେ ଲେଖିକି ଦେଇଥିଲି ଆଉ ଗୋଟେ ପିଲା ହାତରେ, ଆମର ସାଙ୍ଗ ହାତରେ। ସାର୍ଙ୍କୁ କହିବ ମୁଁ ଏତେ ଦିନ ଯାଇପାରିବିନି ସ୍କୁଲରେ, ଆଉ ସେଠାରେ ମାଡ଼ ଫାଡ଼ ବହୁତ ହଉଥାଏ ସ୍କୁଲରେ, ତେଣୁ ଆଗରୁ ମୁଁ ଲେଖି ଦେଇଥିଲି ଆଉ ସାର୍ ଆଉ ମୋତେ କିଛି ଆକ୍ସନ୍ ନେବେନି ଆଉ ଏମିତି ଲେଖି ଦେଇଥିଲି।
1: ଆଚ୍ଛା, ସାର୍ ସେ କଥାଟିକୁ ଗ୍ରହଣ କରିଥିଲେ?
0: ହଁ, ସେତେବେଳେ ଯୋଉ ସାର୍ ମତେ ଯିଏ ପଢଉଥିଲେ ସିଏ କଣ ସାର୍ ମତେ ଆଜି ଶତ୍ରୁତା ସାର୍ ସେତେବେଳେ କଣ ସାର୍ ଚାଲିଗଲେଣି, ପୂଜ୍ୟ ଗୁରୁଦେବ ସିଏ ଆମକୁ ଶିକ୍ଷା ଦାନ କରିଦେଇ ଯାଇଛନ୍ତି, ଆଉ କିନ୍ତୁ ମୁଁ ଲେଖିଦେଲି ଚିଠି। ସେଇଟା ହଉଛି 75 ଉଣେଇଶହ 75 ପୂର୍ବର କଥା ହେଇଥିବ, 1973 ହେଇଥିବ ପାଠ ପଢୁଥିଲି।
1: ବହୁତ ବହୁତ ଧନ୍ୟବାଦ, ସାର୍ଙ୍କ ପାଖକୁ ଚିଠି ଲେଖି ନିଜର ଅସୁସ୍ଥତା ବିଷୟରେ ଜଣେଇଥିଲେ।
0: ମୋର ଟିକେ ଦେହ ଖରାପ ହେଲା ଆଉ ସେତେବେଳେ ସ୍କୁଲରେ ବହୁତ ଟିକେ ଭୁଲ ତୁଟେ ବହୁତ ସାର୍ ବହୁତ ମାଡ ଥିଲା, ତେଣୁ ଆଗରୁ ମୁଁ ଦେଇଥିଲି ସାର୍ ମୋ ପାଇଁ କିଛି ଆକ୍ସନ୍ ନେବେନି ମୁଁ ଗଲା ବେଳକୁ। ଏହା ହେଉଛି କଥା।
1: ଯା ହଉ, ଗୋଟେ ମାନେ ଉପସ୍ଥିତ ବୁଦ୍ଧି ଆପ୍ଲାଏ କରି ବଞ୍ଚି ଯାଇଛନ୍ତି।
0: ଆଜ୍ଞା ଆଜ୍ଞା,
1: ବହୁତ ବହୁତ ଧନ୍ୟବାଦ ଆମ ସହିତ ନିଜ କଥା ସେୟାର କରିଥିବାରୁ।
0: ଆଜ୍ଞା ଆଜ୍ଞା,
1: ରହୁଛୁ, ନମସ୍କାର। ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍। ହ୍ୟାଲୋ
2: ହ୍ୟାଲୋ, ଶୁଭ ସନ୍ଧ୍ୟା ଯଦି ମ୍ୟାମ, ନମସ୍କାର।
1: ନମସ୍କାର, କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
2: ମୁଁ ରେଡ଼ିଓ ସମ୍ରାଟ ମୁନା ଭାଇଜାନ କଟିଲ କନପୁର ଜଗତସିଂହପୁର କହୁଥିଲି।
1: କାର୍ଯ୍ୟକ୍ରମକୁ ବହୁତ ବହୁତ ସ୍ୱାଗତ ମୁନା ଭାଇନା।
2: ଆଉ ଧନ୍ୟବାଦ ମ୍ୟାଡାମ, ବହୁତ ସୁନ୍ଦର ପ୍ରୋଗ୍ରାମ କରୁଛନ୍ତି ଆଉ ସବୁଠୁ ଭଲ ଲାଗିଲା ଆଜି ପୁରୁଣା କଥା ମନେ ପକେଇଛନ୍ତି, ଆଉ ସୁରିଲ ଆଠ ବଢିଆ ବଢିଆ ଗୀତ ବି ବାଜୁଥିଲା ପୁରୁଣା ପୁଣି ଗୀତ, ତା ଶୁଣିଲେ ବହୁତ ମନ ଖୁଶ। ତା ସହ ଶିକ୍ଷକ ପାଇଁ ରଖିଛନ୍ତି ଗୀତ ଦେଲେ ବହୁତ ଭଲ ଲାଗିଲା ଆପଣଙ୍କୁ ମାଙ୍କ ଆଗେ ପାଠନ। ଆପଣ ଏମିତି ସୁନ୍ଦର ପ୍ରୋଗ୍ରାମ କରି ସବୁ ଶ୍ରୋତାଙ୍କ ହୃଦୟ ରାଜ କରନ୍ତୁ, ଆପଣଙ୍କ ନାଁ ସବୁବେଳେ ଆପଣଙ୍କ ଦୀପ ଜ୍ୟୋତିଆନ୍ତି ଜଳୁଥାଏ, ଆପଣ ସମସ୍ତଙ୍କ ହୃଦୟରେ ରାଜ କରିଥାନ୍ତୁ ଆଉ।
1: ବହୁତ ବହୁତ ଧନ୍ୟବାଦ ଆପଣଙ୍କର ଏତେ ସୁନ୍ଦର କଥା ପାଇଁ। ତେବେ କଣ କହିବେ ଆଜିର ଟପିକ ବିଷୟରେ?
2: ଦେଖନ୍ତୁ ମ୍ୟାଡାମ, ଶିକ୍ଷକତା କହିଲେ ବହୁତ ମୁଁ ଚିଠି ମୋ ଜୀବନରେ ଲେଖିଛି, ଆଉ ଏବେ 80 ଲେଖିଛନ୍ତି ବ୍ଲାଇଣ୍ଡ ହେଲା ଦିନଠୁ, କିନ୍ତୁ ମୁଁ ଲେଖିଦେଲି ପ୍ରଥମ ଚିଠି 12-13 ହେଲେ 1991 December 1 ମୁଁ ପ୍ରଥମ ଚିଠି ଲେଖିଦେଲି। ତାହାକି ମୁଁ ଆଶ୍ରମ ଦିଲ୍ଲୀ ଆଶ୍ରମ ଥିଲି, ଘରକୁ ମୁଁ ଲେଖିଥିଲି ଆଉ।
1: ପ୍ରଥମ ଚିଠି ଘରକୁ ଲେଖିଥିଲେ?
2: ହଁ, ପ୍ରଥମ ଘରକୁ ଲେଖିଥିଲି, କାରଣ ମୁଁ 11-12 ଯାଇଥିଲି ଦିଲ୍ଲୀ ଯାଇଥିଲି 13-14 15 1991 December 1 ମୁଁ ପ୍ରଥମ ଚିଠି ଲେଖିଥିଲି, ଯାହାକି 8-10 ବାଦେ ଘରକୁ ଆସିଥିଲା। ମୋ ପାଖକୁ ଆସିଲା 25 ରିଟର୍ନ ଆସିଲା ମୋ ପାଖକୁ, ବାକି ପ୍ରଥମ ଚିଠି ମୁଁ କିନ୍ତୁ 1991 December 1 ଲେଖିଥିଲି ଆଉ।
1: ଯା ହଉ, ପୁରା ମାନେ ତାରିଖ ବାର ସବୁ ମନେ ରଖିଛନ୍ତି?
2: 12 ଭୁଲି ଯାଇଛି କିନ୍ତୁ ତାରିଖ ମନେ ଅଛି।
1: 12 ମିଳିଯିବ ଇଜିଲି, ତାରିଖ ମସିହା ମନେ ରଖିଛନ୍ତି ମାନେ
2: ସବୁ ନଷ୍ଟ ହେଇଗଲା। କିନ୍ତୁ ସେତେବେଳେ ଯୋଉ ଚିଠିଟା ଲେଖା ହଉଥିଲା ଏତେ ସୁନ୍ଦର ଲେଖା ହଉଥିଲା, ଆଉ ଯେତେ ପୁଅ ଝିଅ ବାହାରେ ଯାଇକି ଚିଠି ଲେଖୁଥିଲେ ବାପା ମାଙ୍କୁ ତାଙ୍କ ନିଜ କବିତା ବି ଦେଖାଯାଉଥିଲା ପୁଅ ଝିଅର, ଗୋଟେ ଭାବର ସହିତ ଲେଖା ହଉଥିଲା। ଏବେ ତ ଆଉ ସେ ଭାବ ନାହିଁ, ଆଉ ଏବେ ଦେଖନ୍ତୁ ସକାଳେ ଯଦି ମା ପୁଅ କଥା ହେଉଥିଲେ ଗାଧୁଆ ଲଗେଇଲେ ତୁ ସକାଳେ ଫୋନ କରିଦେଲେ, କିନ୍ତୁ 15 ମାସ ପର୍ଯ୍ୟନ୍ତ ଅପେକ୍ଷା ହଉଥିଲେ ଗୋଟେ ଚିଠି ପାଇଁ।
1: ନିହାତି ନିହାତି, ସେତେବେଳେ ଗୋଟେ ବ୍ୟାକୁଳତା ମନ ଭିତରେ ରହୁଥିଲା ଯେ କେତେବେଳେ ଚିଠି ଆସିବ, କଣ ଲେଖା ଥିବ, ମୁଁ ଟିକେ ପଢିବି, ମୁଁ ଟିକେ ଖବର ନେବି,
2: କିନ୍ତୁ ଭାବନାଟା ଅଧିକା ଥିଲା। ଆଉ ସେ ଲେଖା ନାହିଁ କି ସେ ଚିଠି ନାହିଁ, ଏବେ ମୋବାଇଲ ଯୁଗ ହେଲା, କିନ୍ତୁ ଚିଠିଟା ଏତେ ଆବଶ୍ୟକତା ଥିଲା। ବାପା ମା ପିଲାମାନଙ୍କ ଚିଠିଟା ପଢିବ ଏତେ ଖୁସି ହଉଥିଲେ, କିନ୍ତୁ ଏବେ ଦେଖ ଫୋନ ସେତେ ଖୁସି ନାହିଁ। କିନ୍ତୁ
1: ନିହାତି, ଯାହା କହିଲେ ଏକଦମ ଠିକ କଥା। ତେବେ ବହୁତ ବହୁତ ଧନ୍ୟବାଦ ଆମ ସହିତ ଯୋଡି ହେଇଥିବାରୁ।
2: ରହୁଛି, ମାଙ୍କ ଆଗରେ ପ୍ରାର୍ଥନା କରୁଛି, ଆପଣ ଖୁସି ଭଲ ଥାନ୍ତୁ, ମାଙ୍କ ଆପଣ ମଣ୍ଡ ଗୋଟେ ରଖିଥାନ୍ତୁ। ରହୁଛି, ନମସ୍କାର।

0: ମୋର ଯୋଉ ବାହାରେ ସାଙ୍ଗମାନେ ରହୁଛନ୍ତି ତ ତାଙ୍କ ନମ୍ବର ବି ସେ ତା ସେ ମୋବାଇଲ ସାଙ୍ଗରେ ହଜିଯାଇଥିଲା ଆଉ ମୁଁ ଆଉ କଣ କରିବି ନା ସେମାନଙ୍କର ତ ନମ୍ବର ବି ଅନ୍ୟ କୋଉଠି ମୁଁ ଲେଖିକି ରଖିନଥିଲି ତ ସେ ଯିଏ ବାହାରେ ରହୁଛନ୍ତି ମୁଁ ତାଙ୍କ ପାଖକୁ ଚିଠି ଲେଖିଥିଲି ତାପରେ ସେ ଚିଠିର ରିପ୍ଲାଏ ବି ଦେଲେ ଆଉ ନମ୍ବର ତାଙ୍କର ତା ସହିତ ଦେଇଥିଲେ ମତେ ବହୁତ ଖୁସି ଲାଗିଲା ଯେତେବେଳେ ବି ଯାହାର ଆଡ୍ରେସ ଥାଏ ତ ମୁଁ ତା ପାଖକୁ ଚିଠି ଲେଖେ ଯଦି ତା ନମ୍ବର ମୋ ପାଖରେ ନଥାଏ
1: ଯାହା ହଉ ଗୋଟେ ବଢିଆ ମାଧ୍ୟମ ଆଉ ମାନେ ନମ୍ବର ପାଇବାର ନା
0: ଆଜ୍ଞା
1: ତାପରେ
0: ସୋସିଆଲ ମିଡିଆରେ ବି ପାଇବା କଷ୍ଟ କାହିଁକି ନା ଏବେ ସବୁ ମାନେ ନା ପୂର୍ବରୁ କ୍ୟୁଟି ବିୟୁଟି ସୁଇଟ ଦେଇ ଦଉଛନ୍ତି ତ
1: ଏଇଟା ବି ତାପରେ ସମସ୍ତଙ୍କର ପ୍ରୋଫାଇଲ ପିକ୍ଚର ବି ସେମ୍ କଣ କଣ ଥାଏ ଜଣାପଡ଼େନି ତାପରେ ଯୋଉ କଥାଟି କହିଲେ ଯେ ନା ପୂର୍ବରୁ କଣ ନା କଣ ଲେଖା ହେଇଥାଏ ତେବେ ଚିଠିଟା ହିଁ ଗୋଟେ ସୁନ୍ଦର ମାଧ୍ୟମ ପ୍ରପରଲି ଗୋଟେ ସେମ୍ ଆଡ୍ରେସରେ ଯାଇ ପହଞ୍ଚିବା ଆଉ ପ୍ରପର ନମ୍ବରଟି ପାଇବା ପାଇଁ ନୁହେଁ କି ବହୁତ ବହୁତ ଧନ୍ୟବାଦ କଥା ଶୁଣି ବହୁତ ଭଲ ଲାଗିଲା ରହୁଛି ନମସ୍କାର
0: ଧନ୍ୟବାଦ ଦିଦି ରହିଲି ନମସ୍କାର
1: ତେବେ ଶୋ ଚାଲିଛି ଡାଏଲ୍ ଇନ୍ ଲାଇଭ୍ ଚିଟ୍ ଚାଟ୍ ଆପଣ କଥା ହେଉଛନ୍ତି ଯେ ପ୍ରଥମ ଚିଠି କାହା ପାଖକୁ ଲେଖିଥିଲେ ନମ୍ବରଟି ହେଉଛି 0671230315 ହ୍ୟାଲୋ
2: ହ୍ୟାଲୋ
1: ହ୍ୟାଲୋ
2: ମ୍ୟାଡାମ ନମସ୍କାର
1: ନମସ୍କାର କିଏ କହୁଛନ୍ତି କୋଉଠୁ କହୁଛନ୍ତି
2: ପୁରୀ ଜିଲ୍ଲା ନିମାପଡା ଗ୍ରାମ ଡିଏମାର କହୁଛି ପାର୍ବତୀ ମହାନ୍ତି
1: କାର୍ଯ୍ୟକ୍ରମକୁ ବହୁତ ବହୁତ ସ୍ୱାଗତ
2: ଧନ୍ୟବାଦ ଆଉ କେମିତି ଅଛନ୍ତି
1: ବହୁତ ଭଲ ଅଛି ଆପଣ କେମିତି ଅଛନ୍ତି ଆପଣ କେମିତି ଅଛନ୍ତି
2: ବହୁତ ଭଲ ଅଛି ଜଗନ୍ନାଥଙ୍କ ଦେହରୁ ଭଲ ଅଛି ଆଉ ମୋ ଝିଅଟା ତ ଟିକେ ହାଣ୍ଡିକ୍ୟାପ୍ ଅଛି ଝିଅଟା ପୁରା ଆଉ ସେଇ ହିସାବରେ ମନ ଖରାପ ଆଉ
1: ନାଇଁ ମନ ଜମା ଖରାପ କରନ୍ତୁନି ସବୁବେଳେ ଆମେ ମାନେ ସମସ୍ତେ ଈଶ୍ୱରଙ୍କ ପାଖରେ ପ୍ରାର୍ଥନା କରୁଛୁ ଯେ ସେ ଖୁବ୍ ଶୀଘ୍ର ସୁସ୍ଥ ହେଇଯାଉ ସେ ଭଲ ହେଇଯାଉ ଭଗବାନଙ୍କ ଆଶୀର୍ବାଦ ସବୁବେଳେ ତା ଉପରେ ଥାଉ
2: ସେ ହାତରେ କିଛି କୋଉ କାମ କରୁନି ନା ସେଇ ସବୁବେଳେ ମନ ଖରାପ ରହୁଛି ବାହାତରେ ବି କିଛି ଧରୁନି
1: ଆଜ୍ଞା ତେବେ କଣ କହିବେ ଆଜିର ଟପିକ ବିଷୟରେ ପ୍ରଥମ ଚିଠି କାହା ପାଖକୁ ଲେଖିଥିଲେ ପ୍ରଥମ ଚିଠି କାହା ପାଖକୁ ଲେଖିଥିଲେ
2: ଚିଠିଟା ଆମେ ସ୍କୁଲରେ ପଢିଲା ବେଳେ ଯେତେବେଳେ ସ୍କୁଲ ନ ଯାଉ ଟିଚର ମାନେ କହିବେ କି ଆମକୁ ସେତେବେଳେ ଦରଖାସ୍ତ ଲେଖିକି ଦିଅ ଚିଠି ଲେଖିକି ଦିଅ ଆମେ ସେତେବେଳେ ଲେଖିକି ଦଉ ଦେଇଦଉ ଯେ ପିଲା ଜାଣିବେ ଯେ ସାର ଜାଣିବେ ଯେ ଆଉ ପିଲା ଆସିବେନି ଆଉ ଫାଇନ୍ ଦେବାକୁ ପଡିବନି ଚିଠି ଲେଖିକି ଦଉ ତାପରେ ବି ଆଉ ଗୋଟେ ଥର ବି ମୁଁ ଲେଖିକି ଚେଷ୍ଟା କରିଛି ଆକାଶବାଣୀକି ପଠେଇବେଲି କିନ୍ତୁ ପଠେଇ ପାରିଲିନି
1: ଆଚ୍ଛା କାହିଁ ପଠେଇ ପାରିଲେନି
2: ସେତେବେଳେ ମାନେ ସାହସ ପାଇଲାନି ତ
1: ମାନେ ଚିଠି ପଠେଇବେ ସାହସ କଣ ପାଇଲାନି
2: ନା ନା ସେ ପୋଷ୍ଟାଲ ଜାଣିନଥିଲି ସେମିତି ବିଷୟରେ ନା
1: ଓହୋ
2: ଛୋଟ ପିଲା
1: ଆଚ୍ଛା ଆଚ୍ଛା ତାପରେ ଆଉ କେବେ ଲେଖିଛନ୍ତି ନା ଲେଖିନାହାନ୍ତି ଲେଖନ୍ତୁ କେବେ ନିହାତି ଭାବରେ ଯଦି ଲେଖିବାକୁ ଚାହୁଁଛନ୍ତି ଦେଖନ୍ତୁ ଆପଣ କେତେ ଗୁଡ଼ାଏ ପ୍ରୋଗ୍ରାମ ଯାଉଛି ଚିଠି ପତ୍ରର କାର୍ଯ୍ୟକ୍ରମ ବି ଯାଉଛି ଆପଣ ଯଦି ଲେଖିପାରିବା ଲେଖିବାକୁ ଇଚ୍ଛା ଅଛି ନିହାତି ଭାବରେ ଆପଣ ଲେଖିପାରିବେ ଆଜ୍ଞା ଦିଅନ୍ତୁ
3: ଦିଦି
1: ନମସ୍କାର କଣ କରୁଛ କେମିତି ଅଛ
3: ଦିଦି
1: ବହୁତ ଭଲ ଅଛି ତମ ନାଁ କଣ
3: ପୂର୍ଣ୍ଣିମା ମହାନ୍ତି
1: ବହୁତ ଭଲ କଥା ତମେ ଖାଇସାରିଲଣି ଏବେ ସନ୍ଧ୍ୟାରେ ଖାଇସାରିଲଣି ଆଚ୍ଛା ହଉ ଠିକ ଅଛି ତମେ ସବୁବେଳେ ଭଲ ରୁହ ହଁ ହଁ ମୁଁ ବହୁତ ଭଲ ଅଛି ତମେ ସବୁବେଳେ ଭଲ ରୁହ ସବୁବେଳେ ଭଲ କଥା କୁହ ଭଲ ମଣିଷ ହୁଅ ଏତିକି କହୁଛି ମୁଁ ରଖୁଛି ଆମର ଅନ୍ୟ ଶ୍ରୋତା ମାନେ ମଧ୍ୟ ଲାଇନରେ ଅଛନ୍ତି
2: କଥା
1: ଆଜ୍ଞା
2: ବହୁତ ପରେ ନମ୍ବର ମୁଁ ଚେଷ୍ଟା କରିଛି ଏଫଏମ୍ ଆମର ଆସିଲାଣି ଜାଣିଲେ 5 ବର୍ଷ ହବ କିନ୍ତୁ ମୋ ନମ୍ବର 2 ବର୍ଷ ଦେଇ ନମ୍ବର କେମିତି ଲେଖିଦେଲି ଫୋନ ତଥାପି ଏଫଏମ୍ ରେ କହୁଛନ୍ତି ଆପଣ ମାନେ ହେଲେ ନମ୍ବରଟା ବି ଟିପିପାରୁନି ବହୁତ କଷ୍ଟରେ ମୁଁ ନମ୍ବର ଏଇ ବର୍ଷେ ହେଲା ଟିପିକି ରଖିଛି ଫୋନ ମଝିରେ ମଝିରେ କରୁଛି ବହୁତ କଷ୍ଟରେ ଲାଗୁଛି
1: ଯାହା ହଉ ଆପଣ ଚେଷ୍ଟା କରିଛନ୍ତି ଆମ ସହିତ ଯୋଡ଼ିହେବା ପାଇଁ ସେଥିପାଇଁ ବହୁତ ବହୁତ ଧନ୍ୟବାଦ
2: ହ୍ୟାଲୋ
1: ତେବେ ଅନ୍ୟ ସାଥୀମାନେ ମଧ୍ୟ ଆମ ପାଇଁ ଅପେକ୍ଷା କରିଛନ୍ତି ରହୁଛୁ ନମସ୍କାର
2: ଆଜ୍ଞା

0: ଆଜି ବି ରହିଛୁ ମୋ ମନ ହୃଦୟରେ ଘର କରି ତୁମର ଅଭୁଲା ସ୍ମୃତି ଚିଠିଟିଏ ଲେଖିଛି ମୁଁ ତୁମ ନାଁରେ ହାଏ ତୁମ ନାଁରେ ମନ ଛାଡ଼ି ଆସିଛି ମୁଁ ତମ ଗାଁରେ ହ୍ୟାଲୋ ହାଇ ନମସ୍କାର ଆଣ୍ଡ ଗୁଡ୍ ଇଭିନିଂ ଗୋପପୁର ନିଶ୍ଚିନ୍ତ ବୋଲି କଟକରୁ ଚନ୍ଦ୍ରକାନ୍ତ ପୁଷ୍ଟି
1: କାର୍ଯ୍ୟକ୍ରମକୁ ବହୁତ ବହୁତ ସ୍ୱାଗତ ମୁଁ ପୁରା ଚମକି ପଡିଲି ଆପଣଙ୍କ ଇଣ୍ଟରରେ
0: ଆଜ୍ଞା ବହୁତ ଧନ୍ୟବାଦ
1: କଣ କହିବେ ଆଜିର ଟପିକ ବିଷୟରେ ପ୍ରଥମ ଚିଠି ଆପଣ ତ କେତେ କଥା କହିଗଲେ ମୁଁ ସବୁ ଭୁଲିଗଲି ଶୁଣି ଶୁଣିକି କଣ କହିବେ କଣ ପ୍ରଥମ ଚିଠି କାହା ପାଖକୁ ଲେଖିଛନ୍ତି
0: ପ୍ରଥମ ଚିଠି ମୁଁ ଆକାଶବାଣୀ ସହିତ ମୁଁ ଯାହାର ଜଡିତ ମୁଁ 2006 ଆକାଶବାଣୀରେ ଗୋଟେ ସିବିଏସ୍ ଟାଇମ୍ ପ୍ରୋଗ୍ରାମ ଦଉଥିଲା ବିଦ୍ୟାର୍ଥୀରେ ତ ସେଇ ପ୍ରୋଗ୍ରାମକୁ ଲେଖିଥିଲି ଆଉ ସେଥିରେ ଷ୍ଟାର ଆସିଥିଲେ ଗୀତିକାର ଅଲେଖ ବିଶ୍ୱାଳ ତାର ଉପରେ ଗୋଟେ କ୍ୱେଶ୍ଚିନ୍ ପତ୍ର ହେଇଥିଲା ଯେ ଏଇ ଫିଲ୍ମ ଏଇ ଗୀତର ଗୀତିକାର କିଏ ତ ମୁଁ ଲେଖିଥିଲି ଅଲେଖ ବିଶ୍ୱାଳ ଆଉ ମତେ ବି ସେଇଥିରେ ୱିନର କରାହେଇଥିଲା ସେଇ ପ୍ରୋଗ୍ରାମରେ ଆଉ ମତେ ଷ୍ଟୁଡିଓକୁ ଡକା ହେଇଥିଲା ମୁଁ ମଧ୍ୟ ପ୍ରାଇଜ୍ ପାଇଥିଲି ଆଉ ମୁଖ୍ୟ ସୋନା ଚମ୍ପା ଧୂପଗାଡ଼ି ଅଗ୍ରଗତି ମିଳିଥିଲା ମତେ ଆଗ ଆକାଶବାଣୀ ବିଦ୍ୟାର୍ଥୀ ଦେଇଥିଲା ଆଉ ମୁଁ ଷ୍ଟୁଡିଓରେ ମଧ୍ୟ ଇଣ୍ଟରଭ୍ୟୁ ନେଇଥିଲେ ଆମର ସାକ୍ଷାତକାର ମଧ୍ୟ ନେଇଥିଲେ ସେଇ ସେଦିନର ସେଇ ଆର୍ଯ୍ୟ ଅପା ମାନେ
1: ଯା ହଉ ବହୁତ ବହୁତ ଧନ୍ୟବାଦ ଯିଏ ପ୍ରଥମ ଚିଠି ଆମ ପାଖକୁ ହିଁ ଆସିଥିଲା ବହୁତ ବହୁତ ଧନ୍ୟବାଦ ରହୁଛୁ ନମସ୍କାର
0: ଆଜ୍ଞା ନମସ୍କାର
1: ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରିନ୍ବୋକାଟେକ୍ ସେଇ ଦେଲତାକ ପହଞ୍ଚିଛି ଗୋଟେ ସୁନ୍ଦର ଗୀତ ଆପଣଙ୍କ ପାଖରେ ତାପରେ ପୁଣି କଥା ହେବା ଆମର ସାଥୀମାନଙ୍କ ସହିତ

0: ଶୋ ଚାଲିଛି ଡାଏଲ୍ ଇନ୍ ଲାଇଭ୍ ଚିଟ୍ ଚାଟ୍ ନମ୍ବରଟି ହେଉଛି 06712303153। ତେବେ ଆଜିର ପ୍ରଶ୍ନ ରହିଛି ଯେ ପ୍ରଥମ ଚିଠି ଆପଣ କାହା ପାଖକୁ ଲେଖିଥିଲେ। ହ୍ୟାଲୋ
1: ହ୍ୟାଲୋ
0: ନମସ୍କାର, କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
1: ନମସ୍କାର, ମୁଁ ଭୁବନେଶ୍ୱର ଶୈନଗର ବାସନ୍ତୀ କହୁଛି।
0: ବାସନ୍ତୀ ଅପା ନମସ୍କାର।
1: ଆଜ୍ଞା,
0: କଣ କହିବେ ଆଜିର ଟପିକ ବିଷୟରେ?
1: ମୁଁ ତ ସେମିତି କାହାକୁ ଚିଠି ଲେଖିନଥିଲି, କିନ୍ତୁ ଗୋଟେ ଚିଠି ଲେଖିଥିଲି ସେଇ 27 ବର୍ଷ ପୂର୍ବରୁ, ଯେତେବେଳେ ମୋର ବାହାଘର ଲାଗିଥିଲା। ବାହାଘର ପରେ 15 ଦିନ ପରେ ମୁଁ ଭାଇଙ୍କୁ ଲେଖିଥିଲି, ସେ ଭୁବନେଶ୍ୱର ରହୁଥିଲେ। ମୁଁ ଗୋଟେ ଚିଠି ଲେଖିଥିଲି, ଜଣେ ଅଧା ଥିଲେ, କହିଲେ ତୁ ଗୋଟେ ଚିଠି ଲେଖେ। ମାନେ ତୁ କହିଲେ, ମୁଁ କହିଲି ଚିଠିରେ କଣ ଲେଖନ୍ତି ମୁଁ ତ ଜାଣିନି। ସେ କହିଲେ ମୁଁ ବତେଇଦେବି, ତୁ ଲେଖିବୁ। ଅଧା ମୋତେ ବତେଇ ଦେଇଥିଲେ, ଟିକେ ମୋ ଦେହଟା ଟିକେ ଖରାପ ଥିଲା। କହିଲେ ତୁ ମିଛରେ ଲେଖେ, ସେ ଆସିବେ। ମୁଁ ପକଉଥିଲି ମିଛରେ ଲେଖିଥିଲି, ସେ ଯାଇଥିଲେ। ସେ ଅଧା ବି ପୋଷ୍ଟ ମାଷ୍ଟର ଜଣେ, ସେ କହିଲେ ମୁଁ ତୁ ଲେଖେ, ମୁଁ ପକେଇଦେବି, ତୁ ଆସିକି ନା ତୁ ଦେଖିବୁ।
0: ଆରେ ବାପରେ, ମାନେ ବାହାଘର ସରିଥିଲା ତ?
1: ଆଜ୍ଞା, ବାହାଘର 16-17 ଦିନ ପରେ।
0: ଆଚ୍ଛା, ଆପଣ ଏମିତି ଚୁପ୍ ଚୁପ୍ କି ଚିଠି ଲେଖି ଦେଇଥିଲେ? ବାପରେ ବାପ, ଆପଣ ତ ପୁରା କିଲାଡି, ବହୁତ ବହୁତ।
1: ଆଚ୍ଛା,
0: ସେ ଯାହା ହଉ, ଅଜା କି ଆପଣଙ୍କର ସମ୍ପର୍କ, ଯାହା ହଉ, ବତେ ବାତେ ଦେଇ ଆପଣଙ୍କୁ ହେଲ୍ପ ବି କରିଛନ୍ତି ନା?
1: ଆଜ୍ଞା,
0: ଚିଠି ପକେଇବାରେ, ଯାହା ହଉ, ଏତେ ସୁନ୍ଦର ଗୋଟେ ଏକ୍ସପିରିଏନ୍ସ ତ ରଖିଛନ୍ତି ସେଥିପାଇଁ।
1: ବାହାଘର ପୂର୍ବରୁ ଗୋଟେ ଚିଠି ଲେଖିଥିଲି, ଭାଇ ରହୁଥିଲା ପିସ୍କ ପୁନାରେ, ତା ପାଖକୁ ଲେଖିଥିଲି ସେ ଭାଇ ଆସିବା ପାଇଁ ବାହାଘରକୁ। ଭାଇ କିନ୍ତୁ ଆସିପାରିନଥିଲେ। ଆଉ ଚିଠି ପଢିବାକୁ ଦେଇଥିଲେ ବାହାଘର 3 ଦିନ ପରେ, ବାହାଘର ଯେତେବେଳେ 3 ଦିନ ତାଙ୍କ ଘରକୁ ଯାଇଥିଲି, କାଳେ ପଢିଛି କି ନାହିଁ, ତାଙ୍କର ଗୋଟେ ଚିଠି ମିଶ୍ର ଆଣିକି ମୋତେ ଦେଇଥିଲେ, କହିଲେ ପଢ ଚିଠିଟା। ଆଉ ତାପରେ ମୁଁ ଚିଠିଟା ପଢିଥିଲି, ସେଟା ସେ ଯାଇକି କଥା ହେଲେ କି ନାହିଁ, ସେ ପାଠ ପଢିଛି ଆଉ ଚିଠି ପଢି ପାଇଲା।
0: ଏତେ ବଢିଆ ଏକ୍ସପିରିଏନ୍ସ ଆପଣ ରଖିଛନ୍ତି ଚିଠିକୁ ନେଇ, ବହୁତ ବହୁତ ଧନ୍ୟବାଦ ଆମ ସହିତ ଯୋଡ଼ି ହେଇଥିବାରୁ।
1: ଥ୍ୟାଙ୍କ ୟୁ, ରହିଲି, ନମସ୍କାର।
0: ନମସ୍କାର।

0: दुर्गा प्रसाद दलई जुब्रा कटक रु कहती
1: कार्यक्रम को बहुत बहुत स्वागत
0: धन्यवाद मैडम
1: केमिति अछंती
0: बहुत भल अछ मैडम
1: प्रथम चिट्ठी कहा पाखक लेखिथिले
0: मैडम कहूची मान 97-98 कथा कहूची मुझे बहुत बढ़िया बढ़िया सब प्रोग्राम दिए सब आकाशवाणी प्रथम लेखिथिले पोस्ट कार्ड माध्यम ତାପରେ ଆମର ଯୋଉ ପୁରୁଣା ଶ୍ରୋତା ଭାଇ ଭଉଣୀ ମାନେ ଅଛନ୍ତି ସବୁ ଅଛନ୍ତି ସେ ତାଙ୍କ ପାଖକୁ ମ୍ୟାଡମ୍ ସେତେବେଳେ ଆମେ ସେ ପୋଷ୍ଟ କାର୍ଡକୁ ଶଙ୍ଖ ଟାଇପ୍ର ଏମିତି କଟା ହେଇଥିବ ତା ଦେହରେ ସବୁ ସେମାନଙ୍କୁ ମୁଁ ଲେଖେ ଶ୍ରୋତା ଭାଇ ଭଉଣୀ ମାନଙ୍କୁ ବେଶୀ ଖୁସି ଲାଗେ ମ୍ୟାଡମ୍ ମାନେ ରେଡିଓ ଗୋଟେ ଏମିତି ଗୋଟେ ମାଧ୍ୟମ ଯୋଉଟା କି ମାନେ ଭୁଲି ହଉନି ଆଜିକା ଡେଟ୍ରେ ମୁଁ ସବୁଦିନ ମ୍ୟାଡମ୍ ଶୁଣେ କିନ୍ତୁ କଲ୍ ମୋର ଲାଗୁନି ମ୍ୟାଡମ୍ ଟୋଟାଲ
1: ଭଗବାନଙ୍କୁ
0: ଡାକି ଜଗନ୍ନାଥଙ୍କୁ ଲାଗିଗଲା କିନ୍ତୁ ହଠାତ୍ କି ଲଗ ଲଗ ଲାଗିଗଲା ମ୍ୟାଡମ୍ ଆପଣଙ୍କ ଉପସ୍ଥାପନ ବହୁତ ବଢିଆ ଲାଗୁଛି ସବୁ ଆର୍ଯ୍ୟ ମାନଙ୍କର ଉପସ୍ଥାପନ ବହୁତ ସୁନ୍ଦର ଲାଗୁଛି ଏତେ ବଢିଆ ମୁଁ ରେଡିଓ ବହୁତ ଜୀବନ ମ୍ୟାଡମ୍ ମୋର
1: ଯାହା ହଉ ଆପଣ ତ ସବୁବେଳେ SMS କରନ୍ତି ଆଜି ଆପଣଙ୍କର କଲ୍ ଲାଗିଯାଇଛି
0: ନାଇଁ ମ୍ୟାଡମ୍ ଲାଗିଗଲା ମୁଁ କଣ କି ଧଇଁ ହେଇଯାଉଛି ଟିକେ ତରତର ମାନେ ଏତେ ଖୁସି ହେଇଯାଇଛି ମ୍ୟାଡମ୍ ମୁଁ
1: ଆଚ୍ଛା ମାନେ ଏକ୍ସାଇଟମେଣ୍ଟ ଭିତରେ ପୁରା ମାନେ ଆପଣ
0: କେମିତି ଲାଗିଗଲା ଆଜି
1: ଯାହା ହଉ ବହୁତ ବି ଖୁସି ଲାଗୁଛି ଆମକୁ ବି ବହୁତ ଖୁସି ଲାଗୁଛି ଆପଣଙ୍କ ସହିତ କଥା ହେଇ ବହୁତ ବହୁତ ଧନ୍ୟବାଦ
0: ଗୋଟେ ଗୀତ ମତେ ସେ ଗୋଟେ ଗୋଟେ ଗୀତ କହୁଛି ମୁଁ ତୋ ଚିଠି ପାଇଲି ଲଫାପା ଖୋଲିଲି ଭିତରଟା ଥିଲା ଖାଲି

0: বলি তো চিঠি পাইলি সফাফা খুলিলি ভিতরটা থিলা খালি।
1: ବହୁତ ବହୁତ ସୁନ୍ଦର ଲାଗିଲା, ବହୁତ ସୁନ୍ଦର ଲାଗିଲା ଆପଣଙ୍କ ଗୀତ, ବହୁତ ବହୁତ ଧନ୍ୟବାଦ। ଏତେ ସୁନ୍ଦର ଗୀତ
0: ମ୍ୟାଡମ, ଖୁସି ବେଶୀ, ବହୁତ ଖୁସି। ଆଜି ମୁଁ ବୋଧେ ଏତେ ଦିନ ପରେ ମ୍ୟାଡମ କଲ ଲାଗିଲା, ମୁଁ ଧଇଁସ ହେଇଯାଇଛି ମ୍ୟାଡମ, ବହୁତ ଦୌଡିକି ପଳେଇ ଆସିଲି କଲ ଯେମିତି ଲାଗିଲା।
1: ଆଚ୍ଛା ନାଇଁ, ଏବେ ଏବେ ଏବେ ପୁରା ଦିଲ ଥାମକେ ବସି ଯାଆନ୍ତୁ ପୁରା
0: କୋରାପୁଟ ରହିକି ମ୍ୟାଡମ। ମୁଁ ମାନେ ଶୁଣେ ମାନେ ଏଫଏମ୍ ଏ ଯୋଉ ଇଏ ଆପ୍ ମାଧ୍ୟମରେ ଶୁଣୁଛି, ମୋର ମାନେ 18 ସେକେଣ୍ଡ 19 ସେକେଣ୍ଡ ଡିଷ୍ଟାନ୍ସ ମାନେ ଏମିତି ଶୁଭୁଛି।
1: ଆଚ୍ଛା ନାଇଁ ନାଇଁ, ନର୍ମାଲି ଶୁଭେ, ସେ ନର୍ମାଲି ସେଇଆ ହିଁ ଶୁଭେ ସମସ୍ତଙ୍କ ପାଇଁ। ସେ
0: କଲ୍ ଲଗେଇଲେ ଲାଗିପାରେ ନା, ମାନେ ଇଏରେ ନର୍ମାଲ ଏମିତି ଶୁଣିଲେ ମତେ ମୁଁ କଲ୍ ଲଗେଇ ପାରନ୍ତି ଲାଗନ୍ତା, ଟୋଟାଲ ଲାଗୁନି ଆଜି କେମିତି ଲାଗିଗଲା ଆଉ। ଯାହା ହଉ ଧନ୍ୟବାଦ, ଆପଣମାନଙ୍କୁ ବହୁତ ସୁନ୍ଦର କାର୍ଯ୍ୟକ୍ରମ କରୁଛନ୍ତି ମ୍ୟାଡମ,
1: ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ, ରହୁଛୁ, ନମସ୍କାର।
0: ଆଜ୍ଞା ଆଜ୍ଞା, ନମସ୍କାର ମ୍ୟାଡମ, ନମସ୍କାର।
1: ତେବେ କ'ଣ କରିବା ସାଥୀ, ଆପଣ ସମସ୍ତଙ୍କ ମନରେ ଉତ୍କଣ୍ଠା ଆମ ସହିତ କଥା ହେବା ପାଇଁ, ଆମ ସହିତ କନେକ୍ଟ ହେବା ପାଇଁ, ଆମମାନଙ୍କର ବି ଇଚ୍ଛା ଆପଣମାନଙ୍କ ସହିତ ଦ୍ୱିପଦ କଥା ହେବା ପାଇଁ। ତେବେ ଅନେକ ସାଥୀ ଶ୍ରୋତା ବନ୍ଧୁ ଲାଇନ୍ରେ ରହୁଛନ୍ତି, ସେଥିପାଇଁ ନମ୍ବର ବିଜି ରହୁଛି, ଯେଉଁଥିପାଇଁ କନେକ୍ଟ ହୋଇପାରୁନୁ। ତଥାପି ଜମା ମନ ଦୁଃଖ କରନ୍ତୁନି, ନିହାତି ଦିନେ ନା ଦିନେ ଆପଣଙ୍କ କଲ୍ ଲାଗିବ।
2: ହ୍ୟାଲୋ,
1: ନମସ୍କାର, କିଏ କହୁଛନ୍ତି, କୋଉଠୁ କହୁଛନ୍ତି? କାର୍ଯ୍ୟକ୍ରମକୁ ବହୁତ ବହୁତ ସ୍ୱାଗତ। ପ୍ରଥମ ଚିଠି କାହା ପାଖକୁ ଲେଖିଥିଲେ କୁହନ୍ତୁ?
2: ସୋନିତା ତ ଆଜି ଫାର୍ଷ୍ଟ ଟାଇମ୍ ଫୋନ୍ ଲାଗିଛି, ଆଉ ମୁଁ ଯେତେବେଳେ ପ୍ରଥମ ଚିଠି ଲେଖିଥିଲି ଆମର ଯୋଉ ଆକାଶବାଣୀ ଯୋଉ ମୋ ପସନ୍ଦରେ ବାଜେ ଚିଠି ପତ୍ର, ସେଇଥିରେ ମୋର ପ୍ରଥମେ ଆଗେ ମୋର ଚିଠି ବାଜିଥିଲା, ଆଉ ମୁଁ ପ୍ରଥମେ ଶୁଣିକି ବହୁତ ଖୁସି ହେଇଯାଇଥିଲି। ଏତେ ଯେ ମାନେ ଯାହାର ମାନେ ଖୁସିର ସିନା ପରି ବୋଲି ନଥିଲା,
1: ବହୁତ ବହୁତ ଧନ୍ୟବାଦ। ପ୍ରଥମ ଚିଠିକୁ ଲେଖି ବହୁତ ଖୁସି ହେଇଛନ୍ତି, ସ୍ଥାନିତ ହେଇଛି, ରହୁଛୁ, ନମସ୍କାର।

0: କାର୍ଯ୍ୟକ୍ରମକୁ ବହୁତ ବହୁତ ସ୍ୱାଗତ। ସମୟର ଅଭାବ, ଆପଣ ବହୁତ ଭଲ କଥା କୁହନ୍ତି କିନ୍ତୁ ଆମ ପାଖରେ ସମୟ ନାହିଁ। କଣ କହିବେ କୁହନ୍ତୁ ଆଜିର ଟପିକ ବିଷୟରେ।
1: କଣ କହିବି, ଚିଠି ଲେଖିବାର ପ୍ରକ୍ରିୟା, ପାଠ ପଢିଲା ବେଳେ ଆମକୁ ଶିଖା ଯାଇଥିବା ଦରଖାସ୍ତ କେମିତି ଲେଖିଯିବ, କିନ୍ତୁ ପ୍ରଥମ ଚିଠି ଆପଣ କହୁଛନ୍ତି 91 ମସିହାରେ ଗୋଟେ ଦିନରେ ମୁଁ 3ଟି ଚିଠି ଲେଖିଥିଲି ଏକା ସାଙ୍ଗରେ, ବିବିଧ ଭାରତୀ କଟକ, ଆକାଶବାଣୀ କଟକ ଏବଂ ଏକ ଦୈନିକ ପ୍ରମୁଖ ସମ୍ବାଦପତ୍ରକୁ। 2ଟି କାର୍ଯ୍ୟକ୍ରମ ମାନେ ଆପଣଙ୍କର ଯୋଉ ଚିଠି ଯାଇଥିଲା ଆକାଶବାଣୀକୁ କାର୍ଯ୍ୟକ୍ରମ ସମ୍ବନ୍ଧିତ ମତାମତ ଏବଂ ଗୋଟେ କୁଇଜ ପ୍ରୋଗ୍ରାମକୁ ନେଇ, ଏବଂ ଅନ୍ୟଟି ଥିଲା ଗୋଟେ ଛୋଟ କବିତା, ଏବଂ ସୌଭାଗ୍ୟକ୍ରମେ 3ଟି ଯାକ ନ୍ୟୁଜ ପେପରରେ ସେଇଟା ମଧ୍ୟ ପବ୍ଲିଶ ହେଇଥିଲା ଏବଂ ଆପଣଙ୍କ କାର୍ଯ୍ୟକ୍ରମରେ ମଧ୍ୟ ତା ସ୍ଥାନିତ ହେଲା। ତାପରେ ଏମିତି ଅନେକ ଚିଠି ଲେଖା ହେଇଛି, ହଜାର ହଜାର ଚିଠି ଲେଖା ହେଇଛି, ଏବେ ମଧ୍ୟ ସାଇତିକି ରଖିଛି। ଚିଠିର ବର୍ଣ୍ଣନା କରିବା, ଚିଠିର ସେ ଯୋଉ ମହମହ ବାସ୍ନା, ଆଜିର ଦିନରେ ଏ ଯୋଉ ହ୍ୱାଟ୍ସଆପ୍ ମେସେଞ୍ଜର ଏଥିରେ ବା ସେ ମଜା ଆଉ ନାହିଁ, ସେ ଯୋଉ ସ୍ମୃତି, ସେ ଯୋଉ ଅନୁଭୂତି, ସତରେ ନିଆରା।
0: ନିହାତି ନିହାତି, ବହୁତ ବହୁତ ଧନ୍ୟବାଦ, ଆପଣଙ୍କ ସହିତ କଥା ହେଇ ବହୁତ ଭଲ ଲାଗିଲା। ସମୟର ଅଭାବ, ରହୁଛୁ, ନମସ୍କାର। ତେବେ ଏଇଠି ଶେଷ କରୁଛୁ ଆଜି ପାଇଁ ଡାଏଲ ଇନ୍ ଲାଇଭ ଚିଟ୍ଚାଟ୍। ଯେଉଁମାନେ ଆମ ସହିତ କନେକ୍ଟ ହେଲେ, ଯେଉଁମାନେ ବହୁତ ଚେଷ୍ଟା କରିଛନ୍ତି କନେକ୍ଟ ହେବା ପାଇଁ, କନେକ୍ଟ ହୋଇପାରିନାହାନ୍ତି, ଯେଉଁମାନେ ଆମକୁ ଲଗାତାର ଶୁଣୁଛନ୍ତି, ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ। ତେବେ ଆଜି ପାଇଁ ତ ସମୟ ଇସାରା ଦେଲାଣି, ଡାଏଲ ଇନ୍ ଲାଇଭ ଚିଟ୍ଚାଟ୍କୁ ଏଇଠି ୱାଇଣ୍ଡ ଅପ୍ କରିବା।

ନମସ୍କାର, ବର୍ତ୍ତମାନ ମୁଖ୍ୟ ସମ୍ବାଦ ସହ ମୁଁ ସତ୍ୟରଞ୍ଜନ ମହାପାତ୍ର। ସଂସଦର ମୌସୁମୀ ଅଧିବେଶନ ଆଜିଠାରୁ ଆରମ୍ଭ। ବିରୋଧୀ ଦଳ ସଦସ୍ୟଙ୍କ ହୋହଲା ଯୋଗୁଁ ସଂସଦର ଉଭୟ ଗୃହ ଦିନକ ପାଇଁ ମୁଲତବୀ। ବୈଶ୍ୱିକ ସମସ୍ୟା ସତ୍ତ୍ୱେ ଦେଶର ଅଭିବୃଦ୍ଧି ହାର 7.7% ରହିଛି କହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସୁରକ୍ଷା କାରଣ ଯୋଗୁଁ ସତର୍କତା ସ୍ୱରୂପ ଆଜି ଚାରିଧାମ ଯାତ୍ରାକୁ କିଛି ସମୟ ପାଇଁ ସ୍ଥଗିତ ରଖାଯାଇଛି। 8 କୋଟିରୁ ଉର୍ଦ୍ଧ୍ୱ ପାଣ୍ଡୁଲିପିକୁ ଜ୍ଞାନ ଭାରତମ୍ ଅଭିଯାନ ଅଧୀନରେ ଡିଜିଟାଇଜେସନ୍ କରାଯାଇଛି କହିଲେ କେନ୍ଦ୍ରମନ୍ତ୍ରୀ ମନସୁଖ ମାଣ୍ଡବ୍ୟ। ଆଇନଗତ ବ୍ୟାପାର ବିଭାଗ ଆଜିଠାରୁ 8ମ ବ୍ରିକ୍ସ ଅଭିଯୋଜନା ସେବା ମୁଖ୍ୟ ବୈଠକ ଆୟୋଜନ କରୁଛି। ପବିତ୍ର ହେରା ପଞ୍ଚମୀ ତିଥିରେ ଆଜି ପୁରୀରେ ଅନୁଷ୍ଠିତ ହେଉଛି ଶ୍ରୀଜୀଉଙ୍କର ବିଶେଷ ନୀତିକାନ୍ତି। ମାଲକାନଗିରି ବିମାନ ବନ୍ଦରର ଟ୍ରାଏଲ୍ ରନ୍ ପୂର୍ବରୁ ସୁରକ୍ଷା ସ୍ଥିତି ଅନୁଧ୍ୟାନ କଲେ ଦୁଇଜଣିଆ ଦଳ। ରାଜ୍ୟରେ କମ୍ ବର୍ଷା ଯୋଗୁଁ ସୃଷ୍ଟି ହୋଇଥିବା ସ୍ଥିତିକୁ ନେଇ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂ ଦେଓଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱରଠାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ। ରାଜ୍ୟରେ ସାର ମହଜୁଦ ପାଇଁ ସରକାର ପଦକ୍ଷେପ ନେଉଛନ୍ତି। ସାର ସଂକଟ ଦୂର ପାଇଁ ରାଜ୍ୟ ସରକାର ଡିଏପି ଓ ୟୁରିଆର ବିକଳ୍ପକୁ ପ୍ରୋହାହନ ପାଇଁ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ଏବଂ ପିଜିଟି ଶିକ୍ଷକଙ୍କ ଦିଗ୍ଦର୍ଶନ ନିମନ୍ତେ ଭୁବନେଶ୍ୱରଠାରେ କର୍ମଶାଳାର ହେଲା ଆୟୋଜନ। ପ୍ରଶିକ୍ଷଣ ନେବେ ସଂସ୍କୃତ ଓ ଅର୍ଥଶାସ୍ତ୍ରର 120 ଜଣ ପିଜିଟି ଶିକ୍ଷକ ଶିକ୍ଷୟିତ୍ରୀ। ବର୍ତ୍ତମାନ ପାଇଁ ମୁଖ୍ୟ ସମ୍ବାଦ ଏଠାରେ ସମାପ୍ତ କରୁଛୁ। ପରବର୍ତ୍ତୀ ମୁଖ୍ୟ ସମ୍ବାଦ ଶୁଣିପାରିବେ ରାତି 7ଟାରେ।

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସି ଦିଲ୍ ତକ୍। ବର୍ତ୍ତମାନ ଶୁଣନ୍ତୁ ଆଜି ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀ ରାମଚରିତ ମାନସର 84ତମ ଭାଗ ଶୁଣିପାରିବେ ସନ୍ଧ୍ୟା 6:10। ଭକ୍ତି ଗୀତର କାର୍ଯ୍ୟକ୍ରମ ଆରାଧନା ଶୁଣିପାରିବେ ସନ୍ଧ୍ୟା 6:30। ସନ୍ଧ୍ୟା ଆସର ଶୁଣିବେ ସନ୍ଧ୍ୟା 7:25। ଗୀତରେ ମିତରେ ଶୁଣିବେ ରାତି 8:02। ଅଭୁଲା ସ୍କୃତି ଶୁଣିପାରିବେ ରାତି 9:30। ରେନ୍ବୋ ଏସ୍ଏମ୍ଏସ୍ ଶୁଣିବେ ରାତି 10। ଶୁଣିଲେ ଆଜି ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ବର୍ତ୍ତମାନ ଶୁଣନ୍ତୁ ଆସନ୍ତାକାଲି ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଭକ୍ତି ଗୀତର କାର୍ଯ୍ୟକ୍ରମ ଅର୍ଘ୍ୟଥାଳି ଶୁଣିବେ ସକାଳ 6:05। ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 102ତମ ଭାଗ ଶୁଣିବେ ସକାଳ 6:40। ଆମର ସ୍ୱାସ୍ଥ୍ୟ ସକାଳ 7:10। ଏଥିରେ ବିଷୟ ରହିଛି ଜନ୍ମଗତ ବକ୍ରପାଦ, ଆଲୋଚନା କରିବେ ଡାକ୍ତର ଶକ୍ତିପ୍ରସାଦ ଦାସ। ଶୁଭ ସକାଳ ଶୁଣିବେ ସକାଳ 7:25। ସକାଳ 8:30 ଶୁଣିବେ ମର୍ଣ୍ଣିଂ ମେଲୋଡି। ଡାଏଲ୍ ଇନ୍ ଲାଇଭ୍ ଚିଟ୍ଚାଟ୍ ସକାଳ 9:00 ଏବଂ ସନ୍ଧ୍ୟା 5:02। ଏଥିରେ ନିର୍ଦ୍ଧାରିତ ବିଷୟରେ ଫୋନ୍ କଲ୍ ମାଧ୍ୟମରେ ନିଜର ମତାମତ ସେୟାର କରିପାରିବେ। ଦିନ 10:00 ଏବଂ ରାତି 10:02 ଶୁଣିପାରିବେ ରେନ୍ବୋ ଏସ୍ଏମ୍ଏସ୍। କଳାକାର ଶୁଣିପାରିବେ ଦିନ 11:00। ପୁରୁଣା ହିନ୍ଦୀ ଚଳଚ୍ଚିତ୍ରର ଗୀତ ଶୁଣିବେ ଦିନ 11:30। ଦିନ 12:00 ଶୁଣିବେ କିଛି କଥା କିଛି ଗୀତ। ଆଜି ଚର୍ଚ୍ଚାରେ ଶୁଣିବେ ଦିନ 1:10। ଏଥିରେ ନିର୍ଦ୍ଧାରିତ ବିଷୟରେ ନିଜର ମତାମତ ହ୍ୱାଟ୍ସଆପ୍ ଏବଂ ଏସ୍ଏମ୍ଏସ୍ ମାଧ୍ୟମରେ ରଖିପାରିବେ। ପୁରୁଣା ଓଡ଼ିଆ ଚଳଚ୍ଚିତ୍ରର ଗୀତ ଶୁଣିବେ ଦିନ 2:45। ଅପରାହ୍ନ 3:00 ଶୁଣିବେ ପ୍ରାୟୋଜିତ କାର୍ଯ୍ୟକ୍ରମ ଏନ୍ସିଆର୍ଟି ମୋ ଦେଶ ଶୁଣିପାରିବେ ଅପରାହ୍ନ 3:30। ସୁରିଲା ଆଫ୍ଟରନୁନ୍ ଶୁଣିବେ ଅପରାହ୍ନ 4:00। ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 85ତମ ଭାଗ ଶୁଣିବେ ସନ୍ଧ୍ୟା 6:10। ଭକ୍ତିଗୀତର କାର୍ଯ୍ୟକ୍ରମ ଆରାଧନା ଶୁଣିପାରିବେ ସନ୍ଧ୍ୟା 6:00।

30 ମିନିଟ୍ରେ, ସନ୍ଧ୍ୟା ଆସର ଶୁଣିବେ ସନ୍ଧ୍ୟା 7:25 ମିନିଟ୍ରେ, ରାତି 8:02 ମିନିଟ୍ରେ ଶୁଣିବେ ଗୀତରେ ମିତରେ, ଅଭୁଲା ସ୍ମୃତି ଶୁଣିପାରିବେ ରାତି 9:30 ମିନିଟ୍ରେ। ଶୁଣିଲେ ଆସନ୍ତାକାଲି ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍।

0: ବର୍ତ୍ତମାନ ଶୁଣନ୍ତୁ ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 84ତମ ଭାଗ
1: ଏପିସୋଡ୍ ନମ୍ବର 84 84

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ଧରଣୀରେ ସନ୍ଧ୍ୟା ଉପନୀତ ଚତୁର୍ଦ୍ଦିଗରେ ବିଭୁକୃପା ବିଚ୍ଛୁରିତ ଘଣ୍ଟ ଶଙ୍ଖ ଘଣ୍ଟା ଏସବୁ ଶବ୍ଦରେ ଏବେ ଚତୁର୍ଦ୍ଦିଗ ଗୁଞ୍ଜରିତ ଆରମ୍ଭ କରିବା ଭକ୍ତିଗୀତର କାର୍ଯ୍ୟକ୍ରମ ଆରାଧନା।

0: ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ତିଲ୍ ସି ତିଲ୍ ତକ୍ ବର୍ତ୍ତମାନ ଶୁଣନ୍ତୁ ଆଞ୍ଚଳିକ ସମ୍ବାଦ।
1: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଆଶୁତୋଷ ପତି। ମୁଖ୍ୟ ସମ୍ବାଦ, ନିଟ୍ ପ୍ରଶ୍ନପତ୍ର ମାମଲା ଏବଂ ଅନ୍ୟ ପ୍ରସଙ୍ଗକୁ ନେଇ ସଂସଦରେ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଉଭୟ ଗୃହ ମୁଲତବୀ। ଭୁବନେଶ୍ୱର ସମେତ ଦେଶର 5 ସ୍ଥାନରେ ବୃତ୍ତିଗତ ପ୍ରଶିକ୍ଷଣ ସମ୍ପର୍କିତ ଜାତୀୟ ଉତ୍କର୍ଷ କେନ୍ଦ୍ର ହେବ ପ୍ରତିଷ୍ଠା। ପବିତ୍ର ହେରାପଞ୍ଚମୀ ତିଥିରେ ଆଜି ପୁରୀରେ ଅନୁଷ୍ଠିତ ହେଉଛି ବିଶେଷ ନୀତିକାନ୍ତି। ଆସନ୍ତାକାଲି ହେବ ରଥଗୁଡ଼ିକର ଦକ୍ଷିଣ ମୋଡ଼। ଏବଂ ରାଜ୍ୟରେ ସାର ସଙ୍କଟ ଦୂର କରିବା ପାଇଁ ୟୁରିଆର ବିକଳ୍ପକୁ ପ୍ରୋତ୍ସାହନ ଦେବା ଲାଗି ସରକାରଙ୍କ ନିଷ୍ପତ୍ତି। ସଂସଦର ମୌସୁମୀ ଅଧିବେଶନ ଆଜିଠାରୁ ଆରମ୍ଭ ହୋଇଛି। ଅଧିବେଶନ କାଳରେ ରାଜ୍ୟସଭା ଓ ଲୋକସଭାରେ ନିଟ୍ ପ୍ରଶ୍ନପତ୍ର ପ୍ରଘଟ ଏବଂ ଅନ୍ୟ ପ୍ରସଙ୍ଗକୁ ନେଇ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଉଭୟ ଗୃହକୁ ଆଜି ପାଇଁ ମୁଲତବୀ ଘୋଷଣା କରାଯାଇଛି। ସଂସଦ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ପ୍ରଥମେ ଲୋକସଭାରେ ଦିବଂଗତ ସଦସ୍ୟଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା। ଏହାପରେ ବିଭିନ୍ନ ପ୍ରସଙ୍ଗକୁ ନେଇ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ବାଚସ୍କତି ଓମ୍ ବିର୍ଲା ଗୃହକୁ ବାରମ୍ଭାର ମୁଲତବୀ ଘୋଷଣା କରିଥିଲେ। ରାଜ୍ୟସଭାରେ ମଧ୍ୟ ବିରୋଧୀଙ୍କ ହଟ୍ଟଗୋଳ ଜାରି ରହିଥିଲା। ଏଥିଲାଗି ରାଜ୍ୟସଭା ଉପାଧ୍ୟକ୍ଷ ଗୃହକୁ ବାରମ୍ଭାର ମୁଲତବୀ ଘୋଷଣା କରିଥିଲେ। 2025-26 କେନ୍ଦ୍ରୀୟ ବଜେଟ୍ରେ ଘୋଷଣା ଅନୁଯାୟୀ ଦେଶରେ ବୃତ୍ତିଗତ ପ୍ରଶିକ୍ଷଣର ସାମଗ୍ରିକ ଗୁଣବତ୍ତା ଏବଂ ପ୍ରାସଙ୍ଗିକତାକୁ ବୃଦ୍ଧି କରିବା ଉଦ୍ଦେଶ୍ୟରେ ଭୁବନେଶ୍ୱର, ଚେନ୍ନାଇ, ହାଇଦ୍ରାବାଦ, କାନପୁର ଏବଂ ଲୁଧିଆନାଠାରେ ଜାତୀୟ ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା କରାଯିବ। ଦେଶରେ କୃତ୍ରିମ ବୁଦ୍ଧିମତା ପ୍ରଚଳନ ଏବଂ କୃତ୍ରିମ ବୁଦ୍ଧିମତାକୁ ଦେଶ ପାଇଁ ଉପଯୋଗ କରିବା ଲକ୍ଷ୍ୟ ନେଇ କେନ୍ଦ୍ର ସରକାର 5 ଉତ୍କର୍ଷ କେନ୍ଦ୍ର ସ୍ଥାପନ ପାଇଁ 500 କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି। ନୂତନ ଶିକ୍ଷାନୀତି 2020କୁ ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟା ସହିତ ସମନ୍ୱିତ କରିବା ପାଇଁ କୃତ୍ରିମ ବୁଦ୍ଧିମତା ଆଧାରିତ ବ୍ୟବସ୍ଥା ଶିକ୍ଷା କ୍ଷେତ୍ରରେ ଲାଗୁ କରାଇବା ଲାଗି ଏହା ପ୍ରସ୍ତୁତ କରାଯାଇଛି ବୋଲି ଆଜି ଲୋକସଭାରେ ବିଭାଗୀୟ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ସୁକାନ୍ତ ମଜୁମଦାର ସୂଚନା ଦେଇଛନ୍ତି। ରାଜ୍ୟରେ ସ୍ୱଳ୍ପ ବୃଷ୍ଟିପାତ ଯୋଗୁଁ ସୃଷ୍ଟି ହୋଇଥିବା ପରିସ୍ଥିତି ନେଇ ଉପମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଜଳାଶୟଗୁଡ଼ିକରେ ଥିବା ପାଣିକୁ ପ୍ରଥମେ ପାନୀୟ ଜଳ ଓ ଚାଷ କାର୍ଯ୍ୟ ପାଇଁ ସଂରକ୍ଷିତ ରଖାଯିବ। ଖରିଫ୍ ଚାଷରେ କୌଣସି ଅସୁବିଧା ନ ହେବା ପାଇଁ ଏହିଭଳି ନିଷ୍ପଭି ନିଆଯାଇଛି। ସେହିଭଳି ଚାଷୀଙ୍କ ସ୍ୱାର୍ଥ ରକ୍ଷା ପାଇଁ ବାଲିମେଳାରେ ବିଦ୍ୟୁତ୍ ଉତ୍ପାଦନ କିଛିଦିନ ପାଇଁ ବନ୍ଦ ରଖାଯାଇଛି। ସମସ୍ୟାର ସମାଧାନ ପାଇଁ ସରକାରଙ୍କ ପକ୍ଷରୁ ଏକ ଆପଦକାଳୀନ ଯୋଜନା ପ୍ରସ୍ତୁତ କରାଯାଇଛି। ସେହିପରି ମାଛକୁଣ୍ଡ ପ୍ରକଳ୍ପର ବୈଷୟିକ ସମସ୍ୟା ଦୂର କରିବା ପାଇଁ ସରକାର ପଦକ୍ଷେପ ନେଇଥିବା ଶ୍ରୀ ସିଂହଦେଓ କହିଛନ୍ତି। ରାଜ୍ୟରେ ସାର ସଙ୍କଟକୁ ଦୂର କରିବା ପାଇଁ ସରକାର ପଦକ୍ଷେପ ନେଉଛନ୍ତି। ଏ ସମ୍ପର୍କରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ସଚିବ ସଚିନ ରାମଚନ୍ଦ୍ର ଯାଦବ ସମସ୍ତ ଜିଲ୍ଲାପାଳଙ୍କୁ ପତ୍ର ଲେଖିଛନ୍ତି। ପତ୍ରରେ ଡିଏପି ଓ ୟୁରିଆର ବିକଳ୍ପକୁ ପ୍ରୋହାହନ ଦେବା ପାଇଁ ଉଲ୍ଲେଖ ରହିଛି। ବିକଳ୍ପ ଭାବେ କମ୍ପ୍ଲେକ୍ସ ଫର୍ଟିଲାଇଜର ଓ ଆମୋନିୟମ୍ ସଲ୍ଫେଟ୍କୁ ପ୍ରୋହାହନ ଦେବାକୁ କୁହାଯାଇଛି। ଆମୋନିୟମ୍ ସଲ୍ଫେଟ୍ ମୃତ୍ତିକାରେ ସଲ୍ଫର ଅଭାବ ଦୂର କରିବାରେ ସହାୟକ ହେବ। ସେହିଭଳି ଡିଏପି ଯୋଗାଣ ପ୍ରଭାବିତ ହୋଇଥିବାରୁ କମ୍ପ୍ଲେକ୍ସ ଫର୍ଟିଲାଇଜର ବ୍ୟବହାର କରିବାକୁ ପତ୍ରରେ ଲେଖାଯାଇଛି। ରାଜ୍ୟରେ ଥିବା ସ୍ନାତକ ମହାବିଦ୍ୟାଳୟଗୁଡ଼ିକରେ ନାମଲେଖା ଲାଗି ଆଜି ଦ୍ୱିତୀୟ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇଛି। ମୋଟ 1055 ସ୍ନାତକ ମହାବିଦ୍ୟାଳୟରେ କଳା, ବିଜ୍ଞାନ, ବାଣିଜ୍ୟ, ସେଲ୍ଫ ଫାଇନାନ୍ସିଂ ଏବଂ ସଂସ୍କୃତ ପାଠ୍ୟକ୍ରମରେ 2,87,519 ଆସନ ରହିଛି। ପ୍ରଥମ ପର୍ଯ୍ୟାୟରେ 84,384 ଆସନରେ ନାମଲେଖା ଶେଷ ହୋଇଛି। ମେଧା ତାଲିକା ପ୍ରକାଶ ପରେ ଆସନ୍ତାକାଲିଠାରୁ ଗୁରୁବାର ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ନାମ ଲେଖାଇ ପାରିବେ।

0: ତାରିଖରେ ତୃତୀୟ ତଥା ଚୂଡ଼ାନ୍ତ ମେଧା ତାଲିକା ପ୍ରକାଶ ପାଇବ। ଭୁବନେଶ୍ୱରଠାରେ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଅଧୀନସ୍ଥ ସରକାରୀ ଉଚ୍ଚ ମାଧ୍ୟମିକ ଓ ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନିଯୁକ୍ତି ପାଇଥିବା ପିଜିଟି ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ନିମନ୍ତେ ଦିଗ୍ଦର୍ଶନ କର୍ମଶାଳାର ଆୟୋଜନ କରାଯାଇଛି। ଏହି କର୍ମଶାଳା ଦୁଇଟି ପର୍ଯ୍ୟାୟରେ ଆୟୋଜନ କରାଯାଉଛି। ଆଜିଠାରୁ ଆରମ୍ଭ ହୋଇଥିବା ପ୍ରଥମ ପର୍ଯ୍ୟାୟ କର୍ମଶାଳା ଆସନ୍ତା 24 ତାରିଖ ପର୍ଯ୍ୟନ୍ତ ଚାଲିବ। ଦ୍ୱିତୀୟ ପର୍ଯ୍ୟାୟ କର୍ମଶାଳା ଚଳିତ ମାସ 27 ତାରିଖରୁ ଆରମ୍ଭ ହୋଇ 31 ତାରିଖ ଯାଏଁ ଚାଲିବ। କର୍ମଶାଳାରେ ଜାତୀୟ ଶିକ୍ଷାନୀତି 2020ର ବିଭିନ୍ନ ଦିଗ, ଲିଙ୍ଗଗତ ସମାନତା ଶିକ୍ଷା, ଆଇସିଟିର ବ୍ୟବହାର, ସାମ୍ସ ଓ ଶିକ୍ଷାଜ୍ୟୋତି ପୋର୍ଟାଲ୍ର ଉପଯୋଗ ଆଦି ବିଷୟରେ ବିସ୍ତୃତ ଆଲୋଚନା କରାଯିବ। ପ୍ରଥମ ପର୍ଯ୍ୟାୟ କର୍ମଶାଳାରେ 120 ଜଣ ପିଜିଟି ଶିକ୍ଷକ ଶିକ୍ଷୟିତ୍ରୀ ଯୋଗ ଦେଇଛନ୍ତି। ପବିତ୍ର ହେରା ପଞ୍ଚମୀ ତିଥିରେ ପୁରୀରେ ଆଜି ଶ୍ରୀଜୀଉମାନଙ୍କର ଆଡ଼ବ ମଣ୍ଡପରେ ବିଶେଷ ନୀତିକାନ୍ତି ହେଉଛି। ମା' ଲକ୍ଷ୍ମୀ ଠାକୁରାଣୀଙ୍କୁ ଛାଡ଼ି ମହାପ୍ରଭୁ ଶ୍ରୀଜଗନ୍ନାଥ ଶ୍ରୀଗୁଣ୍ଡିଚା ଦିନ ବଡ଼ଭାଇ ବଳଭଦ୍ର ଓ ସାନଭଉଣୀଙ୍କୁ ସାଙ୍ଗରେ ନେଇ ରଥରେ ଯାତ୍ରା କରିବା ପରେ ଶ୍ରୀମନ୍ଦିରରେ ମହାଲକ୍ଷ୍ମୀ ନିଜକୁ ଅପମାନିତ ଓ ଅବହେଳିତ ମନେ କରିଛନ୍ତି। ଶ୍ରୀମନ୍ଦିରରୁ ଷଷ୍ଠ ଦିନ ମଧ୍ୟାହ୍ନ ଧୂପ ପୂର୍ବରୁ ମହାଲକ୍ଷ୍ମୀଙ୍କ ଗମନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥାଏ। ପନ୍ତି ଭୋଗ ପରେ ଠାକୁରାଣୀ ପାଲିଙ୍କିରେ ବିଜେ ହୋଇ ଗୁଣ୍ଡିଚା ମନ୍ଦିରକୁ ଯାତ୍ରା କରିଥାନ୍ତି। ମା' ଲକ୍ଷ୍ମୀଙ୍କ ଆଦେଶରେ ସେଠାରେ ସେବକମାନେ ରଥର କାଠ ଭାଙ୍ଗି ଦିଅନ୍ତି। ଅଭିମାନିନୀ ମା' ମହାଲକ୍ଷ୍ମୀ ନନ୍ଦିଘୋଷ ରଥର କାଠ ଭାଙ୍ଗିବା ସହ ମହାପ୍ରଭୁଙ୍କ ଦର୍ଶନ ନ ପାଇ ଆଜି ଅଧର ଚୁମ୍ବିତ ଆଜ୍ଞାମାଳ ପାଇ ରାଗରେ ହେରାଗୌରୀ ସାହିବାଟେ ମନ୍ଦିର ପ୍ରତ୍ୟାବର୍ତ୍ତନ କରିବାର ପରମ୍ପରା ରହିଛି। ମହାଲକ୍ଷ୍ମୀଙ୍କ କ୍ରୋଧ ଓ ହେରାପଞ୍ଚମୀରେ ଶ୍ରୀଗୁଣ୍ଡିଚା ମନ୍ଦିର ଯାତ୍ରା ଫଳସ୍ୱରୂପ ପ୍ରଭୁ ଶ୍ରୀଜଗନ୍ନାଥ ପ୍ରତିଶ୍ରତି ରକ୍ଷା କରି ଶ୍ରୀମନ୍ଦିର ଫେରିବା ପାଇଁ ରାଜି ହେବା ସହ ରଥଗୁଡ଼ିକର ଦକ୍ଷିଣ ମୋଡ଼ ପାଇଁ ସେବକମାନଙ୍କୁ ଆଦେଶ ଦେଇଥାନ୍ତି। ଆଜିର ବିଶେଷ ନୀତି ଶେଷ ହେବା ପରେ ଆସନ୍ତାକାଲି ସକାଳ ଧୂପ ସରିବା ପରେ ତିନି ରଥର ଦକ୍ଷିଣ ମୋଡ଼ ନେଇ ଆଜ୍ଞାମାଳ ବିଜେ କରାଯିବ। ଦକ୍ଷିଣ ମୋଡ଼ ହେବା ପୂର୍ବରୁ ଆଜି ରଥଗୁଡ଼ିକର ଯାଞ୍ଚ କରାଯାଇଛି। ଭଦ୍ରକ ପୌରାଞ୍ଚଳର ସନ୍ଥିଆ ଗ୍ରାମରେ ଶ୍ରୀ ଶ୍ରୀ ରାଧାମଦନ ମନ୍ଦିରରେ ହେରାପଞ୍ଚମୀ ଉତ୍ସବ ଏବଂ ଶ୍ରୀ ଚୈତନ୍ୟ ମହାପ୍ରଭୁଙ୍କ 540 ବର୍ଷ କନ୍ଥାବସ୍ତ୍ର ପ୍ରଦର୍ଶନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଶ୍ରୀ ଚୈତନ୍ୟ ମହାପ୍ରଭୁଙ୍କ ଭଦ୍ରକ ଆଗମନ ସମ୍ପର୍କରେ ଅତିଥିମାନେ ଆଲୋଚନା କରିଥିଲେ। କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ କେଜିଭିଭି ୱାର୍ଡେନ୍ଙ୍କ ନିମନ୍ତେ ଭୁବନେଶ୍ୱର ଆଞ୍ଚଳିକ ଶିକ୍ଷାନୁଷ୍ଠାନରେ ପଞ୍ଚଦିବସୀୟ ପ୍ରଶିକ୍ଷଣର ଶୁଭାରମ୍ଭ ହୋଇଛି। ଜାତୀୟ ଶିକ୍ଷା ଯୋଜନା ଏବଂ ପ୍ରଶାସନ ପ୍ରତିଷ୍ଠାନ ନୂଆଦିଲ୍ଲୀ ଏବଂ ଓଡ଼ିଶା ସ୍କୁଲ୍ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ ଓସେପାର ମିଳିତ ସହଯୋଗରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। କାର୍ଯ୍ୟକ୍ରମରେ ଓସେପାର ଅତିରିକ୍ତ ନିର୍ଦ୍ଦେଶକ ସଙ୍ଗୀତା ବେହେରା ୱାର୍ଡେନ୍ମାନଙ୍କୁ ଦକ୍ଷ ଓ ସମ୍ବେଦନଶୀଳ ହେବାକୁ ପରାମର୍ଶ ଦେଇଥିଲେ। ଓସ୍ମାର ଯୁଗ୍ମ ନିର୍ଦ୍ଦେଶକ ସନ୍ତୋଷ କୁମାର ରାଉତ ଛାତ୍ରୀମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା, ପୋଷଣ ସୁରକ୍ଷା ଓ ସୁସ୍ଥ ଜୀବନଶୈଳୀ ସମ୍ପର୍କରେ ସଚେତନତା ସୃଷ୍ଟି କରିବାକୁ ୱାର୍ଡେନ୍ମାନଙ୍କୁ ପରାମର୍ଶ ଦେଇଥିଲେ। କର୍ମଶାଳାରେ ରାଜ୍ୟର 5ଟି ଜିଲ୍ଲାରୁ 70ରୁ ଅଧିକ ୱାର୍ଡେନ୍ ଯୋଗ ଦେଇଥିଲେ। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଆଜି ନବରଙ୍ଗପୁର ଜିଲ୍ଲାର ରାଇଘର ବ୍ଲକ ଗସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ଭରଣ୍ଡିଠାରେ ନବନିର୍ମିତ ଗଣ୍ଡୱାନା ଭବନକୁ ମନ୍ତ୍ରୀ ଶ୍ରୀ ଗଣ୍ଡ ଉଦ୍ଘାଟନ କରିବା ସହ ସ୍ଥାନୀୟ ଶିବମନ୍ଦିରରେ ଭୋଗମଣ୍ଡପ ଓ ଶୀତାଳା ମାତା ମନ୍ଦିରର ମରାମତି କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ଅନ୍ତର୍ଗତ ସିଂହିଯୁବା ପଞ୍ଚାୟତ କାର୍ଯ୍ୟାଳୟରେ ଆର୍ଥିକ ସ୍ୱାକ୍ଷରତା ଓ ଆର୍ଥିକ ଅନ୍ତର୍ଭୁକ୍ତିକରଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଆର୍ଥିକ ସେବା ଓ ସଞ୍ଚୟ ଅଧିକାରୀ ମଙ୍ଗଳ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶିବିରରେ ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟ, ବ୍ୟାଙ୍କ ମିତ୍ର ଏବଂ ପଞ୍ଚାୟତର ଜନସାଧାରଣ ଯୋଗ ଦେଇଥିଲେ। ଓଡ଼ିଶାର ଉତ୍ତର ଭାଗ ଏବଂ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଚଳିତ ସପ୍ତାହରେ ପୁଣି ଥରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଉପକୂଳ ଓ ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ମଧ୍ୟମରୁ ପ୍ରବଳ ବର୍ଷା ହୋଇପାରେ। ପାଣିପାଗ କେନ୍ଦ୍ର ପକ୍ଷରୁ ଆସନ୍ତା 24 ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ହେବା ନେଇ 20ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଏ ସମ୍ପର୍କରେ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଡକ୍ଟର ମନୋରମା ମହାନ୍ତି କହିଛନ୍ତି,
1: ଆଗାମୀ 7 ଦିନ ପର୍ଯ୍ୟନ୍ତ ରାଜ୍ୟରେ କିଛି କିଛି ସ୍ଥାନରେ ହାଲକାରୁ ମଧ୍ୟମ ବର୍ଷା ରହିବ। ତା ସହିତ ଗାଁ ଭାଁ ସ୍ଥାନରେ କିମ୍ବା ଗୋଟିଏ କିମ୍ବା ଦୁଇଟା ସ୍ଥାନରେ ପ୍ରବଳ ବର୍ଷା ରହିବାର ମଧ୍ୟ ସମ୍ଭାବନା ରହିଛି। କାଲି ପାଇଁ କିମ୍ବା 21 ତାରିଖରେ ରାଜ୍ୟରେ କିଛି କିଛି ସ୍ଥାନରେ ହାଲକାରୁ ମଧ୍ୟମ ବର୍ଷା ରହିବ। ତା ସହିତ ପ୍ରବଳ ବର୍ଷା ଗୋଟିଏ କିମ୍ବା ଦୁଇଟା ସ୍ଥାନରେ ହେବାର ସମ୍ଭାବନା ରହିଛି। ଏମିତି ବର୍ଷା ସହିତ ବିଜୁଳି ଘଡ଼ଘଡ଼ି, ଝଟକା ପବନ, ପବନର ବେଗ ରହିବ 40ରୁ 50 କିଲୋମିଟର ପର ଆୱାର।
0: କଟକ କଳିଙ୍ଗ ଜିମ୍ନାସିୟମ୍ଠାରେ ରାଜ୍ୟସ୍ତରୀୟ 32ତମ ଦୁଇଦିନିଆ ଯୋଗାସନ ଶିବିର ଉଦ୍ଯାପିତ ହୋଇଯାଇଛି। ପ୍ରତିଯୋଗିତାରେ କେନ୍ଦ୍ରାପଡ଼ା ଜିଲ୍ଲାର ପ୍ରତିଯୋଗୀମାନେ ସଫଳତା ହାସଲ କରିଛନ୍ତି। ରାଜ୍ୟର ବିଭିନ୍ନ ସ୍ଥାନରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଦେବଗଡ଼, ନୂଆପଡ଼ା, ଭଦ୍ରକ, ନୟାଗଡ଼, ବୌଦ୍ଧ, ନବରଙ୍ଗପୁର, କେନ୍ଦ୍ରାପଡ଼ା ଓ ମାଲକାନଗିରିରେ ଏହି ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି।

କ୍ରୀଡ଼ା ମାନସିକ ଶକ୍ତି ଓ କଳାର ଉପାଦାନ ମିଶ୍ରିତ ପ୍ରାଚୀନ ସାଂସ୍କୃତିକ ଚେସ୍ ଖେଳକୁ ଅଧିକ ଲୋକପ୍ରିୟ କରିବା ପାଇଁ ଆଜି ଆନ୍ତର୍ଜାତିକ ଚେସ୍ ଦିବସ ପାଳନ କରାଯାଉଛି। ବିଶ୍ୱ ଚେସ୍ ସମୁଦାୟ ତରଫରୁ 1924 ପ୍ରତିଷ୍ଠା କରାଯାଇଥିବା ଫାଇଡର ସ୍କରଣ ଉଦ୍ଦେଶ୍ୟରେ ଏହି ଦିବସକୁ ପାଳନ କରାଯାଇଥାଏ। 2019 ଜାତିସଂଘ ମହାସଭା ଦ୍ୱାରା ଏହି ଦିବସ ପାଳନକୁ ସ୍ୱୀକୃତି ମିଳିଥିଲା। ପୃଥିବୀରେ ପ୍ରାୟ 190 ଦେଶରେ 7.5 କୋଟି ସ୍ୱୀକୃତିପ୍ରାପ୍ତ ଚେସ୍ ଖେଳାଳି ଅଛନ୍ତି। ଚଳିତ ବର୍ଷର ଆନ୍ତର୍ଜାତିକ ଚେସ୍ ଦିବସ 2026 ବାର୍ତ୍ତା ରହିଛି, ଉତ୍ସବ ପାଳନ କରନ୍ତୁ, ସୃଷ୍ଟି କରନ୍ତୁ ଏବଂ ପରିବର୍ତ୍ତନ ଆଣନ୍ତୁ। ମୁଖ୍ୟ ସମ୍ବାଦ ପୁଣି ଥରେ। ନିଟ୍ ପ୍ରଶ୍ନପତ୍ର ମାମଲା ଏବଂ ଅନ୍ୟ ପ୍ରସଙ୍ଗକୁ ନେଇ ସଂସଦରେ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଉଭୟ ଗୃହ ମୁଲତବୀ। ଭୁବନେଶ୍ୱର ସମେତ ଦେଶର 5 ସ୍ଥାନରେ ବୃତ୍ତିଗତ ପ୍ରଶିକ୍ଷଣ ସମ୍ପର୍କିତ ଜାତୀୟ ଉତ୍କର୍ଷ କେନ୍ଦ୍ର ହେବ ପ୍ରତିଷ୍ଠା। ପବିତ୍ର ହେରାପଞ୍ଚମୀ ତିଥିରେ ଆଜି ପୁରୀରେ ଅନୁଷ୍ଠିତ ହେଉଛି ବିଶେଷ ନୀତିକାନ୍ତି। ଆସନ୍ତାକାଲି ହେବ ରଥଗୁଡ଼ିକର ଦକ୍ଷିଣ ମୋଡ଼। ଏବଂ ରାଜ୍ୟରେ ସାର ସଂକଟ ଦୂର କରିବା ପାଇଁ ୟୁରିଆର ବିକଳ୍ପକୁ ପ୍ରୋତ୍ସାହନ ଦେବା ଲାଗି ସରକାରଙ୍କ ନିଷ୍ପତ୍ତି।

ନମସ୍କାର, ବର୍ତ୍ତମାନ ମୁଖ୍ୟ ସମ୍ବାଦ ସହ ମୁଁ ସତ୍ୟ ରଞ୍ଜନ ମହାପାତ୍ର। ସଂସଦର ମୌସୁମୀ ଅଧିବେଶନ ଆଜିଠାରୁ ଆରମ୍ଭ। ନିଟ୍ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ମାମଲା ଓ ଅନ୍ୟ ପ୍ରସଙ୍ଗ ନେଇ ବିରୋଧୀ ଦଳ ସଦସ୍ୟଙ୍କ ହୋହଲା ଯୋଗୁଁ ସଂସଦର ଉଭୟ ଗୃହ ଦିନକ ପାଇଁ ମୁଲତବୀ। ବୈଷୟିକ ସମସ୍ୟା ସତ୍ତ୍ୱେ ଦେଶର ଅଭିବୃଦ୍ଧି ହାର 7.7% ରହିଛି କହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପବିତ୍ର ହେରା ପଞ୍ଚମୀ ତିଥିରେ ଆଜି ପୁରୀରେ ଅନୁଷ୍ଠିତ ହେଉଛି ଶ୍ରୀଜୀଉଙ୍କ ବିଶେଷ ନୀତିକାନ୍ତି। ଆସନ୍ତାକାଲି ହେବ ରଥଗୁଡ଼ିକର ଦକ୍ଷିଣ ମୋଡ଼। ରାଜ୍ୟର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହୋଇଯାଇଛି ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର। ସ୍ନାତକ ଶ୍ରେଣୀରେ ନାମଲେଖା ପାଇଁ ଆଜି ପ୍ରକାଶ ପାଇଲା ଦ୍ୱିତୀୟ ପର୍ଯ୍ୟାୟ ମେଧା ତାଲିକା। ରାଜ୍ୟରେ ସାର ସଂକଟ ଦୂର ପାଇଁ ରାଜ୍ୟ ସରକାର ଡିଏପି ଓ ୟୁରିଆ ବିକଳ୍ପକୁ ପ୍ରୋହାହନ ପାଇଁ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି। ରାଜ୍ୟରେ କମ୍ ବର୍ଷା ଯୋଗୁଁ ସୃଷ୍ଟି ହୋଇଥିବା ସ୍ଥିତିକୁ ନେଇ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱରଠାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ। ପିଜିଟି ଶିକ୍ଷକଙ୍କ ଦିଗ୍ଦର୍ଶନ ନିମନ୍ତେ ଭୁବନେଶ୍ୱରଠାରେ କର୍ମଶାଳାର ହେଲା ଆୟୋଜନ। ପ୍ରଶିକ୍ଷଣ ନେବେ ସଂସ୍କୃତ ଓ ଅର୍ଥଶାସ୍ତ୍ରର 120 ଜଣ ପିଜିଟି ଶିକ୍ଷକ ଶିକ୍ଷୟିତ୍ରୀ। ଭୁବନେଶ୍ୱର ସମେତ ଦେଶର 5 ସ୍ଥାନରେ ବୃତ୍ତିଗତ ପ୍ରଶିକ୍ଷଣ ସମ୍ପର୍କିତ ଜାତୀୟ ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା ହେବ ଏବଂ ଆସନ୍ତା 24 ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ହେବା ନେଇ 20 ଜିଲ୍ଲାକୁ ସତର୍କ ସୂଚନା ଜାରି କଲା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ବର୍ତ୍ତମାନ ପାଇଁ ମୁଖ୍ୟ ସମ୍ବାଦ ଏଠାରେ ସମାପ୍ତ କରୁଛୁ। ପରବର୍ତ୍ତୀ ମୁଖ୍ୟ ସମ୍ବାଦ ଶୁଣିପାରିବେ ରାତି 8:00।

ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ ମକା କପା ଅଦା ମାଣ୍ଡିଆ ଚିନାବାଦାମ ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ ଲ୍ୟାମ୍ପସ ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।

kazaydı. ସମର ସିଜନ ଧୀରେ ଧୀରେ ପଳେଇଲା। ଖରାଦିନ ଥିଲା ବୋଲି ଆମେ କେତେ କଷ୍ଟ ପାଉଥିଲେ, ଆଉ ମନେ ମନେ ବହୁତ ଖୋଜୁଥିଲେ ଟିକେ ବର୍ଷା ହଉ। ଆଉ ଏବେ ଏବେ ଏତେ ସାରା ବର୍ଷା ହେଲାଣି ଯେ ଏବେ ବି ଆମକୁ ଚିଡ଼ି ଲାଗୁଛି, ଓହୋ ଏ ବର୍ଷା ଟିକେ ଥମି ଯାଆନ୍ତାନି। ପିଲାବେଳେ ଯେତେବେଳେ ସ୍କୁଲ ଯିବାକୁ ପଡୁଥିଲା ଆଉ ଏଇ ସମୟରେ ବର୍ଷାଟା ହଉଥିଲା, ଭାରି ମଜା ଲାଗୁଥିଲା ନା। ବର୍ଷା ଛାଡ଼ିଯିବା ପରେ ସେଇ ସାଧବ ବୋହୂ ପୋକକୁ ଧରିବା, ଆକାଶରେ ସେଇ ଇନ୍ଦ୍ରଧନୁକୁ ଦେଖିବା, ଆଉ ଭାସି ଯାଉଥିବା ପାଣିରେ କାଗଜ ଡଙ୍ଗାଟେ ଭସେଇବା। ଏତେ ସବୁ ମଜା କରିବା ଭିତରେ ଆଜିକାଲି ତ ସମୟ ହେଉନି ଆମକୁ ଏସବୁ କରିବା ପାଇଁ, ଫିର୍ ବି ଆମେ ଏଇ ସମୟରେ ସତର୍କ ରହିବା ନିହାତି ଦରକାର। ଘରର ଆଖପାଖକୁ ନିହାତି ଭାବରେ ସଫା ରଖିବା ଦରକାର, ଯେମିତିକି ମଶା ମାଛି ଏସବୁ ଏମାନେ ସବୁ କେବେ ବି ମାନେ ବଂଶ ବିସ୍ତାର ନ କରନ୍ତୁ, ଯାହାଦ୍ୱାରା ଆମେ ସୁସ୍ଥ ରହିବା। ବାକି ଆମ ଘରର ଆଖପାଖରେ ପାଣି ଜମିବାକୁ ଦେବାନି, ଯେହେତୁ ଘରେ ଆମେ ସମସ୍ତେ ରହୁଛେ, ଘରେ ଛୋଟ ଛୁଆ ବି ରହୁଛନ୍ତି, ସେମାନଙ୍କ ପାଇଁ ଆମେ ବେଶୀ ସତର୍କ ହେବା ଦରକାର। ଆଉ ଘରେ ଯଦି ଛୋଟ ଛୁଆ ଅଛନ୍ତି, ଖାସ୍ କରି ସେମାନଙ୍କର ଲୁଗାପଟା ଆମେ ଯାହା ବି ସଫା କରୁଛେ, ଚେଷ୍ଟା କରିବା ସେସବୁକୁ ନିହାତି ଟିକେ ଖରାରେ ମାନେ ସନ୍ଲାଇଟ୍ରେ ଶୁଖାଇବା ପାଇଁ ଟ୍ରାଏ କରିବା, ଯାହାଦ୍ୱାରା ସେଥିରେ ଯାହା ସବୁ ଆମର ବ୍ୟାକ୍ଟେରିଆ ଥାନ୍ତି, ଜୀବାଣୁ ଥାନ୍ତି, ସେସବୁ ମରିଯିବେ, ଆଉ ଛୁଆମାନେ ଗୋଟେ ମାନେ ଫ୍ରେଶ୍ ଫିଲ୍ କରିବେ ଯେତେବେଳେ ସେ ଡ୍ରେସ୍କୁ ପିନ୍ଧିବେ। ତେବେ ପହଞ୍ଚୁଛି ଆଉ ଗୋଟେ ସୁନ୍ଦର ଗୀତ ଆପଣଙ୍କ ପାଇଁ, ଷ୍ଟେ ଟ୍ୟୁନ୍ଡ ଆଣ୍ଡ ଏଞ୍ଜୟ।

ୱେଲକମ୍ ବ୍ୟାକ୍ ଫ୍ରେଣ୍ଡସ୍, ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍। ଦେଶ ଏହି ଦିଲ୍ ତକ୍ରେ ଜ୍ୟୋତି ଅଛି। ଆଜି ଇଭିନିଂରେ ଆପଣ

0: ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ସି ଦିଲ୍ ତାକ୍ ବର୍ତ୍ତମାନ ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
1: ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ। ମୁଖ୍ୟ ସମ୍ବାଦ, ମୌସୁମୀ ଅଧିବେଶନର ପ୍ରଥମ ଦିନରେ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ସଂସଦର ଉଭୟ ଗୃହ ଆସନ୍ତାକାଲି ପର୍ଯ୍ୟନ୍ତ ମୁଲତବୀ। ବାଣିଜ୍ୟ ପୁଞ୍ଜିନିବେଶକୁ ନିରନ୍ତର ପ୍ରୋତ୍ସାହିତ କରାଯିବା ସହିତ ବିଭିନ୍ନ କ୍ଷେତ୍ରରେ ଦ୍ୱିପକ୍ଷୀୟ ସମ୍ପର୍କକୁ ଅଧିକ ସଶକ୍ତ କରିବା ଉପରେ ଭାରତ ଓ ମୋଲଡୋଭା ସହମତ। ପେଟ୍ରୋଲରେ 20%ରୁ ଅଧିକ ଇଥାନଲ ମିଶ୍ରଣ କରିବା ସମ୍ପର୍କିତ କୌଣସି ନିଷ୍ପତ୍ତି ଏପର୍ଯ୍ୟନ୍ତ ନିଆଯାଇ ନାହିଁ ବୋଲି ସରକାରଙ୍କ ସୂଚନା। ବ୍ରିଟେନ୍ର ନୂତନ ପ୍ରଧାନମନ୍ତ୍ରୀ ଭାବେ ଆଜି ଦାୟିତ୍ୱ ଗ୍ରହଣ କଲେ ଆଣ୍ଡି ବର୍ନହାମ୍। ଏବଂ ଜାମ୍ମୁ କାଶ୍ମୀରରେ ବର୍ଷାଜନିତ ଅଘଟଣରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାରବର୍ଗଙ୍କ ଲାଗି 6,00,000 ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା। ସଂସଦର ମୌସୁମୀକାଳୀନ ଅଧିବେଶନ ଆଜିଠାରୁ ଆରମ୍ଭ ହୋଇଛି। ତେବେ ନିଟ୍ ପ୍ରଶ୍ନପତ୍ର ପ୍ରଘଟ ସମେତ ବିଭିନ୍ନ ପ୍ରସଙ୍ଗରେ ବିରୋଧୀ ଦଳଗୁଡ଼ିକ ପକ୍ଷରୁ ହଟ୍ଟଗୋଳ ଜାରି ରହିବାରୁ ସଂସଦର ଉଭୟ ଗୃହକୁ ଆଜି ଦିନକ ପାଇଁ ମୁଲତବୀ ରଖାଯାଇଛି। ବିରୋଧୀଙ୍କ ଏହି ହଟ୍ଟଗୋଳ ଯୋଗୁଁ ଉଭୟ ଲୋକସଭା ଓ ରାଜ୍ୟସଭାକୁ ଆଜି ପର୍ଯ୍ୟାୟକ୍ରମେ ଅନେକ ଥର ମୁଲତବୀ ରଖାଯାଇଥିଲା। ଷଷ୍ଠଥର ମୁଲତବୀ ପରେ ଅପରାହ୍ନ 3:00 ଲୋକସଭା ଆରମ୍ଭ ହେବା ମାତ୍ରେ ପୂର୍ବ ଅବସ୍ଥା ଜାରି ରହିବାରୁ ଗୃହକୁ ଦିନକ ପାଇଁ ମୁଲତବୀ ରଖାଯାଇଛି। ଅନୁରୂପ ଭାବେ ପଞ୍ଚମ ଥର ଲାଗି ମୁଲତବୀ ପରେ ଅପରାହ୍ନ 2:30 ରାଜ୍ୟସଭା କାର୍ଯ୍ୟ ଆରମ୍ଭ ହେବା ପରେ ଉପାଧ୍ୟକ୍ଷ ହରିବଂଶ ନିୟମିତ ଭାବେ ଗୃହ କାର୍ଯ୍ୟ ଚଳାଇବାକୁ ଚେଷ୍ଟା କରିଥିଲେ, ମାତ୍ର ବିରୋଧୀ ଦଳଗୁଡ଼ିକ ପକ୍ଷରୁ ହଟ୍ଟଗୋଳ ଜାରି ରହିବାରୁ ସେ ସଦନକୁ ଆଜି ପାଇଁ ମୁଲତବୀ ଘୋଷଣା କରିଥିଲେ। ଆଜି ଲୋକସଭା ଅଧିବେଶନ ପୂର୍ବାହ୍ନ 11:00 ବେଳେ ଆରମ୍ଭ ହେବା ପରେ ଦିବଂଗତ 6 ପୂର୍ବତନ ସଦସ୍ୟଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା। ସେହି 6 ହେଲେ ନାନ୍ଦେଣ୍ଡଲା ଭାସ୍କର ରାଓ, ଓମୁଓତି ଦେବୀ, ସୁଧାଂଶୁ ସିଲ୍, ମେଜର ଜେନେରାଲ ଭୁବନ ଚନ୍ଦ୍ର ଖଣ୍ଡୁରୀ, କେପି ଧନପାଲନ ଏବଂ ପ୍ୟାରେଲାଲ ସାଙ୍ଖୱର। ଗୃହରେ ମଧ୍ୟ କତାରର ଅମୀର ଶେଖ୍ ହମିଦ୍ ବିନ୍ ଖଲିଫା ଅଲ୍ ଥାନିଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା। ରାଜ୍ୟସଭାର ଅଧିବେଶନ ନୂତନ ଭାବେ ନିର୍ବାଚିତ ଏବଂ ପୁନଃନିର୍ବାଚିତ ସଦସ୍ୟମାନଙ୍କ ଶପଥ ଗ୍ରହଣ ସହିତ ଆରମ୍ଭ ହୋଇଥିଲା। ବିଜେପିର ଡକ୍ଟର ମୁକେଶ ଭାଇ ରାଠୁଆ, ମହେଶ କେୱାଟ, ଡକ୍ଟର ସତୀଶ ପୁନିଆ, ପ୍ରକାଶ ଚିକ୍ ବରାଇକ, ସୁସ୍ମିତା ଦେବ, ସୁଖେନ୍ଦୁ ଶେଖର ରାୟ, କଂଗ୍ରେସର ପବନ ଖେରା, ନ୍ୟାସନାଲ୍ ପିପୁଲ୍ସ ପାର୍ଟିର ଜେମ୍ସ ସାଙ୍ଗମା ଏବଂ ଜୋରମ୍ ପିପୁଲ୍ସ ମୁଭ୍ମେଣ୍ଟର କେ ଲାଲ୍ଟଲୁ ଆଙ୍କିମା ଶପଥ ଗ୍ରହଣ କରିଥିଲେ। ଏହାପରେ ଗୃହରେ ଦିବଂଗତ ପୂର୍ବତନ ସଦସ୍ୟମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା। ଭାରତ ଓ ମୋଲଡୋଭାନ ବିଭିନ୍ନ କ୍ଷେତ୍ରରେ ଦ୍ୱିପକ୍ଷୀୟ ସମ୍ପର୍କକୁ ଅଧିକ ସଶକ୍ତ କରିବା ଲାଗି ଦୁଇ ଦେଶର ରାଷ୍ଟ୍ରପତି ସମ୍ମତି ପ୍ରଦାନ କରିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କର ମୋଲଡୋଭାନ ଗସ୍ତ ଅବସରରେ ଚିସିନାଓଠାରେ ଅନୁଷ୍ଠିତ ପ୍ରତିନିଧିସ୍ତରୀୟ ବୈଠକ ପରେ ତାଙ୍କର ସେଠାକାର ପ୍ରତିପକ୍ଷ ମାୟା ସାଣ୍ଡୁଙ୍କ ସହିତ ଏକ ଯୁଗ୍ମ ବିବୃତ୍ତିରେ ଏହି ମତ ପ୍ରକାଶ ପାଇଛି। ବିଶେଷକରି ଦୁଇ ଦେଶ ମଧ୍ୟରେ ବାଣିଜ୍ୟ, ପୁଞ୍ଜିନିବେଶ, କୃଷି, ସ୍ୱାସ୍ଥ୍ୟସେବା, ଅକ୍ଷୟଶକ୍ତି, ଡିଜିଟାଲ ସାଧାରଣ ଭିଭିଭୂମି, କୃତ୍ରିମ ବୁଦ୍ଧିମତା ଏବଂ ନବସୃଜନ ଆଦି କ୍ଷେତ୍ରରେ ଦ୍ୱିପକ୍ଷୀୟ ସମ୍ପର୍କକୁ ଅଧିକ ସଶକ୍ତ କରାଯିବ।
2: हम कृषि लॉजिस्टिक्स एवं इंफ्रास्ट्रक्चर हेल्थ फार्मास्यूटिकल्स रिन्यूएबल एनर्जी डिजिटल पब्लिक इंफ्रास्ट्रक्चर आर्टिफिशियल इंटेलिजेंस और इनोवेशन सहित आपसी हित के विभिन्न क्षेत्र में सहयोग मजबूत करने पर सहमत हुए। शिक्षा और कैपेसिटी बिल्डिंग हमेशा से हमारे संबंधों के सबसे मजबूत स्तंभ में रही है। हमने उच्च शिक्षा के क्षेत्र में एजुकेशनल एक्सचेंजेस और इंस्टीट्यूशनल पार्टनरशिप के विस्तार पर भी चर्चा की।
1: ବାଣିଜ୍ୟ ପୁଞ୍ଜିନିବେଶକୁ ନିରନ୍ତର ପ୍ରୋତ୍ସାହିତ କରାଯିବା ସହିତ ଦୁଇ ଦେଶର ବ୍ୟବସାୟିକ ସମ୍ପ୍ରଦାୟଙ୍କ ମଧ୍ୟରେ ଘନିଷ୍ଠତାକୁ ଅଧିକ ସଶକ୍ତ କରିବା ଏବଂ ନିରନ୍ତର ଯୋଗାଣ ଶୃଙ୍ଖଳକୁ ସୁଦୃଢ଼ କରିବା ଉଭୟ ଉପରେ ରାଷ୍ଟ୍ରପତି ସମ୍ମତି ପ୍ରଦାନ କରିଛନ୍ତି। ଏହି ବିବୃତ୍ତିରେ ରାଷ୍ଟ୍ରପତି ମୁର୍ମୁ ତାଙ୍କ ଗସ୍ତକୁ ଏକ ଐତିହାସିକ ମାଇଲଖୁଣ୍ଟ ଭାବେ ଅଭିହିତ କରିବା ସହିତ ଭାରତର ରାଷ୍ଟ୍ରପତିଙ୍କର ଏହା ପ୍ରଥମ ମୋଲଡୋଭା ଗସ୍ତ ବୋଲି କହିଛନ୍ତି। 3 ଦଶନ୍ଧିରୁ ଉର୍ଦ୍ଧ୍ୱ ସମୟ ଧରି ଦୁଇ

0: ମଧ୍ୟରେ ରହିଆସିଥିବା ସମ୍ପର୍କ, ଆପୋଷ ବିଶ୍ୱାସ ଓ ବନ୍ଧୁତ୍ୱ ଶ୍ରୀମତୀ ମୁର୍ମୁଙ୍କର ଏହି ଗସ୍ତ ଦ୍ୱାରା ପ୍ରତିଫଳିତ ହେଉଛି ବୋଲି ସେ କହିଛନ୍ତି।
1: मालडोवा की पहली राजकीय यात्रा है, ये हमारे द्विपक्षीय संबंधों में एक ऐतिहासिक उपलब्धि है और हमारे दोनों देशों के बीच बढ़ती मित्रता और आपसी विश्वास को दर्शाती है। भारत और मालडोवा तीन दशकों से मधुर और मैत्रीपूर्ण संबंध साझा करते आ रहे हैं। भौगोलिक रूप से दूर होने के बावजूद शांति, विकास और अंतर्राष्ट्रीय सहयोग के प्रति हमारे साझा प्रतिबद्धता के अनुरूप हमारी साझेदारी निरंतर बढ़ती रही है।
0: ଏତଦ୍ବ୍ୟତୀତ ଦୁଇ ନେତା ବିଭିନ୍ନ ଆଞ୍ଚଳିକ ତଥା ବୈଶ୍ୱିକ ପ୍ରସଙ୍ଗ ଉପରେ ମତ ବିନିମୟ କରିବା ସହିତ ଆନ୍ତର୍ଜାତିକ ନିୟମକୁ ସମ୍ମାନ ପ୍ରଦର୍ଶନ କରିବା ଏବଂ ଯେକୌଣସି ବିବାଦର କୂଟନୀତି ଓ କଥାବାର୍ତ୍ତା ମାଧ୍ୟମରେ ଶାନ୍ତିପୂର୍ଣ୍ଣ ସମାଧାନ କରିବା ଦିଗରେ ନିଜର ପ୍ରତିଶ୍ରତିବଦ୍ଧତା ଦୋହରାଇଛନ୍ତି। ଏହି ଗସ୍ତ ଅବସରରେ ରାଷ୍ଟ୍ରପତି ଚିସିନାଓଠାରେ ଅନୁଷ୍ଠିତ ଭାରତ ମଲଡୋଭା ବ୍ୟବସାୟିକ ଫୋରମକୁ ସମ୍ବୋଧିତ କରି ଦୁଇ ଦେଶ ମଧ୍ୟରେ ଏକ ସଶକ୍ତ ଅର୍ଥନୈତିକ ଭାଗିଦାରୀ ଉପରେ ଗୁରୁତ୍ୱାରୋପ କରିଛନ୍ତି। ସେ କହିଛନ୍ତି 2047 ସୁଦ୍ଧା ଏକ ବିକଶିତ ଭାରତ ଗଠନର ଦୃଷ୍ଟିକୋଣକୁ ସାକାର କରିବା ଲାଗି ଭାରତ ବିଶ୍ୱାସଯୋଗ୍ୟ ତଥା ସମୃଦ୍ଧ ଭିତ୍ତିକ ଭାଗିଦାରୀ ଆବଶ୍ୟକ କରେ। ଏହି ପରିପ୍ରେକ୍ଷୀରେ ମଲଡୋଭାର ରଣନୈତିକ ଭୌଗୋଳିକ ସ୍ଥିତି, ଦକ୍ଷ ମାନବ ସମ୍ବଳ ଏବଂ ୟୁରୋପୀୟ ବଜାର ସହିତ ବୃଦ୍ଧି ପାଉଥିବା ଭାଗିଦାରୀ ଲାଗି ଭାରତର ବ୍ୟବସାୟିକ ନେତୃବୃନ୍ଦଙ୍କ ପାଇଁ ଏହା ଏକ ଆକର୍ଷଣୀୟ ଲକ୍ଷ୍ୟସ୍ଥଳ ପାଲଟିଛି ବୋଲି ଶ୍ରୀମତୀ ମୁର୍ମୁ କହିଛନ୍ତି। ବିଶେଷକରି ଭାରତୀୟ କମ୍ପାନୀଗୁଡ଼ିକ ମଲଡୋଭାର ଅକ୍ଷୟ ଶକ୍ତି ପ୍ରକଳ୍ପ, ସୌରଶକ୍ତି, ସ୍ମାର୍ଟ ଗ୍ରିଡ୍, ସବୁଜ ହାଇଡ୍ରୋଜେନ୍ ଓ ବ୍ୟାଟେରୀ ସଂରକ୍ଷଣ ଆଦି ପ୍ରକଳ୍ପରେ ଆଗ୍ରହୀ ଥିବା ରାଷ୍ଟ୍ରପତି କହିଛନ୍ତି। ରାଷ୍ଟ୍ରପତି ମୁର୍ମୁ ଏହି ଅବସରରେ ଚିସିନାଓଠାରେ ମଲଡୋଭାର ଶହୀଦ ବୀରମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ଦୁଇ ଦେଶ ମଧ୍ୟରେ ସାର୍ବଭୌମତ୍ୱ ଏବଂ ବନ୍ଧୁତ୍ୱର ଭାଗିଦାରୀ ମୂଲ୍ୟବୋଧ ଏହାଦ୍ୱାରା ପ୍ରତିଫଳିତ ହୋଇଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ସରକାର ପେଟ୍ରୋଲରେ 20%ରୁ ଅଧିକ ଇଥାନଲ ମିଶ୍ରଣ କରିବା ସମ୍ପର୍କିତ କୌଣସି ନିଷ୍ପତ୍ତି ଏପର୍ଯ୍ୟନ୍ତ ନେଇନାହାନ୍ତି। ଆଜି ରାଜ୍ୟସଭାରେ ଏ ସମ୍ପର୍କିତ ଏକ ପ୍ରଶ୍ନର ଲିଖିତ ଉତ୍ତର ଦେଇ ପେଟ୍ରୋଲିୟମ୍ ଓ ପ୍ରାକୃତିକ ବାଷ୍ପ ରାଷ୍ଟ୍ରମନ୍ତ୍ରୀ ସୁରେଶ ଗୋପୀ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଏ କ୍ଷେତ୍ରରେ ବୈଜ୍ଞାନିକ ଓ ବୈଷୟିକ ଜ୍ଞାନକୌଶଳଗତ ପରୀକ୍ଷା ନିରୀକ୍ଷା ତଥା ସମ୍ପୃକ୍ତ ସମସ୍ତ ପକ୍ଷଙ୍କ ସହିତ ବିସ୍ତୃତ ଆଲୋଚନା ଏବଂ ପରାମର୍ଶ ପରେ ଏ ଦିଗରେ ଭବିଷ୍ୟତରେ ଆବଶ୍ୟକ ନିଷ୍ପଭି ନିଆଯିବ। ଏକ ଶତାବ୍ଦୀରୁ ଉର୍ଦ୍ଧ୍ୱ ସମୟ ଧରି ବିଶ୍ୱସ୍ତରରେ ଇଥାନଲ୍ ଗମନାଗମନ ଲାଗି ଇନ୍ଧନ ରୂପେ ବ୍ୟବହୃତ ହୋଇଆସୁଛି। 2001 ଭାରତର ଇଥାନଲ ମିଶ୍ରିତ ପେଟ୍ରୋଲ କାର୍ଯ୍ୟକ୍ରମର ପାଇଲଟ ପ୍ରକଳ୍ପ ଆରମ୍ଭ କରାଯାଇଥିଲା। ତେବେ ଜନସାଧାରଣଙ୍କୁ ବୈଜ୍ଞାନିକ ଭାବେ ପ୍ରମାଣିତ ଉନ୍ନତମାନର ଇନ୍ଧନ ଯୋଗାଇଦେବା ହେଉଛି ସରକାରଙ୍କ ମୁଖ୍ୟ ଆଭିମୁଖ୍ୟ ବୋଲି ଶ୍ରୀ ଗୋପୀ ସ୍ୱଷ୍ଟ କରିଛନ୍ତି। ଅଯୋଧ୍ୟା ରାମ ମନ୍ଦିରରେ ଦାନ ଅର୍ଥ ହେରଫେର ହୋଇଥିବା ଅଭିଯୋଗର ତଦନ୍ତ ଲାଗି ସ୍ୱତନ୍ତ୍ର ଅନୁସନ୍ଧାନ ଦଳ ଏସ୍ଆଇଟି ଗଠନ କରାଯିବା ଉପରେ ଆବଶ୍ୟକ ନିର୍ଦ୍ଦେଶ ପ୍ରାପ୍ତ କରିବା ଲାଗି ସୁପ୍ରିମକୋର୍ଟ ଆଜି ସଲିସିଟର ଜେନେରାଲଙ୍କୁ କହିଛନ୍ତି। ଏଥିସହିତ ଏହି ଘଟଣାର ରାଜନୀତିକରଣ ନ କରିବାକୁ ସର୍ବୋଚ୍ଚ ନ୍ୟାୟାଳୟ ସମସ୍ତ ପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ, ବିଚାରପତି ଜଷ୍ଟିସ୍ ଜୟମାଲ୍ୟ ବାଗ୍ଚୀ ଏବଂ ବିଚାରପତି ଭି ମୋହନାଙ୍କୁ ନେଇ ଗଠିତ ବେଞ୍ଚ ଏହି ନିର୍ଦ୍ଦେଶ ଦେଇ କହିଛନ୍ତି ଏହି ଦାନ ହେରଫେର ଘଟଣାର ଯେଭଳି ଉପଯୁକ୍ତ ତଦନ୍ତ କରାଯିବ ସେ ଦିଗରେ ଅଦାଲତ ଆବଶ୍ୟକ ପଦକ୍ଷେପ ନେଉଛନ୍ତି। ତେବେ ଏହି ଅଭିଯୋଗର ତଦନ୍ତ ଲାଗି ଏସ୍ଆଇଟି ଗଠନ କରାଯାଇଛି ବୋଲି ସଲିସିଟର ଜେନେରାଲ କୋର୍ଟକୁ ଅବଗତ କରାଇବା ସହିତ ବର୍ତ୍ତମାନ ରାଜ୍ୟ ପୁଲିସ୍ ଏହାର ତଦନ୍ତ କରୁଛି ବୋଲି କହିଛନ୍ତି। ଏସ୍ଆଇଟି ତଦନ୍ତର ସବିଶେଷ ତଥ୍ୟ ଉତ୍ତରପ୍ରଦେଶ ସରକାର ଅଦାଲତରେ ଉପସ୍ଥାପନ କରିବା ଲାଗି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେବା ସହିତ ଆସନ୍ତା 27 ଏହାର ପରବର୍ତ୍ତୀ ଶୁଣାଣି ଲାଗି ଦିନ ଧାର୍ଯ୍ୟ କରିଛନ୍ତି। ଆଣ୍ଡି ବର୍ଣ୍ଣହାମ୍ ଆଜି ବ୍ରିଟେନ୍ର ନୂତନ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଲେବର ପାର୍ଟିର ଏହି 56 ବୟସ୍କ ନବନିର୍ବାଚିତ ନେତାଙ୍କୁ କିଙ୍ଗ୍ ଚାର୍ଲସ୍ ତୃତୀୟ ନୂତନ ସରକାର ଗଠନ କରିବା ଲାଗି ଆମନ୍ତ୍ରଣ କରିଥିଲେ। ପୂର୍ବତନ ପ୍ରଧାନମନ୍ତ୍ରୀ କିର୍ ଷ୍ଟାର୍ମର୍ଙ୍କ ଇସ୍ତଫା ପରେ କିଙ୍ଗ୍ ଚାର୍ଲସ୍ ତୃତୀୟ ଏହି ପଦକ୍ଷେପ ନେଇଥିଲେ। ପୂର୍ବରୁ ଷ୍ଟାର୍ମର୍ ଜାତି ଉଦ୍ଦେଶ୍ୟରେ ଉଦ୍ବୋଧନ ଦେଇ ଆଣ୍ଡି ବର୍ଣ୍ଣହାମ୍ଙ୍କୁ ବ୍ୟାଟନ୍ ହସ୍ତାନ୍ତର କରୁଛନ୍ତି ବୋଲି ସୂଚନା ଦେବା ସହିତ ଆଗାମୀ ଦିନରେ ସରକାରଙ୍କ ପ୍ରତି ତାଙ୍କ ପୂର୍ଣ୍ଣ ସମର୍ଥନ ରହିବ ବୋଲି କହିଥିଲେ। ଜାମ୍ମୁ କାଶ୍ମୀରର ରାଜୌରୀ ଓ ପୁଞ୍ଚ ଜିଲ୍ଲାରେ ବର୍ଷାଜନିତ ଅଘଟଣରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କର ପରିବାରବର୍ଗଙ୍କ ଲାଗି ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା 6 ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି। ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠିରୁ 4 ଲକ୍ଷ ଏବଂ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ଅତିରିକ୍ତ 2 ଲକ୍ଷ ଟଙ୍କା ହିସାବରେ ଏହି ସହାୟତା ରାଶି ପ୍ରଦାନ କରାଯିବ। ଏ ସମ୍ପର୍କରେ ସୂଚନା ଦେଇ ଆମର ଜାମ୍ମୁ ସମ୍ଭାଦଦାତା ଜଣାଇଛନ୍ତି ଯେ ରାଜ୍ୟରେ ସମ୍ପ୍ରତି ଭୂସ୍କଳନ, ବନ୍ୟା ଏବଂ ଅନ୍ୟାନ୍ୟ ବର୍ଷାଜନିତ ଅଘଟଣରେ ଜୀବନହାନୀ ହୋଇଥିବାରୁ ଶ୍ରୀ ଅବଦୁଲ୍ଲା ଦୁଃଖ ପ୍ରକାଶ କରିବା ସହିତ ମୃତକଙ୍କ ପରିବାରବର୍ଗଙ୍କୁ ତୁରନ୍ତ ଆର୍ଥିକ ସହାୟତା

ଯୋଗାଇ ଦେବା ଉଦ୍ଦେଶ୍ୟରେ ଏହି ଘୋଷଣା କରିଛନ୍ତି। ତେବେ କୌଣସି ଆର୍ଥିକ ସହାୟତା ମୃତକଙ୍କ ପରିବାରବର୍ଗଙ୍କ ହୋଇଥିବା କ୍ଷତିକୁ ପୂରଣ କରିପାରିବ ନାହିଁ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ଜାମ୍ମୁ କାଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା ଆଜି ଏହି କେନ୍ଦ୍ରଶାସିତ ଅଞ୍ଚଳର ବିଭିନ୍ନ ଜିଲ୍ଲାରେ ହୋଇଥିବା ଭୂସ୍କଳନ ତଥା ପ୍ରବଳ ବର୍ଷା ଓ ବନ୍ୟାଜନିତ ଘଟଣାର ସମୀକ୍ଷା କରିଛନ୍ତି। ମୌସୁମୀ ଅଧିବେଶନର ପ୍ରଥମ ଦିନରେ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ସଂସଦର ଉଭୟ ଗୃହ ଆସନ୍ତାକାଲି ପର୍ଯ୍ୟନ୍ତ ମୁଲତବୀ। ବାଣିଜ୍ୟ ପୁଞ୍ଜିନିବେଶକୁ ନିରନ୍ତର ପ୍ରୋତ୍ସାହିତ କରାଯିବା ସହିତ ବିଭିନ୍ନ କ୍ଷେତ୍ରରେ ଦ୍ୱିପକ୍ଷୀୟ ସମ୍ପର୍କକୁ ଅଧିକ ସଶକ୍ତ କରିବା ଉପରେ ଭାରତ ମଲଡୋଭା ସହମତ ଏବଂ ବ୍ରିଟେନ୍ର ନୂତନ ପ୍ରଧାନମନ୍ତ୍ରୀ ଭାବେ ଆଜି ଦାୟିତ୍ୱ ଗ୍ରହଣ କଲେ ଆଣ୍ଡି ବର୍ନହାମ୍।

ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ ପ୍ରାୟ 60 କୋଟି ଲୋକ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଉପଚାର ପାଇଁ ହୋଇଛନ୍ତି ଯୋଗ୍ୟ ହିତାଧିକାରୀ। ଏପର୍ଯ୍ୟନ୍ତ 12 କୋଟିରୁ ଉର୍ଦ୍ଧ୍ୱ ମାଗଣା ଚିକିତ୍ସା କରାଯାଇଛି, ଯେଉଁଥିରେ ଗରିବ ପରିବାରଙ୍କ ଚିକିତ୍ସା ଖର୍ଚ୍ଚ ପ୍ରାୟ 2 ଲକ୍ଷ କୋଟି ଟଙ୍କା ସଞ୍ଚୟ ହୋଇପାରିଛି। ଆଜି ହିଁ ଆୟୁଷ୍ମାନ ଆପ୍ ଡାଉନ୍ଲୋଡ୍ କରି ଆୟୁଷ୍ମାନ କାର୍ଡ ବନାନ୍ତୁ। ଅଧିକ ସୂଚନା ପାଇଁ 1455 ନମ୍ବରକୁ କଲ୍ କରନ୍ତୁ।

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେଇ ଦିଲ୍ ତକ୍ ଦିଲ୍ ସେଇ ଦିଲ୍ ତକ୍ରେ ଜ୍ୟୋତି ଅଛି ଆପଣଙ୍କ ସହିତ ଆଉ ଆରମ୍ଭ ହୋଇଯାଇଛି ଶୋ ସନ୍ଧ୍ୟା ଆସର ସନ୍ଧ୍ୟା ଆସରରେ ଆପଣ ଜାଣିପାରିବେ ନିଜର ନିୟର ଆଣ୍ଡ ଡିୟର ୱାନ୍ସଙ୍କ ପାଖକୁ ନିଜର ଗୁଡ୍ ୱିସେସ୍ ଯଦି କାହାର ଜନ୍ମଦିନ ରହିଛି ବିବାହ ବାର୍ଷିକୀ ରହିଛି ସେସବୁର ୱିସେସ୍ ପଠାଇ ପାରିବେ ଆମ ପାଖକୁ ଆମେ ଜଣେଇବୁ ଆପଣଙ୍କର ନିୟର ଆଣ୍ଡ ଡିୟର ୱାନ୍ସଙ୍କୁ ଗୁଡ୍ ୱିସେସ୍ ଯଦି କିଛି ରହିଛି ତେବେ ନମ୍ବରଟି ହେଉଛି 09495963210 ଏବଂ ଅଫିସିଆଲ ହ୍ୱାଟ୍ସଆପ୍ ନମ୍ଘର ହେଉଛି 8895254200 ପ୍ରଥମ ଏସ୍ଏମ୍ଏସ୍ଟି କରିଛନ୍ତି ଟାଟା ଷ୍ଟିଲ୍ ପ୍ଲାଣ୍ଟ ତରଫରୁ ଲେଖିଛନ୍ତି ଜ୍ୟୋତି ଅପା ଗୁଡ୍ ଇଭିନିଂ ନମସ୍କାର ଜୟ ଜଗନ୍ନାଥ ଆପଣଙ୍କୁ ମଧ୍ୟ ଭେରି ଗୁଡ୍ ଇଭିନିଂ ଜୟ ଜଗନ୍ନାଥ ନମସ୍କାର କେମିତି ଅଛନ୍ତି ବୋଲି ପଚାରିଛନ୍ତି ମୁଁ ବହୁତ ଭଲ ଅଛି ଆଉ ଆଶା କରୁଛି ଆପଣମାନେ ସମସ୍ତେ ବହୁତ ଭଲ ଥିବେ ଲେଖିଛନ୍ତି ଆପଣଙ୍କର ଉପସ୍ଥାପନା ଉଚ୍ଚକୋଟୀର ଥିଲା ବହୁତ ଭଲ ଲାଗିଲା ବହୁତ ବହୁତ ଧନ୍ୟବାଦ ଆପଣ ଆମର କାର୍ଯ୍ୟକ୍ରମ ଶୁଣୁଛନ୍ତି ଉପସ୍ଥାପନା ଭଲ ଲାଗୁଛି ସେ ଲେଖିଛନ୍ତି ଆଜି ଆମ ଅଫିସ୍ ଷ୍ଟାଫ୍ ସୁମିତ ପଣ୍ଡାଙ୍କର ହାପି ବେଲା ବର୍ଥଡେ ସେଥିପାଇଁ ଅନେକ ଶୁଭକାମନା ଆମ ତରଫରୁ ମଧ୍ୟ ସୁମିତ ପଣ୍ଡା ଭାଇଙ୍କୁ ମେନି ମେନି ହାପି ରିଟର୍ନ୍ସ ଅଫ୍ ଦ ଡେ ଆପଣଙ୍କର ଚଲାପଥ କୁସୁମିତ ହେଉ ଜୀବନରେ ଅନେକ ଆଗକୁ ଯାଆନ୍ତୁ ଭଲ ମଣିଷଟି ହୁଅନ୍ତୁ ଏବଂ ଲେଖିଛନ୍ତି ଦୁନିଆ ପାଇଁ ପଦେ ଦିଲ୍ ମେ ବସେ ହୋ ଜରା ଖୟାଲ ରଖନା ୱକ୍ତ ମିଲ୍ ଯାଏ ତୋ ଜରା ୟାଦ କରନା ହମ୍ ତୋ ଆଦତ ହେ ଆପକୋ ହମେ ଆଦତ ତେ ହମେ ତୋ ଆଦତ ହେ ଆପକୋ ୟାଦ କରନେ କି ଆପକୋ ବୁରା ଲଗେ ତୋ ମାଫ କରନା କେମିତି ଲାଗିଲା ବୋଲି ପ୍ରଶ୍ନ କରିଛନ୍ତି ସେଥି ବାରମ୍ବାର କହିଛି ଯେ ଆପଣଙ୍କର ଶାୟରୀଗୁଡ଼ିକ ବହୁତ ସୁନ୍ଦର ଲାଗୁଛି ବହୁତ ବହୁତ ଧନ୍ୟବାଦ ଏସ୍ଏମ୍ଏସ୍ କରିଛନ୍ତି ଆଭା ସେନ ରାଜକୁମାର ଭରଦ୍ୱାଜ ବିମଲ ଶ୍ରୀବାସ୍ତବ ମନୀଷ ଶର୍ମା ଅଲିଶା ଅପା ତମନା ରେଡ୍ଡି ଟାଟା ଷ୍ଟିଲ୍ ପ୍ଲାଣ୍ଟରୁ ଏବଂ ଦୁନିଆକୁ ଆସିଛନ୍ତି କିଛି ନା କିଛି ଭଲ କାମ କରିବା ପାଇଁ ଦେଶର ନାଁ ରଖିବା ଏଟା ହିଁ ଆମର କର୍ତ୍ତବ୍ୟ ହେବା ଦରକାର ନମସ୍କାର ଜଣାଇଛନ୍ତି ବହୁତ ସୁନ୍ଦର ଏସ୍ଏମ୍ଏସ୍ ଏବଂ ଡେଡିକେଟ୍

କରିଛନ୍ତି ଟୁନା ଭାଇ, ରମେଶ ଭାଇ, ମୁନା ଭାଇ, ଉର୍ମିଳା ଅପାଙ୍କୁ ଗୁଡ୍ ଇଭିନିଂ ଜଣାଇଛନ୍ତି ଏବଂ ସମସ୍ତ ଉପସ୍ଥାପକ ଉପସ୍ଥାପିକାମାନଙ୍କୁ ଭେରି ଭେରି ଗୁଡ୍ ଇଭିନିଂ ଜଣାଇଛନ୍ତି। ନେକ୍ସଟ ଏସ୍ଏମ୍ଏସ୍ଟି କରିଛନ୍ତି ଅବିନାଶ ମିଶ୍ର ଭୁବନେଶ୍ୱରରୁ, ଲେଖିଛନ୍ତି ଗୁଡ୍ ଇଭିନିଂ ନମସ୍କାର, ଆପଣଙ୍କୁ ମଧ୍ୟ ଭେରି ଗୁଡ୍ ଇଭିନିଂ ନମସ୍କାର। ଭୁବନେଶ୍ୱରରୁ ଲେଖିଛନ୍ତି ଅବିନାଶ ମିଶ୍ର, ଲେଖିଛନ୍ତି ଯେତେବେଳେ ମୁଁ ସ୍କୁଲରେ କ୍ଲାସ୍ 8ରେ ପଢ଼ୁଥିଲି ସେତେବେଳେ ମୋ ନନା ମୋ ବୋଉ ମୋ ପାଇଁ ଗୋଟିଏ ବ୍ଲୁ କଲର୍ର ସର୍ଟ କିଣି ଦେଇଥିଲେ ସମ୍ବଲପୁର ମାର୍କେଟରୁ, ଆଇଜି ମାର୍କେଟରୁ। ଆଉ ଆଜି ଅନେକ ବର୍ଷ ପରେ ମୁଁ ଯେତେବେଳେ ସେହି ସର୍ଟ ପିନ୍ଧିକି କାର୍ ଚଲେଇକି ଘରକୁ ଆସେ ସେତେବେଳେ ମୋ ନନା ମୋ ବୋଉ ମୋତେ ଦେଖି ବହୁତ ଖୁସି ହୁଅନ୍ତି ଆଉ ମୋତେ ଗେଲରେ ଆଉ ସ୍ନେହରେ କୁହନ୍ତି ଆମ ପୁଅ କେତେ ବଡ଼ ହୋଇଗଲାଣି ଆଉ ଏବେ କେତେ କଥା କହୁଛି। ମୁଁ ସେତେବେଳେ ବହୁତ ଖୁସି ହୁଏ ଆଉ କହେ ମା ଟିକେ କଫି କର ଆମେ ସମସ୍ତେ ମିଶିକି ପିଇବା, ଜୟ ଜଗନ୍ନାଥ। ଯାହା ହଉ, ଏତେ ସୁନ୍ଦର ଗୋଟିଏ ଗିଫ୍ଟକୁ ଆପଣ ସାଇତି ରଖିଛନ୍ତି, ବାପା ମାଙ୍କର କଥା ସବୁବେଳେ ଲେଖୁଛନ୍ତି, ସବୁବେଳେ ଆପଣ ଏମିତି ଖୁସିରେ ରୁହନ୍ତୁ, ଏମିତି ସୁନ୍ଦର ସୁନ୍ଦର ଏସ୍ଏମ୍ଏସ୍ ଆମ ପାଖକୁ କରିଥାନ୍ତୁ, ସୁନ୍ଦର ସୁନ୍ଦର ସ୍ମୃତି ଆମ ସହିତ ସେୟାର କରିଥାନ୍ତୁ। ବହୁତ ବହୁତ ଧନ୍ୟବାଦ ଆମ ସହିତ କନେକ୍ଟ ହୋଇଥିବାରୁ। ନେକ୍ସଟ ଏସ୍ଏମ୍ଏସ୍ଟି କରିଛନ୍ତି ରାଜେନ୍ଦ୍ର ନନା ନୂଆ ଗାଁରୁ, ଲେଖିଛନ୍ତି ଗୁଡ୍ ଇଭିନିଂ, ପ୍ରଭୁ ଜଗନ୍ନାଥଙ୍କ ପ୍ରଣାମ କରୁଛି, ଆପଣ ସମସ୍ତଙ୍କୁ ଆଶୀର୍ବାଦ ପ୍ରଦାନ କରନ୍ତୁ ଏବଂ ଆହୁରି ମଧ୍ୟ ଲେଖିଛନ୍ତି ବାମଦେବ ବାବୁ ଏବଂ ପ୍ରେମଜୀ ବାବୁଙ୍କୁ ବି ଭଗବାନ ଆଶୀର୍ବାଦ ପ୍ରଦାନ କରନ୍ତୁ, ଡେଡିକେଟ୍ କରିଛନ୍ତି ତାଙ୍କୁ ଏସ୍ଏମ୍ଏସ୍ଟି। ବହୁତ ବହୁତ ଧନ୍ୟବାଦ ରାଜେନ୍ଦ୍ର ନନା ଆପଣଙ୍କର ସୁନ୍ଦର ଏସ୍ଏମ୍ଏସ୍ ପାଇଁ, ଆପଣଙ୍କର ଆଶୀର୍ବାଦ ପାଇଁ। ଆପଣ ମଧ୍ୟ ସବୁବେଳେ ଭଲରେ ରୁହନ୍ତୁ, ଖୁସିରେ ରୁହନ୍ତୁ, ସୁସ୍ଥ ରୁହନ୍ତୁ ଆଉ ଆମକୁ ଏମିତି ଏସ୍ଏମ୍ଏସ୍ କରୁଥାନ୍ତୁ। ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍, ଦିଲ୍ ସେ ଦିଲ୍ ତକ୍ରେ ଆଜି ଇଭିନିଂରେ ଜ୍ୟୋତି ଅଛି ଆପଣଙ୍କ ସହିତ, ଶୋ ଚାଲିଛି ସନ୍ଧ୍ୟା ଆସର। ସନ୍ଧ୍ୟା ସାରରେ ଆପଣ ବି ଜଣାଇପାରିବେ ନିଜର ନିୟର ଆଣ୍ଡ ଡିୟର ୱାନ୍ସକୁ, ଯଦି ବର୍ଥଡେ ରହିଛି, ମ୍ୟାରେଜ୍ ଆନିଭର୍ସରୀ ରହିଛି, ଏହିସବୁର ଗୁଡ୍ ୱିଶେସ୍ ନାହିଁ ତ ନିଜ ମନରେ କିଛି କଥା, କିଛି ଗୁଡ୍ ୱିଶେସ୍ ପହଞ୍ଚିଯିବ, ବାସ୍ ଦିଲ୍ କା ତାର ସାଜିବ ଦିଲ୍ ସେ ଦିଲ୍ ତକ୍। ତେବେ ନମ୍ବରଟି ହେଉଛି 0949596320 ଏବଂ ଅଫିସିଆଲ ହ୍ୱାଟ୍ସଆପ୍ ନମ୍ବର ହେଉଛି 8895254200। ଆଉ ସେହି ଭିତରେ ଆପଣଙ୍କର ଏସ୍ଏମ୍ଏସ୍ ଆସିବା ଭିତରେ ଜ୍ୟୋତି ପହଞ୍ଚୁଛି କିଛି ବ୍ୟୁଟିଫୁଲ ଟ୍ରାକ୍ ଆପଣଙ୍କ ପାଇଁ। ଷ୍ଟେ ଟ୍ୟୁନ୍ଡ ଆଣ୍ଡ ଏନ୍ଜୟ।

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଫ୍ୟାମିଲି ଇନ୍ ବୁକଟାକ୍ ତେଲ ସେଇ ତେଲ ତାକ ଶୋ ଚାଲିଛି ସନ୍ଧ୍ୟା ଆସର ସନ୍ଧ୍ୟା ଆସରରେ ଏଥର ଏସଏମଏସ୍ କରିଛନ୍ତି ଆଲୋକ ଚନ୍ଦ୍ର ଜେନା ଚାଇଲୋ କଟକରୁ ଏବଂ ଲେଖିଛନ୍ତି ମ୍ୟାମ୍ ଗୁଡ୍ ଇଭିନିଂ ଆପଣଙ୍କୁ ମଧ୍ୟ ଭେରି ଗୁଡ୍ ଇଭିନିଂ ଆଲୋକ ଚନ୍ଦ୍ର ଜେନା ଭାଇ ଏସଏମଏସ୍ ସୁନ୍ଦର ଏସଏମଏସ୍ଟି କରିଛନ୍ତି ଯେ ମା'ମାନେ ସବୁବେଳେ ନିଜର ସନ୍ତାନଙ୍କ ପାଇଁ ଅନେକ ତ୍ୟାଗ କରିଥାନ୍ତି ସେହିପରି ପିଲାମାନେ ମଧ୍ୟ ମା ବାପାଙ୍କ ପ୍ରତି ଡେଡିକେସନ୍ ରଖିବା ନିହାତି ଜରୁରୀ ପ୍ରକୃତରେ ବାପା ମା ଏବଂ ସନ୍ତାନ ଯିଏ ରହିଲେ ତାଙ୍କର ସମ୍ପର୍କ ଏକଦମ୍ ନିଆରା ଏକଦମ୍ ସ୍ୱତନ୍ତ୍ର ତେବେ ଏହିସବୁ ପାଇଁ ଆମେ ସମସ୍ତେ ଯତ୍ନବାନ ହେବା ନିହାତି ଦରକାର ବହୁତ ବହୁତ ଧନ୍ୟବାଦ ଆପଣଙ୍କର ଏହି ସୁନ୍ଦର ଏସଏମଏସ୍ ପାଇଁ

0: ମାସକୁ ମାସ ବିଦ୍ୟୁତ ବିଲ୍ ବଢିବାରେ ଲାଗିଛି, ଭାରି ଅସୁବିଧା ହେଲାଣି।
1: ହଁ ଯେ ହେଲେ କରିବା କଣ, ଘରେ ନାନା କାମ ରହୁଛି, ଗରମ ବି ସମ୍ଭାଳି ହଉନି।
2: ମାମା କଣ ହେଲା, ଏତେ ଚିନ୍ତାରେ କାହିଁକି ଅଛ?
0: କିଛି ନାଇଁ ଲୋ ମା, ଏଇ କରେଣ୍ଟ ବିଲ୍ କଥା ଭାବୁଥିଲି। ଆଉ କହ, ମୋ ମାମାର ପଢାପଢି କେମିତି ଚାଲିଛି?
2: ଭଲ ଚାଲିଛି ବାପା। ଆଜି ସ୍କୁଲରେ ଆମ ସାର୍ ପିଏମ୍ ସୂର୍ଯ୍ୟ ଘର ଯୋଜନା ବିଷୟରେ କହୁଥିଲେ। ଘରେ ସୋଲାର ପ୍ୟାନେଲ ଲଗାଇଲେ ପ୍ରତି ମାସରେ 300 ୟୁନିଟ୍ ପର୍ଯ୍ୟନ୍ତ ବିଦ୍ୟୁତ ବିଲ୍ ବଞ୍ଚାଇ ପାରିବା। ଆଉ ସରକାର ଏଥିରେ 3 କିଲୋ ୱାଟ୍ ପାଇଁ 1,38,000 ଟଙ୍କାର ସବସିଡି ମଧ୍ୟ ଦେଉଛନ୍ତି।
1: ହଁ ସତେ, ଲକ୍ଷେରୁ ଅଧିକ ସବସିଡି।
2: ହଁ ମାମା, ସଞ୍ଚୟ ବି ସୁବିଧା ବି।
0: ଆସୁନ 1800345678 କିମ୍ବା 1912 କଲ୍ କରି ଏଇ ଯୋଜନା ବିଷୟରେ ଅଧିକ ବୁଝିବା।

ଯଦି ସେ କିଛି ମନ ଭିତରେ ସ୍ୱପ୍ନ ଦେଖୁଛି, ନିଜେ କିଛି ଏମ୍ ନେଇଛି, ସେଇଟା କିଛି ଅଛି ନା ଆମେ ଯାହା ଡିସାଇଡ୍ କରୁଛେ ସେଇଟା ହିଁ ଛୁଆ କରୁଛି? ପିଲାଟି କାହିଁକି ଚୁପ୍ ରହୁଛି ବା ଛୋଟ ଛୋଟ କଥାରେ ଆମ ପିଲାଟି କାହିଁ ଜିଦ୍ କରୁଛି, କାହିଁ ରାଗୁଛି? ଏଇସବୁ ଜାଣିବା ପାଇଁ ପ୍ରଥମେ ଆମକୁ ଆମ ପିଲାମାନଙ୍କ ସହିତ ଫ୍ରେଣ୍ଡସିପ୍ ବନେଇବାକୁ ପଡ଼ିବ, ତାଙ୍କ ମନକୁ ବୁଝିବାକୁ ପଡ଼ିବ, ତାହେଲେ ଯାଇ ସେମାନେ ବି ଖୁସି ହେବେ, ତାଙ୍କ ଖୁସି ଦେଖି ଆମେମାନେ ବି ଖୁସି ହେବା। ଆଉ ୟା ସବୁର ରେଜଲ୍ଟ ଆସେ କୋଉଥିରେ ନା ପିଲାର ଗୋଟେ ସୁନ୍ଦର ପର୍ସନାଲିଟି ଆମେ ଗଢ଼ିପାରୁ। ସତ କଥା ହେଉଛି ଆମେମାନେ ଯେତେ ମ୍ୟାଚୁରିଟି ଦେଖେଇକି ଚିନ୍ତା କରିପାରୁ, ସେତେ ସୁନ୍ଦର ଭାବରେ ସେତେ ମ୍ୟାଚ୍ୟୁର ହେଇକି ଆମର ପିଲାମାନେ ଚିନ୍ତା କରିପାରନ୍ତିନି। ସେମାନେ ସବୁବେଳେ ନିଜ ଜଗତରେ, ନିଜ ଦୁନିଆରେ ସବୁବେଳେ ବ୍ୟସ୍ତ ଥାନ୍ତି। ସେମାନେ ସବୁବେଳେ ନିଜ ଇମାଜିନେସନ୍ ଭିତରେ ଥାନ୍ତି, ନିଜର ଖେଳ, ନିଜର ଭଲ ପାଇବା, ନିଜର ନିରାପତ୍ତା, ଏସବୁ ଭିତରେ ସେମାନେ ହିଁ ଥାନ୍ତି। ସେମାନେ ନିଜ ପାଇଁ କ'ଣ ଠିକ୍, କ'ଣ ଭୁଲ, କ'ଣ କରିବେ, କ'ଣ ନ କରିବେ, ଏହିସବୁ କଥା ଜାଣିନଥାନ୍ତି। ଯେତେବେଳେ କୌଣସି ଗୋଟେ କଥାକୁ ନେଇକି ଆମ ପିଲା ବାରମ୍ବାର କ୍ୱେଶ୍ଚିନ୍ କରେ, ଆମେମାନେ ଫିଲ୍ କରୁ ଯେ ସେ ଦୁଷ୍ଟାମି କରୁଛି। କିନ୍ତୁ ପ୍ରକୃତରେ ସେଇଟା ତାର ଦୁଷ୍ଟାମି ନୁହେଁ। ଆମେ ସେଇଠି ବୁଝିବା ଦରକାର ଯେ ସେ କିଛି ନୂଆ ଏକ୍ସପ୍ଲୋର କରିବାକୁ ଚାହୁଁଛି, କିଛି ଜାଣିବାକୁ ଚାହୁଁଛି, ଦୁନିଆଟାକୁ ପୁରା ଚିହ୍ନିବାକୁ ଚାହୁଁଛି। ଯେତେବେଳେ ସେ ଛୋଟମୋଟ ଭୁଲ କରେ ବା କେତେବେଳେ କେମିତି ବଡ଼ ଭୁଲ ବି ହେଇଯାଏ, ଯେମିତି ଆମ ଦ୍ୱାରା ହୁଏ, ସେ ଅନେକ ସମୟରେ ଜାଣିଶୁଣି କରେ ନାହିଁ, ଭୁଲ କରିବା ଦ୍ୱାରା ହିଁ ସେମାନେ ଶିଖନ୍ତି। ତେଣୁ ପ୍ରତିଥର ପିଲାଙ୍କୁ ପାଟି କରିବା ପୂର୍ବରୁ, ଆକଟ କରିବା ପୂର୍ବରୁ ଆମେ ଗୋଟେ ଥର ତାଙ୍କୁ ବୁଝିବା ଦରକାର ଯେ ଯଦି ଆମ ପିଲାଟି ଏ କାମ କରିଛି ତାହେଲେ କ'ଣ ପାଇଁ କରିଛି। ଆଚ୍ଛା, ଏବେ ମୁଁ ଗୋଟେ କ୍ୱେଶ୍ଚିନ୍ ଦଉଛି ଆପଣଙ୍କୁ, ଟିକେ ଭାବନ୍ତୁ। ଆପଣ ଲାଷ୍ଟ ଟାଇମ୍ ନିଜ ପିଲା ସହିତ କେବେ ମନ ଖୋଲି ବିନା ଟେନସନରେ 10 ମିନିଟ୍ କଥା ହେଇଥିଲେ? ଚିନ୍ତା କରୁଥାନ୍ତୁ, ସେ ଭିତରେ ପହଞ୍ଚୁଛି ଆଉ କିଛି ସୁନ୍ଦର ଗୀତ ଆପଣଙ୍କ ପାଖରେ। ଷ୍ଟେ ଟ୍ୟୁନ୍ଡ ଆଣ୍ଡ ଏନ୍ଜୟ।

ସୋ ଫ୍ରେଣ୍ଡସ୍, ଆମେ ସମସ୍ତେ କିଛି ନା କିଛି କାମରେ ନିହାତି ଭାବରେ ଲାଗିଛୁ। କ'ଣ ପାଇଁ ଲାଗିଛୁ? ହଁ, ଆମର ଭବିଷ୍ୟତ ପାଇଁ ଲାଗିଛୁ। ପିଲାବେଳେ ଯେତେବେଳେ ଆମର ବାପା ମା ଆମକୁ କୌଣସି କଥାରେ ରୋକ୍ଟୋକ୍ କରୁଥିଲେ, କିଛି ବୁଝାଉଥିଲେ, କିଛି କହୁଥିଲେ, ଆମକୁ ବଡ଼ ବ୍ୟସ୍ତ ଲାଗୁଥିଲା। ଆମେମାନେ ଫିଲ୍ କରୁଥିଲେ ଯେ ଆମକୁ ଯେମିତି ଆମର ପ୍ୟାରେଣ୍ଟସ୍ ବୁଝିପାରୁନାହାନ୍ତି। ଆଜିକାଲି ବି ଆମେମାନେ ସମସ୍ତେ ଚାହୁଁଛୁ ଆମ ପିଲାମାନେ ଭଲ ପାଠ ପଢ଼ନ୍ତୁ, ଭଲ ମଣିଷ ହୁଅନ୍ତୁ, ସଫଳ ହୁଅନ୍ତୁ। କିନ୍ତୁ ଆମେ ଏକଥା କ'ଣ କେବେ ଭାବିଛୁ କି ପିଲାଟି ଆକ୍ଚୁଆଲିରେ ନିଜ ମନ ଭିତରେ କ'ଣ ଭାବୁଛି? ଯଦି ତା ମନ ଭିତରେ ଭୟ ଅଛି, ତା'ର କାରଣ କ'ଣ?

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ଦିଲ୍ ସେ ଦିଲ୍ ତକ୍ରେ ଶୋ ଚାଲିଛି ଗୀତରେ ମିତରେ ଆମେ କଥା ହଉଥିଲେ ଆମ ପିଲାମାନଙ୍କ ବିଷୟରେ ପିଲାମାନେ ସବୁବେଳେ ସବୁ କଥାରେ ନିଜର ଯାହା ଥଟ୍ ରହିଛି ବା ଭାବନା ମନ ଭିତରେ ଯାହା ରଖିଥାନ୍ତି ସେସବୁକୁ ଏତେ ସହଜରେ ପ୍ରକାଶ କରିପାରନ୍ତିନି ସେଇଥିପାଇଁ ହିଁ ସେମାନେ ବେଳେବେଳେ ରାଗିଯାଆନ୍ତି କେବେ କେବେ ଚୁପ୍ ରହିଯାଆନ୍ତି କେବେ କେବେ ଭାରି ଜିଦ୍ କରନ୍ତି ନହେଲେ ଜୋରି କାନ୍ଦନ୍ତି ବେଳେବେଳେ ମୋବାଇଲରେ ବି ବ୍ୟସ୍ତ ରୁହନ୍ତି ପଢ଼ାରେ ମନ ଲାଗେନି ଆଉ ଏଇ ସବୁ ପଛରେ କିଛି ନା କିଛି ମନ କଥା ଲୁଚି ରହିଥାଏ କିଛି ନା କିଛି ଭାବନା ସେମାନଙ୍କ ମନରେ ଲୁଚି ରହିଥାଏ ସେଥିପାଇଁ କେବଳ ପିଲାଟି କ'ଣ ବ୍ୟବହାର କରୁଛି କେମିତି ବ୍ୟବହାର କରୁଛି କାହାକୁ କ'ଣ କହୁଛି କେମିତି ଚାଲିକି ଗଲା ଜିନିଷପତ୍ର ପକେଇଦେଲା ଏଇସବୁ ଜିନିଷକୁ ଲକ୍ଷ୍ୟ ନ କରି କାହିଁକି ସେମିତି କରୁଛି ସେ ସେଇଟାକୁ ଲକ୍ଷ୍ୟ କରିବା ସେଇଟାକୁ ବୁଝିବା ଆମ ପାଇଁ ବେଶୀ ଜରୁରୀ ଗୋଟେ ଛୋଟ ଏକ୍ସାମ୍ପଲ୍ ମୁଁ ଆପଣଙ୍କୁ ଏଠି ଦେବାକୁ ଚାହିଁବି ରୋହନ ବୋଲି ଗୋଟେ 10 ବର୍ଷର ପିଲାଟେ ଥିଲା ହଠାତ୍ ପଢ଼ାରେ ମନ ଦେଲାନି ପୂର୍ବରୁ ପଢ଼ୁଥିଲା କିନ୍ତୁ ହଠାତ୍ କ'ଣ ଅସୁବିଧା ହେଲା ଯେ ସେ ପଢ଼ିଲାନି ସମସ୍ତେ ଭାବିଲେ ଧୀରେ ଧୀରେ ବଡ଼ ହେଉଛି ଅଳସ୍ୱାମୀ ତାକୁ ଘୋଡ଼େଇ ଦେଲା ସେଇଥିପାଇଁ ସେ ପାଠ ପଢ଼ୁନି ସମସ୍ତେ ବିଭିନ୍ନ ପ୍ରକାର କଥା ତାକୁ କହିଲେ କିନ୍ତୁ ରୋହନର ମା ଶାନ୍ତ ହୋଇ ଦିନେ ବସିଲେ ତା ପାଖରେ ଆଉ ସୁନ୍ଦର ଭାବରେ କଥା ହେଲେ ଯେ ବାବା ତୋର କ'ଣ ପ୍ରୋବ୍ଲେମ୍ ହେଇଛି ତୁ କାହିଁ ଏମିତି ହଉଛୁ ଏକଦମ ଖୋଲା ମନରେ ତା ସହିତ କଥା ହେଇଥିଲେ ଆଉ ସେଇଦିନ ରୋହନ କାନ୍ଦି କାନ୍ଦି କହିଲା ମୋତେ ଭାରି ଡର ଲାଗୁଛି ମମା ଯଦି ମୁଁ କମ୍ ମାର୍କ ଆଣିବି ତାହେଲେ ମୋତେ ସମସ୍ତେ ଖରାପ ପିଲା କହିବେ ସେଇଦିନ ମା ତାକୁ ବୁଝେଇଥିଲେ ଯେ ହୁଏତ କେହି କିଛି ବି କହିପାରନ୍ତି କିନ୍ତୁ ମୁଁ ସବୁବେଳେ ତତେ ସପୋର୍ଟ କରିବି ଆମ ପିଲାମାନଙ୍କ ପାଇଁ ଆମେ ସବୁବେଳେ ସପୋର୍ଟ ସିଷ୍ଟମ୍ ହେବା ଦରକାର ଅନେକ ଲୋକ ତ ଅନେକ କଥା କହିବେ କିନ୍ତୁ ସମସ୍ତଙ୍କ କଥାକୁ ଭୁଲିଯିବାର ଶକ୍ତି ସେତେବେଳେ ଆମ ପିଲାମାନଙ୍କ ଭିତରେ ଆସିବ ଯେତେବେଳେ ସେ ଦେଖିବେ ଯେ ସେମାନଙ୍କର ପ୍ୟାରେଣ୍ଟସ୍ ସବୁବେଳେ ତାଙ୍କର ସପୋର୍ଟ ସିଷ୍ଟମ୍ ହୋଇକରି ଅଛନ୍ତି ସେଇଦିନଠୁ ରୋହନର ମା ତାର ନମ୍ବର ନୁହେଁ ବରଂ ତାର ଯାହା ଚେଷ୍ଟା ସେ କରେ ସେ ସବୁକୁ ଧୀରେ ଧୀରେ ଆପ୍ରିସିଏଟ୍ କରିବା ଆରମ୍ଭ କରିଦେଲେ ସବୁ ଜିନିଷରେ ତାକୁ ପ୍ରଶଂସା କରିବା ଆରମ୍ଭ କରିଦେଲେ

ଆଉ କିଛି ମାସ ପରେ ଧୀରେ ଧୀରେ ରୋହନର ସେଲ୍ଫ କନ୍ଫିଡେନ୍ସ, ଯାହା ଥିଲା ଆତ୍ମବିଶ୍ୱାସ, ଧୀରେ ଧୀରେ ଫେରି ଆସିଲା। ପୁଣି ସେ ଭଲ ପଢ଼ିଲା, ପୁଣି ଭଲ ରେଜଲ୍ଟ କଲା, ଆଉ ଧୀରେ ଧୀରେ ବ୍ୟବହାର ବି ତାର ବଦଳିଗଲା। ସେଇଥିପାଇଁ ତ ଆଟଲିଷ୍ଟ ଆମେ ଯେତେ ବ୍ୟସ୍ତ ରହିଲେ 10-15 ମିନିଟ୍ ଆମ ପିଲାମାନଙ୍କ ସହିତ ମନ ଖୋଲା କଥା ହେବା। ତାଙ୍କର ଦିନ କେମିତି ଯାଇଛି, ଆଜି କୋଉ କଥାରେ ତାଙ୍କୁ ବେଶୀ କଷ୍ଟ ହେଇଛି, କୋଉ କଥାରେ ସେମାନେ ବେଶୀ ଖୁସି ହେଇଛନ୍ତି, କୋଉ କଥାରେ ସେମାନେ ବେଶୀ ହସିଛନ୍ତି। ଅନ୍ୟ ସହିତ ତୁଳନା କରିବା, ସେ କ'ଣ କଲା ତୁ କଲୁନି, ଏ ଜିନିଷ ଭାବିବାଟା ଆମର ଭୁଲ। ଯେତେବେଳେ ପିଲାଟି କୌଣସି ଛୋଟ ଛୋଟ ଆଚିଭମେଣ୍ଟଟା କରୁଛି, ଭଲ ଅକ୍ଷର ଲେଖୁଛି, ଗୋଟେ ସୁନ୍ଦର ଡ୍ରଇଂ କରିଛି, ପେପରରେ କିଛି କ୍ରାଫ୍ଟ କରୁଛି, କିଛି କଲର କରୁଛି, କିଛି ବି କରୁଛି, ଛୋଟ ମୋଟ ଜିନିଷକୁ ଆମେ ସବୁବେଳେ ପ୍ରଶଂସା କରିବା ଭଲ। ଯଦି କୌଣସି ଭୁଲ ଆମ ପିଲା କରୁଛି, ଆମେ ସେଠି ବୁଝିବା ଦରକାର ଯେ ସେ ନୂଆ କିଛି ଶିଖିଲା। ଆମେ ତା ଭୁଲକୁ ସୁଧାରିବାକୁ ଚେଷ୍ଟା କରିବା ସତ, କିନ୍ତୁ ଭୁଲ ପାଇଁ କେବେ ଗାଳିମନ୍ଦ କରିବା ଉଚିତ ନୁହେଁ। ଆମେମାନେ ଯେତେବେଳେ ବ୍ୟସ୍ତ ଥାଉ, ପିଲାଙ୍କୁ ମୋବାଇଲ ଦେଇଦେଉ, ଅନେକ ସମୟରେ ଏମିତି ଦେଖିବାକୁ ମିଳେ, କିନ୍ତୁ ମୋବାଇଲ ଠାରୁ ଆମେମାନେ ତାଙ୍କ ପାଇଁ ବେଶୀ ଇମ୍ପୋର୍ଟାଣ୍ଟ। ସେଥିପାଇଁ ଆମେମାନେ ପିଲାମାନଙ୍କୁ ସମୟ ଦେବା ଦରକାର, ଆମ ମୋବାଇଲ ନୁହେଁ। ବେଳେବେଳେ ଆମେ ଚିଡ଼ିଯାଉ ଯେ ନା କଥା କହନା, ପିଲାଙ୍କର କଥାକୁ ଆମେ ମଝିରେ ବିଲକୁଲ ଅଟକେଇବା ଉଚିତ ନୁହେଁ। ସେମାନେ କ'ଣ କହିବାକୁ ଚାହୁଁଛନ୍ତି, କ'ଣ ଏକ୍ସପ୍ରେସ୍ କରିବାକୁ ଚାହୁଁଛନ୍ତି, କୋଉ କଥା ଜଣାଇବାକୁ ଚାହୁଁଛନ୍ତି, ସେ ସବୁ ଆମେ ଧୈର୍ଯ୍ୟ ଧରି ଶୁଣିବା ଜରୁରୀ। ଆମେ ତାଙ୍କ କଥା ଶୁଣିଲେ ହିଁ ଧୀରେ ଧୀରେ ସେମାନଙ୍କର ଏକ୍ସପ୍ରେସନ୍ ଯାହା ରହିଛି ଆମ ଆଗରେ, ସେମାନେ ଧୀରେ ଧୀରେ ମନର କଥା ଆମ ଆଗରେ ସେୟାର କରିବେ। କିନ୍ତୁ ଆମେ ଯଦି ତାଙ୍କୁ ପ୍ରତିଟି କଥାରେ ରୋକଟୋକ୍ କରିବା, ୱାନ୍ସ ଏଗେନ୍ ଧୀରେ ଧୀରେ ସେମାନେ ଚୁପ୍ ହିଁ ହେଇଯିବେ। ଆଉ ଆଜିକାଲି ପିଲାମାନଙ୍କ ଉପରେ ପାଠପଢ଼ାର ଏତେ ପ୍ରେସର ରହିଛି, ପୁଣି ସୋସିଆଲ ମିଡ଼ିଆର ପ୍ରଭାବ ବି ରହିଛି, କମ୍ପିଟିସନ୍ ରହିଛି, ଆଉ ଏଇସବୁ ପାଇଁ ପିଲାମାନେ ଧୀରେ ଧୀରେ ଏକା ବି ପଡ଼ିଯାଉଛନ୍ତି। ଆଜିକାଲି ଜଏଣ୍ଟ ଫ୍ୟାମିଲି ବି ବହୁତ କମ୍ ଦେଖିବାକୁ ମିଳୁଛି, ଯାହାଦ୍ୱାରା ପିଲା ବହୁତ ବେଶୀ ରିଲାକ୍ସ ବି ହେଇପାରୁନାହାନ୍ତି ବା ବହୁତ ବେଶୀ ସୋସିଆଲାଇଜ୍ଡ ହେବା ବି ସମ୍ଭବ ହେଇପାରୁନି। ତେଣୁ ଏମିତି ସମୟରେ ଆମମାନଙ୍କର କାମ ସବୁଠାରୁ ବେଶୀ, ତେଣୁ ଆମେମାନେ ପ୍ୟାରେଣ୍ଟସ୍ ହିସାବରେ ପିଲାମାନଙ୍କୁ ବହୁତ ବେଶୀ ଭଲ ପାଇବା, ତାଙ୍କୁ ସମୟ ଦେବା, ଆମର ବିଶ୍ୱାସ ତାଙ୍କ ଉପରେ ରଖିବା, ଏହିସବୁ ରଖିବା ଦ୍ୱାରା ହିଁ ସେମାନଙ୍କର ସବୁଠାରୁ ବଡ଼ ଶକ୍ତି, ସବୁଠାରୁ ବଡ଼ ପାୱାର ଆମେ ହିଁ ବନିପାରିବା। ଆଉ ଯେଉଁ ପିଲାମାନେ ଜଏଣ୍ଟ ଫ୍ୟାମିଲି ଭିତରେ ରହୁଛନ୍ତି, ସେମାନେ ତ ବ୍ଲେସ୍ଡ। ବାକି ଯେଉଁମାନେ ଓନ୍ଲି ଫାଦର ଆଣ୍ଡ ମଦର ରହୁଛନ୍ତି, ସେମାନେ ବି ପିଲାମାନଙ୍କ ପାଇଁ ବେଶ୍ ଯତ୍ନବାନ ହେବା ବେଶୀ ଦରକାର। ଆଉ ଗୋଟେ କଥା, ପିଲାମାନେ ଆମ କଥା ଶୁଣିକି ଯେତେ ଶିଖନ୍ତି, ତାଠାରୁ ଅଧିକା ଶିଖନ୍ତି ଆମର ବ୍ୟବହାର ଦେଖି। ତେଣୁ ଯଦି ଆମେ ଆମ ପିଲାମାନଙ୍କୁ ଭଲ ବ୍ୟବହାର କରିବା, ଭଲ କଥାବାର୍ତ୍ତା କରିବା, ଅନ୍ୟମାନଙ୍କ ସହିତ ଆମେ ବହୁତ କାମରେ କଥା ହେବା, ତାହେଲେ ନିହାତି ଭାବରେ ଆମ ପିଲାମାନେ ମଧ୍ୟ ସେମିତି ବ୍ୟବହାର ଶିଖିବେ। ତେଣୁ କେବଳ ଯେ ସେମାନେ ସଫଳ ହେବେ ତା ନୁହେଁ, କେମିତି ଭଲ ମଣିଷ ହେବେ, କେମିତି ଲାଇଫରେ ଖୁସିରେ ରହିବେ, ଏସବୁ ଶିଖେଇବା ବି ଆମର ଦାୟିତ୍ୱ, ଆମର କର୍ତ୍ତବ୍ୟ। ତେଣୁ ଆଜିଠାରୁ ଆମେ ଏଇଆ ହିଁ ନିଜ ସହିତ ପ୍ରମିସ୍ କରିବା, ଆମେ ଆମ ପିଲାମାନଙ୍କୁ ଖାଲି ଶୁଣିବାନି, ସେମାନଙ୍କୁ ବୁଝିବା ବି।

ଆମର ପିଲାମାନେ ଆମର ଭବିଷ୍ୟତ, ତେଣୁ ସେମାନଙ୍କୁ ବୁଝିବା ଆମର ଭବିଷ୍ୟତକୁ ବୁଝିବା ସହିତ ହିଁ ସମାନ ହୋଇଥାଏ। ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ। ଦିଲ୍ ସେ ଦିଲ୍ ତାକ୍, ଦିଲ୍ ସେ ଦିଲ୍ ତାକ୍ରେ ଏହି ଶୋ ଚାଲିଛି ଗୀତରେ ମିତରେ। ଆଉ କିଛି ଗୀତ ସହିତ ୱାଇଣ୍ଡ ଅଫ୍ କରିବା ଏହି ଶୋକୁ। ଷ୍ଟେ ଟ୍ୟୁନ୍ଡ ଆଣ୍ଡ ଏଞ୍ଜୟ।

କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ତିଲ୍ ସି ତିଲ୍ ତକ୍ ବର୍ତ୍ତମାନ ଶୁଣନ୍ତୁ ସମାଚାର ସନ୍ଧ୍ୟା ପରେ ପରେ ଶୁଣିପାରିବେ ନ୍ୟୁଜ୍ ଆଟ୍ 9 ରିଲେ କରି

0: ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ ପ୍ରାୟ 60 କୋଟି ଲୋକ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଉପଚାର ପାଇଁ ହୋଇଛନ୍ତି ଯୋଗ୍ୟ ହିତାଧିକାରୀ। ଏପର୍ଯ୍ୟନ୍ତ 12 କୋଟିରୁ ଉର୍ଦ୍ଧ୍ୱ ମାଗଣା ଚିକିତ୍ସା କରାଯାଇଛି, ଯେଉଁଥିରେ ଗରିବ ପରିବାରଙ୍କ ଚିକିତ୍ସା ଖର୍ଚ୍ଚ ପ୍ରାୟ 2 ଲକ୍ଷ କୋଟି ଟଙ୍କା ସଞ୍ଚୟ ହୋଇପାରିଛି। ଆଜି ହିଁ ଆୟୁଷ୍ମାନ ଆପ୍ ଡାଉନଲୋଡ କରି ଆୟୁଷ୍ମାନ କାର୍ଡ ବନାନ୍ତୁ। ଅଧିକ ସୂଚନା ପାଇଁ 1455 ନମ୍ବରକୁ କଲ୍ କରନ୍ତୁ।
1: Musically yours 100.4 आकाशवाणी एफएम रेनबो कटक दिल से दिल तक दिल से दिल तक रे ज्योति अछि आज आपनक सहित आ समय हिची आरंभ करबा अभुला स्मृति। हां शिशु से माने सब बेले कोमलमति तबे पुरुणा हिंदी फिल्म रे एमिति किछि गीत अछि जहा पिला माननक पई आ पिला माने से सब को सुनी आकर्षित होंती आ किछि गीत ସେହି ପିଲାମାନଙ୍କ ପାଇଁ କିନ୍ତୁ ବେଶ୍ ମନ ଛୁଆଁ ଆମମାନଙ୍କ ପାଇଁ। ତେବେ ଆଜି ଅଭୁଲା ସ୍ମୃତିରେ ଆମେ ଶୁଣିବା ସେହି ପିଲାମାନଙ୍କ ପାଇଁ କିଛି ସୁନ୍ଦର ଗୀତ।

ଏହି ଗୀତଟି ମଧ୍ୟ ଥିଲା ମାସୁମ୍ରୁ, ଏବଂ ଗୀତଟିକୁ ଗାଇଥିଲେ ରାନୁ ମୁଖାର୍ଜୀ। ପରବର୍ତ୍ତୀ ଗୀତଟି ଶୁଣିବା ଲତା ମଙ୍ଗେସ୍କରଙ୍କ କଣ୍ଠରେ ଆରାଧନା ଫିଲ୍ମରୁ।

वेलकम बैक फ्रेंड्स ट्यून कर 100.4 आकाशवाणी एफएम रेनबो कटक दिल से दिल तक दिल से दिल तक रे समय हिची आरंभ करबा रेनबो एसएमएस रेनबो एसएमएस रे अपन सुनि परबे निज मन पसंद रा गीत तेबे आमको एसएमएस करबा को पड़िबो एसएमएस करबा पई नंबर ती हेउची 0949596321 एवं ऑफिशियल व्हाट्सएप नंबर हेउची 8895254200 ଅଲରେଡି ଗୁଡ଼ିଏ ଏସ୍ଏମ୍ଏସ୍ ଆମ ପାଖରେ ଆସି ପହଞ୍ଚି ଯାଇଛି ତେବେ ସମସ୍ତ ସାଥୀଙ୍କୁ ଅନୁରୋଧ ରହିବ ଚେଷ୍ଟା କରିବି ଗୋଟିଏ ଘଣ୍ଟା ଭିତରେ ଯେତିକି ଗୀତ ବାଜିପାରିବ ଗୀତ ବଜାଇବା ପାଇଁ ଯେଉଁମାନଙ୍କର ଗୀତ ବାଜିପାରିବନି ଆଦୌ ମନ ଦୁଃଖ କରିବେନି ସମସ୍ତଙ୍କର ନାଁ କାର୍ଯ୍ୟକ୍ରମ ଭିତରେ ନେବା ପାଇଁ ନିହାତି ଚେଷ୍ଟା କରିବି ତେବେ ପ୍ରଥମ ଏସ୍ଏମ୍ଏସ୍ କରିଛନ୍ତି ସମୀକ୍ଷା ସଦୀକ୍ଷା ସନ୍ତୋଷ ନିର୍ମଳା ମାମାଲି କଣ୍ଟ୍ରୋଲ୍ ଆଠଗଡ଼ରୁ

ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ

0: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ ମକା କପା ଅଦା ମାଣ୍ଡିଆ ଚିନାବାଦାମ ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ ଲ୍ୟାମ୍ପସ ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
1: ରେନ୍ବୋ ଏସ୍ଏମ୍ଏସ୍ରେ ଏଥର ଏସ୍ଏମ୍ଏସ୍ କରିଛନ୍ତି ସମୀର ସଙ୍ଗୀତା ପଣ୍ଡା ତେଲିଙ୍ଗା ପେଣ୍ଠ କଟକରୁ ହୀରା ପଞ୍ଚମୀ ଉପଲକ୍ଷେ ଶୁଣିବାକୁ ଚାହିଁଛନ୍ତି ସୁନ୍ଦର ଭଜନଟିଏ।

ନେକ୍ସଟ ଏସଏମଏସଟି କରିଛନ୍ତି ରମେଶ ଚନ୍ଦ୍ର ଦାସ, ଚିନ୍ମୟୀ ଦାସ, ରାନୁ, ସୋନାଲି, ସୁନାବେଡ଼ା, କୋରାପୁଟରୁ।

ନେକ୍ସଟ ଏସଏମଏସଟି କରିଛନ୍ତି ସୁମନ୍ତ କୁମାର ରାଉତ ପୁତୁରା କାହ୍ନା ଓସ୍ତିଆ ବାଙ୍କି ଆଠଗଡ଼ କଟକରୁ ଏବଂ ରାଜେନ୍ଦ୍ର ନାନା ନୂଆଗାଁରୁ ପହଞ୍ଚୁଛି ଆପଣଙ୍କ ପାଇଁ ଏହି ସୁନ୍ଦର ଭଜନଟି।

ନେକ୍ସଟ ଏସଏମଏସଟି କରିଛନ୍ତି ଶାହବାଜରୁ ପିଙ୍କି ରିକୁ ଶୁଣିବାକୁ ଚାହିଁଛନ୍ତି ମା ଓ ମମତା ଫିଲ୍ମରୁ ଏ ସୁନ୍ଦର ଗୀତଟି।

ରେନ୍ବୋ ଏସ୍ଏମ୍ଏସ୍ରେ ଆମ ସହିତ ଯୋଡ଼ି ହୋଇଥିଲେ ହିତେନ୍ଦ୍ର ଦାସ ଆସାମରୁ, ସମୀର ଖଟୁଆ ନରସିଂହପୁର କେନ୍ଦ୍ରାପଡ଼ାରୁ, ସୁନୀଲକାନ୍ତ ମହାନ୍ତି ସିଲୁ ଏବଂ ଆକୃତି ଦେଓକାଳୀ ଶଙ୍ଖତ୍ରାସ କଟକରୁ, ଦୁର୍ଗାପ୍ରସାଦ ଦଳାଇ ପାରେଶ୍ୱର ସାହି ଜୋବ୍ରା କଲେଜ ସ୍କୋୟାର କଟକରୁ।

ନେକ୍ସଟ ଏସ୍ଏମ୍ଏସ୍ଟି କରିଛନ୍ତି ଆଭା ସେନ, ରୋହିତ ସେନ, ଦୀପକ କୁମାର, ଅଶୋକ କୁମାର, ଅମିତ ସେନ, କରଣ ସେନ ଏବଂ ଗୀତଟିକୁ ଡେଡିକେଟ୍ କରିଛନ୍ତି ଟୁନା ଭାଇ, ରମେଶ ଭାଇ, ସୁନୀଲ ଭାଇ, ବାମଦେବ ଭାଇଙ୍କୁ।

ଏଇଠି ୱାଇଣ୍ଡ ଅପ୍ କରୁଛୁ ଆଜି ପାଇଁ ରେନ୍ବୋ ଏସ୍ଏମ୍ଏସ୍ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସି ଦିଲ୍ ତକ୍ ବର୍ତ୍ତମାନ ଶୁଣନ୍ତୁ ନ୍ୟୁଜ୍ ଇନ୍ ହିନ୍ଦୀ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ କିଛି କ୍ଷଣ ମଧ୍ୟରେ।

ରିଲିଫ୍ ପାଣ୍ଠିରୁ 10 ଲକ୍ଷ ଟଙ୍କା ଲେଖାଏଁ ସହାୟତା କଲେ ଘୋଷଣା। ଆସନ୍ତା 27 ତାରିଖରେ ଜନ ଅଭିଯୋଗ ଶୁଣାଣି କରିବେ ମୁଖ୍ୟମନ୍ତ୍ରୀ। 22 ତାରିଖ ଦିନ 11ଟାରୁ ଅନ୍ଲାଇନ୍ ପଞ୍ଜିକରଣ ଆରମ୍ଭ ହେବ ବୋଲି ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ସୂଚନା। ସରକାରୀ ସ୍ତରରେ ସଂଶୋଧିତ ବନାନର ବ୍ୟବହାର ସୁନିଶ୍ଚିତ କରିବା ଲାଗି ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଦେଲେ ରାଜସ୍ୱ ସଚିବ। ବ୍ୟବସାୟିକ ଓ ବେସରକାରୀ ସଂସ୍ଥାରେ ସଂଶୋଧିତ ନାମଫଳକ ଲାଗିବା ନେଇ ଦିଆଗଲା 6 ମାସ ସମୟ। ଓଡ଼ିଆ ଉଚ୍ଚାରଣର ସଂଶୋଧନ ନେଇ ଜୁନ୍ 22 ତାରିଖରେ ବାହାରିଥିଲା ବିଜ୍ଞପ୍ତି।

ଲାଗିବା ନେଇ ଦିଆଗଲା 6 ମାସ ସମୟ। ଓଡ଼ିଆ ଉଚ୍ଚାରଣର ସଂଶୋଧନ ନେଇ ଜୁନ୍ 22 ତାରିଖରେ ବାହାରିଥିଲା ବିଜ୍ଞପ୍ତି। ରାଜ୍ୟରେ ସାର ସଂକଟ ଦୂର କରିବା ପାଇଁ ଡିଏପି ଓ ୟୁରିଆର ବିକଳ୍ପକୁ ପ୍ରୋହାହନ ଦେବା ଲାଗି ସରକାରଙ୍କ ନିଷ୍ପଭି। ରାଜ୍ୟରେ ଥିବା ସ୍ନାତକ ମହାବିଦ୍ୟାଳୟଗୁଡ଼ିକରେ ନାମଲେଖା ଲାଗି ଆଜି ପ୍ରକାଶ ପାଇଛି ଦ୍ୱିତୀୟ ପର୍ଯ୍ୟାୟ ମେଧା ତାଲିକା। ଆସନ୍ତାକାଲିଠାରୁ ଗୁରୁବାର ପର୍ଯ୍ୟନ୍ତ ନାମ ଲେଖାଇ ପାରିବେ ଛାତ୍ରଛାତ୍ରୀ। ଆସନ୍ତା 29 ତାରିଖରେ ପ୍ରକାଶ ପାଇବ ତୃତୀୟ ତଥା ଚୂଡ଼ାନ୍ତ ମେଧା ତାଲିକା ଏବଂ ଓଡ଼ିଶାର ଉତ୍ତର ଭାଗ ଏବଂ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଚଳିତ ସପ୍ତାହରେ ପୁଣି ଥରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ପ୍ରଭାବରେ ଉପକୂଳ ଓ ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକର ହୋଇପାରେ ମଧ୍ୟମରୁ ପ୍ରବଳ ବର୍ଷା। ଆସନ୍ତା 24 ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ହେବା ନେଇ 20ଟି ଜିଲ୍ଲାକୁ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି। ମୁଖ୍ୟ ସମ୍ବାଦ ଆଜି ପାଇଁ ଏତିକି। ଶୁଭରାତ୍ରୀ, ନମସ୍କାର।

କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ସି ଦିଲ୍ ତକ୍ ଷ୍ଟୁଡିଓ ଘଣ୍ଟାର ସମୟ ରାତି 11:09 ହେବାକୁ ଯାଉଛି। ଶୁଣନ୍ତୁ ଆସନ୍ତାକାଲି ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଭକ୍ତିଗୀତର କାର୍ଯ୍ୟକ୍ରମ ଅର୍ଘ୍ୟଥାଳି ଶୁଣିବେ 6:05। ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 102ତମ ଭାଗ ଶୁଣିବେ 6:40। ଆମର ସ୍ୱାସ୍ଥ୍ୟ 7:10। ଏଥିରେ ବିଷୟ ରହିଛି ଜନ୍ମଗତ ବକ୍ରପାଦ। ଆଲୋଚନା କରିବେ ଡକ୍ଟର ଶକ୍ତି ପ୍ରସାଦ ଦାସ। ଶୁଭ ସକାଳ ଶୁଣିବେ 7:25। 8:30 ଶୁଣିବେ ମର୍ଣ୍ଣିଂ ମେଲୋଡି। ଡାଏଲ ଇନ୍ ଲାଇଭ୍ ଚିଟ୍ଚାଟ୍ 9:00 ଏବଂ 5:02। ଏଥିରେ ନିର୍ଦ୍ଧାରିତ ବିଷୟରେ ଫୋନ୍ କଲ୍ ମାଧ୍ୟମରେ ନିଜର ମତ ସେୟାର କରିପାରିବେ। ଦିନ 10:00 ଏବଂ ରାତି 10:02 ଶୁଣିପାରିବେ ରେନ୍ବୋ ଏସ୍ଏମ୍ଏସ୍। ଶୁଣିଲେ ଆସନ୍ତାକାଲି ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ସି ଦିଲ୍ ତକ୍। ଷ୍ଟୁଡିଓ ଘଣ୍ଟାରେ ସମୟ ଇସାରା ଦେଲାଣି, ଆଜି ପାଇଁ ଆମକୁ ଦିଅନ୍ତୁ ବିଦାୟ। ତେବେ ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଏଫ୍ଏମ୍ ଗୋଲ୍ଡରୁ 5:53 ପର୍ଯ୍ୟନ୍ତ। ସେତେବେଳେ ଯାଏଁ ଆମକୁ ଦିଅନ୍ତୁ ବିଦାୟ। ରହୁଛୁ, ନମସ୍କାର, ଶୁଭରାତ୍ରୀ।

ଜଗତର ନାଥ ଆହେ ଜଗନ୍ନାଥ ତୁମେ ପରା ମହାବାହୁ ମୁଁ ତୁମ ଭକ୍ତ ପାଉ ନାହିଁ ପଥ କୃପା କର ମହାବାହୁ।

ମହାବାହୁ, ଯେ ପର୍ଯ୍ୟନ୍ତ ଏ ଜୀବନ ଅଛି ମୋ ତୁଣ୍ଡରେ ତୁମ ନାମ ଥାଉ। ଭକ୍ତ ଦାସିଆଙ୍କ ନଡ଼ିଆକୁ ହାତରେ ନେଇଥିଲ ତୁମେ, ଭକ୍ତ ସାଲ ବେଗଙ୍କ ପାଇଁ ରଥରେ ଅଟକି ରହିଲ ତୁମେ। ତୁମ ପାଦ ତଳେ ପ୍ରଭୁ ଗୁହାରି କରୁଛି, ଟେକି ଦେଇ ଦୁଇ ହାତ। ଦୟାକର ପ୍ରଭୁ ଶ୍ରୀ ଜଗନ୍ନାଥ, ଦେଖାଅ ମତେ ସତ୍ପଥ।

ଆସି ପାହାଚି ଗଡ଼ି ଯିବି ମୁହିଁ ଦୂର କରିବ ମୋ ଦୁଃଖ ମହାପ୍ରଭୁ ତୁମ ଭକ୍ତି ଭାବେ ସଦା ଥାଉ ଏ ମନ କୃପା କରିବ ହେ ଜଗନ୍ନାଥ ଆହି ମହାବାହୁ ତୁମରି ଚରଣରେ ତୁମରି ପାଦ ପଦ୍ମରେ ଏ ଭକ୍ତ କରୁଛି ଗୁହାରୀ।

0: श्रोता बंधु शुणुले आपण माने अति बड़ी जगन्नाथ दास विरचित श्रीमद भागवतर शहेतम अध्याय ଏହି ଅଧ୍ୟାୟରେ ବେତାର ସମ୍ପାଦନ କରିଥିଲେ ଡକ୍ଟର ବିଚିତ୍ରାନନ୍ଦ ମହାନ୍ତି ପୂର୍ବାଭାଷ ରଚନା ଡକ୍ଟର ଦାଶରଥୀ ଦାସ ସଙ୍ଗୀତ ପରିଚାଳନା କରିଥିଲେ ତାରାକାନ୍ତ ପଣ୍ଡା ବର୍ଣ୍ଣନା କରିଥିଲେ ବସନ୍ତ ମହାନ୍ତି ଏବଂ ପ୍ରଯୋଜନା ସୁହାସ ମହାନ୍ତି
1: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ ମକା କପା ଅଦା ମାଣ୍ଡିଆ ଚିନାବାଦାମ ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ ଲ୍ୟାମ୍ପସ ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
2: ଏକ ପ୍ରକାର ସେ ପିଏମ୍ ଜୟ ଅବ ଗରିବ କେ ଜୟ ବନ୍ ଗଈ ହେ।

0: ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ ପ୍ରାୟ 60 କୋଟି ଲୋକ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଉପଚାର ପାଇଁ ହୋଇଛନ୍ତି ଯୋଗ୍ୟ ହିତାଧିକାରୀ। ଏପର୍ଯ୍ୟନ୍ତ 12 କୋଟିରୁ ଉର୍ଦ୍ଧ୍ୱ ମାଗଣା ଚିକିତ୍ସା କରାଯାଇଛି, ଯେଉଁଥିରେ ଗରିବ ପରିବାରଙ୍କ ଚିକିତ୍ସା ଖର୍ଚ୍ଚ ପ୍ରାୟ 2 ଲକ୍ଷ କୋଟି ଟଙ୍କା ସଞ୍ଚୟ ହୋଇପାରିଛି। ଆଜି ହିଁ ଆୟୁଷ୍ମାନ ଆପ୍ ଡାଉନ୍ଲୋଡ୍ କରି ଆୟୁଷ୍ମାନ କାର୍ଡ ବନାନ୍ତୁ। ଅଧିକ ସୂଚନା ପାଇଁ 1455 ନମ୍ବରକୁ କଲ୍ କରନ୍ତୁ।
1: ବର୍ତ୍ତମାନ ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆମର ସ୍ୱାସ୍ଥ୍ୟ। ଆଜିର ବିଷୟବସ୍ତୁ ରହିଛି ଅଧିକ ବୟସରେ ଗର୍ଭଧାରଣ ସମସ୍ୟା। ଏହି ବିଷୟରେ ଆଲୋଚନା କରିବେ ଡକ୍ଟର ସସ୍ମିତା ସ୍ୱାଇଁ।
2: 30 ବର୍ଷ ବା ତହିଁରୁ ଅଧିକ ବୟସ ପରେ ପ୍ରଥମ ଗର୍ଭ ଧାରଣ କଲେ ତାକୁ ବୟସ୍କା ପ୍ରଥମ ଗର୍ଭ କୁହାଯାଇଥାଏ। ଏକ ନିର୍ଦ୍ଦିଷ୍ଟ ବୟସ ସୀମା ପରେ ଗର୍ଭଧାରଣ କଲେ ଏଥିରେ କେତେକ ଜଟିଳତା ଦେଖାଯାଇଥାଏ। ଅଧିକ ବୟସରେ ଗର୍ଭଧାରଣ ମହିଳାଟି ଡେରିରେ ବିବାହ କରିବାରୁ ହୋଇଥାଇପାରେ, କିମ୍ବା ଶୀଘ୍ର ବିବାହ କରି ମଧ୍ୟ ପ୍ରଜନନ କ୍ଷମତାରେ କୌଣସି ଅସୁବିଧା ଥିବା ଯୋଗୁଁ ହୋଇଥାଇପାରେ। ଦ୍ୱିତୀୟ କ୍ଷେତ୍ରରେ ଆମକୁ ଅଧିକ ସତର୍କତା ଅବଲମ୍ଭନ କରିବାକୁ ପଡ଼ିଥାଏ। ବୟସ ବଢ଼ିବା ସଙ୍ଗେ ସଙ୍ଗେ ମହିଳାମାନଙ୍କର ଗର୍ଭଧାରଣ ଶକ୍ତି କମିଯାଏ, କାରଣ ବୟସ୍କା ମହିଳାଙ୍କ ଡିମ୍ବକୋଷରୁ ଡିମ୍ବ ନିର୍ଗତ ହେବା କମିଯାଏ। ଏହି ଡିମ୍ବରେ ଜନ୍ମଗତ ବିକଳାଙ୍ଗ ବେଶୀ ଦେଖାଯିବା ଯୋଗୁଁ ବେଶୀ ପରିମାଣରେ ଗର୍ଭ ନଷ୍ଟ ହୋଇଥାଏ। ଗର୍ଭପାତ ନ ହେଲେ ମଧ୍ୟ ଅନେକ କ୍ଷେତ୍ରରେ ଯମଜ ଗର୍ଭ ଓ ଜନ୍ମଗତ ବିକଳାଙ୍ଗ ଶିଶୁ ଅଧିକ ହୋଇଥାନ୍ତି। ବୟସ ବଢ଼ିବା ସଙ୍ଗେ ସଙ୍ଗେ ରକ୍ତଚାପ ବଢ଼ିଥାଏ। ଏହାଦ୍ୱାରା ପ୍ରସବ ସମୟରେ ଉଚ୍ଚ ରକ୍ତଚାପ ଜନିତ ଜଟିଳତା ଯଥା ପ୍ରି ଏକ୍ଲାମ୍ପସିଆ ଏକ୍ଲାମ୍ପସିଆ ଅଧିକ ହୋଇଥାଏ। ବେଶୀ ବୟସରେ ଗର୍ଭଧାରଣ କଲେ ମଧୁମେହ ରୋଗ ହେବାର ସମ୍ଭାବନା ଅଧିକ ଥାଏ। ସେଥିପାଇଁ ଯଦି ବୟସ ଅଧିକ ହୋଇଯାଇଛି, ଗର୍ଭ ରଖିବା ଆଗରୁ ରକ୍ତରେ ଶର୍କରା ପରିମାଣ ପରୀକ୍ଷା କରାଇ ନିଅନ୍ତୁ। ପ୍ରାୟ 10% ବୟସ୍କା ମା'ମାନଙ୍କର ଗର୍ଭାଶୟରେ ଫାଇବ୍ରଏଡ୍ ବା ଅର୍ବୁଦ ହୋଇଥାଏ। ଏହାଦ୍ୱାରା ବହୁ ଜଟିଳତା ଯେପରିକି ଗର୍ଭପାତ, ଅପରିଣତ ପ୍ରସବ, ରେଡ୍ ଡିଜେନେରେସନ୍ ଦ୍ୱାରା ପ୍ରବଳ ଯନ୍ତ୍ରଣା ହେବା, ପ୍ରସବ ପରେ ପ୍ରଚୁର ରକ୍ତସ୍ରାବ ହେବାର ସମ୍ଭାବନା ରହିଥାଏ। ପ୍ରସବ ସମୟରେ ଏମାନଙ୍କର ଗର୍ଭସ୍ଥ ଶିଶୁ ଅସ୍ୱାଭାବିକ ଭାବେ ଅବସ୍ଥାନ କରିଥାନ୍ତି, ଯଥା ନିତମ୍ବ ବା ସ୍କନ୍ଧ ଉପସ୍ଥାନ। ମନକୁ ମନ ପ୍ରସବ ବେଦନା ଆରମ୍ଭ ହୁଏ ନାହିଁ, ଇଞ୍ଜେକ୍ସନ୍ ଦ୍ୱାରା ପ୍ରସବ ବେଦନା ଆରମ୍ଭ କରାଯାଇଥାଏ ଏବଂ ଅପରେସନ୍ ଯଥା ଫୋର୍ସେପ୍ସ, ଭାକ୍ୟୁମ୍ ବା ସିଜେରିଆନ୍ ହେବାର ସମ୍ଭାବନା ଅଧିକ ରୁହେ। ପ୍ରସବ ପରେ ମଧ୍ୟ ଅଧିକ ରକ୍ତକ୍ଷରଣ ହୋଇଥାଏ, ଅନେକ ସମୟରେ ଦୁଗ୍ଧକ୍ଷରଣ ହୋଇନଥାଏ। ବୟସ୍କା ଗର୍ଭବତୀମାନଙ୍କର ଶିଶୁମାନେ ଅଳ୍ପ ଓଜନର ହୋଇଥାନ୍ତି, କାରଣ ଗର୍ଭଫୁଲ ଦେଇ ରକ୍ତ ଶିଶୁ ଦେହକୁ ଯାଇପାରେ ନାହିଁ ଏବଂ ଶିଶୁ ବଢ଼ିପାରେ ନାହିଁ। ଏହାଛଡ଼ା ଉଚ୍ଚ ରକ୍ତଚାପ ପାଇଁ ମଧ୍ୟ ଶିଶୁର ଓଜନ କମିଯାଏ। ଅଧିକ ବୟସରେ ଗର୍ଭଧାରଣ କଲେ ଗର୍ଭସ୍ଥ ଶିଶୁଟିର ଡାଉନ୍ ସିଣ୍ଡ୍ରୋମ୍ ବା ମଙ୍ଗଲ ଚାଇଲ୍ଡ ହେବାର ସମ୍ଭାବନା ଅଧିକ ଥାଏ। ଏଥିରେ ଗର୍ଭସ୍ଥ ଶିଶୁର ବହୁ ପ୍ରକାର ଅସୁବିଧା ଦେଖାଯାଇଥାଏ। ଜନ୍ମ ହେଲା ପରେ ଏହାର ଶାରୀରିକ ବୃଦ୍ଧି ହେଲେ ମଧ୍ୟ ମାନସିକ ବୃଦ୍ଧି ହୁଏ ନାହିଁ, ପିଲାଟି ମାନସିକ ଅନଗ୍ରସର ହୋଇଥାଏ। ଯଦି ଗର୍ଭସ୍ଥ ଶିଶୁଟିର ଡାଉନ୍ ସିଣ୍ଡ୍ରୋମ୍ ହୋଇଥିବା ଜଣାଯାଏ, ତେବେ ଏହି ଗର୍ଭକୁ ନଷ୍ଟ କରିଦିଆଯାଇଥାଏ। ମାଆର ବୟସ ବଢ଼ିବା ସହିତ ଗର୍ଭସ୍ଥ ଶିଶୁର ଡାଉନ୍ ସିଣ୍ଡ୍ରୋମ୍ ହେବାର ସମ୍ଭାବନା ଅଧିକ ହୋଇଥାଏ। 20 ବର୍ଷ ବୟସରେ ପ୍ରତି 1500 ଗର୍ଭରେ ଗୋଟିଏ ଡାଉନ୍ ସିଣ୍ଡ୍ରୋମ୍ ଶିଶୁ ହୋଇଥିଲେ 30 ବର୍ଷରେ ପ୍ରତି 900ରେ ଏବଂ 40 ବର୍ଷରେ ପ୍ରତି 80ଟି ଗର୍ଭରେ ଜଣେ ଡାଉନ୍ ବେବି ହେବାର ସମ୍ଭାବନା ଥାଏ। ତେଣୁ 25-29 ବର୍ଷ ମଧ୍ୟରେ ଗର୍ଭଧାରଣ କଲେ ଭଲ, କିନ୍ତୁ ଯଦି କୌଣସି କାରଣରୁ ଗର୍ଭଧାରଣ କରିବାକୁ ଡେରି ହେଉଛି, ତେବେ ବିଜ୍ଞାନର ଅଗ୍ରଗତି ଯୋଗୁଁ ବର୍ତ୍ତମାନ ନିଜର ଡିମ୍ବାଣୁକୁ ଶୀତଳୀକରଣ କରି ସଂରକ୍ଷିତ କରି ରଖାଯାଇପାରୁଛି ଏବଂ ପରେ ଏହାକୁ ଗର୍ଭଧାରଣ କରିବା ପାଇଁ ଉପଯୋଗ କରାଯାଇପାରୁଛି। ତେଣୁ ଏହିସବୁ ଅସୁବିଧାକୁ ଜାଣି ବୟସ୍କା ଗର୍ଭବତୀ ମହିଳା ଗର୍ଭଧାରଣ ପୂର୍ବରୁ ସ୍ତ୍ରୀରୋଗ ଓ ପ୍ରସୂତି ବିଶେଷଜ୍ଞଙ୍କ ପରାମର୍ଶ ନେବା ଉଚିତ। ଗର୍ଭ ରକ୍ଷା ପୂର୍ବରୁ ଯଦି ଉଚ୍ଚ ରକ୍ତଚାପ, ମଧୁମେହ ରୋଗ ଥାଏ, ତାହାକୁ ଚିକିତ୍ସା ଦ୍ୱାରା ନିୟନ୍ତ୍ରିତ କରି ସାରିବା ପରେ ଗର୍ଭ ରଖିବା ଉଚିତ। ଥାଇରଏଡ୍ ହରମୋନର ମଧ୍ୟ ପରୀକ୍ଷା କରିନେବା ଠିକ୍। ଗର୍ଭ ରଖିବାର 3 ମାସ ପୂର୍ବରୁ ଫଲିକ୍ ଏସିଡ୍ ଖାଇବା ଉଚିତ, ଏହାର ଗର୍ଭସ୍ଥ ଶିଶୁଟି ସୁସ୍ଥ ରହିଥାଏ। ଅଲ୍ଟ୍ରାସାଉଣ୍ଡ ଓ ରକ୍ତ ପରୀକ୍ଷା ଦ୍ୱାରା ଗର୍ଭସ୍ଥ ଶିଶୁର ସୁସ୍ଥତା ବିଷୟରେ ଜାଣିବା ଉଚିତ। ପ୍ରସବ ପରେ ଶିଶୁର ଯତ୍ନ, ସ୍ତନ୍ୟପାନ ଆଦି ବିଷୟରେ ମଧ୍ୟ ସତର୍କ ହେବା ଉଚିତ।
1: ଶୁଣୁଥିଲେ ଆପଣମାନେ ଆମର ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଏବଂ ଆଜିର ବିଷୟବସ୍ତୁ ରହିଥିଲା ଅଧିକ ବୟସରେ ଗର୍ଭଧାରଣ ସମସ୍ୟା। ଏ ବିଷୟରେ ଆଲୋଚନା କରିଲେ ଡାକ୍ତର ସସ୍ମିତା ସ୍ୱାଇଁ।

ନୂଆ ସକାଳର ନୂଆ ସୂରୁଜ ଆସିଛି, ନୂଆ ନୂଆ କେତେ କଥା ସେ ଆଣିଛି। ଚାଲନ୍ତୁ ଏଇ ନୂଆ ସୂରୁଜକୁ ୱେଲକମ୍ କରିବା ହାତ ବଢ଼ି। ପ୍ରତ୍ୟେକ ସକାଳ ନୂଆ ସକାଳ, ଗୋଟିଏ ନୂଆ ସୁଯୋଗ ଆମ ପାଇଁ। ଗତକାଲିର ଭୁଲକୁ ଆମେ ଭୁଲିବା, ସେଥିରୁ କିଛି ଶିଖିବା ଆଉ ଜୀବନର ରାସ୍ତାରେ ଆଗକୁ ବଢ଼ିଯିବା। ନମସ୍କାର ଶ୍ରୋତା ବନ୍ଧୁ, ଟ୍ୟୁନ୍ କରିଛନ୍ତି ଆପଣ ମାନେ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କନେକ୍ଟ ଦିଲ୍ ସେ ଦିଲ୍ ତକ୍। ଅ ଭେରି ଭେରି ଭେରି ଗୁଡ୍ ମର୍ଣ୍ଣିଂ ଆଣ୍ଡ ହାପି ସନ୍ଡେ ଟୁ ଅଲ୍ ଅଫ୍ ୟୁ। ଆଜି ହେଉଛି ରବିବାରର ସକାଳ, ତାପରେ ଗୋଟିଏ ନୂଆ ସକାଳ। ତେବେ ନୂଆ ସକାଳ ଯେତେବେଳେ ବି ଆସେ ନା, ସେତେବେଳେ ଆମ ମନକୁ ଏକଦମ ରିଫ୍ରେଶ କରିଦିଏ। ସବୁ କିଛି ଆମେ ଭୁଲି ଯାଇଥାଉ, ପୁରା ଯେତେ ଟାୟାର୍ଡନେସ୍ ଥାଏ ସବୁକିଛି ଭୁଲି ଯାଇଥାଉ, ପୁଣି ଥରେ ରିଫ୍ରେଶ ହେଇକି ପୁରା ଫ୍ରେଶନେସ୍ର ସହିତ ଗୋଟେ ନୂଆ ସକାଳକୁ ୱେଲକମ୍ କରିଥାଉ, ଆରମ୍ଭ କରିଥାଉ। ତେବେ ଚାଲନ୍ତୁ, ଆଜି ସକାଳର ପାଗଟା ତ ବହୁତ ବଢ଼ିଆ ଅଛି। ଏମିତିଆ ପାଗରେ ଗୋଟେ କପ୍ ଗରମା ଗରମ ଚାଏ ସହିତ କିଛି ମିଠା ଗୀତ ସହିତ ଆରମ୍ଭ କରିବା ଆଜିର ଏ ସଫରକୁ, ଏଇ ବ୍ୟୁଟିଫୁଲ୍ ସକାଳକୁ। ଚାଲନ୍ତୁ ସମସ୍ତେ ହାତ ବଢ଼େଇ ୱେଲକମ୍ କରିବା।

0: ୱେଲକମ୍ ବ୍ୟାକ୍ ଶ୍ରୋତା ବନ୍ଧୁ,
1: ପୁଣି ଥରେ ସ୍ୱାଗତ କରୁଛି ଆପଣମାନଙ୍କୁ। ଟ୍ୟୁନ୍ କରିଛନ୍ତି ଆପଣମାନେ 100.4 ଆକାଶବାଣୀ ଏଫ୍ଏମ୍ ରିନ୍ ମୁକଟା ଦିଲ୍ ସି ଦିଲ୍ ତାକ। କଣ ସବୁ ଦୁଃଖ ଥିଲା, କଣ ସବୁ ଚିନ୍ତା ଥିଲା, କଣ ସବୁ ଆମ ସାଙ୍ଗରେ ଘଟିଥିଲା, ସେସବୁକୁ ଭୁଲି ପୁଣି ଗୋଟେ ନୂଆ ଆରମ୍ଭ କରିବାକୁ ଆମେ ଚେଷ୍ଟା କରିଥାଉ। କି ଯେତେ ବି ଅନ୍ଧକାର ଆସୁନା କାହିଁକି, ଜୀବନରେ ସକାଳ ଆସିବ ହିଁ ଆସିବ, ନୂଆ ସୂରୁଜ ଆସିବ ହିଁ ଆସିବ। ତେଣୁକରି ଜୀବନରେ ଯେକୌଣସି ପରିସ୍ଥିତି ହେଇଥାଉ ନା କାହିଁକି, ଯାହା କିଛି ବି ଆମେ ଫେସ୍ କରିଛେ ନା, ସେସବୁକୁ ଭୁଲି ପୁଣି ଥରେ ଗୋଟେ ନୂଆ ଭାବରେ ନୂଆ ସକାଳକୁ ଆରମ୍ଭ କରିବା। ନୂଆ ସକାଳ ଆମକୁ ଏଇଆ ବି ଶିଖାଏ ଯେ ନୂଆ କରି ପ୍ରତ୍ୟେକ ମୁହୂର୍ତ୍ତରେ ଆମେ ଆମ ଜୀବନକୁ ଆରମ୍ଭ କରିପାରିବା। ତେବେ ଚାଲନ୍ତୁ ପୁଣି ଥରେ କିଛି ନୂଆ ଚିନ୍ତା କରିବା, କିଛି ନୂଆ ପ୍ରେରଣାର ଉତ୍ସକୁ ଆମେ ଗ୍ରହଣ କରିବା, ଆଉ ନୂଆ ଶକ୍ତି ସହିତ ଆରମ୍ଭ କରିବା ଆମର ଏଇ

କରି ପ୍ରତ୍ୟେକ ମୁହୂର୍ତ୍ତରେ ଆମେ ଆମ ଜୀବନକୁ ଆରମ୍ଭ କରିପାରିବା। ତେବେ ଚାଲନ୍ତୁ ପୁଣି ଥରେ କିଛି ନୂଆ ଚିନ୍ତା କରିବା, କିଛି ନୂଆ ପ୍ରେରଣାର ଉତ୍ସକୁ ଆମେ ଗ୍ରହଣ କରିବା, ଆଉ ନୂଆ ଶକ୍ତି ସହିତ ଆରମ୍ଭ କରିବା ଆମର ଏଇ।

ଝୁମି ଝୁମି ଆପଣଙ୍କ ମନ ବି ସ୍ୱାଗତ କରୁ ଆଜିର ଏଇ ନୂଆ ସକାଳକୁ ଆଉ ସେଇଥିପାଇଁ ଆପଣଙ୍କ କୋୟଲ ଅଛି ଆପଣମାନଙ୍କ ସାଥିରେ ୱେଲକମ୍ ବ୍ୟାକ୍ ଟ୍ୟୁନ୍ କରିଛନ୍ତି ଆପଣମାନେ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ପୁରା ସପ୍ତାହ ସାରା କାମ କରିକି ଆଜି ଗୋଟିଏ ଦିନ ଆପଣ ରିଲାକ୍ସ ହେବା ପାଇଁ ଚାହୁଁଥିବେ ନିହାତି ଭାବରେ ତ ଡେଫିନେଟଲି ଟିକେ ଅଧିକ ଆରାମ କରିବାକୁ ଇଚ୍ଛା ହେବ ପାଗ ତ ଯେମିତି ହେଇଛି ବିଲକୁଲ ବେଡ୍ରୁ ହିଁ ଉଠିବାକୁ ଇଚ୍ଛା ହେବନି କିନ୍ତୁ ତଥାପି ଉଠନ୍ତୁ ଆଉ ଟିକେ ହାଲକା ଫୁଲକା ଚଲାଚଲି କରନ୍ତୁ ନହେଲେ ଏକ୍ସରସାଇଜ୍ କରନ୍ତୁ ୟୋଗା କରନ୍ତୁ ନହେଲେ ଆପଣଙ୍କର ବାଡ଼ି ବଗିଚାରେ ଯେଉଁ ବର୍ଷା ହେଇକି ଟିକେ ପାଣି ବାଣି ଜମି ଯାଇଥିବ ନା ତାକୁ ଟିକେ ସଫା ସୁତୁରା କରନ୍ତୁ ଟିକେ ଆପଣଙ୍କର ଗଛ ଫଛ ଲଗେଇଛନ୍ତି ଯଦି ତାକୁ ସଫା ସୁତୁରା କରନ୍ତୁ ଦେଖିବେ ନେଚର ସହିତ ବିତେଇଥିବା ପ୍ରତ୍ୟେକଟି ମୁହୂର୍ତ୍ତ ଆପଣଙ୍କ ପାଇଁ ଏତେ ଏନର୍ଜେଟିକ୍ ରହିବ ଏତେ ଜୟଫୁଲ୍ ରହିବ ଖୁସିରେ ଭରିଯିବ ନା ପୁରା ଦିନ ସାରା ଆପଣଙ୍କୁ ଏନର୍ଜି ମିଳିବ ସୁନ୍ଦର ସୁନ୍ଦର ଫୁଟିଥିବା ଫୁଲକୁ ଆପଣ ଦେଖିଛନ୍ତି ତାଙ୍କ ଚାହାଣିରେ ହିଁ ଆପଣଙ୍କ ମନକୁ ରିଫ୍ରେସ୍ ସେମାନେ କରିପାରିବେ ତାଙ୍କ ମହକରେ ଆପଣଙ୍କ ସକାଳକୁ ଗୋଟେ ସୁନ୍ଦର ଆରମ୍ଭ ସେମାନେ ଦେଇପାରିବେ ତେଣୁ ନେଚର ସହିତ ପ୍ରକୃତି ସହିତ ବିତେଇଥିବା କିଛି ସମୟ ସକାଳର ଆପଣଙ୍କ ପାଇଁ ବହୁତ ବହୁତ ବହୁତ ଏନର୍ଜେଟିକ୍ ରହିବ ସୋ ଆଉ ଗୋଟିଏ ସୁନ୍ଦର ଗୀତ ବର୍ତ୍ତମାନ ଆପଣମାନଙ୍କ ପାଇଁ ପ୍ଲେ କରିଦେଉଛି ଏନ୍ଜୟ କରନ୍ତୁ

ଟ୍ୟୁନ୍ କରିଛନ୍ତି ଆପଣମାନେ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ କୋୟଲ ଆପଣମାନଙ୍କ ସାଥିରେ ଅଛି। ତେବେ ଶ୍ରୋତା ବନ୍ଧୁ, ବର୍ତ୍ତମାନ ଆପଣମାନଙ୍କ ପାଇଁ ରହିଛି ଆଉ କିଛି ଖାସ କଥା। ଆଜି ହେଉଛି ରବିବାର, ଏଇଟା ହେଉଛି ସବୁଠୁ ବଡ଼ ଖାସ କଥା। ଆଉ ରବିବାରକୁ ଆପଣମାନେ କେମିତି ଏନ୍ଜୟ କରିବେ ତା ପାଇଁ କିଛି ପ୍ଲାନିଂ ତ ନିହାତି କରିଥିବେ। ମୁଁ ତା ଭିତରେ ଆଉ ଗୋଟେ କଥା ଆଡ୍ କରିଦେଉଛି, ବର୍ତ୍ତମାନ ଫିଫା ୱାର୍ଲଡ କପ୍ ତାର ଶେଷରେ ଆସି ପହଞ୍ଚିଗଲାଣି। ତେବେ ଗତକାଲି ଖେଳାଯାଇଥିଲା ଗୋଟେ ମ୍ୟାଚ୍ ଯେଉଁଥିରେ ଲଣ୍ଡନ ଜିତିଯାଇଛି। ଗତକାଲି ଖେଳାଯାଇଥିବା ରୋମାଞ୍ଚକର ଗେମ୍ରେ ତୃତୀୟ ସ୍ଥାନ ଲଢ଼େଇରେ ଲଣ୍ଡନ ବିଜୟୀ ହୋଇଯାଇଛି ଏବଂ ଆଜି ହେଉଛି ଫାଇନାଲ ମ୍ୟାଚ୍। ଆଜି ବିଶ୍ୱକପ୍ର ସବୁଠାରୁ ବଡ଼ ମ୍ୟାଚ୍ ତଥା ଫାଇନାଲ ଖେଳାଯିବ, ଯେଉଁଟାକି ଆର୍ଜେଣ୍ଟିନା ଓ ସ୍ପେନ୍ ଭିତରେ ଖେଳାଯିବ ଏହି ଖେଳଟି। ଏବଂ ଆଜି ନ୍ୟୁୟର୍କର ନ୍ୟୁଜର୍ସି ଷ୍ଟାଡିୟମରେ ଏହି ଖେଳଟି ଖେଳାଯିବାକୁ ଯାଉଛି। ଗୋଲ୍ଡେନ୍ ବୁଟ୍ ଦୌଡ଼ରେ ଆଜି ମୁହାଁମୁହିଁ ହେବେ ଆର୍ଜେଣ୍ଟିନା ଆଉ ସ୍ପେନ୍। ତେବେ ଯାହା ବି ହେଉ ନା କାହିଁକି ଆଜି ଦିନଟି ଆପଣଙ୍କ ପାଇଁ ବହୁତ ଖାସ୍ ରହୁ, ଯେହେତୁ ରବିବାର ଅଛି। ଆପଣମାନେ ନିହାତି ଭାବରେ ଏନ୍ଜୟ କରନ୍ତୁ, ସକାଳଟାକୁ ପ୍ରଥମେ ଏନ୍ଜୟ କରନ୍ତୁ, ସକାଳକୁ ୱେଲକମ୍ କରନ୍ତୁ। ୱାନ୍ସ ଅଗେନ୍ ମୋ ତରଫରୁ ଭେରି ଗୁଡ୍ ମର୍ଣ୍ଣିଂ, ଆପଣଙ୍କ ପାଇଁ ଗୋଟେ ଲଭ୍ଲି ଟ୍ରାକ୍।

ମ୍ୟୁଜିକାଲି ୟର୍ସ ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକୁ ସ୍ୱାଗତ କରୁଛି ଆପଣମାନଙ୍କୁ ମୁଁ ଆପଣଙ୍କ କୋୟାର ଷ୍ଟୁଡିଓ ଘଡ଼ିରେ ବର୍ତ୍ତମାନ ସମୟ 8:30 ହେଇସାରିଲାଣି ସକାଳଟା ଆରମ୍ଭ ହେଇସାରିଲାଣି ଆଉ ଆପଣମାନଙ୍କର ସକାଳ ଆଗକୁ ମଧ୍ୟ ବଢ଼ି ଚାଲିଛି ଶ୍ରୋତାବନ୍ଧୁ ଆଜିର ବ୍ୟୁଟିଫୁଲ୍ ମର୍ଣ୍ଣିଂକୁ ଆମେ ଆହୁରି ବି ସୁନ୍ଦର କରିଦେବା କିଛି ସୁନ୍ଦର ସୁନ୍ଦର ଗୀତ ଦ୍ୱାରା ଖାଲି ସେତିକି ନୁହେଁ ଗୋଟେ ସକାରାତ୍ମକ ଚିନ୍ତାଧାରା ଆପଣଙ୍କର ପୁରା ସକାଳ କ'ଣ ପୁରା ଦିନକୁ ସୁନ୍ଦର କରିପାରେ ସକାଳଟା କେତେ ଶାନ୍ତ କେତେ ସୁନ୍ଦର କେତେ ମିଠାସ ଭରିଛି ସକାଳରେ କେତେ ନିରବତା ରହିଛି ସକାଳ ଭିତରେ ଏସବୁ ଯଦି ଆମେ ଫିଲ୍ କରିପାରିବା ଅନୁଭବ କରିପାରିବା ତାହେଲେ ନିଶ୍ଚୟ ସକାଳ ଆମକୁ ବହୁତ କିଛି ଦେବ ସକାଳ ଆମକୁ ଶିଖାଏ ଶାନ୍ତ ନିରବ ରହିବା କାହିଁକି ନା ଶାନ୍ତ ଆଉ ନିରବତାରେ ହିଁ ବହୁତ କିଛି ସଫଳତା ଲୁଚି ରହିଛି ଶାନ୍ତ ଆଉ ନିରବ ରହି ସକାଳ କେମିତି ଆମକୁ ସବୁକିଛି କହିଦେଉଛି ତାର ପ୍ରତ୍ୟେକଟି ଅଣୁକୋଣରେ ରହିଛି ଅନେକ ଭଲ ପାଇବା ପ୍ରକୃତି ଆମକୁ ଅନେକ ସୁନ୍ଦରତା ଦେଉଛି ନିରବ ରହି ସେ ତାର କାମ କରିଚାଲିଛି ତେଣୁ ସକାଳ ଆମକୁ ଶିଖେଇଥାଏ ଶାନ୍ତ ଆଉ ନିରବ ରହିବା

ଟ୍ୟୁନ୍ କରିଛନ୍ତି ଆପଣମାନେ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କନେକ୍ଟେଡ୍ ସି ଦିଲ୍ ତକ୍। ସକାଳତା ଆମକୁ ଶିଖେଇ ଦିଏ ନୀରବ ରହିବା ପାଇଁ, କାହିଁକି ନା ନୀରବତା ହିଁ ଆମର ବେଳେବେଳେ ସବୁଠୁ ବଡ଼ ଉତ୍ତର ହୋଇଯାଏ। ଆମ ଜୀବନରେ ନା ପ୍ରତ୍ୟେକ ଦିନ ଆମକୁ ବିଭିନ୍ନ ପ୍ରକାରର ପ୍ରଶ୍ନର ସମ୍ମୁଖୀନ ହେବାକୁ ପଡ଼ିଥାଏ। ବିଭିନ୍ନ

ଟ୍ୟୁନ୍ କରିଛନ୍ତି ଆପଣମାନେ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କନେକ୍ ଦିଲ୍ ସି ଦିଲ୍ ତକ୍ କହି ଆଲୋଚ ଆପଣମାନଙ୍କ ସାଥିରେ ମର୍ଣ୍ଣିଂ ମେଲୋଡି କାର୍ଯ୍ୟକ୍ରମ ଚାଲିଛି. ଆଉ ଶ୍ରୋତା ବନ୍ଧୁ, ଆଜି ଆମେ ନୀରବ ରହିବା ଶିଖୁଛେ. ନୀରବ ବହୁତ ଜଣ ଆପଣଙ୍କ ଆଖପାଖରେ ଦେଖିବେ, ଏମିତି ବହୁତ ଜଣଙ୍କୁ ପାଇଯିବେ ଯିଏ ନୀରବ ରୁହନ୍ତି. କେହି କିଛି ବି କହିଦେଲେ ତାର କିଛି ପ୍ରତି ଉତ୍ତର ଦିଅନ୍ତି ନାହିଁ. ଆଉ ଆପଣଙ୍କୁ ସେତେବେଳେ ଦେଖିକି ଲାଗୁଥିବ ଆକୁ ଏତେ କଥା କହୁଛି, କିଛି କହୁନି କାହିଁକି, କାହିଁକି ନା ସେଇଟା ସେମାନଙ୍କର ୱେ, ସବୁ କଥାକୁ ମ୍ୟାନେଜ୍ କରିବାର ୱେ. ଦେଖିବେ ଯେତେବେଳେ ରାଗ, ଅଭିମାନ କି ଭୁଲ ବୁଝାମଣା ହେଇଯାଏ ନା, ସେତେବେଳେ ଜଣେ ଜଣେ ଅଛନ୍ତି ବହୁତ ଜଲ୍ଦି ଫଟାଫଟ କହିଦିଅନ୍ତି, କିନ୍ତୁ ସେଇ ଯୋଉ କଥାଟା ନା ରାଗ ମୁହୂର୍ତ୍ତରେ ମୁହଁରୁ ବାହାରିଯାଏ ନା, ସେଇଟା ଗୋଟେ ସମ୍ପର୍କକୁ ଭାଙ୍ଗି ଦେଇପାରେ. କିନ୍ତୁ ଯଦି ସେଇ ସମୟରେ ଟିକେ ନୀରବ ରହିଯିବା, ଟିକେ ଶାନ୍ତ ରହିଯିବା, ତାହେଲେ ଗୋଟେ ସ୍ପଷ୍ଟ କଥାଟା ଟିକେ ସ୍ପଷ୍ଟ ବି ହେଇଯିବ, ଆଉ ଗୋଟେ ସଠିକ୍ ନିଷ୍ପତ୍ତି ନେବା ପାଇଁ ଆମ ପାଇଁ ସହଜ ହେଇଯିବ. ସେଇଥିପାଇଁ କୁହାଯାଏ କେତେକ ପ୍ରଶ୍ନର ଉତ୍ତର ଶବ୍ଦରେ ନୁହେଁ, ବରଂ ନୀରବତାରେ ଦିଆଯାଇଥାଏ.

0: ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନା ମାଧ୍ୟମରେ ପ୍ରାୟ 60 କୋଟି ଲୋକ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଉପଚାର ପାଇଁ ହୋଇଛନ୍ତି ଯୋଗ୍ୟ ହିତାଧିକାରୀ। ଏପର୍ଯ୍ୟନ୍ତ 12 କୋଟିରୁ ଉର୍ଦ୍ଧ୍ୱ ମାଗଣା ଚିକିତ୍ସା କରାଯାଇଛି, ଯେଉଁଥିରେ ଗରିବ ପରିବାରଙ୍କ ଚିକିତ୍ସା ଖର୍ଚ୍ଚ ପ୍ରାୟ 2 ଲକ୍ଷ କୋଟି ଟଙ୍କା ସଞ୍ଚୟ ହୋଇପାରିଛି। ଆଜି ହିଁ ଆୟୁଷ୍ମାନ ଆପ୍ ଡାଉନ୍ଲୋଡ୍ କରି ଆୟୁଷ୍ମାନ କାର୍ଡ ବନାନ୍ତୁ। ଅଧିକ ସୂଚନା ପାଇଁ 1455 ନମ୍ବରକୁ କଲ୍ କରନ୍ତୁ।
1: ପବିତ୍ର ରଥଯାତ୍ରା ଉପଲକ୍ଷେ ସୁଭଦ୍ରା ଶକ୍ତି ବଜାର ଆପଣଙ୍କୁ ଜଣାଉଛି ଅସୁମାରୀ ଶୁଭେଚ୍ଛା। ଏହି ଶୁଭ ଅବସରରେ ସୁଭଦ୍ରା ଶକ୍ତି ବଜାରରେ SHG ମା ମାନଙ୍କ ହାତ ତିଆରି ହସ୍ତତନ୍ତ ଓ ହସ୍ତକଳା ସାମଗ୍ରୀ ସହିତ ମିଲେଟ୍ରୁ ପ୍ରସ୍ତୁତ ବିଭିନ୍ନ ଜୈବିକ ସାମଗ୍ରୀର ଅପୂର୍ବ ସମ୍ଭାର। ପବିତ୍ର ଘୋଷଯାତ୍ରା ଉପଲକ୍ଷେ ସୁଭଦ୍ରା ଶକ୍ତି ବଜାରରେ ବିଭିନ୍ନ କ୍ରୟ ଉପରେ ସ୍ୱତନ୍ତ୍ର ରିହାତି। ଆସନ୍ତୁ, ଆପଣଙ୍କ ଅପେକ୍ଷାରେ ସୁଭଦ୍ରା ଶକ୍ତି ବଜାର, SIRD କ୍ୟାମ୍ପସ, ୟୁନିଟ୍ 8, ଭୁବନେଶ୍ୱର।

ଶୁଣୁଛନ୍ତି ଆପଣମାନେ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତାକ କୟାଲ ଆପଣମାନଙ୍କ ସାଥିରେ ଅଛି। ଶ୍ରୋତାବନ୍ଧୁ, ନିରବତା ଆମକୁ ଆମ ଭିତରେ ଗୋଟେ ମାନେ ଆମ ଭିତରେ ଆମେ କିଏ ଆମ ନିଜକୁ ଚିହ୍ନିବାର ଗୋଟେ ସୁଯୋଗ ଦେଇଥାଏ। ଆମ ଭିତରେ ଆତ୍ମଚିନ୍ତନ ହଉ କି ଧୈର୍ଯ୍ୟ ହଉ କି ଆତ୍ମବିଶ୍ୱାସ ହଉ, ଏସବୁକୁ ବଢ଼େଇବାରେ ଆମକୁ ସାହାଯ୍ୟ ବି କରିଥାଏ। ତେଣୁ ନିରବତାର ମୂଲ୍ୟ ଯଦି ଆମେ ବୁଝିଯିବା ନା, ତାହେଲେ ବହୁତ ଭଲ ଭାବରେ ଆମେ ନିଜ ଜୀବନକୁ ବୁଝିଯିବା। କେବଳ ଗୋଟିଏ କଥା କହିବା ପାଇଁ ଚାହିଁବି, ନିରବତା ଗୋଟେ କଥା ନ କହିବା ନୁହେଁ, ବରଂ ଆତ୍ମସଂଯତ ଧୈର୍ଯ୍ୟ ଆଉ ଆମେ କେତେ ମେଚ୍ୟୋର୍ଡ ସେଇଟା ହିଁ ଦେଖେଇଥାଏ ନିରବତା। ତେଣୁ ସବୁ ପ୍ରଶ୍ନର ଉତ୍ତର ଶବ୍ଦରେ ମିଳିନଥାଏ, କିଛି ସମୟରେ ଜୀବନରେ ନିରବତା ହିଁ ଆମର ସବୁଠାରୁ ସୁନ୍ଦର ସଠିକ୍ ଆଉ ଶକ୍ତିଶାଳୀ ଉତ୍ତର ହୋଇଥାଏ।

0: ସେତେବେଳେ ତ ନା ଆମର ଫୋନ ଥାଏ ନା ମୋବାଇଲ ଥାଏ, ତ ଘରେ ଭାବିଲେ ଯେ ଇଏ ବୋଧେ ପୁଣି ସେଇଠି ସ୍କୁଲରେ କିମ୍ବା ଏଠି ରହିଗଲେ, ସେମାନେ ଆଉ ଏତେ ଗୁରୁତ୍ୱ ଦେଲେନି। ବର୍ତ୍ତମାନ ଯେମିତି ପିଲାମାନଙ୍କ ପାଇଁ ଆମେ ଏତେ ଗୁରୁତ୍ୱ ଦଉଛେ ଯେ ପିଲା ରହିଗଲା କଣ ହେଲା ଆମେ ଯାଇକି ନିଜେ ଖୋଜି ପକଉଛେ ଫୋନ କରୁଛେ, ତ ସେତେବେଳେ ଏତେଟା ଗୁରୁତ୍ୱ ଦଉନଥିଲେ, ପିଲା ଯାଇଛନ୍ତି ଆଉ କହୁଛି। ତେଣୁ ଆମେ ସେ ମଠରେ ରହିଲୁ, ରାତିରେ ମଠରେ ରହିଲୁ, ମଠରେ ଆମେ ଦି ଜଣ ରହିଲୁ, ଆଉ ସେ ମଠରେ ଯିଏ ପୂଜା କରନ୍ତି ସିଏ ଥିଲେ, ସିଏ କିନ୍ତୁ ତାଙ୍କ ପାଖରେ ଛତା ଥିଲା, ସିଏ ତାଙ୍କ ଘରକୁ ପଳେଇଲେ। ବାକି ଆଉ ଜଣେ ରହିଯାଇଥିଲେ ସେ ମଠରେ ଆସିକି ଆମ ସହିତ, ଆମ ପରେ ପରେ ଆସିକି ଜଣେ ଯୋଗୀ ଆସିକି ରହିଲେ, ଯୋଉମାନେ କି କେନ୍ଦ୍ରା ବଜାନ୍ତି ଯୋଗୀମାନେ। ତ ସେ ଆମେ ତିନି ଜଣ ରହିଲୁ। ତ ମଠରେ ଥାଏ ସବୁ ହାଣ୍ଡି କଡେଇ ସବୁ ଥାଏ, ଠାକୁରଙ୍କ ପାଇଁ ରୋଷେଇ ହୁଏ। ତ ରାତିରେ ଯେତେବେଳେ ଆମର ରାତି ଯେତେବେଳେ ଧୀରେ ଧୀରେ ଅଧିକା ହେଲା କିନ୍ତୁ ବର୍ଷା କମିବାର ନାହିଁ, ତେଣୁ ସିଏ ଯୋଗୀ ଜଣଙ୍କ କଣ କଲେ, ତାଙ୍କ ପାଖରେ ଥିଲା ଚାଉଳ ଆଉ ଆଳୁ ଥିଲା, ସେଇ ଖାଲି ସେ ଗୋଟେ ହାଣ୍ଡିରେ ଆମେ କଣ କଲୁ ନା ସେ ଚାଉଳଟାକୁ ରାନ୍ଧିଦେଲୁ, ଆଉ ତା ଦେହରେ ଆଳୁଟା ପକେଇଦେଲୁ, ସିଝେ ଆଳୁ ଚାଉଳ ଭାତ ଆଉ ଆଳୁ ଭର୍ତ୍ତା ଲଗେଇକି ରାତିଟା ଖାଇଦେଲୁ। ଖାଇଦେଲା ପରେ ରାତିରେ ଆମେ ସେଠି ଶୋଇଛୁ, ଯେହେତୁ ସେ ମଠ ଥିଲା ଚାଳ ଘର, ସେ ଏମିତି ବି ସେ ମଠରେ ଏମିତି ବି ସେତେବେଳେ ସେ ମଠଟା ହେଇନଥାଏ କି କଣ, ଛପର ହେଇନଥାଏ କି କଣ, ସେଠି କଣ ତେଲୁଣି ପୋକ ଏମିତି ସବୁ ବିଭିନ୍ନ ପ୍ରକାର ପୋକ ଯୋଗ ସବୁ ପଡୁଥାନ୍ତି ଉପରେ, ସେଇଥିରେ ଆମେ କଣ ଜାକି ଜୁକି ହେଇକି ବସିଲୁ, ନିଦ ଆସିଥାଏ ପୁଣି ଭାଙ୍ଗି ଯାଉଥାଏ, ଏମିତି ରାତିଟା ବିତିଗଲା। ବିତିଗଲା ପରେ ଯେତେବେଳେ ସକାଳୁ ଆସି ଯେତେବେଳେ ପୁରା ଏବେ ଭୋର ଭୋର ହେଇଗଲା, ଆମେ ଏବେ ପଦାକୁ ଆସି ଦେଖିଲୁ ଚାରିଆଡେ ଏମିତି ଚିଲିକା ଭଳିଆ ଜଳ, ଯେମିତିକି ମାନେ ରାସ୍ତା ସାଇଡ୍କୁ ଲାଗିଯାଇଛି, ପାଣି ଲାଗିଯାଇଛି। ଯାହା ହଉ ଆମେ ପୁଣି ସେ ସକାଳୁ ସକାଳୁ ଆସି ଘରେ ପହଞ୍ଚିଲୁ, ଘରେ ବି ପଚାରିଲେ, ଘରେ ସବୁ ଏସବୁ କଥା ଆଲୋଚନା କଲୁ, ସେଇ ସ୍ମୃତିଟା ମୋର ପୁରା ଏକଦମ ମନ ରହିଯାଇଛି।
1: ଆଚ୍ଛା, ତାହେଲେ ମାନେ ବର୍ଷା ଦିନର ଗୋଟେ ଅନୋଖା ସ୍ମୃତି ଆପଣଙ୍କ ପାଖରେ ଅଛି, ଗୋଟେ ଦିନ ପୁରା ଆପଣ ବିତେଇଥିଲେ ବହୁତ ବଢିଆ।
0: ଆଜି ମୁଁ ସେ ଯେତେବେଳେ ଗାଁକୁ ଯାଏ ସେ ମଠ ବାଟ ଦେଇକି ଯାଏ, ଆଉ ସେ ମଠ ଆଉ ସେ ଚାଳ ଘର ନାହିଁ, ପୁରା ଏକଦମ ମାନେ ସେ ମଠ ଚତୁଃପାର୍ଶ୍ୱ ପୁରା ବାଉଣ୍ଡରୀ, କିନ୍ତୁ ସେତେବେଳେ ଯୋଉ ସ୍ମୃତି ଥିଲା ମଠ ସଂସ୍କୃତିର ଯୋଉ ସବୁ ବିଭିନ୍ନ ମଠ ଯୋଉ ଥିଲା, ଚାଳ ଘର ଥିଲା, ଗୁରୁ ଯାଇଥିଲେ ଚାଳ ଘରେ, ଆଉ ସେ ସ୍ମୃତି ନା ମାନେ ସେ ସବୁ ଗୁଡା ସବୁ ଲିଭିଗଲାଣି। ଯୋଉଟା କି ଆଜି ମାନେ ସେ ରାସ୍ତା ବି କଂକ୍ରିଟ ହେଇଗଲାଣି, ଏମିତି ଥିଲା କାଦୁଅ ରାସ୍ତା ଥିଲା, ଆମେ କାଦୁଅରେ ପୁଷି ପୁଷି ଯାଉଥିଲୁ,
1: କିନ୍ତୁ ଏବେ ବି ଆପଣଙ୍କ ମନରେ ତ ସେ ଜୀବିତ ଅଛି ନା?
0: ହଁ, ସେ ରାତି କଥା ଆଜି ମନ ଅଛି, ଭାବେ ଯେ ଘରେ କେମିତି ଖୋଜିଲେନି କେମିତି।
1: ସମୟ ସହିତ ସବୁ ବଦଳୁଛି, ତ ମଠ ବି ବଦଳି ଗଲାଣି, କିନ୍ତୁ ଆପଣଙ୍କ ହୃଦୟରେ ସେ ସ୍ମୃତି ଆଜି ଯାଏ ବି ଅଛି, ଆଉ ସବୁବେଳେ ବି ରହିବ। ସତରେ ଜୀବନରେ ଏମିତି ଛୋଟ ଛୋଟ କଥା ବହୁତ ସୁନ୍ଦର ସୁନ୍ଦର ସ୍ମୃତି ହେଇକି ଆମ ଜୀବନରେ ରହିଥାଏ। ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ, ଆପଣ କଲ୍ କଲେ ଆଉ ସେୟାର କଲେ। ରହିଲି, ନମସ୍କାର। ଶ୍ରୋତା ବନ୍ଧୁ, ଆପଣ ମଧ୍ୟ କଲ୍ କରନ୍ତୁ ଆଉ ମୋ ସହିତ ସେୟାର କରନ୍ତୁ ଆପଣଙ୍କର ପିଲାଦିନରେ ମାନେ ବର୍ଷା ଦିନର କିଛି ସ୍ମୃତି, ସ୍କୁଲ ବା କଲେଜ ଟାଇମର କିଛି ସ୍ମୃତି। ବର୍ତ୍ତମାନ ଆଉ ଗୋଟେ କଲ୍ ଆସିଛି, କଲ୍ଟି ନେଇଯିବା। ହ୍ୟାଲୋ, ହ୍ୟାଲୋ,
2: ଜୟ ଜଗନ୍ନାଥ, ନମସ୍କାର।
1: ନମସ୍କାର, ଜୟ ଜଗନ୍ନାଥ, କିଏ କହୁଥିଲେ?
2: ମୁଁ କହୁଥିଲି ଆପଣଙ୍କର ଭୂତପୂର୍ବ କଲର ରାଜେଶ ନାୟକ ଫ୍ରମ ଚତ୍ରିକା ବଜାର ଜଗତସିଂହପୁର।
1: ଆଚ୍ଛା, କେମିତି ଅଛନ୍ତି? ବର୍ଷା ବର୍ଷା ଅଛି ନା ନାହିଁ?
2: ଥଣ୍ଡା ହେଇଯାଇଛି, ଆଉ କାଲି ତ ଗୋଟେ ଦୁର୍ଘଟଣା ହେଇଗଲା, ଗୋଟେ ମୋଟରସାଇକେଲ ବାଡ଼େଇଦେଲା, ଟିକେ ଖଣ୍ଡିଆ ଖବର ହେଇଯାଇଛି।
1: କେମିତି
2: ଗୋଟେ ପ୍ରକାର ଭଲ ଅଛି, ଆପଣ ଭଲ ଥିବେ ବୋଲି ଭାବୁଛି ଆଉ।
1: ନିହାତି ନିହାତି, ମୁଁ ତ ଭଲ ଅଛି, ଆପଣ ଜଲ୍ଦି ଜଲ୍ଦି ସୁସ୍ଥ ହେଇଯାଆନ୍ତୁ, ମୁଁ ପ୍ରଭୁ ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା କରୁଛି। ତ କଣ ଆପଣଙ୍କ ପାଖରେ ଅଛି ସ୍ମୃତି ବର୍ଷା ଦିନକୁ ନେଇକି?
2: ବହୁତ କିଛି ଏକ୍ସପିରିଏନ୍ସ ଅଛି, ମୁଁ ଯୋଡ଼ାଏ ସେୟାର କରିବି।
1: ହଁ, କୁହନ୍ତୁ।
2: ସେଟା ହଉଛି ଏଇ ଦିନରେ କଣ ନା, ମୁଁ ବହୁତ ପୁରୁଣା ଦିନ କଥା କହୁଛି, ପାଖାପାଖି 20 ବର୍ଷ ତଳ କଥା, ଯେତେବେଳେ ଆମେ ସେତେବେଳେ କଣ ନା ଯୋଉ ନୂଆ ନୂଆ ବର୍ଷା ହୁଏ, ଆମର ଗୋଟେ ସଫେଇ ଅଛି, ଯୋଉଟା ସଫେଇଟା ଯାଇ ନାଲିବରେ ମିଶିଛି, ସେଇଟା ଯାଇ ବଙ୍ଗୋପସାଗରରେ ମିଶିଛି, ତେଣୁ ସେଥିରେ ମାଛ ପ୍ରବଳ ଉଠନ୍ତି, ସେତେବେଳେ କଉ, ମାଗୁର, ଶେଉଳ ଏସବୁ ଉଠନ୍ତି, ବାଳିଆ ଏସବୁ ଉଠନ୍ତି। ଆଉ ଆମର ଗାଁ ଲୋକ ଏଠି ସବୁ କଣ କରିବେ ନା, ଗୋଟେ ଗୋଟେ ତଡା, କିଏ ଖଣ୍ଡା, କିଏ ଚୁରି ସବୁ ଧରିକିରି ଭୁଜାଲି ଆଉ ପୋଳୁଅ ଏସବୁ ଧରିକି ବାହାରିବେ ମାଛ ଧରିବାକୁ।
1: ଖଣ୍ଡା ଭୁଜାଲି ଖଣ୍ଡା ଭୁଜାଲିରେ ମାଛ ଧରା ହୁଏ କି?
2: ହାଣି ପକେଇବେ ଆଉ ମାଛ ଧରା ହବ କଣ, ଯୋଉଠି ଦେଖିବେ ପାଣି ତ ହବ ନା, ବୁଢା ଥବ, ସେ ତାର ହାଣି ଦେବେ, ଦି ଖଣ୍ଡ କରିଦେବେ ଆଉ।
1: ଆଚ୍ଛା, ଏମିତି ବି ଲୋକ ମାଛ
2: ଧରନ୍ତି? ସିଏ ଗୋଟେ ନେଇକି ଯାଇଛନ୍ତି, ମୁଁ ବି ତାଙ୍କ ସାଙ୍ଗରେ ଯାଇଛି, ମୁଁ ମାନେ ବହୁତ ପୁରୁଣା କଥା କହୁଛି, ଯେତେବେଳେ ପୁରା କ୍ଲାସ୍ 3 କି 4 ପଢୁଥିଲି।
1: ଆଚ୍ଛା।

0: ଆଉ ବର୍ଷା ଶିରା କାଟି କାଟିକି ଆସିଲା ସେ ମାନେ ହିଡ଼ ଉପରେ ଡାଇରେକ୍ଟ ତା ଉପରେ ଜାଲ ପୋଡ଼ଟା ପକେଇଦେଲେ ଆମେ ଭାବିଥିଲେ ବଡ ବାଡ଼ିଆଟେ ଆଇଛି ବୋଧେ 5-6 kg ଆଉ ସିଧା ଯେତେବେଳେ ଧରି ପକେଇଛନ୍ତି ଜାଲ ମିଶାକିରି ସିଏ ନାଙ୍ଗୁଡଟା ମୋଡିଲା ଦେଖିଲା ବେଳକୁ ପୁରା 3 ହାତ କି 3.5 ହାତ ଗୋଟେ 2.5 କିଆରିଆ ତମ୍ପ ଆଉ
1: ବାପରେ
0: ବେଳା ଭଲ ଆଉ ପୋଳୁ ଛାଡିକି 2 ଜଣ ଦାଦା ପୁତ୍ର ଆମେ
1: ତାପରେ
0: ଆମେ ମାଛ କରିବୁ ଗୋଟେ ସେକେଣ୍ଡ ଏକ୍ସପିରିଏନ୍ସ ହଉଛି ଆଉ ଏଇ ଦିନେ ବର୍ଷା ଦିନେ ଦେଖିବେ ଯୋଉ ବାହାଘର ଭୋଜି ଭୋଜି ହୁଏ ଆଉ ସେ ଆମର ଏଇ ଜିରା ବୋଲି ଗୋଟେ ଗାଁ ଅଛି ସେଠି ଗୋଟେ ବାହାଘର ଭୋଜି ଗୋଟେ ଝିଅ ବାହାଘର ହଉଥିଲା ମୁଁ ଯାଇଥିଲି ଖାଇବା ପାଇଁ ଆଉ ଆପଣ ଦେଖିଥିବେ ଏଇଟା ହଉଛି ଝିଟିକା ସିଜିନ ଝିଟିକା ପଡୁଥିବେ ତେଲଡି ପୋକ ପଡୁଛି ଏଇଟା ପଡନ୍ତି ଆଉ ଯାଇକି ଭୋଜିରେ ବହିଛି ମୋରି ମାନେ ସେତେବେଳେ ତ ମୁଁ ଆଇଁଷ ଖାଉଥିଲି ତାପରେ ଛାଡିଦେଲି ଯୋଉ ଘାଣ୍ଟଟା ହେଇଛି ଚୁଙ୍ଗୁଡି ଘାଣ୍ଟ ତା ଦେହରେ ଦେଖିଲି ଗୋଟେ ବଡ ତେଲଡି ପୋକ ପଡିଛି ଯେତେବେଳେ ରୋଷେଇ ହେଇଛି ସେ ପଡିଯାଇଛି ମୋ ସାଇଡରେ ଯେତେବେଳେ ଜଣେ ବସିଥିଲେ ବାବୁ ମୁଁ କହିଲି ଏଇଟା କଣ ଦେଖିଲି ଏଇଟା ବଡ ଚୁଙ୍ଗୁଡିଟା ହେଇଛି ଆଉ ଏଇଟା ପିଏ ଚୁଙ୍ଗୁଡି ହଉ ନା ଏଇଟା ନାଇଁ ଏଇଟା ବଡ ତେଲଡି ପୋକ ତୁ କଣ ଏଇଟା ମୁଁ ସେଠୁ କଣ କହିଲା ମୁଁ କହିଲି ଆଉ ତାହେଲେ ମୁଁ ଆଉ ଖାଇଲିନି ବସିଲି ଚୁପଚାପ କହିଲା କାହାକୁ କୁହ ନା ଯଦି କହିବୁ ଏ ଯୋଉ 200-250 ଲୋକ ବସିଛନ୍ତି ସମସ୍ତେ ଉଠିଯିବା ଆଉ ପତ୍ରରେ କେହି ଖାଇବେନି ସେଟା ଖାଇବୁ କଣ ମୁଁ ଚୁପଚାପ ରହିଲି ଅନ୍ୟମାନେ ଖାଇଲେ ମୁଁ ସେ ପତ୍ରଟା ସାଇଡ କରିଦେଇକି କ୍ଷୀରି ଟିକେ ଖାଇଦେଇକି ଅଲଗା ପତ୍ର ଆଣିକିରି କାନଗୁଡା ଆଉଟିକି ଆସିଲି ସେଇ ଦିନ ଠାରୁ ବର୍ଷା ଦିନେ ଖାଇବା ଗଲା ଦେଖି ଯାଇ ଖାଇବାକୁ ପଡେ କାରଣ ଆଡେ ଲାଇଟ୍ ଜଳୁଥିବ ସାଡେ ବର୍ଷାରେ ଉପରୁ କୋଉଠୁ ପଡୁଥିବେ ପୋକ ଜୋକ ଝିଟିକା ଝିଟିପିଟି ଏସବୁ ପଡନ୍ତି ଆଉ
1: ତାମାନେ ମାନେ ଗୋଟେ ବଢିଆ ସ୍ମୃତି ତ ଆପଣ ସେୟାର କଲେ କିନ୍ତୁ ତା ସହିତ ଗୋଟେ ଶିକ୍ଷା ବି ଦେଲେ ସମସ୍ତଙ୍କୁ ମାନେ ସମସ୍ତେ ଏଇଟା ଧ୍ୟାନରେ ରଖିବେ ଏଇ ବର୍ଷା ଟାଇମରେ ଯଦି ଯାଉଛନ୍ତି ଭୋଜି ଭୋଜି ଖାଇବା ପାଇଁ କି ଭାଇ ମତେ ତ ଶୁଣିକି ହିଁ କେମିତି ଲାଗୁଛି ଥ୍ୟାଙ୍କ ୟୁ ସୋ ମଚ୍ ଆପଣ କଲ୍ କଲେ ଆଉ ସେୟାର କଲେ ଶ୍ରୋତା ବନ୍ଧୁ ଜଲ୍ଦି ଜଲ୍ଦି କଲ୍ କରନ୍ତୁ ମୋ ସହିତ ସେୟାର କରନ୍ତୁ କିଛି ସୁନ୍ଦର ସୁନ୍ଦର ସ୍ମୃତି ଆପଣଙ୍କର ପିଲାଦିନର ସ୍କୁଲ ଟାଇମ୍ର କି କଲେଜ ଟାଇମ୍ର ବର୍ଷାକୁ ନେଇକି କିଛି ସ୍ମୃତି ଯଦି ଅଛି ଆପଣଙ୍କ ପାଖରେ ଆଉ ଗୋଟିଏ କଲ୍ ଆସିଯାଇଛି ଦେଖିବା କିଏ କଲ୍ କରିଛନ୍ତି ହ୍ୟାଲୋ
2: ହ୍ୟାଲୋ ଦିଦି ନମସ୍କାର
1: ନମସ୍କାର ସାଇ କେମିତି ଅଛ
2: ପୁରା ବବାଲ ଅଛି ଆପଣ କେମିତି ଅଛନ୍ତି
1: ମୁଁ ବି ଭଲ ଅଛି କଣ ସ୍ମୃତି ଅଛି ତମ ପାଖରେ ଆଜି ବାଣ୍ଟିବା ପାଇଁ
2: ବର୍ଷା ଦିନ ଆସିଲା ମୋର ପୁରା ମଜା ଛୋଟବେଳେ ମୁଁ କଣ କରେ ଏତେ ଦୁଷ୍ଟାମି କରେ ମାନେ ଆମର ଏଠି ଗୋଟେ ରାସ୍ତା ଥିଲା ସେତେବେଳେ ମାନେ କାଦୁଅ ହେଇଯାଏ ଟିକେ ବର୍ଷା ହେଲେ ତ ମୁଁ ତାକୁ କଣ କରେ ସ୍କୁଲରୁ ଆସିଲା ବେଳକୁ ତାକୁ ଆହୁରି କାଦୁଅ କରିଦେଇ ପଳେଇ ଆସେ ସେଠୁ ସମସ୍ତେ ଆସିକି ଘରେ କମ୍ପ୍ଲେନ୍ କରନ୍ତି ଆଉ ମାଡ଼ ବି ଖାଏ ହେଲେ ପୁଣି ସେଇ କାମ କରେ ଆଉ ମୋ ଭଉଣୀର ସବୁ ବହି ଗୁଡା ନେଇକିରି ମୁଁ କଣ କରେ ଚିରିକିରି
1: ଡଙ୍ଗା
2: ଆଜ୍ଞା
1: ହଁ ଡଙ୍ଗା ବନେଇ ଦିଅ
2: ହଁ ଡଙ୍ଗା କରିକି ମୁଁ ଭସେଇ ଦିଏ ସିଏ ଯେତେବେଳେ ତା ବହି ଗୁଡା ଖୋଜିବ ସବୁ ଚିରିକିରି ଭାସୁଥିବ ଦେଖିକି କହିବ ବାପାଙ୍କୁ ବାପା କହିବେ ତୁ ତୋର ଯୋଉ ଗୁଡା ସରିଯାଇଛି ଯୋଉ ଖାତା ସେଇଗୁଡା ନେଇ ଡଙ୍ଗା କରି ଭସଉନୁ ତା ବହି ଗୁଡା କାଇଁ ନେଲୁ ତାର ଦରକାର ବହି ଗୁଡା ପାଟି କରିବେ ତାପରେ ମୁଁ କିନ୍ତୁ ସୁଡ଼ାଟା ସର ନେଇକି ସବୁବେଳେ କରେ ଏଇଆ କରେ ମୋ ବହି ମୁଁ ଜମା ଚିରିବାକୁ ଭଲ ପାଏ ନା ଆଉ ମୁଁ ସବୁବେଳେ ବହିର କଭରଟାକୁ ନେଇଯାଏ କାହିଁକିନା ସେଇଟା ଟିକେ ମୋଟା ଡଙ୍ଗା ହବ ସେଇଟା ନିଏ ଆଉ ଯୋଉଠି ସବୁ ପାଣି ଜମିଥାଏ ମୁଁ କଣ କରେ ତାରି ଭିତରେ ସାଇକେଲ ପୁରେଇକି ଆସେ ତାପରେ ଏମିତି ଆସିଥିଲି ଗଳି ପଇଲି ରେନକୋଟ ବି ଫାଟିଗଲା ମୁଁ କଣ କରିଥିଲି ସେଇଠି ସାଇକେଲ ଆଉ ରେନକୋଟ ସବୁ ବ୍ୟାଗ ଫ୍ୟାଗ ଫୋପାଡି ଦେଇ ପଳେଇ ଆସିଥିଲି ଘରକୁ ବାପା ଆଡୁ ପଚାରିଲେ ସାଇକେଲ କଣ କଲୁ ଆଉ ତୁ ବ୍ୟାଗ ଫ୍ୟାଗ କିଛି ନାହିଁ ମୁଁ ଆଡୁ କହିଲି ଆଉ ପଡିଗଲି ମୁଁ ଆଉ ସବୁ କିଛି ଉଠେଇ ପାରିଲିନି ଫୋପାଡି ଦେଇ ପଳେଇ ଆସିଲି ତାପରେ ବାପା ଯାଇକି ଆଣିଥିଲେ ଆଉ ଏମିତି ଥରେ ବର୍ଷା ହେଲା ଏତେ ଜୋର ବର୍ଷା ହଉଥିଲା ବର୍ଷାରେ ଭିଜିବା ପାଇଁ ମତେ ବହୁତ ବଢିଆ ଲାଗେ ତ ସାଙ୍ଗମାନେ ମିଶିକିରି କଣ କଲୁ ଗୋଟେ ଜାଗାରେ କାଦୁଅ କରୁଥିଲୁ ଆମେ ତ ବାପାରେ କହିଲେ ଏତେବେଳ ହେଲାଣି କଣ ଆସିନାହାନ୍ତି ଛୁଆ କେହି ଘରକୁ ସାଙ୍ଗମାନେ ବି କେହି ଆମ ଘର ବାଡ଼େ ସବୁ ଯାଆନ୍ତି କେହି ଯାଇନାହାନ୍ତି ଛୁଆ ସବୁ ଗଲେ କୁଆଡେ ଛୁଟି ବୋଧେ ସ୍କୁଲ କରିନାହାନ୍ତି ଏତେ ଜୋର ଯୋଉ ବର୍ଷା ହଉଛି କିନ୍ତୁ ଆମର ଛୁଟି ହେଇଯାଇଥିଲା ବର୍ଷା ସେତେବେଳେ ପକେଇ ନଥିଲା ଆମେ ଯାଇକି କରୁଥିଲୁ ତ ବାପା ଗୋଟେ ଛତା ନେଇ ଚାଲି ଚାଲି ଗଲା ବେଳକୁ ଆମେ କାଦୁଅ ହଉଛୁ ଆଉ ସେଇଠି ଗୁଡା ଭେତରେ ପୁରା ବାଡେଇ ବାଡେଇ ଘରକୁ ଆଣିଥିଲି
1: ତାହେଲେ ଏତେ ସବୁ ମଜା କରା ହେଇଛି ବର୍ଷାରେ ନା ଏବେ ବି ବର୍ଷାରେ ଓଦା ହଉଛ ନା ନାଇଁ ହଉ ସାଇ ଥ୍ୟାଙ୍କ ୟୁ ସୋ ମଚ୍ କଲ୍ କରିକି ସେୟାର କରିଥିବାରୁ ରହିଲି ବାଏ
2: ଧନ୍ୟବାଦ ଦିଦି ରହିଲି ନମସ୍କାର

0: କିଛି ସ୍ମୃତି ଏମିତି ଆମ ଜୀବନର ଥାଏ, ଯେତେବେଳେ ବି ବର୍ଷା ଆସେ ସେଇ ବର୍ଷାକୁ ଦେଖିଲେ ସେଇ ସ୍ମୃତି ମନେ ପଡ଼ିଯାଏ। ସେମିତି କିଛି ସୁନ୍ଦର ସୁନ୍ଦର ସ୍ମୃତି ଆପଣଙ୍କ ଜୀବନର। ଆଜି ଆମେ ସାଉଣ୍ଡ ହେଉଛେ ଡାଇଲିନ ଲାଇଭ ପ୍ରୋଗ୍ରାମରେ, ମୁଁ ଆପଣଙ୍କ କୟାଲ ଟ୍ୟୁନ୍ କରିଛନ୍ତି ଆପଣମାନେ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସି ଦିଲ୍ ତକ। ଶ୍ରୋତା ବନ୍ଧୁ, ବର୍ଷା ଦିନକୁ ନେଇକିନା ପିଲାଦିନେ ଆମେ ବହୁତ ମଜାମସ୍ତି କରିଥାଉ, ସ୍କୁଲ ହଉ ବା କଲେଜ ହଉ, ସେଇ ଟାଇମଟା ନା ସବୁଠୁ ବେଷ୍ଟ ଟାଇମ୍ ଥାଏ ଆମ ଲାଇଫର। ତ ସେଇ ଟାଇମରେ କିଛି ବର୍ଷାକୁ ନେଇ ସ୍ମୃତି ଆଜି ଆପଣମାନେ ମୋ ସହିତ ବାଣ୍ଟୁଛନ୍ତି। ବର୍ତ୍ତମାନ ଆଉ ଗୋଟେ କଲ୍ ଆସିଛି, ଯେ କଲ୍ ଟି ନେଇଯିବା। ହ୍ୟାଲୋ
1: ମ୍ୟାଡାମ ନମସ୍କାର।
0: ନମସ୍କାର, କିଏ କହୁଥିଲେ?
1: ମୁଁ ପୁରୀ ଜିଲ୍ଲା ନିମାପଡା ଡିହବାରୀ ଗ୍ରାମରୁ କହୁଛି, ପାର୍ବତୀ ମହାନ୍ତି।
0: କେମିତି ଅଛନ୍ତି ମ୍ୟାଡାମ?
1: ବହୁତ ଭଲ ଅଛି।
0: ଆଉ ଜଗନ୍ନାଥ ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ଗଲେ କି ନାହିଁ?
1: ନା ଯାଇନି, ତାପରେ ବି ଝିଅ ସାଙ୍ଗରେ ଯୋଉ କଥା ହଉଥିଲେ ସେ ତ ହାଙ୍କିଆ ବି ଅଛି ନା, ତାକୁ ନେଇକି ଗଲା ବେଳକୁ ଟିକେ ହଇରାଣ ହଉ।
0: ଆଚ୍ଛା, କିଛି ନାହିଁ, ଯୋଉଠୁ ଆମେ ଡାକିବା ସେଇଠି ପ୍ରଭୁ ଶୁଣିବେ। ଆମେ ବି ତ ଯାଇନୁ, ଆମେ ବି ଏଇଠୁ ଡାକୁଛୁ।
1: ଆପଣ ଯୋଉ ଟିକା ରଖିଛନ୍ତି ବହୁତ ଭଲ ରଖିଛନ୍ତି, ତାପରେ ବି ମୋ ଝିଅ ବି ବିଜି ହେଇସାରିଲାଣି, ବିଜାଡି ହେଇସାରିଲାଣି, ଫୋନ ଲାଗୁନି ଲାଗୁନି। ଝିଅ ତ ଜାଣିକି ହାତରେ ମାନେ କିଛି କାମ କରୁନି ନା।
0: ଆଚ୍ଛା,
1: ଆଉ ସେ ଟିକେ ଚାଲିଲା ବେଳକୁ ବି ଟିକେ ଭଲରେ ଚାଲି ପାରୁନି। ଆପଣ ଯାଇ ଆସିପାରୁନି ସେଇଠି ଜାଗା ସବୁ, ବେଶୀ ବିରକ୍ତ ହେଇଯାଉଛି ଘରେ ରହିଲେ।
0: କିଛି ଟ୍ରିଟମେଣ୍ଟ ଚାଲିଛି?
1: ଟ୍ରିଟମେଣ୍ଟ ତ ଚାଲିଛି, ତାପରେ ସେ ବି ଯାଇଥିଲୁ ଓଲଟପୁର, କଟକ ଯୋଉ ଓଲଟପୁର ଯାଇଥିଲୁ, ସେ ବି କହିଲେ ନା ସେମିତି କିଛି ଗ୍ୟାରେଣ୍ଟି ଦେଇପାରୁନୁ, ହେଇଗଲାଣି ଆସିକି 10-11 ବର୍ଷ ରହିଗଲାଣି, ଆଉ ସେମିତି କିଛି ଗ୍ୟାରେଣ୍ଟି ଦେଲେନି। ସେଠି ରହିବାକୁ କହିଲେ, ଏକ୍ସରେ ଶିଖିବାକୁ କହିଲେ, ଆମେ କିନ୍ତୁ

0: ଆଉ ସେଠି ରହିବାକୁ ମନା କଲୁ, ସେତେବେଳକୁ ଶ୍ୱଶୁର କରିଥିଲେ ତ ଆଉ ପୁଅଟାର ବି ବାଁ ପଟ ଟିକେ ହାତଟା ବି ସେଇଆ ରହୁଛି, ଧରିପାରୁନି ପାଣି ଗ୍ଲାସ୍ ଅକା, ଝିଅ ବି କିଛି ଧରିପାରୁନି, ଓଜନ ଜିନିଷ ଅକା କିଛି ବି ଧରିପାରୁନି।
1: अच्छा
0: अच्छा तो निज मुंडा भी कुंडौनी कि किसी पैंट सार्ट भी भले मानते पिंधि पार नहीं
1: कौन प्रॉब्लम डॉक्टर कहते
0: प्रॉब्लम से जन्म रु तार बात मारा।
1: अच्छा से प्रॉब्लम रही जा ठीक
0: है। मुझे गोटे अनुरोध करी ଆଉ ମୁଁ ଯେତେବେଳେ କଥା ହେବି ଫୋନ ଲଗେଇକି ମୋ ଝିଅ ଟିକେ କଥା ହବ ଆପଣଙ୍କ ସାଙ୍ଗରେ, କାହିଁକି ନା ସେଦିନ ଭାଇ ଭାଇ ଜଣେ ଭଉଣୀ ଜଣେ ଟିକେ କହିଲେ କି ଅଭିଯୋଗ କଲେ ଆପଣଙ୍କୁ ଯେ ପରିବାର କଥା ହଉଛନ୍ତି ବୋଲିକି, ତାପରେ ତାଙ୍କର ବି ଆଗ୍ରହ ସେମିତି ହେଲା ବୋଲି ଖୁସିରେ ଟିକେ କଥା ହେଇଗଲେ।
1: ନାଇଁ ନାଇଁ କିଛି କଥା ନାହିଁ, ମୁଁ ବୁଝୁଛି
0: ବି ମାନେ ଫୋନଟା ଲାଗିଲା କେତେ କଷ୍ଟରେ ଫୋନଟା ଲାଗୁଛି ତ
1: ସେଇଟା ହିଁ ସମସ୍ତେ କହୁଛନ୍ତି ଯେ ବହୁତ କଷ୍ଟରେ ଫୋନ ଲାଗୁଛି, ତେଣୁ କରି ଜଣେ କଥା ହେଇକି ରଖିଦେଲେ ଆମେ ବି ତାପରେ କଥା ହେଇପାରିବୁ, ସେଇଥିପାଇଁ ସେମାନେ କହିଲେ ତାକୁ ନେଇକି କିଛି ଭାବିବାର ନାହିଁ, ଛାଡନ୍ତୁ ସେ ଯାହା ହେଇଛି ହେଇଛି। ଏବେ କୁହନ୍ତୁ ଆପଣଙ୍କ ଜୀବନରେ କିଛି ସେମିତି ସ୍ମୃତି ଅଛି ବର୍ଷାକୁ ନେଇକି ପିଲାଦିନର?
0: ପିଲାଦିନ ବର୍ଷାକୁ ନେଇକି ଆମେ ତ ବହୁତ ମାନେ କାଗଜରେ ଡଙ୍ଗା କରିକି ବର୍ଷା ହେଲା ବେଳେ ବସେଇଛୁ, ମତେ ତ କାଗଜ ଡଙ୍ଗା ଆସେନି କିନ୍ତୁ ସାଙ୍ଗ କରେ, ଆଉ କାଗଜରେ ବି କଣ୍ଢେଇ କରୁଛୁ ଆମେ ବି ସ୍କୁଲରେ ଯୋଉ ପାଠ ପଢିଲା ବେଳେ ସାଙ୍ଗସାଥି ହେଇକି ଯାଉ, ଏଇଠୁ ଆସୁ ଘରୁ ଆସୁ କହିକି ଯାଇକି ଗୋଟେ ବରପୋଡି ଗଛ ଟି ବରପୋଡି ଆଣିକି ଆସୁ, ଆଉ ସ୍କୁଲରେ ସାର୍ ବି ଜାଣନ୍ତିନି।
1: ଆଚ୍ଛା ବରକୋଳି ତ ବର୍ଷା ଦିନେ ହୁଏନି, ଠିକ ଅଛି କିଛି କଥା ନାହିଁ, ଆପଣ ସେୟାର କଲେ ଆପଣଙ୍କ ସ୍ମୃତି ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ।
0: ଟିକେ କଥା ହବ ଯେମିତି ତାପରେ ବି ଆପଣ ଗୋଟେ କଥା ଦେଇଥିଲି ମାଆକୁ ଫିଲ୍ମର ଗୋଟେ ଗୀତଟେ ଗାଇବେ ଯୋଉ କଣ ତ ଧରିମୁ
1: ଗୀତ ଗାଇପାରିବିନି, କାହିଁକି ନା ମୁଁ ଗୀତ ଗାଇଲେ ଆପଣମାନେ ରେଡିଓ ବନ୍ଦ କରିଦେବେ, ଗୀତ ଆପଣମାନଙ୍କ ପାଇଁ ମୁଁ ପ୍ଲେ କରିଛି ଆପଣମାନେ ଶୁଣନ୍ତୁ, ଆପଣଙ୍କ ଝିଅକୁ ଦିଅନ୍ତୁ, ମୁଁ ଜଲ୍ଦି ଜଲ୍ଦି କଥା ହେଇଯାଏ।
2: ହ୍ୟାଲୋ ଦିଦି ନମସ୍କାର।
1: ହ୍ୟାଲୋ ନମସ୍କାର ବେଟା, କଣ କରୁଛ? ଖାଇସାରିଲଣି? ଆଚ୍ଛା ଆଉ ରେଡିଓରେ ଗୀତ ଶୁଣୁଛ, ଭଲ ଲାଗୁଛି ତମକୁ?
2: ଆଜ୍ଞା।
1: ହଁ ମୋ ଦେହ ଭଲ ଅଛି। ମା କହୁଥିଲେ ତମେ ବହୁତ ଚିଡଚିଡ ହେଇଯାଉଛ ଟିକେ ଘରେ ରହୁଛ ବୋଲି, ଶୁଣ ସବୁବେଳେ ବଢିଆ ବଢିଆ ବହି ପଢ, ଆଉ ସୁନ୍ଦର ସୁନ୍ଦର ଗୀତ ରେଡିଓରେ ବି ଶୁଣ, ତମକୁ ବହୁତ ଭଲ ଲାଗିବ। କି ଓହୋ ଦେଖି ବି ପାରୁନ, ସରି ସରି, ଠିକ ଅଛି ମାମା। ଆଚ୍ଛା ମାମାଙ୍କୁ କହିବ ଆଉ ବଢିଆ ବଢିଆ ଗପ ତମକୁ ଶୁଣେଇବେ ବହି ପଢିକି, ଆଉ ସୁନ୍ଦର ସୁନ୍ଦର ଗୀତ ବି ଶୁଣ, ରେଡିଓରେ ବହୁତ ଗୁଡେ ନାଟକ ଆସୁଛି, ଗପ ଆସୁଛି, କେତେ କଣ ପ୍ରୋଗ୍ରାମ ଆସୁଛି ତମେ ଶୁଣ। ହଉ ବହୁତ ଧନ୍ୟବାଦ, ତମ ସାଙ୍ଗରେ କଥା ହେଲି, ମତେ ବହୁତ ବଢିଆ ଲାଗିଲା। ମୁଁ ନା ଟିଫିନ ନେଇକି ଆସିଛି, ଯାଏ ଖାଇନି, ମୁଁ ଖାଇବି। ଠିକ ଅଛି ମୁଁ ରହିଲି, ହଁ ବାଏ ବାଏ। ଆଉ ଗୋଟେ ଦିନ ଫେର କଥା ହବା।
2: ଆଜ୍ଞା
1: ହଁ ବାଏ।

0: କିଛି ବଂଶୀ କଣ୍ଟା ଧରିକି ପୋଖରୀରୁ ମାଛ ଧରୁଥିଲି।
1: ଆଚ୍ଛା,
0: ସେଗୁଡାକ ପିଲାବେଳେ ସବୁ ହେଇଛି। ଏଇ ପିଲାବେଳଙ୍କର ସ୍ମୃତି ଆପଣ ଆଜି ମନେ ପକେଇଦେଲେ।
1: ମତେ ବଢିଆ ଲାଗୁଛି, ମାନେ ଆପଣ ମାନଙ୍କର ସ୍ମୃତି ସବୁ ଶୁଣିକି। ବହୁତ ବହୁତ ଧନ୍ୟବାଦ, ଆପଣ କଲ୍ କଲେ ଆଉ ଶେୟାର କଲେ। ରହିଲି, ନମସ୍କାର।
0: ଧନ୍ୟବାଦ। କଲ୍ ତ ବହୁତ କଷ୍ଟରେ ଲାଗୁଛି, ଆପଣଙ୍କର କେତେ ଗୁଡ଼ାଏ ପ୍ରୋଗ୍ରାମ ମୁଁ କଲ୍ କରିବାକୁ ଚାହୁଁଛି କିନ୍ତୁ କଲ୍ ଲାଗୁନି। ଆଉ
1: ସମସ୍ତେ ଏକା ସାଙ୍ଗରେ ଟ୍ରାଏ କରୁଛନ୍ତି ନା, ସେଇଥିପାଇଁ ଲାଗୁନି। ଆପଣ ଦେଖିନାହାନ୍ତି, ଆମେ ଯଦି କାହାକୁ କଲ୍ କରୁଥିବା ଆଉ ସେଇ ଟାଇମରେ ଯଦି ଆଉ କିଏ ଜଣେ ବି ତାଙ୍କୁ କଲ୍ କରୁଥିବ ତାହେଲେ କଲ୍ ଲାଗେନି। ତ ସେମିତି ହିଁ ହଉଛି, କିଛି କଥା ନାହିଁ, ଆପଣ ଟ୍ରାଏ କରୁଥାନ୍ତେ, ଯେତେବେଳେ ବି କଲ୍ ଲାଗିଯିବ ଆମେ କଥା ହବା। ବହୁତ ଧନ୍ୟବାଦ କଲ୍ କରିଥିବାରୁ। ରହିଲି, ନମସ୍କାର।
0: ଧନ୍ୟବାଦ
1: ଶ୍ରୋତା ବନ୍ଧୁ। ଆପଣମାନଙ୍କ ମନର କଥା ଆପଣମାନେ ଆପଣଙ୍କ ଭଲ ପାଇବା ସହିତ ମୋ ସହିତ ଶେୟାର କରୁଛନ୍ତି, ତ ମତେ ବି ବହୁତ ବଢିଆ ଲାଗୁଛି ଆଜି ଆପଣମାନଙ୍କ ସ୍ମୃତି ଶୁଣିକି। ଆଉ ଗୋଟେ କଲ୍ ବି ଆସିଯାଇଛି, ବର୍ତ୍ତମାନ କଲ୍ଟି ନେଇଯିବ। ହ୍ୟାଲୋ ହ୍ୟାଲୋ
2: ହ୍ୟାଲୋ ମ୍ୟାମ୍, ନମସ୍କାର। ଜୟ ଜଗନ୍ନାଥ।
1: ନମସ୍କାର ଜୟ ଜଗନ୍ନାଥ, କିଏ କହୁଥିଲେ? ଆଚ୍ଛା, କୁହନ୍ତୁ, ଆପଣଙ୍କ ପାଖରେ କିଛି ସ୍ମୃତି ଅଛି ସ୍କୁଲ କି କଲେଜ ଟାଇମର ବର୍ଷାକୁ ନେଇକି?
2: ଆମ କଲେଜ ତ ଆମେ ଯାଇନୁ, କିନ୍ତୁ ସ୍କୁଲ ଟାଇମ କଥା ମୁଁ କହୁଛି। ଭାଦ୍ର ମାସ ହେଇଥିଲା, ବର୍ଷା ହେଲା, ଆମର ଏଠି ରାଜରାସ୍ତା ଉପରେ ପାଣି ଚାଲିଲା। ପାଣି ଚାଲିଲା ଦିନ ବେଳେ ତ ପାଣି ଚାଲିଲା, ଆମେ ଗାଧୁଆ ପାଧୁଆ କଲୁ ଦିନ ଦିଟାରୁ। ବୋଲେ କାଲୁ ତ ଯାଏ ଗାଧୁ
1: ଆପଣଙ୍କ କଥା ଶୁଣାଯାଉନି ଠିକରେ, ନେଟୱର୍କର ଇସ୍ୟୁ ରହୁଛି ବୋଧେ। ଆଜ୍ଞା, କୁହନ୍ତୁ କଣ ହେଲା, ପାଣି ଚାଲିଲା ତାପରେ?
2: ଗାଧେଇଲୁ, ଗାଧେଇ ସାରିଲା ପରେ ପାଣି ରାତିକି ଛିଣ୍ଡିଗଲା, ରାତି 11:00 ବେଳକୁ ପାଣି ଛିଣ୍ଡିଗଲା। ଆମେ କଣ କଲୁ, ଯୋଉ
1: ଛିଣ୍ଡିଗଲା ମାନେ କଣ, କମିଗଲା
2: ପାଣିଟା? କମିଗଲା, ପାଣିଟା କମିଗଲା। ଅଣ୍ଟେ ତଥାପି ଅଣ୍ଟେ ପାଣି ଚାଲୁଥିଲା ବୋଲେ ନାଳରେ, ଗୋଟେ ବୋଲେ ଗୋଟେ ପୋଲିଆଟେ ଅଛି ସେଠି ଅଣ୍ଟେ ଚାଲୁଥିଲା। ଆଉ ଆମେ କଣ କଲୁ ବୋଲେ, ଜଣେ ସୁର ପରିଡ଼ା, ଦେବରାଜ, ପଦନ, କାଶ ସ୍ୱାଇଁ ଆଉ ମୋ ମାମୁଁ ଜଣେ ହବ କୈଳାସ ଜେନା, ଆମେ ପାଞ୍ଚ ଜଣ ସାତ ଜଣ ଆସିଲୁ, କଥାବାର୍ତ୍ତା ହେଲୁ ମାଛ ମାରିବା। କିରେ ବାପା, ଆଜି ତ ପ୍ରବଳ ଯାଉଛି, ସେଦିନ ମାଛ ମାରିବା। ଆଇଲୁ କବାଟ ଗୋଟେ ଗୋଟେ କଥା ହେଲୁ, କବାଟ ଗୋଟେ ଗୋଟେ ଆଇଲୁ, ଦିଟା ବା ତିନିଟା କବାଟ ଆଇଲୁ, ଦିଟା ଶାବଳ ଆଇଲୁ, ପାଞ୍ଚଟା ଅନ୍ଧୁଣୀ ଆଇଲୁ। ଏମିତି ଆଣିକି ସବୁ ଫାଟ ହାଜିଆ ଥୋଇ ଦେଇଗଲୁ, କୋଉଠି ଅନ୍ଧୁଣୀ ଅନ୍ଧୁଣୀ ଥୋଇ ଦେଇଗଲୁ। ଆଉ ଯାଇକି କବାଟ କଣ କଲୁ ନା, ଏଇ ଗଡା ମୁହରିକି ତିନିଟା କବାଟ ପକେଇଦେଲୁ, ମାଟି ଆଣିକି ଦେଇଦେଲୁ ରାତି 11:00 ପରେ। ଶାବଳ ସବୁ ପୁଟିଲା ପରେ ଯଦି ପାଣି ଲିକ୍ କରୁଥିଲା, ଚିକିଟା ମାଟି କରୁଥିଲା, ସେ ଜାଗାରେ ଯୋଗାଡ଼ କରିଥିଲୁ ଆଗରୁ, ତାକୁ ଦେଇକି ପାଣି ବନ୍ଦ କଲୁ। ଅନ୍ଧୁଣୀ ତିନି ଜାଗାରେ ବସେଇଦେଲୁ, ତା ଅନ୍ଧୁଣୀ ମାନେ ମ୍ୟାମ ସେଟା ବିଲରେ ଗୋଟେ ବସେ ଦନ୍ତା ଟାଇପର ଛୋଟ ଛୋଟ ବୋଲେ ଫୁଟେ ଉଚ୍ଚା ଆଉ 5 ଫୁଟ 4 ଫୁଟ 3 ଫୁଟ ଲମ୍ବା ହେରାକ, ଏଟା ମାଛ ଗଳିକି ଯିବେ କୁଲିବେ ଆଉ ଗଳିକି ଗଲେ ବାହାରି ପାରିବେନି। ବସେଇ ସାରିଲା ପରେ ଆମେ କଣ କଲୁ ନା, ତିନିଟା ତାପ ବୋଲେ ଏଟା 5-6ଟା ତାପ, 3ଟା ତାପ କଲୁ, ମାଛ ମାରିଲୁ। ଦେଖିଲା ବେଳକୁ ବୋଲେ ମାଛ ଆମର ଦେବୁ 7-8 ବାଲି ମାଛ ପଞ୍ଚିଆ ଜିମା
1: ଆପଣଙ୍କ କଥା ମତେ ନା କିଛି ବି ଶୁଣାଯାଉନି, ମାନେ ନେଟୱର୍କର ଭାରି ଭରକମ ଇସ୍ୟୁ ଅଛି ମତେ ଲାଗୁଛି। ବାକି ଯେତିକି ଷ୍ଟୋରୀ ଆପଣ ଶୁଣେଇଲେ, ବହୁତ ମାଛ ମାରିଥିଲେ ମୁଁ ଜାଣିଲି, ଆଉ ବହୁତ ବହୁତ ଧନ୍ୟବାଦ ବି ଆପଣଙ୍କୁ, ଆପଣ ଫୋନ କରିକି ମୋ ସହିତ ଶେୟାର କଲେ ଏତେ ସୁନ୍ଦର ସ୍ମୃତିଟା। ରହିଲି, ନମସ୍କାର।
2: ନମସ୍କାର ମ୍ୟାମ, ରହିଲି, ଧନ୍ୟବାଦ।
1: ଶ୍ରୋତା ବନ୍ଧୁ, ଆପଣମାନେ ବି କଲ୍ କରିପାରିବେ 0671230353 ନମ୍ବରରେ। ବର୍ତ୍ତମାନ ଆଉ ଗୋଟେ କଲ୍ ଟି ନେଇଯିବା। ହ୍ୟାଲୋ
3: ହ୍ୟାଲୋ
1: ହ୍ୟାଲୋ ନମସ୍କାର, କିଏ କହୁଥିଲେ?
3: ଭୁବନେଶ୍ୱରରୁ କହୁଥିଲି, କୃପାସିନ୍ଧୁ କବି।
1: ଆଚ୍ଛା, କୁହନ୍ତୁ।
3: ନମସ୍କାର
1: ନମସ୍କାର ନମସ୍କାର, ଆଜି କିଛି ସ୍ମୃତି ଅଛି ବାଣ୍ଟିବେ ସ୍କୁଲ କି କଲେଜ ଟାଇମର? କୁହନ୍ତୁ।
3: ମାନେ ବର୍ଷା ଦିନ ମତେ ନୂଆ ନୂଆ ମୁଁ କଲେଜ

0: ଆଟେ କଲେଜ ମୁଁ ସେତେବେଳେ କଲେଜ ପଢୁଥାଏ ମାନେ ବର୍ଷା ଏମିତି ଦି ଦିନ ଖଣ୍ଡେ ହେଇଛି ପୁରା ଜୋରେ ମାନେ ଏଇଠି ଜୋରେ ହଉଛି ମାନେ ଡ୍ରେନ ଫୁଲ ହେଇକି ପାଣି ଚାଲିଥାଏ ବୁଝିପାରିଲି
1: ହଁ ହଁ ଏବେ ଯେମିତି ବହୁତ ଦିନ ହେଲାଣି ଚାଲିଛି ବର୍ଷା
0: ହଁ ସେ ଡ୍ରେନ ରେ କଣ ହେଇଛି ନା ଗୋଟେ ପିଲାଟେ ସାତ ଛଅ ସାତ ବର୍ଷ ଆଠ ବର୍ଷ ପିଲା ତା ଭିତରେ ପଡିଯାଇଛି ତାର ମୁଣ୍ଡ ଚୁଟିଟା ଖାଲି ଦେଖାହଉଛି ବୁଝିପାରିଲେ କି ମାନେ ସେ ଦେଖାହଉଛି ସେଠୁ ମୁଁ କହିଲି ଆରେ ପିଲାଟା କଣ ମାନେ କହିଲି ଉପଡୁପ ହଉଛି ମୁଁ ଆମ ବଡ଼ ହେଇକି ଡାକିକି ନେଇକି ଆସିଲି ଆମ ବଡ଼ ହେଇ ଆସିଲା ପିଲାର ଚୁଟି ଏମିତି ଧରି ସିଧା ଟେକି ଆଣିଲା ମାନେ ତାପରେ ଆମେ ତାକୁ ନେଇକି ସେ ପାଖ ଘର ସେ ମହାପାତ୍ର ବାବୁଙ୍କ ଘର ତାଙ୍କ ପୁଅକୁ ତାଙ୍କ ବାପାଙ୍କୁ ମୋ ସାଙ୍ଗ କହିଲି ମୋ ସହ ତମ ପୁଅ ଡ୍ରେନ ରେ ଗଳି ପଡିଥିଲା ଆଉ ଆମେ କାଢିକି ତାକୁ ନିଅନ୍ତୁ ତାକୁ ସଫା ସଫି ମାନେ ଧୁଆ ଧୁଇ କରିଦେ
1: ମାନେ ସେ ଠିକ ଠିକ ଥିଲେ ସେ ଛୁଆ ସେ ଛୁଆ ଠିକ ଥିଲେ କିଛି ହେଇନଥିଲା
0: କିଛି ହେଇନଥିଲା
1: ହେ ଭଗବାନ କେମିତି ଦେଖିଲେ କୁହନ୍ତୁ ନହେଲେ କଣ ଯେ ହେଇଥାନ୍ତା
0: ଖେଳିବାକୁ ବାହାରିଲି ଚାରିଟା ସମୟ ହବ ଖେଳିବାକୁ ବାହାରିଥିଲି ସେଇଠି ଆମର ଡ୍ରେନ ଘର ଆଗରେ ଡ୍ରେନ ଯାଉଛି ଛୋଟ ଡ୍ରେନ ରେ ପଶିଯାଇଛି ପଡିଯାଇଛି ସେ ଆଉ କଣ
1: ହେ ଭଗବାନ ହଉ ବହୁତ ବହୁତ ଧନ୍ୟବାଦ ଆପଣ କଲ୍ କଲେ ଆଉ ସେୟାର କଲେ ରହିଲି ନମସ୍କାର ତାହେଲେ ବର୍ଷା ଦିନେ ଏସବୁ ଜିନିଷକୁ ବି ଧ୍ୟାନରେ ରଖିବାକୁ ପଡିବ ନା କଣ
0: ଗୋଟେ ସ୍ମୃତି ଗୋଟେ ମନେ ପଡିଲା ଆଉ କଲେଜ ବେଳେ ଗୋଟେ କଣ ହେଇଥିଲା ଗୋଟେ ଜଣଙ୍କ ଘରକୁ ଆମେ ଯାଇଥିଲୁ ତା ଘରକୁ ମାନେ ଚାରିଶହ ପାଞ୍ଚଶହ ମିଟର ହବ ଖାଲି ଏତେ ପାଣି ମାନେ ସାଇକେଲ କୁ କାନ୍ଧିକି ତା ଘର ପର୍ଯ୍ୟନ୍ତ ଯାଇଥିଲୁ
1: ଆଚ୍ଛା ତାହେଲେ ଏଇସବୁ ସ୍ମୃତି ଆପଣଙ୍କ ସାଙ୍ଗରେ ରହିଛି ଥ୍ୟାଙ୍କ ୟୁ ସୋ ମଚ୍ ଆପଣ କଲ୍ କଲିକି ସେୟାର କଲେ ରହିଲି ନମସ୍କାର।

ଟ୍ୟୁନ୍ କରିଛନ୍ତି ଆପଣମାନେ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ଆଉ କୋୟଲ ଆପଣମାନଙ୍କ ସାଥିରେ ଅଛି। ଡାଇଲ୍ ଇନ୍ ଲାଇଭ୍ ପ୍ରୋଗ୍ରାମ୍ ଚାଲିଛି, ଆପଣମାନଙ୍କର କଲ୍ ବି ଜୋରଦାର ସେ ଆସୁଛି।

0: କଥା ରାତି ସାରା ବାପ ପୁଅ ଅନିଦ୍ରା ଦେଖିଲା ମୁଗ ଗ୍ରାଣ୍ଡ ମେଲା ତାହେଲେ ଆମେ ପୁରା ପରିଶ୍ରମ କରି ମାଛ ପାଣି ପାଇକି ମାଛ ଧୋଇଲୁ ଦେଖିଲା ସେ ପିଲାଟା ରାନା କାଳିଆ ସେ କଣ ଯେ ମୁଗରା ମୁହଁଟା ବନ୍ଦ କରନି ମାଛ ସବୁ ଇଆଡେ ପଶୁଛି ସିଆଡେ ବାହାରୁଛି ଆଉ
1: ତାହେଲେ ଏମିତି ସବୁ ପିଲାବେଳେ
0: କଣ କରି ଘରେ ଆସିଲା ତ ଉତ୍ତମ ମଧ୍ୟ ହେଇଗଲା ତା ସ୍କୁଲ ଖବର ଆସିଲା ଏକ ଦୁଇ ନାଁ କହିକି ଯାଇଛନ୍ତି ତାପରେ ଘରେ ଯେମିତି ଯାଇଲେ ସେ ମିଛରେ କହିକି ଆସିକି ମାଛ ଧରୁଛନ୍ତି ଦେଖିଲା ଗୋଟେ ମାଛ ନାହିଁ
1: ବହୁତ ବଢିଆ ସ୍ମୃତି ଆପଣ ସେୟାର କଲେ ରହିଲି
0: ନମସ୍କାର ଆପଣ ଭଲ ଖୁସି ଥାନ୍ତୁ ମାଛ ଆପଣଙ୍କୁ ଅଣ୍ଟା ଗୋଟେ ରଖିଦେବେ ଆପଣଙ୍କ ପ୍ରିୟ ଖାଦ୍ୟ ଆସିଗଲା ଟାଇମ ସବୁବେଳେ
1: ମୁଁ ନେକ୍ସଟ ଯେବେ ବି ଗାଁକୁ ଯିବି ନା ଆପଣଙ୍କ ପାଖକୁ ନିଶ୍ଚୟ ଯିବି କଳାହାଣ୍ଡିଆ ତାଳ
0: ଚାରି ପାଞ୍ଚଟା କଳାହାଣ୍ଡିଆ ତାଳ ଅଛି ବଡ ବଡ
1: ନିହାତି ନିହାତି ବହୁତ ବହୁତ ଧନ୍ୟବାଦ ଏତେ ଭଲ ପାଇବା ଦେଇଥିବାରୁ ରହିଲି ନମସ୍କାର।

0: ଛୋଟ ଛୋଟ ଜିନିଷରେ ବହୁତ କିଛି ସ୍ମୃତି ଥାଏ ଆଉ ଆଜି ଆମେ ସେମିତି କିଛି ସ୍ମୃତି ସାଉଣ୍ଟୁଛେ ଆଜି ଆପଣଙ୍କ ପିଲାଦିନର ସ୍କୁଲ ବା କଲେଜ ଟାଇମର ବର୍ଷାକୁ ନେଇ କିଛି ସ୍ମୃତି ଆପଣ ବାଣ୍ଟୁଛନ୍ତି ମୋ ସହିତ ଆଉ ଗୋଟିଏ କଲ୍ ବର୍ତ୍ତମାନ ଆସିଯାଇଛି ଦେଖିବା କିଏ କଲ୍ କରିଛନ୍ତି ହ୍ୟାଲୋ
1: ବହୁତ ବଢିଆ ମ୍ୟାମ୍ ଆପଣ ଆଜି ଏତେ ସୁନ୍ଦର ସକାଳରେ ଏତେ ସୁନ୍ଦର ଅନୁଭୂତି ଶ୍ରୋତା ମାନଙ୍କର ଲୋକମାନଙ୍କ ପାଖରେ ପହଞ୍ଚଉଛନ୍ତି ସେଥିପାଇଁ ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ
0: ଆପଣଙ୍କୁ ବି ଧନ୍ୟବାଦ କଲ୍ କରିଥିବାରୁ ଏଥର ଜଲ୍ଦି ଜଲ୍ଦି ସେୟାର କରିଦିଅନ୍ତୁ କଣ ସ୍ମୃତି ଅଛି
1: ଆମେ ଆପଣ ଦେଖିଥିବେ ଯେ ଆଗେ କଣ ହଉଥିଲା କିଛି ପିଲାମାନେ ବାକ୍ସ ଏ ଯେ ଛୋଟ ଛୋଟ ଟ୍ରଙ୍କ ଆସେନି
0: ମୁଁ ବି ୟୁଜ୍ କରିଛି ଏବେ ବି ଆମ ଘରେ ଅଛି
1: ତାକୁ ନେଇକି ଯାଉଥିଲୁ ତ ବର୍ଷାରେ ଭିଗି ଭିଗି ଆସିଲୁ ମନରେ ଧାରଣା ଥିଲା ବହି ବସ୍ତାନ୍ତ ବାକ୍ସ ଭିତରେ ଅଛି ସେ ଅଛି ଆଉ ତ ଘର ପାଖରେ ପହଞ୍ଚିକି ନାଳରେ ଯେତେବେଳେ ଧୋଇଦେଇ ଆଇଲୁ ବାକ୍ସରେ ବାଲି ବାଲି ଲାଗିଛି ତାକୁ ବି ପାଣିରେ ବୁଡେଇ ଦେଲି
0: ଆଚ୍ଛା
1: ତ ସବୁ ଯାକ ବହି ବସ୍ତାନି ଘରେ ଆସି ଖୋଲିକି ଦେଖିଲା ବେଳକୁ ଓଦା ହେଇଯାଇଥିଲା ଘରେ ଦୁନିଆ ମାଡ ଖାଇଲୁ ଆଉ 15 ଦିନ ସମୟ ଲାଗିଥିଲା ସେସବୁ ଶିଖିବା ପାଇଁକା ଆଉ ଅନେକ ଅନୁଭୂତି ଅଛି କିନ୍ତୁ ଏଇଟା ହିଁ ମନରୁ ଯାଇନି
0: ନିଶ୍ଚୟ ବହୁତ ସୁନ୍ଦର ସ୍ମୃତି ସେୟାର କଲେ ଥ୍ୟାଙ୍କ ୟୁ ସୋ ମଚ୍ ରହିଲି ନମସ୍କାର ବଢିଆ ବଢିଆ ସ୍ମୃତି ଆପଣମାନେ

0: ସେୟାର କରିଛନ୍ତି ଆଜି, ଆଉ ବିଶ୍ୱାସ କରନ୍ତୁ ଆପଣମାନଙ୍କ ସ୍ମୃତିରେ ହିଁ ମୋ ସକାଳଟା ବହୁତ ସୁନ୍ଦର ହେଇସାରିଲାଣି। ବର୍ତ୍ତମାନ ଆଉ ଗୋଟେ କଲ୍ ଆସିଯାଇଛି, ଦେଖିବା କିଏ କଲ୍ କରିଛନ୍ତି। ହ୍ୟାଲୋ,
1: ନମସ୍କାର,
0: କିଏ କହୁଥିଲେ?
1: ପ୍ରମୋଦ କୁମାର ବେହେରା, ସଫା ଟାଙ୍ଗି କଟକରୁ କହୁଥିଲି।
0: ଆଚ୍ଛା, କଣ ସ୍ମୃତି ଅଛି ଆପଣଙ୍କ ପାଖରେ?
1: ହଁ, ସ୍ମୃତି ଆମେ ଯଦି ଦେଖିବା, ସକାଳେ ଯେତେବେଳେ ବର୍ଷା ଆସିବେ ବର୍ଷା ଋତୁରେ, ସେ ଟିକେ ଭଲ ଲାଗେ ଛୋଟ ଛୁଆଟି ବେଳେ। ଆଉ ସ୍କୁଲ ଟାଇମରେ ମଧ୍ୟ ଆମକୁ ଟିକେ ଅକୁଆଡ଼ ଫିଲ୍ ହୁଏ, ଏବଂ ସେତେବେଳେ ଯାଉ ଡଙ୍ଗା ଭସଉ ଓ ପାଣିରେ କାଦୁଅରେ ଯାଉଥାଉ, ଏବଂ ଖୁଦୁରୁକୁଣି ଓଷା ଚାଲିଥାଏ, ଆମର ବି ଚାଲିଥାଏ, ଗଣେଶ ପୂଜା ବି ଚାଲିଥାଏ। ଆଉ ଯେତେବେଳେ ବଡ ପିଲା ହେଲୁ, ସେତେବେଳେ ବଡ ପିଲା ଯେତେବେଳେ ଅଷ୍ଟମ ଶ୍ରେଣୀରେ ପଢିଲୁ, ରେଭେନ୍ସା କଲେଜିଏଟ୍ ସ୍କୁଲରେ ପଢିଥିଲୁ, ସେଠି ଟୋଟାଲ ପାଣି ପୁରା ଘେରେ ରହିଯାଏ କଟକ, ଆପଣ ଜାଣିଛନ୍ତି ହାଇକୋର୍ଟ ପାଖରେ ଚିଲି ପାଣି। ଆମେ ହଷ୍ଟେଲ ରହି ପଢୁଥିଲୁ ରେଭେନ୍ସା କଲେଜିଏଟ୍ ସ୍କୁଲରେ। ଏବଂ ଛୁଆଟି ବେଳେ ଆଉ ଗୋଟେ ବଡ ସ୍ମୃତି ହେଉଛି ଭାଗବତ ପିଙ୍ଗିରେ ସନ୍ଧ୍ୟାବେଳଟା କେମିତି ବୟସ୍କ ଲୋକମାନେ ଭାଗବତ ପଢନ୍ତି, ସେଟା ଗୋଟେ ଆନନ୍ଦ ଲାଗେ। ଖୁଦୁରୁକୁଣି ଓଷା ହଉ, ଭାଗବତ ପିଙ୍ଗି ହଉ, ବା ଗଣେଶ ପୂଜା ହଉ, ଏଇ ବର୍ଷା ଦିନରେ ବହୁତ ମଜା ଲାଗେ। ଯୋଉମାନେ ଆମିଷ ଅଛି ସେମାନେ ତ କେରାଣ୍ଡି ଧରିବେ, ଇଏ ଧରିବେ, ଏବଂ ତା ଦେହରେ ପଖାଳ ଖାଇବେ, ସେଇ ଜିନିଷଟା ନିଆରା, ମାଛଟା ଖାଇବାଟା ସେଟା ଗୋଟେ ନିଆରା ଲାଗେ।
0: ତାପରେ ନିଜେ ଧରିକି ଖାଇବାଟା ଆହୁରି ବି ବଢିଆ ଲାଗେ।
1: ହଁ ହଁ, ଯିଏ ଧରାଳି ସିଏ ହେଉ, ଆମେ ତ ନିରାମିଷ ଲୋକ, ତେଣୁ ଆମେ ଯଦିଓ ତାର ବାସନାଟା ଛୁଆଟି ବେଳେ ନେଇଛୁ, ଆଉ ତାପରେ ଆମର ମଙ୍ଗଳାକାଳୀ ଶିବର ସଫା ମଙ୍ଗଳାକାଳୀ ଶିବର, ତେଣୁ ଆମେ ଅଷ୍ଟମ ଶ୍ରେଣୀରେ ଆଉ ଆମିଷ ଦ୍ରବ୍ୟ ଅବକ୍ରମଣ କଲୁ ନାହିଁ, ତେଣୁ ସେଥିପାଇଁ ତା ପୂର୍ବରୁ ନେଇଛୁ ଆମେ।
0: ବହୁତ ବହୁତ ଧନ୍ୟବାଦ, ଆପଣ କଲ୍ କଲେ, ସେୟାର କଲେ ଆପଣଙ୍କ ସ୍ମୃତି।
1: ନମସ୍କାର, ବେହେରା ରହୁଛି ସଫାଟାଙ୍ଗି କଟକରେ।
0: ଶ୍ରୋତା ବନ୍ଧୁ, ଆପଣମାନଙ୍କର ସ୍ମୃତି ଆଜି ଆପଣଙ୍କ ସକାଳକୁ ଯେତିକି ସୁନ୍ଦର କରିଛି ନା, ମୋ ସକାଳକୁ ବି ସେତିକି ସୁନ୍ଦର କରିଛି। ଆଉ ଗୋଟେ କଲ୍ ଆସିଯାଇଛି, କଲ୍ଟି ନେଇଯିବ ବର୍ତ୍ତମାନ। ହ୍ୟାଲୋ,
2: ନମସ୍କାର।
0: ନମସ୍କାର, କିଏ କହୁଥିଲେ?
2: ସ୍ମୃତି ମୋର ଅଛି, ବଢିଆ ସ୍ମୃତି ଆପଣଙ୍କୁ ମୁଁ ଜଣେଇଲି, ସେ ପୂଜା ପାଠ ନିବୃତ ହେଇକି ଆପଣଙ୍କୁ ଜଣେଇଲି, ଜଣଉଛି।
0: ରାଜେନ୍ଦ୍ର ନନା କହୁଛନ୍ତି, କୁହନ୍ତୁ କଣ ସ୍ମୃତି ଅଛି?
2: 2005-06 ମସିହାରେ ଯାଉଥିଲି ରାୟପୁର ଯାଉଥିଲି, ରାୟପୁର ଯାଏ, ଆଉ ଦେବଗଡ଼କୁ ଯାଏ, ଦେବଗଡ଼ ରାତିରେ ଯାଏ, ଆଜି ରାତିରେ ଲେଢ଼ାଖୋଲି ଜଙ୍ଗଲରେ, ପରେ ରାତି 12 ପରେ ହେଇଗଲାଣି, ଜଙ୍ଗଲ ଭିତରେ ଗାଡି ଯାଇ ପହଞ୍ଚିବାରୁ 3-4 ଗାଡି ପଛରେ ଆମେ ରହିଲୁ, ମୁଁ ରହିଲି, ଦେଖିଲାବେଳକୁ ଦେବ ସାପ ପାସ୍ କରୁଛି ରୋଡ଼ରେ, ଯେମିତି ସାପ ବୋଧେ ମୋ ଜୀବନରେ ମୁଁ ଦେଖିନଥିଲି କି ଦେଖିବିନି।
0: ସେ
2: ରାଜସ୍ୱ ସମ୍ପତ୍ତି, ତାର ମୂଲ୍ୟାଙ୍କନ କରାଯାଇପାରିବନି ଓଡ଼ିଶା ସରକାରଙ୍କର, ସେ ତାର ଗୋଟେ ରୋଡ଼ରେ ମଧ୍ୟ ତା ଗୋଡ଼ ସ୍ଲିପ୍ କରୁଥିଲା, ସେ ଧୀରେ ଧୀରେ ଧୀରେ ଧୀରେ ବୁଲି ବୁଲି ଯାଉଥାଏ, ତା ଜିଭଟା ବାହାରୁଥିଲା ସତର ଯାଇକି ବୋଧେ 2-3 meter ଆସିଲି।
0: ବାପା, କି ସାପ ଥିଲା ହେଟା?
2: ବିରାଟ ଦେଲେ ମଣିଷ କଣ, ସେ ଗୋଟେ ଗାଈ ଘରୁ ଖାଇଦବ, ତା ପାଟି
0: ଅଜଗର ନଥିଲା ତ,
2: ସେ କଣ ସାପଟା କଳା ଅଳ୍ପ ଖର୍ଚ୍ଚ କଳା ଦେଲେ, ତା ଦେହ ଖାଲି ଧଳା ଧଳା ଗାର ପଡ଼ିଥାଏ, ଧଳା ଧଳା ଗାର,
0: ଆଚ୍ଛା,
2: ତା ଧୀରେ ଧୀରେ ବୁଲି ବୁଲି ଯାଉଥାଏ, ରୋଡ଼ରେ ବୋଧେ ସ୍ଲିପ୍ କରିଥାଏ ତା ଗୋଡ, ଗାଡି ସେ ସାଙ୍ଗରେ ସାଙ୍ଗରେ ଠିଆ ହେଇଗଲା। ମୁଁ ଯେତେବେଳେ ସେଠୁ ଯାଇକି ଏଗା କହି ଜଙ୍ଗଲ କହିଲା, ସେଠି ଆଉ ଗୋଟେ ଜାଗାରେ ରହିଲି, ଗୋଟେ ସେ ଖବରଟା ପଡ଼େ କଣ ମନେ ପଡୁନି, ଇଆଡ଼େ ଜାଣି ବୁଲି ଯିବି, ଗୋଟେ ଆଉ ଗୋଟେ ଜାଗା କଥା କହିଲା, କହିଲା ମଟନ ତରକାରୀ ରନ୍ଧା ହେଲା ବେଳେ ଯେମିତି ମଣିଷକୁ ବାସ୍ନା ହୁଏ, ସେମିତି ମଣିଷ ସାପକୁ ବାସ୍ନା ହେବ, ସେ ପାସ୍ କରିଥିବା ଗାଡି ଇଞ୍ଜିନ ବନ୍ଦ ହବନି କି ଲାଇଟ୍ ବନ୍ଦ ହବନି, କି ଇଞ୍ଜିନ ଆଉ ଲାଇଟ୍ କି ଧରିବ ପଳେଇବ, ଆଉ ଯଦି ବନ୍ଦ ହେଇଛି ଆସିକି ଭିନ୍ନ ହବ, ତାର ଏତେ ବଳ ଯେ ମୁଁ ଜୋର କରି ଜାଣି ମଣିଷକୁ ଭିନ୍ନ ହବ, ଖାଦ୍ୟ ମଣିଷ।
0: ତାହେଲେ ବର୍ଷା ଦିନେ ଏମିତିଆ ସାପ ଆପଣ ଦେଖିଥିଲେ?
2: ଆଜ୍ଞା,
0: ବର୍ଷା ଦିନେ ତାହେଲେ ଏମିତିଆ ସାପ ଆପଣ ଦେଖିଥିଲେ?
2: ବର୍ଷା ଦିନ ନୁହଁ, ସେମିତି ଗୋଟା ପାଣିଟା ବୋଧେ ଖରା ଆଉ ନଥିଲେ ଶୀତ ଚାଲି ଯାଉଥିଲା,
0: ଆଚ୍ଛା,
2: ରାତିରେ
0: ବହୁତ
2: ବହୁତ ମୋ ଜୀବନରେ ଭାବେ ମତେ ଲାଗେ ଭୟଙ୍କର, ତା ମୁହଁଟା ତା ଯୋଉ ରୂପଟା ଦେଖାଯାଏ, ଜାଣିଛ?
0: ଆଚ୍ଛା ଆଚ୍ଛା, ବଢିଆ ବଢିଆ ସ୍ମୃତିଟେ ସେୟାର କଲେ, ମତେ ବଢିଆ ଲାଗିଲା ଶୁଣିକି, କି ଏମିତି ବି ହୁଏ,
2: ଯିଏ ତାକୁ କରିଥାନ୍ତି ତାଙ୍କୁ କୋଟି କୋଟି ଟଙ୍କା ମୋତେ ଇଞ୍ଜିନିୟର ଭଗବାନ ବିଦା କରାଯିବେ, ଦୃଷ୍ଟି କରିଛନ୍ତି, ସବୁ ଯିବ କରୁଛନ୍ତି ଆଉ।
0: ହଉ ରାଜେନ୍ଦ୍ର ନାନା, ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ, ଆପଣ କଲ୍ କଲେ ଆଉ ସେୟାର କଲେ।
2: ଆପଣଙ୍କ କଥା ମୁଁ ସବୁ ପୂଜା କରି ଜଣଉଛି, କୋଇଲ ମ୍ୟାଡାମଙ୍କୁ ପ୍ରଭୁ ଭଗବାନ ଶିବ ଭଲ ରଖନ୍ତୁ, ପିଲାମାନଙ୍କୁ ଆପଣ ଭଲ ରଖନ୍ତୁ,
0: ବହୁତ ଧନ୍ୟବାଦ, ବହୁତ ଧନ୍ୟବାଦ ଆପଣଙ୍କୁ, ଏତେ ଭଲ ପାଇବା ବହୁତ ଧନ୍ୟବାଦ, ସବୁବେଳେ ଭଲ ପାଇବା ଆପଣ ଦଉଛନ୍ତି ମତେ, ବହୁତ ଧନ୍ୟବାଦ, ରହିଲି ଆଜ୍ଞା। ହଁ ହଁ ନିଶ୍ଚୟ, ରହିଲି ଆଜ୍ଞା, ନମସ୍କାର।
3: लाडाची ग आवडतीला चंद्राची चंद्रा।

ସକାଳର 10:00 ହେଇସାରିଛି ଷ୍ଟୁଡିଓ ଘଡ଼ିରେ ବର୍ତ୍ତମାନ ଆପଣମାନଙ୍କ ପ୍ରିୟ କାର୍ଯ୍ୟକ୍ରମ ରେନ୍ବୋ ଏସ୍ଏମ୍ଏସ୍ ଆରମ୍ଭ କରିଦେବା ଟ୍ୟୁନ୍ କରିଛନ୍ତି ଆପଣମାନେ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତା କୋୟଲ ଅଛି ଆପଣମାନଙ୍କ ସାଥିରେ ତେବେ ଜଲ୍ଦି ଜଲ୍ଦି ମେସେଜ୍ କରନ୍ତୁ ମୋବାଇଲ୍ର ମେସେଜ୍ ବକ୍ସକୁ ଯାଇ କ୍ୟାପିଟାଲ ଲେଟରରେ ଲେଖନ୍ତୁ ଏଫ୍ଏମ୍ଆର୍ସି ସ୍ପେସ୍ ଦେଇ ଆପଣଙ୍କ ଫିଲ୍ମ ବା ଆଲବମ୍ର ନାଁ ଲେଖନ୍ତୁ ସ୍ପେସ୍ ଦେଇ ଲେଖନ୍ତୁ ଗୀତର ନାଁ ସ୍ପେସ୍ ଦେଇ ଲେଖନ୍ତୁ ନିଜ ନାଁ ଓ ଠିକଣା ପଠାଇ ଦିଅନ୍ତୁ ଆମ ନମ୍ବର 09495963210କୁ

ଶ୍ରୀ ମିଶ୍ରୀ ଆଜିର ପରବର୍ତ୍ତୀ ମେସେଜ ଜୟ ଜଗନ୍ନାଥ ସୁପ୍ରଭାତ ବନ୍ଧୁ ମୁଁ ପ୍ରିୟବତ ସାହୁ ଜଗତସିଂହପୁର ବାଲିକୁଦା ଦେନଗୋପାଳରୁ କହୁଛି ଆପଣଙ୍କୁ ମେସେଜ କାର୍ଯ୍ୟକ୍ରମ ବହୁତ ସୁନ୍ଦର ଲାଗୁଛି ତେଣୁ ଆପଣଙ୍କୁ ବହୁତ ଧନ୍ୟବାଦ ଆପଣଙ୍କୁ ମଧ୍ୟ ଧନ୍ୟବାଦ ଆପଣ ମେସେଜ କରିକି ଜଣେଇଲେ ଆପଣଙ୍କର ଫିଡ଼ବ୍ୟାକ୍ ତେରେ ନାମ ଚଳଚ୍ଚିତ୍ରର ଟାଇଟଲ ସଙ୍ଗ ଶୁଣିବା ପାଇଁ ଚାହିଁଛନ୍ତି ମୁଁ ଶୁଣେଇ ଦେଉଛି।

ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ ପ୍ରାୟ 60 କୋଟି ଲୋକ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଉପଚାର ପାଇଁ ହୋଇଛନ୍ତି ଯୋଗ୍ୟ ହିତାଧିକାରୀ। ଏପର୍ଯ୍ୟନ୍ତ 12 କୋଟିରୁ ଉର୍ଦ୍ଧ ମାଗଣା ଚିକିତ୍ସା କରାଯାଇଛି, ଯେଉଁଥିରେ ଗରିବ ପରିବାରଙ୍କ ଚିକିତ୍ସା ଖର୍ଚ୍ଚ ପ୍ରାୟ 2 ଲକ୍ଷ କୋଟି ଟଙ୍କା ସଞ୍ଚୟ ହୋଇପାରିଛି। ଆଜି ହିଁ ଆୟୁଷ୍ମାନ ଆପ୍ ଡାଉନ୍ଲୋଡ୍ କରି ଆୟୁଷ୍ମାନ କାର୍ଡ ବନାନ୍ତୁ। ଅଧିକ ସୂଚନା ପାଇଁ 1455 ନମ୍ବରକୁ କଲ୍ କରନ୍ତୁ।

ରେନ୍ବୋ ଏସ୍ଏମ୍ଏସ୍ରେ ଆଜିର ପରବର୍ତ୍ତୀ ମେସେଜ୍ ଅଛି। ଚନ୍ଦନ ମହାରଣାଙ୍କର ବାଲେଶ୍ୱରରୁ ଲେଖୁଛନ୍ତି, ବାଟ ଅବାଟ ଓଡ଼ିଆ ଚଳଚ୍ଚିତ୍ରରୁ ଶୁଣିବା ପାଇଁ ଚାହିଁଛନ୍ତି। ଭାଉଜ ନାକରେ ମୋର ସୁନା ଫାସିଆ, ଏଇ ଗୀତଟିକୁ ମୁଁ ପ୍ଲେ କରିଦେବି ଆପଣଙ୍କ ପାଇଁ, ଶୁଣୁଥାନ୍ତୁ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ। ତେରେ ଇସ୍କ ମେ ନାଚେଙ୍ଗେ ଫ୍ରମ୍ ଦ ଫିଲ୍ମ ରାଜା ହିନ୍ଦୁସ୍ତାନୀ, ଏ ଗୀତଟିକୁ ଶୁଣିବା ପାଇଁ ମେସେଜ୍ ଲେଖିଛନ୍ତି। ଯେଉଁଥିରେ ଲେଖାହେଇଛି, ଗୁଡ୍ ମର୍ଣ୍ଣିଂ କୋୟଲାପା, ନମସ୍କାର ଜୟ ଜଗନ୍ନାଥ ଅପା, ଆପଣଙ୍କର ପ୍ରୋଗ୍ରାମ ବହୁତ ଭଲ ଲାଗୁଛି। ହାପି ସନ୍ଡେ ଆଭାସିନ, ରାଜକୁମାର ଭରଦ୍ୱାଜ, ବିମଲ ଶ୍ରୀବାସ୍ତବ, ମନୀଷ ଶର୍ମା, ଅଲିଶା ଅପା, ତମନ୍ନା ରେଡ୍ଡି, ରାଜଦୀପ ରୟ, ରୁଚିକା ରୟ, କରନ ସେନ, ରୋହିତ ସେନ, ଟାଟା ଷ୍ଟିଲ୍ ପ୍ଲାଣ୍ଟରୁ ଲେଖିଛନ୍ତି, ଟୁନା ଭାଇନା, ଉର୍ମିଳା ଅପା, ମୁନ୍ନା ଭାଇ, ରମେଶ ଭାଇ, ଆଉ ସୁନେଲି ଭାଇ, ସୁନିଲ ଭାଇ, ଏଇ ସମସ୍ତଙ୍କ ପାଇଁ ଏଇ ସୁନ୍ଦର ଗୀତଟିକୁ ଡେଡିକେଟ୍ କରିଛନ୍ତି।

ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ ମକା କପା ଅଦା ମାଣ୍ଡିଆ ଚିନାବାଦାମ ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ

0: ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ ଲ୍ୟାମ୍ପସ ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
1: ଏକ ପ୍ରକାର ସେ PM ଜୟ ଅବ ଗରିବ କି ଜୟ ବନ ଗଈ ହେ।

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ଟକ୍ ଭି ଟ୍ୟୁନ୍ ଭି ସବୁ କିଛି ଗୋଟେ ସୋରେ ଫୁଲ୍ ଅନ୍ ମସ୍ତି ଫୁଲ୍ ଅଫ୍ ଏଣ୍ଟରଟେନମେଣ୍ଟ ଓନ୍ଲି ଅନ୍ କିଛି କଥା କିଛି ଗୀତରେ ଆଉ ମୁଁ ଅଛି ମୋନାଲିସା ଆପଣମାନଙ୍କ ସାଥିରେ ଆଜି ଆମେ ଢେର ସାରା କଥା ହବା ଗୀତ ମଧ୍ୟ ଶୁଣିବା କିଛି କଥା କିଛି ଗୀତରେ କେମିତି ଅଛନ୍ତି ଆପଣମାନେ ଆଶା କରୁଛି ହସ ଖୁସି ଆଉ ପଜିଟିଭ ସହ ଦିନଟିକୁ ପୁରା ଏଞ୍ଜୟ କରୁଥିବେ ଆଜି ତ ସଣ୍ଡେ ମାନେ ଫ୍ୟାମିଲି ଟାଇମ୍ ପୁରା ଏଞ୍ଜୟ ନିହାତି ଭାବରେ କରୁଥିବେ ଜୀବନଟା ଗୋଟେ କାନଭାସ ଆଉ ପ୍ରତ୍ୟେକ ଦିନ ଗୋଟେ ଗୋଟେ ନୂଆ ରଙ୍ଗ ସେଇ ରଙ୍ଗର ଭାବନାକୁ ତୁଳିରେ ସଜେଇ ଆପଣମାନଙ୍କ ମନରେ ଭରିଦିଅନ୍ତୁ କିଛି ଖୁସି କିଛି ପ୍ରେରଣା ଆଉ କିଛି ସୁନ୍ଦର ଅନୁଭୂତି ଏଠି ପ୍ରତ୍ୟେକ କଥା ହବ ଗୋଟେ ରଙ୍ଗ ଆଉ ପ୍ରତ୍ୟେକ ଗୀତ ହେବ ଗୋଟେ ସୁନ୍ଦର ଅନୁଭବ ଆଉ ପ୍ରତ୍ୟେକ ମୁହୂର୍ତ୍ତ ଆପଣଙ୍କ ହୃଦୟରେ ଛାଡ଼ିଯିବ ଗୋଟେ ସୁନ୍ଦର ସା ଛାପ ତେବେ ଚାଲନ୍ତୁ ନା ଏଇ ଭାବନା ଏଇ ରଙ୍ଗୀନ ଜନିରେ ହଜିଯିବା ଏଇ ଗୀତ ସହିତ ତେବେ ଗୀତଟି ଶୁଣିଥାନ୍ତୁ ଆଉ ଭରପୁର ଭାବରେ ପୁରା ପୁରୀ ଏଞ୍ଜୟ କରନ୍ତୁ

ସାଥୀ ଚାଲନ୍ତୁ ନା ସେଇ କଲରଫୁଲ ଜର୍ଣ୍ଣିରେ ଶୁଣିଦବା ଏଇ ଗୀତଟି। ତେବେ ଗୀତଟି ଶୁଣୁଥାନ୍ତୁ ଆଉ ଖୁସିରେ କୁହନ୍ତୁ ଦିଲ ସେ ଦିଲ ତକ।

ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ ପ୍ରାୟ 60 କୋଟି ଲୋକ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଉପଚାର ପାଇଁ ହୋଇଛନ୍ତି ଯୋଗ୍ୟ ହିତାଧିକାରୀ। ଏପର୍ଯ୍ୟନ୍ତ 12 କୋଟିରୁ ଉର୍ଦ୍ଧ୍ୱ ମାଗଣା ଚିକିତ୍ସା କରାଯାଇଛି, ଯେଉଁଥିରେ ଗରିବ ପରିବାରଙ୍କ ଚିକିତ୍ସା ଖର୍ଚ୍ଚ ପ୍ରାୟ 2 ଲକ୍ଷ କୋଟି ଟଙ୍କା ସଞ୍ଚୟ ହୋଇପାରିଛି। ଆଜି ହିଁ ଆୟୁଷ୍ମାନ ଆପ୍ ଡାଉନ୍ଲୋଡ୍ କରି ଆୟୁଷ୍ମାନ କାର୍ଡ ବନାନ୍ତୁ। ଅଧିକ ସୂଚନା ପାଇଁ 1455 ନମ୍ବରକୁ କଲ୍ କରନ୍ତୁ।

କହିଲେ ଦେଖି ଏମିତି କିଛି ଗୀତ ଅଛି ଯାହା ଶୁଣିଲେ ଆପଣଙ୍କ ମନ ଏକଦମ ହଜିଯାଏ। ହୁଏତ ସ୍କୁଲ ଦିନ, କଲେଜ ମେମୋରୀ, ଫ୍ୟାମିଲି ସହ କାଟିଥିବା କିଛି ମୁହୂର୍ତ୍ତ କିମ୍ବା କାହାର ମିଠା ହସ। ଗୀତରେ ସେଇ ଶକ୍ତି ଅଛି ଯାହା ପୁଣି ଥରେ ପୁରୁଣା ଦିନକୁ ଆଉ ପୁରୁଣା ସ୍ମୃତିକୁ ଫେରାଇ ଆଣିପାରେ। ତେବେ ଚାଲନ୍ତୁ ଶୁଣିନେବା ଏଇ ଗୀତଟି ଆଉ ହଜିଯିବା କିଛି ଖଟା ମିଠା ସ୍ମୃତିରେ।

ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ ମକା କପା ଅଦା ମାଣ୍ଡିଆ ଚିନାବାଦାମ ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା

ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ ପ୍ରାୟ 60 କୋଟି ଲୋକ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଉପଚାର ପାଇଁ ହୋଇଛନ୍ତି ଯୋଗ୍ୟ ହିତାଧିକାରୀ। ଏପର୍ଯ୍ୟନ୍ତ 12 କୋଟିରୁ ଉର୍ଦ୍ଧ୍ୱ ମାଗଣା ଚିକିତ୍ସା କରାଯାଇଛି, ଯେଉଁଥିରେ ଗରିବ ପରିବାରଙ୍କ ଚିକିତ୍ସା ଖର୍ଚ୍ଚ ପ୍ରାୟ 2 ଲକ୍ଷ କୋଟି ଟଙ୍କା ସଞ୍ଚୟ ହୋଇପାରିଛି। ଆଜି ହିଁ ଆୟୁଷ୍ମାନ ଆପ୍ ଡାଉନ୍ଲୋଡ୍ କରି ଆୟୁଷ୍ମାନ କାର୍ଡ ବନାନ୍ତୁ। ଅଧିକ ସୂଚନା ପାଇଁ 1455 ନମ୍ବରକୁ କଲ୍ କରନ୍ତୁ।

0: प्रभु ए मासरे भी एते इलेक्ट्रिक बिल केमिति देबी?
1: अरे राजू भाई, पीएम सूर्य घर योजना रो यूएलए मॉडल थाउ थाउ तोरे एते चिंता काहे कि जे? मु तो मो घरे सोलार लगाई देलिनी, बिजली बिल टेंशन रो मु पूरा मुक्ति।
0: सतरे भाई?
1: हां भाई, मात्र 1875 टंका रे पुणी एथिरे वार्षिक 5000 टंका पर्यंत बिजली बिल रे संचय हेबो, ता सह 5 वर्ष जाए मेंटेनेंस खर्च भी नहीं।
2: आज्ञा हां, आज ही अधिक सूचना पाई निकटस्थ विद्युत कार्यालय अथवा 1800345718 रे जोगाजोग करंतु।
3: ଚାଲିଛି କିଛି କଥା କିଛି ଗୀତରେ, ଆଉ ମୁଁ ଅଛି ମୋନାଲିସା ଆପଣମାନଙ୍କ ସାଥିରେ। ତେବେ ସବୁବେଳେ ମନେ ରଖିବେ, ଲାଇଫରେ ଯେତେ ବି ସିଚୁଏସନ୍ ଆସୁନା କାହିଁକି, କିନ୍ତୁ ରଙ୍ଗ କେବେ ବି ଶେଷ ହୁଏନି। କେବଳ ନିଜ ଭିତରେ ସାହସକୁ ଟିକେ ଷ୍ଟ୍ରଙ୍ଗ କରିବା ଦରକାର। ଗୋଟେ ହସ, ଗୋଟେ ଭଲ କଥା କିମ୍ବା ଗୋଟେ ସୁନ୍ଦର ଗୀତ ମଧ୍ୟ କାହାର ଦିନକୁ ବଦଳେଇ ଦେଇପାରେ। ତେଣୁ ନିଜ ଜୀବନରେ ସବୁବେଳେ ଖୁସିରେ ରଙ୍ଗ ଭରିଦେବା, ଆଉ ଅନ୍ୟ ଜୀବନରେ ମଧ୍ୟ ହସରେ ରଙ୍ଗ ଛାଡ଼ିଦେବା। ତେବେ ଆଜି ତ କଥାରେ କଥାରେ ଗୀତରେ ଗୀତରେ ସମୟ କେତେବେଳେ ହେଇଗଲାଣି ଜମା ବି ଜଣାପଡ଼ୁନି। ତେବେ ସାଥୀ, କିଛି କଥା କିଛି ଗୀତ ସହକୁ ଏଇଠି ରଖୁଛି, ପୁଣି ନେଇ ଆସିବି ନୂଆ କଥା ସହ। ସେ ପର୍ଯ୍ୟନ୍ତ ହସୁଥାନ୍ତୁ, ଖୁସିରେ ରୁହନ୍ତୁ, ଆଉ ନିଜ ଜୀବନର ସବୁବେଳେ ସୁନ୍ଦର ରଙ୍ଗରେ ସଜାଇ ରଖନ୍ତୁ।

0: ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ ପ୍ରାୟ 60 କୋଟି ଲୋକ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଉପଚାର ପାଇଁ ହୋଇଛନ୍ତି ଯୋଗ୍ୟ ହିତାଧିକାରୀ। ଏପର୍ଯ୍ୟନ୍ତ 12 କୋଟିରୁ ଉର୍ଦ୍ଧ୍ୱ ମାଗଣା ଚିକିତ୍ସା କରାଯାଇଛି, ଯେଉଁଥିରେ ଗରିବ ପରିବାରଙ୍କ ଚିକିତ୍ସା ଖର୍ଚ୍ଚ ପ୍ରାୟ 2 ଲକ୍ଷ କୋଟି ଟଙ୍କା ସଞ୍ଚୟ ହୋଇପାରିଛି। ଆଜି ହିଁ ଆୟୁଷ୍ମାନ ଆପ୍ ଡାଉନ୍ଲୋଡ୍ କରି ଆୟୁଷ୍ମାନ କାର୍ଡ ବନାନ୍ତୁ। ଅଧିକ ସୂଚନା ପାଇଁ 1455 ନମ୍ବରକୁ କଲ୍ କରନ୍ତୁ।
1: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ, ମକା, କପା, ଅଦା, ମାଣ୍ଡିଆ, ଚିନାବାଦାମ, ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ, ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ, ଲ୍ୟାମ୍ପସ, ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି, ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
2: एक प्रकार से पीएम जय अब गरीबों की जय बन गई है।

ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନା ମାଧ୍ୟମରେ ପ୍ରାୟ 60 କୋଟି ଲୋକ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଉପଚାର ପାଇଁ ହୋଇଛନ୍ତି ଯୋଗ୍ୟ ହିତାଧିକାରୀ। ଏପର୍ଯ୍ୟନ୍ତ 12 କୋଟିରୁ ଉର୍ଦ୍ଧ ମାଗଣା ଚିକିତ୍ସା କରାଯାଇଛି, ଯେଉଁଥିରେ ଗରିବ ପରିବାରଙ୍କ ଚିକିତ୍ସା ଖର୍ଚ୍ଚ ପ୍ରାୟ 2 ଲକ୍ଷ କୋଟି ଟଙ୍କା ସଞ୍ଚୟ ହୋଇପାରିଛି। ଆଜି ହିଁ ଆୟୁଷ୍ମାନ ଆପ୍ ଡାଉନଲୋଡ କରି ଆୟୁଷ୍ମାନ କାର୍ଡ ବନାନ୍ତୁ। ଅଧିକ ସୂଚନା ପାଇଁ 1

0: ପରିବାର 2000
1: ଆଉ ଲାଇଟ ବିଲ୍
0: ଏବେ ଜିରୋ ପଇସା କେମିତି ଦେବି
1: ଓହୋ ଭୁଲି ଯାଇଥିଲି ଏବେ ତ ସୋଲାର ପ୍ୟାନେଲ ଲାଗି ଯାଇଛି ନା ତାହେଲେ ଯୋଉ 4000 ବଞ୍ଚିଲା ସେଥିରେ ସପିଂ କରାଯାଉ
0: ନିଶ୍ଚୟ ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା ଯୋଡ଼ି ହେବା ପାଇଁ ଭିଜିଟ୍ କରନ୍ତୁ pmsuryaghar.gov.in